ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 ଆଜି ବୁଧବାର 1948 ଶତାବ୍ଦ ଆଷାଢ଼ 24 ଦିନ 2026 ମସିହା ଜୁଲାଇ ମାସର 15 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ 370.5 meter ତଥା 945 kHz ଏବଂ FM 101 MHz ଯୋଗେ। ଆପଣମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ

କାଳିଆ କାହ୍ନୁ କାଳିଆ କାହ୍ନୁ ଆଉ ବିଳମ୍ବ କର କାହିଁକି, ବରଷକେ ଥରେ ବିଜୟ ରଥରେ ପତିତ ତାରିବା ପାଇଁକି। ପରବର୍ତ୍ତୀ ଭକ୍ତିଗୀତ ଶୁଣନ୍ତୁ, କଣ୍ଠଶିଳ୍ପୀ ଫକୀରଚରଣ ପତି, ଗୀତ ରଚନା କରିଛନ୍ତି ଗୌରଚରଣ ଅଧିକାରୀ।

ପରବର୍ତ୍ତୀ ଭକ୍ତିଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ସୁବାସ ଦାସ। ମୋତେ ନେରି କାଳିଆ ତୋଡ଼ର ଲଗାଇ ନୀତି ଝୁରି ମୋ ମନ ତୋତେ ଦେଖିବା ପାଇଁ। ଅଲେଖଚନ୍ଦ୍ର ବିଶ୍ୱାଳଙ୍କ ଗୀତ ରଚନା।

ଗାଓରେ ପ୍ରଭୁଙ୍କ ନାମ ପୁଣ୍ୟ ସଙ୍ଗୀତ, ଯେ ନାମ ଘେନିଲେ ତୁଣ୍ଡେ ଖଣ୍ଡେ ତୁରିତ। ଭକ୍ତକବି ମଧୁସୂଦନ ରାଓଙ୍କ ଗୀତରଚନା ଶୁଣନ୍ତୁ। କଣ୍ଠଶିଳ୍ପୀ ବୀଣାପାଣି ରଥ।

ଦେଖରେ କାଲିଆ ହଲି ଛୁଲି ଆଉଛେ ପୁରୀ ଧାମର ଖୋଲି ଲଗେଇ ଲୁକର ଗହଲି। କାର୍ଯ୍ୟକ୍ରମ ଶେଷରେ ସମ୍ବଲପୁରୀ ଭକ୍ତିଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ପରାଶକ୍ତି ସୁଭଦ୍ରିକା, ଗୀତ ରଚନା କରିଛନ୍ତି ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ।

0: ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା। କଣ୍ଠଶିଳ୍ପୀମାନେ ଥିଲେ ନାରାୟଣ ରଥ, ଫକୀରଚରଣ ପତି, ସୁବାସ ଦାସ, ବୀଣାପାଣି ରଥ ଏବଂ ବରାଶକ୍ତି ସୁଭଦ୍ରିକା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା ଜି ସାଇ କ୍ରିଷ୍ଣ।
1: ପାଠପଢ଼ା ମଣିଷକୁ ଜ୍ଞାନ ଦିଏ, କିନ୍ତୁ ନୈତିକ ଶିକ୍ଷା ମଣିଷକୁ ମଣିଷ କରିଥାଏ। ଡିଗ୍ରୀ ଥାଇ ମଧ୍ୟ ଯଦି ଚରିତ୍ର ନଥାଏ, ତେବେ ଶିକ୍ଷା ଅଧାପନ୍ତରା ରହିଯାଏ। କାରଣ ଦୁନିଆ ଆପଣଙ୍କ ମାର୍କସିଟ୍ ଦେଖେ ନାହିଁ, ଆପଣଙ୍କ ବ୍ୟବହାର ଦେଖେ। ନୈତିକ ଶିକ୍ଷା କ'ଣ ଶିଖାଏ? ସତ୍ୟବାଦିତା। ସତ କହିବା ସବୁବେଳେ ସହଜ ନୁହେଁ, କିନ୍ତୁ ସତ କହୁଥିବା ଲୋକର ମୁଣ୍ଡ ସବୁବେଳେ ଉଚ୍ଚା ରହେ। ଗୋଟିଏ ମିଛ ଶହେ ମିଛର ଜନ୍ମ ଦିଏ। ଶୃଙ୍ଖଳା ଓ କର୍ତ୍ତବ୍ୟ, ନିଜ କାମକୁ ସମୟରେ କରିବା, ଗୁରୁଜନଙ୍କୁ ସମ୍ମାନ ଦେବା, ନିୟମ ମାନିବା, ଏଗୁଡ଼ିକ ଛୋଟ କଥା, କିନ୍ତୁ ବଡ଼ ମଣିଷ ତିଆରି କରେ। ସହାନୁଭୂତି, ଦୁଃଖରେ ଥିବା ଲୋକର ପାଖରେ ଛିଡ଼ା ହେବା, ଅସହାୟକୁ ସାହାଯ୍ୟ କରିବା। ଯିଏ ଅନ୍ୟର କଷ୍ଟ ବୁଝେ, ସେହି ପ୍ରକୃତ ଶିକ୍ଷିତ। ସଂଯମ, ରାଗ ଲୋଭ ଈର୍ଷାକୁ ନିୟନ୍ତ୍ରଣ କରିବା। ଯାହାର ନିଜ ଉପରେ ନିୟନ୍ତ୍ରଣ ଅଛି, ସେହି ସତିକାର ରାଜା। ଆଜିର ଦୁନିଆରେ ଏହାର ଆବଶ୍ୟକତା କାହିଁକି? ଆଜି ମୋବାଇଲ ଅଛି, ଇଣ୍ଟରନେଟ୍ ଅଛି, ସବୁ ସୂଚନା ହାତରେ ଅଛି, କିନ୍ତୁ ଚରିତ୍ର ନଥିଲେ ଏ ଜ୍ଞାନ ବିପଦ ସାଜିଯାଏ। ନୈତିକ ଶିକ୍ଷା ଆମକୁ ଶିଖାଏ କେଉଁଠି ଥମିବାକୁ ହେବ, କ'ଣ କରିବା ଉଚିତ ଆଉ କ'ଣ ଅନୁଚିତ। ମହାତ୍ମା ଗାନ୍ଧୀ କହୁଥିଲେ, ତୁମେ ନିଜେ ସେହି ପରିବର୍ତ୍ତନ ହୁଅ ଯାହା ତୁମେ ଦୁନିଆରେ ଦେଖିବାକୁ ଚାହୁଁଛ। ତେଣୁ ବଦଳ ଆଣିବା ପାଇଁ ଅନ୍ୟକୁ ଉପଦେଶ ନ ଦେଇ ନିଜକୁ ବଦଳାଇବା ଦରକାର। ସ୍ମରଣ ରଖ, ଜୀବନର ପରୀକ୍ଷାରେ ପ୍ରଶ୍ନପତ୍ର କେହି ଦିଅନ୍ତି ନାହିଁ। ଆମର ପ୍ରତିଦିନର କାମ, ଆମର ବ୍ୟବହାର ହିଁ ପ୍ରଶ୍ନପତ୍ର, ଆଉ ତାହାର ଉତ୍ତର ହେଲା ଆମ ଚରିତ୍ର। ଆସନ୍ତୁ ଆମେ ପ୍ରତିଜ୍ଞା କରିବା, ମୁଁ ଭଲ ଛାତ୍ର ହେବା।

0: ସହିତ ଭଲ ମଣିଷ ମଧ୍ୟ ହେବି। ମୁଁ ଭଲ ଛାତ୍ର ହେବା ସହିତ ଭଲ ମଣିଷ ମଧ୍ୟ ହେବି, କାରଣ ଭଲ ମଣିଷ ନହେଲେ ଭଲ ଦେଶ ହୋଇପାରିବ ନାହିଁ। ନୈତିକ ଶିକ୍ଷା ଆମକୁ ଶିଖାଏ, ଜିତିବା ଗୁରୁତ୍ୱପୂର୍ଣ୍ଣ ନୁହେଁ, କିପରି ଜିତିବା ତାହା ଗୁରୁତ୍ୱପୂର୍ଣ୍ଣ। ଚୋରି କରି ପାସ୍ ହେବା ଠାରୁ ପରିଶ୍ରମ କରି ଫେଲ୍ ହେବା ଭଲ, କାରଣ ଫେଲ୍ ହୋଇଥିବା ଲୋକ ଆଉଠାରେ ଉଠିପାରେ, କିନ୍ତୁ ଚରିତ୍ର ହରାଇଥିବା ଲୋକ ଆଉ କେବେ ଉଠିପାରେ ନାହିଁ। ଆଜି ସୋସିଆଲ ମିଡ଼ିଆ ଯୁଗରେ ଲୋକ ଦେଖାଉଛନ୍ତି ମୋ ପାଖେ କ'ଣ ଅଛି, କିନ୍ତୁ ନୈତିକ ଶିକ୍ଷା ଶିଖାଏ ମୁଁ କେଉଁ ପ୍ରକାର ମଣିଷ। ପ୍ରଦର୍ଶନ ଠାରୁ ଚରିତ୍ର ହିଁ ବଡ଼। ଛୋଟ କଥା ମନେ ରଖ, କାହାର ଜିନିଷ ନ ନେବା, କାହାକୁ ଅପମାନ ନ କରିବା, ଦୁର୍ବଳକୁ ସାହାଯ୍ୟ କରିବା, ସତ କହିବା, ଏହି ଚାରୋଟି ନିୟମ ମାନିଲେ ଜୀବନର ଆଉ କୌଣସି ନୀତି ପଢ଼ିବା ଦରକାର ପଡ଼ିବ ନାହିଁ। ପ୍ରକୃତ ଶିକ୍ଷା ସେଇଟା ଯାହା ଆମକୁ ଭଲ ମଣିଷ କରେ, ଆଉ ଭଲ ମଣିଷ ସେଇଟା ଯିଏ ଅନ୍ୟର ମୁହଁରେ ହସ ଆଣିପାରେ। ତେଣୁ ଆସ ଆମ ସମସ୍ତେ ମିଶି ଶପଥ ନେବା, ମୁଁ ଶିକ୍ଷିତ ହେବା ସହିତ ସଂସ୍କାରବାନ ମଧ୍ୟ ହେବି, ମୁଁ ସଫଳ ହେବା ସହିତ ସତ୍ ମଣିଷ ମଧ୍ୟ ହେବି। ମହାଭାରତର ଦ୍ରୌପଦୀ ଯେତେବେଳେ ଦୁଃଶାସନର ଆକ୍ରମଣରୁ ରକ୍ଷା ପାଇଲେ, ସେତେବେଳେ କୃଷ୍ଣ ତାଙ୍କୁ କପଡ଼ା ଦେଇନଥିଲେ, ତାଙ୍କର ମର୍ଯ୍ୟାଦାର ସୀମା ରଖିଦେଇଥିଲେ। ସେହିପରି କାମନାର ମଧ୍ୟ ମର୍ଯ୍ୟାଦା ଦରକାର, ମର୍ଯ୍ୟାଦା ଭାଙ୍ଗିଲେ ସବୁ ସମ୍ପର୍କ, ସବୁ ମୂଲ୍ୟବୋଧ ନଗ୍ନ ହୋଇଯାଏ।
1: ଆଜିର ଭାବନା ଶୁଣିଲେ, ଉପସ୍ଥାପନା କଲେ ଜି ସାଇ କ୍ରିଷ୍ଣା।

ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 442ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ତାରାକାନ୍ତ ପଣ୍ଡା।

ଅର୍ଜୁନ ତୀର୍ଥାଟନ ଉପଲକ୍ଷେ ଦ୍ୱାରକାରେ ଉପସ୍ଥିତ ହୋଇଛନ୍ତି ଏବଂ ସୁଭଦ୍ରାଙ୍କ ରୂପରେ ମୁଗ୍ଧ ହୋଇ ଶ୍ରୀକୃଷ୍ଣଙ୍କ ଅନୁମତି କ୍ରମେ ତାଙ୍କୁ ହରଣ କରି ନେଇଯାଇଛନ୍ତି। ବଳରାମ କ୍ଷୁବ୍ଧ ହେଲେ ଅବଶ୍ୟ, କିନ୍ତୁ ଶେଷ ପର୍ଯ୍ୟନ୍ତ ବରକନ୍ୟାଙ୍କୁ ପ୍ରସନ୍ନ ଚିତ୍ତରେ ଯୌତୁକ ଦେଇ ବିଦାୟ ଦେଲେ। ଏହାପରେ ଶ୍ରୀ ଶୁକଦେବ ଶ୍ରୀକୃଷ୍ଣଙ୍କ ମହିମା କୀର୍ତ୍ତନ କରିବାକୁ ମିଥିଳାର ପ୍ରିୟ ଭକ୍ତ ରାଜା ବହୁଳାଶ୍ୱ ଓ ବ୍ରାହ୍ମଣ ଶ୍ରୁତଦେବଙ୍କ ଘରେ ତାଙ୍କ ଆତିଥ୍ୟ ଗ୍ରହଣ କଥା କହିଛନ୍ତି।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କଲୁ ଏହାର 442ତମ ଭାଗ। ଆକାଶବାଣୀ ସମ୍ବଲପୁର। କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଏହି ବିଜ୍ଞାପନ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଆଇବା ବଛର ହେବାର୍କେ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଗନୁ ଗ୍ରାମାଞ୍ଚଳ ଯୋଗାଯୋଗ ଭିଭିଭୂମିକେ ବରକସ କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍। ପାଞ୍ଚ ବଛରେ ଗାଁ ଇଲାକା ରାସ୍ତା ଆଉ ସେତୁ ନିର୍ମାଣ ବାବଦେ 32,000 କୋଟି ଅତକା ଟଙ୍କା ଖର୍ଚ୍ଚ କରିବା ଲାଗି ରାଜ୍ୟ ସରକାରଙ୍କ ତରଫ ଯୋଜନା ପ୍ରସ୍ତୁତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗଲାକାଲି

ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ହୋଇଥିବା ରାଜ୍ୟ କ୍ୟାବିନେଟ୍ର ବୈଠକଟି ଇ ବାବଦ ପ୍ରସ୍ତାବକେ ମଞ୍ଜୁରୀ ମିଳିଛି। ଇତାର ସହିତ ସାତଟା ବିଭାଗର ତେରଟା ପ୍ରସ୍ତାବକେ ଆଲୋଚନା ଉତ୍ତରୁ ଅନୁମୋଦନ କରାଯାଇଛି। ବୈଠକ ଉତ୍ତରୁ ମୁଖ୍ୟ ଶାସନ ସଚିବ ଅନୁଗର୍ଗ କ୍ୟାବିନେଟ୍ ନିଷ୍ପତ୍ତି ବାବଦେ ଗଣମାଧ୍ୟମକେ ସୂଚନା ଦେଇଥିଲେ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟନ ଆଇଜ୍ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ୍ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ୍ ଆଉ ମୋବାଇଲ୍ ଆପ୍ର ଶୁଭାରମ୍ଭ କରାଯିବା କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଇତାର ଉନ୍ମୋଚନ କରିବେ। ସମ୍ଭାବ୍ୟ କୋଭିଡ୍ 19 ପରିସ୍ଥିତିକୁ ନଜରଠି ରଖିକରି ଗତକାଲି ଭୁବନେଶ୍ୱର ଲୋକସେବା ଭବନଠାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ପ୍ରସ୍ତୁତି ଓ ଜରୁରୀ ପଦକ୍ଷେପ ବାବଦେ ସମୀକ୍ଷା କରାଯାଇଥିଲା। କୋଭିଡ୍ 19କୁ ନେଇକରି କେନ୍ସି ପ୍ରକାରର ଗୁଜବ କି ଅପପ୍ରଚାର କେ ନାଇଁ ଡରିକରି ସଚେତନ ରହିବାର ସହିତ ସ୍ୱାସ୍ଥ୍ୟ ସୁରକ୍ଷା ନିୟମାବଳୀ ମାନବାର୍କେ ଲୋକଙ୍କୁ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ପରାମର୍ଶ ଦେଇଛନ୍। 2026-27 ଆର୍ଥିକ ବଛର ଲାଗି ରାଜ୍ୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଆବେଦନ ପ୍ରକ୍ରିୟା ଆଜିଠାନୁ ମୂଲ ହେଉଛି। ଆଇବା ମାସ 14 ତକ୍ ଏହି ପ୍ରକ୍ରିୟା ଚାଲବା। ଯୋଜନା ବାବଦେ ପୂରା ତଥ୍ୟ ପର୍ଯ୍ୟଟନ ବିଭାଗ ୱେବ୍ସାଇଟ୍ dot.odisha.gov.in ମିଳିପାରୁଛି। ଆବେଦନକାରୀମାନେ ଜିଲ୍ଲାପାଳ, ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ, ବ୍ଲକ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଉ ପର୍ଯ୍ୟଟନ ବିଭାଗ ୱେବ୍ସାଇଟ୍ରୁ ଫର୍ମ ନେଇପାରିବେ। ଏ ବଛର ଆବେଦନକାରୀମାନେ ଆଇବା ମାସ 14 ଭିତରେ ଅନ୍ଲାଇନ୍ ଜରିଆ ବିଲ୍ ଆବେଦନ କରିପାରିବେ ବୋଲି ବିଭାଗ ତରଫ ସୂଚନା ଦିଆଯାଇଛି। କଟକ ବାଦାମବାଡ଼ିଠାରେ 3 ଏକର ଜମିନ୍ଟି 42 କୋଟି ଟଙ୍କା ଖର୍ଚ୍ଚାଥି ତିଆର ରାଜ୍ୟର ସବୁନୁ ବଡ଼ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର ଗଲାକାଲି ଲୋକାର୍ପିତ ହୋଇଯାଇଛି। ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏତାକେ ଉଦ୍ଘାଟନ କରିଛନ୍। ଏହି ଅତ୍ୟାଧୁନିକ ସ୍କାର୍ଟ ପାଠାଗାରଥି 1 ଲକ୍ଷନୁ ଅଧିକା ବହି, 1000ରୁ ଅଧିକା ପାଠକ ବସ୍ବାର ଲାଗି ଜାଗା, ଇ ଲାଇବ୍ରେରୀ, ଗବେଷଣା କକ୍ଷ, ପ୍ରେକ୍ଷାଳୟ, କ୍ୟାଫେଟେରିଆ ସହିତ ଅଲଗା ଆନୁଷଙ୍ଗିକ ବ୍ୟବସ୍ଥା ରହିଛି। ଯୁବପିଢ଼ିର ଦକ୍ଷତା ଆଉ ଦେଶ ନିର୍ମାଣ ଦିଗେ ଯୋଗଦାନକେ ସମ୍ମାନ ଜନାଇକରି ଫି ବଛର ଆଜିର ଦିନକେ ବିଶ୍ୱ ଯୁବକୌଶଲ ଦିବସ ଭାବେ ପାଳନ କରାଯାଏସି। ଏହି ଦିବସ ପାଳନ ଲାଗି ମିଳିତ ଜାତିସଂଘନ ଶ୍ରୀଲଙ୍କା ଦେଇଥିବା ପ୍ରସ୍ତାବକେ 2014 ନଭେମ୍ବର 11 ଦିନ ଗୃହୀତ କରାଯାଇଥିଲା। 2015 ଜୁଲାଇ 15 ଦିନ ବିଶ୍ୱ ଯୁବକୌଶଲ ଦିବସ ଉଲ୍ଗୁନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଦକ୍ଷତା ବିକାଶ ଯୋଜନା ମୂଲ କରିଥିଲେ। ଏହି ଯୋଜନାଥି ସରକାରଙ୍କ ତରଫରୁ ଜୁଆନ ପିଲା ଟୁକେଲମାନଙ୍କୁ ଭିନ୍ ଭିନ୍ କ୍ଷେତ୍ରର ମାହାଲିଆ ଔଦ୍ୟୋଗିକ ପ୍ରଶିକ୍ଷଣ ଦିଆଯିବାର ସୁବିଧା ରହିଛି। ଏହି ଦିବସ ଅବସରରେ ଆଜି ଭୁବନେଶ୍ୱର ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ରାଜ୍ୟସ୍ତରୀୟ ସମାରୋହର ଆୟୋଜନ କରାଯିବା। କାର୍ଯ୍ୟକ୍ରମଟି ଶିଳ୍ପ, ଦକ୍ଷତା ବିକାଶ ଆଉ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଜ୍ୟ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ପୋଷ୍ଟ ଡ୍ରାଫ୍ଟ କେପ୍କେ ନିର୍ଭୁଲ ଭାବେ କରିବା ଲାଗି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ବିଏଲ୍ଓ ଆଉ ବିଏଲ୍ଓ ସୁପରଭାଇଜରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ ଆଉ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଅନିରୁଦ୍ଧ ପ୍ରଧାନଙ୍କ ଦେଖରେଖରେ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ଜିଲ୍ଲାର 2 ବିଧାନସଭା ନିର୍ବାଚନ ମଣ୍ଡଳୀର ବିଏଲ୍ଓମାନେ ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଆଉ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନ ମାଇ ଭାରତର ଜିଲ୍ଲା ପରାମର୍ଶଦାତା କମିଟିର ପହିଲା ବୈଠକ ଆଉ ଜିଲ୍ଲା ସମନ୍ୱୟ କମିଟିର ବୈଠକ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାନ ଥିବା ସଦ୍ଭାବନା ସଭାଗୃହନ ହୋଇଯାଇଛି। ବୈଠକଟି ଜିଲ୍ଲାନ ଯୁବ ସଶକ୍ତିକରଣ, ସ୍ୱେଚ୍ଛାସେବା, ଭିନ୍ ଭିନ୍ ସରକାରୀ ବିଭାଗ ଭିତରେ ତାଲମେଲ ଆଉ ମାଇ ଭାରତ କାର୍ଯ୍ୟକ୍ରମକେ ଅଧିକା ବ୍ୟାପକ କରବାର ଉପରେ ଆଲୋଚନା କରାଯାଇଥିଲା। କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ୱାନ ସମ୍ମିଳନୀ କକ୍ଷନ ଭିନ୍ ଭିନ୍ ସରକାରୀ ଅଭିଯୋଗର ସ୍ଥିତି ବାବଦ ସମୀକ୍ଷା ବୈଠକ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ସବୁ ଅଭିଯୋଗମାନଙ୍କୁ ଆଇବା ହପ୍ତେ ଭିତରେ ସମାଧାନ କରିବାରକେ ନିର୍ଦ୍ଦେଶ ଦିଆଯାଇଛି। ପାଣିପାଗ ଉତ୍ତର ବଙ୍ଗୋପସାଗର ଆଉ ତାକେ ଲାଗିକରିଥିବା ଦକ୍ଷିଣ ବାଂଲାଦେଶ ଉପରେ ହୋଇଥିବା ଘୂର୍ଣ୍ଣିବଲୟର ପ୍ରଭାବଟି ରାଜ୍ୟ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବ 24 ଘଣ୍ଟା ଭିତରେ 11 ଜିଲ୍ଲାର ଅତି ଜବରନୁ ଜବର ବର୍ଷା ହେବାର ସମ୍ଭାବନା ରହିଛି। ସିଆଡ଼େ ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ ସହିତ 9 ଜିଲ୍ଲାର ଜବର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଜୁହାର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ, ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନା ଶୁଣିବେ। ଏଥିରେ ହେପାଟାଇଟିସ୍ ରୋଗ କ'ଣ ଏବଂ ତା'ର ପ୍ରତିକାର, ଏ ସମ୍ପର୍କରେ କହିବେ ଡାକ୍ତର ସ୍ମିତାବାଳା ଜେନା। ପରିବେଶ ସୂଚନା ସକାଳ 7:30ରେ, ଏଥିରେ ବାୟୁ ପ୍ରଦୂଷଣ ଓ ଏୟାର କ୍ୱାଲିଟି ଇଣ୍ଡେକ୍ସ ସମ୍ପର୍କରେ କହିବେ ଡକ୍ଟର ସମାପିକା ଦାସ। ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆତରା ପ୍ରଚାର କରିବୁ ସକାଳ 7:35ରେ, କଣ୍ଠଶିଳ୍ପୀ ଶ୍ରୀକାନ୍ତ ମୋହନ ପାରିକ ଏବଂ ପଦ୍ମିନୀ ଦ୍ୱାରା, ଗୀତରଚନା ଶିବଶଙ୍କର ପ୍ରଧାନ, ସଙ୍ଗୀତ ବିଜୟ କୁମାର ବେହେରା। ସୁଗମ ସଙ୍ଗୀତ ଶୁଣିବେ ସକାଳ 7:50ରେ, କଣ୍ଠଶିଳ୍ପୀ ସବିତା କୁମାରୀ ମିଶ୍ର ଏବଂ ବି ପୁଷ୍ପାଞ୍ଜଳି। ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30ରେ। ଆଜି ଏଥିରେ ବିଷୟ ରହିଛି ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ ପରମ୍ପରା, ବିଶେଷଜ୍ଞ ରାମଚନ୍ଦ୍ର ଦାସ ମହାପାତ୍ର। ସକାଳ 8:45ରେ ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ମୀରା ମିଶ୍ର, ପ୍ରମୋଦ କୁମାର ପଣ୍ଡା ଏବଂ ସୁନୀତି ବେହେରା। ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନିନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ ପ୍ରଚାର କରିବୁ ସକାଳ 9:00ରେ। ଦିନ 11:05ରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ପୂର୍ଣ୍ଣିମାନନ୍ଦ, ଗୋପାଳ ସାହୁ, ତରୁଲତା ସୁନାନୀ, କାହ୍ନୁ କେଶବ ବହିଦାର, ସତ୍ୟନାରାୟଣ ବେହେରା ଏବଂ ଉଷାରାଣୀ ବାରିକ। ହିନ୍ଦୀ କଥାଚିତ୍ର ଗୀତର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ଦିନ 11:30ରେ। ଦିନ 12:00ରେ ବାତାୟନ, ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବେ ଦିନ 12:30ରେ। ଦିନ ଗୋଟାଏ 5 ମିନିଟ୍ରେ ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ସୁଶାନ୍ତ କୁମାର ପାଣି ଏବଂ ମାନସୀ ରାଣୀ ସୁନ୍ଦର ରାୟ। ସମ୍ବଲପୁରୀ ଗୀତ ଶୁଣିବେ ଦିନ ଗୋଟାଏ 20 ମିନିଟ୍ରେ କଣ୍ଠଶିଳ୍ପୀ ନବୀନ କୁମାର କୁଆଁର, ପଙ୍କଜିନୀ ଗୁରୁ, ସତ୍ୟନାରାୟଣ ମିଶ୍ର, ଚିତ୍ତର

ରଞ୍ଜନ ବେହେରା ଏବଂ ମକରଧ୍ୱଜ ପଟେଲ। ଅପରାହ୍ନ ତିନିଟାରେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ପର୍ଯ୍ୟବେସିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକାପୁପୁ ଝକାଝକା। ଆଜି ଏଥିରେ ବିଭିନ୍ନ ଶୈଳୀର କିଷାନ ଗୀତ ଏ ସମ୍ପର୍କରେ ଦୀନବନ୍ଧୁ ବାଗଙ୍କ ସହ ଆଲୋଚନା ଶୁଣିବେ। ଏହି ଥିଲା ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ। ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କୁ ଦେଖିବା ପାଇଁ ରଥ ଓ ପଥ ପ୍ରସ୍ତୁତ ହୋଇସାରିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାର ଜଣାପଡ଼ିଛି। ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହାସହ ଟ୍ରାଫିକ୍ କଟକଣା ଲାଗୁ କରାଯାଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ନେତ୍ରୋତ୍ସବରେ ମହାପ୍ରଭୁ ଗତକାଲି ଶ୍ରଦ୍ଧାଳୁଙ୍କୁ ନବଯୌବନ ବେଶରେ ଦର୍ଶନ ଦେବା ପରେ ପ୍ରତିପଦା ତିଥିରେ ଆଜି ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହେବ। ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ପୂଜାପଣ୍ଡାମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ବିଜେ କରାଇବେ। ଏହାପରେ ତିନି ରଥକୁ ଟଣାଯାଇ ସିଂହଦ୍ୱାର ସମ୍ମୁଖରେ ଲଗାଯିବ। ଆସନ୍ତାକାଲି ଶ୍ରୀଗୁଣ୍ଡିଚା ଯାତ୍ରାକୁ ଦୃଷ୍ଟିରେ ରଖି ଆଜି ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଙ୍କ ରଥଯାତ୍ରା ଓ ବାହୁଡ଼ାଯାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲା ଏବଂ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ପୁଲିସ୍ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ୍ ହୁଣ୍ଡି, ସମର୍ପଣ ୱେବ୍ ପୋର୍ଟାଲ୍ ଏବଂ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ। ପୁରୀ ଶ୍ରୀଜଗନ୍ନାଥ ପ୍ରଶାସନ କାର୍ଯ୍ୟାଳୟଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସାତଟି ବିଭାଗର ତେରଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସାତଟି ପ୍ରସ୍ତାବ ପାଇଁ 32,067 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ଏଥିରେ ସେତୁବନ୍ଧ ଯୋଜନାର 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରଣ, 1,750 ନୂତନ ସେତୁର ନିର୍ମାଣ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ହସ୍ତାନ୍ତରିତ ରାସ୍ତାଗୁଡ଼ିକର ଉନ୍ନତିକରଣ ଯୋଜନାକୁ ଅନୁମୋଦନ ମିଳିଛି, ରାଜ୍ୟର ନଦୀବନ୍ଧ ଓ ସେତୁର ଉପରମୁଣ୍ଡରେ ମୌସୁମୀ ଜଳକୁ ସଂରକ୍ଷିତ ରଖିବା ଉଦ୍ଦେଶ୍ୟରେ ବ୍ରିଜ୍ କମ୍ ୱେୟାର ଯୋଜନାକୁ 2026-27 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି

0: ଯାଇଛି। ରାଜ୍ୟର ଦୁର୍ଗମ ତଥା ମାଓବାଦୀ ପ୍ରଭାବିତ ଅଞ୍ଚଳର ଅସଂଯୁକ୍ତ ଗ୍ରାମଗୁଡ଼ିକରେ ସଡ଼କ ଯୋଗାଯୋଗ ବ୍ୟବସ୍ଥା ବିକଶିତ କରିବାକୁ ଏମ୍ଏମ୍ଏସ୍ୱାଇ ଦୁର୍ଗମ ଅଞ୍ଚଳ ଅସଂଯୋଜିତ ଗ୍ରାମଗୁଡ଼ିକର ସଂଯୋଗୀକରଣ ଯୋଜନାର ଶୁଭାରମ୍ଭ ମଧ୍ୟ କରାଯାଇଛି। ଓଡ଼ିଶା କୃଷି ବିପଣନ ଆଇନ 1956କୁ ରଦ୍ଦ କରିବା ସହ ନୂତନ କୃଷି ଓ ସମ୍ପଦ ବିପଣନ ଆଇନ ପ୍ରଣୟନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୃଷି ଉଦ୍ୟୋଗଙ୍କୁ ପୁଞ୍ଜି ବିନିଯୋଗ ରିହାତି ପ୍ରଦାନ ବ୍ୟବସ୍ଥାକୁ 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 17 ତାରିଖରେ ଅମୃତ ଭାରତ ଷ୍ଟେସନ ଯୋଜନାରେ ନିର୍ମାଣ କରାଯାଇଥିବା ଦେଶରେ 75 ରେଳ ଷ୍ଟେସନକୁ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଏଥିରେ ଓଡ଼ିଶାର 5 ରେଳ ଷ୍ଟେସନ ସାମିଲ ଥିବା ପୂର୍ବତଟ ରେଳବାଇ ସୂତ୍ରରୁ ସୂଚନା ମିଳିଛି। ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର ଏବଂ ପାରାଳାଖେମୁଣ୍ଡି ଷ୍ଟେସନର ଉଦ୍ଘାଟନ ହେବ। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବେ। କଟକ ସହରରେ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର ଲୋକାର୍ପିତ ହୋଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଅତ୍ୟାଧୁନିକ ସ୍କାର୍ଟ ପାଠାଗାରର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଡକ୍ଟର ମହାପାତ୍ର କହିଛନ୍ତି, ଜ୍ଞାନ, ଗବେଷଣା ଓ ପଠନ ସଂସ୍କୃତି ବିକାଶ ଦିଗରେ ଏହି ପାଠାଗାର ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ଅବସରରେ ମନ୍ତ୍ରୀ ଗୁରୁଡ଼ିଝାଟିଆଠାରେ ହେବାକୁ ଥିବା ଏକ ଗୋଶାଳାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସମ୍ଭାବ୍ୟ କୋଭିଡ୍ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଜନସାଧାରଣଙ୍କୁ କୌଣସି ଗୁଜବ କିମ୍ବା ଅପପ୍ରଚାରରେ ଭୟଭୀତ ନ ହୋଇ ସଚେତନ ରହିବା ସହ ଆବଶ୍ୟକ ନିୟମାବଳୀ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ନଗଦ ଟଙ୍କା ଜମା କରି ଚାଷୀମାନେ ଲ୍ୟାମ୍ପସ୍ରୁ ସାର କ୍ରୟ କରିପାରିବେ। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଏନେଇ ସମସ୍ତ ଲ୍ୟାମ୍ପସ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର 65 ବିଧାନସଭା ନିର୍ବାଚନ ମଣ୍ଡଳୀରେ 36 ଜଣ ନୂତନ ବୁଥସ୍ତରୀୟ ଅଧିକାରୀ ଓ ବିଏଲ୍ଓ ସୁପରଭାଇଜରମାନଙ୍କୁ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉତ୍ତର ବଙ୍ଗୋପସାଗରରେ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଡକ୍ଟର ଦିଲୀପ ରାଉତରାୟ ଆଜି ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି। ସକାଳର ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକି ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଆପଣମାନେ ଶୁଣିପାରିବେ ଅପରାହ୍ନ 2:35।
1: ଆଜି ଏଥିରେ ହେପାଟାଇଟିସ୍ ରୋଗ କ'ଣ ଏବଂ ତାର ପ୍ରତିକାର ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସ୍ମିତା ବାଳା ଜେନା।
2: ହେପାଟାଇଟିସ୍ ଏକ ଯକୃତଗତ ବା ଲିଭରଗତ ରୋଗ, ଯେମିତିକି ଜଣ୍ଡିସ୍ ଯଦି ବହୁତ ଦିନ ତକ ହେଲା ତାହେଲେ ହେପାଟାଇଟିସ୍ ହେବାର ସମ୍ଭାବନା ଥାଏ। ଏହା ଭାଇରସ୍ କାରଣରୁ ଭୂତାଣୁ ଜନିତ ହୋଇପାରେ, ଅତ୍ୟଧିକ ମାଦକ ଦ୍ରବ୍ୟ ସେବନ ଦ୍ୱାରା ହୋଇପାରେ, ଅତ୍ୟଧିକ ରାସାୟନିକ ଔଷଧ ସେବନ ଦ୍ୱାରା ହୋଇପାରେ, କିମ୍ବା ଅଟୋ ଇମ୍ୟୁନ୍ ଡିଜିଜ୍ ଯାହା ଥାଏ, ଆତ୍ମପ୍ରତିରକ୍ଷାଗତ ରୋଗ, ଯେଉଁଥିରେ କି ନିଜ ଇମ୍ୟୁନିଟିଟା ନିଜକୁ ହିଁ କ୍ଷତି କରିଥାଏ, ନିଜ ସେଲ୍କୁ କ୍ଷତି କରିଥାଏ, ସେହି ରୋଗ ଯଦି ଥାଏ ତାହେଲେ ଏହି ହେପାଟାଇଟିସ୍ ରୋଗ ହୋଇପାରେ। ଦୂଷିତ ଜଳ ଖାଦ୍ୟ ସେବନରୁ ହେପାଟାଇଟିସ୍ ହୋଇପାରେ। ଯକୃତର କାର୍ଯ୍ୟ ଖାଦ୍ୟକୁ ସବୁବେଳ ପାଇଁ ସହଜ କରି ସେଥିରୁ ସାରାଂଶ ବା ନ୍ୟୁଟ୍ରିସନ୍, ଯେଉଁଟା ଆମର ଖାଦ୍ୟ ସାର ଅଂଶକୁ ସୁରକ୍ଷିତ କରି ବାହାର କରିବ। ଯେତେ ଟକ୍ସିନ୍ ବା ବିଷାକ୍ତ ପଦାର୍ଥ ରହିଛି ଆମ ଶରୀରରେ ତାକୁ ବାହାରକୁ ବାହାର କରିବ, ଆଉ ଯେତେ ନ୍ୟୁଟ୍ରିସନ୍ ବା ଆମର ଯେତେ ସାର ଅଂଶ ଆମକୁ ସୁରକ୍ଷିତ ରଖିବ, ଆମକୁ ବଳ ଯୋଗାଇବ ଆମ ଶରୀର ପରିଚାଳନା ପାଇଁ। ଯଦି ଯକୃତ ପ୍ରଦାହ ବା ଇନ୍ଫେକ୍ସନ୍ ହେଲା, ଫୁଲିଲା, ତାହେଲେ ସେ ବିଭିନ୍ନ ପ୍ରକାରର ଶାରୀରିକ ତ୍ରୁଟି ଦେଖାଯିବ। ଏଥିରେ ଲିଭରରେ କୋଷିକା ସବୁ ଥାଏ, ସେଥିରେ ଏହି ହେପାଟାଇଟିସ୍ ହେବା ଫଳରେ ଏଥିରେ ପ୍ରଭାବ ପଡ଼ିଥାଏ, ଯାହାକୁ ହେପାଟାଇଟିସ୍ ହିଁ କୁହାଯାଏ। ଯେପରିକି ଜଣ୍ଡିସ୍ ହେଲା, ଆଖି ଚର୍ମ ହଳଦିଆ ଦେଖାଯିବା, ଜ୍ୱର, ଭୋକ ନ ହେବା, ବାନ୍ତି ଲାଗିବା, ଏହା ବିଭିନ୍ନ ପ୍ରକାରର ଯେପରିକି ହେପାଟାଇଟିସ୍ ଏ, ବି, ସି, ଡି, ଇ ଏମିତି ଅଛି। ତାର ଯେମିତିକି ହେପାଟାଇଟିସ୍ ଏରେ ଜଣ୍ଡିସ୍ର ଲକ୍ଷଣ ଦେଖାଯାଏ, ଏହା ଦୂଷିତ ଜଳୀୟ ଅଂଶ ସେବନ ଫଳରେ ହୋଇଥାଏ। ହେପାଟାଇଟିସ୍ ବି ଯେମିତିକି ରକ୍ତରୁ କିମ୍ବା ସେକ୍ସୁଆଲ୍ କଣ୍ଟାକ୍ଟରୁ ନିଡିଲରୁ ମା ଠାରୁ ଶିଶୁଠାରେ ଦେଖାଯାଇଥାଏ। ଯେଉଁଟାକି ହେପାଟାଇଟିସ୍ ବି ଆମର ସବୁବେଳେ ଆଗରୁ ଭ୍ୟାକ୍ସିନ୍ ଦିଆଯାଉଛି ଛୋଟବେଳୁ।

0: ଶିଶୁ ଠାରୁ ନହେବା ପାଇଁ ପ୍ରିଭେନ୍ସନ୍ ପାଇଁ ଏଇ ହେପାଟାଇଟିସ୍ ବିର କୌଣସି ଉପଚାର ନାହିଁ। ଆମେ ତାକୁ ମାନେ ସାରା ଜୀବନ ଆମେ ମେଡିସିନ୍ ଦ୍ୱାରା ହିଁ ଆମ ଇମ୍ୟୁନିଟିକୁ ବଢ଼େଇକି ରଖିପାରିବା। ହେପାଟାଇଟିସ୍ ସି ହେଉଛି ଇନ୍ଫେକ୍ସନ୍ ଦ୍ୱାରା ବ୍ଲଡ଼୍ରୁ କୁ ବିସ୍ତାର କରିଥାଏ। କୌଣସି ଇନ୍ଫେକ୍ସନ୍ ହେଲା କୌଣସି ସେଥିରେ ଏଥିରେ ଭାଇରାଲ୍ ହୋଇପାରେ, ତ ଏଥିରେ ମେଡିସିନ୍ ଦ୍ୱାରା ଏହା ଠିକ୍ ହୋଇଯାଇଥାଏ। ହେପାଟାଇଟିସ୍ ଡି ହେଉଛି ଯଦି ହେପାଟାଇଟିସ୍ ବି ହୋଇଛି ତାହେଲେ ଏଇଟା ହେବାର ସମ୍ଭାବନା ଥାଏ। ହେପାଟାଇଟିସ୍ ଇଟା ଏହା ଦୂଷିତ ପାଣି ଦ୍ୱାରା ହୁଏ, ବେଶୀ ପ୍ରଭାବ ପଡ଼ିଥାଏ ଗର୍ଭବତୀଠାରେ। ଗର୍ଭବତୀଠାରେ ଯଦି ହେପାଟାଇଟିସ୍ ହେଲା ତାହେଲେ ଶିଶୁ ପ୍ରତି ବି ବିପଦ ରହେ, ମା ଆଉ ଶିଶୁ ପ୍ରତି ବିପଦ ରହିଥାଏ। ଏଥିରେ ପ୍ରତିକାର ପାଇଁ ଆମେ କରିବା ଯେ ଆମେ ସଫା ପାଣି ପିଇବା, ଖାଦ୍ୟ ମଧ୍ୟ ଯେମିତିକି ଗରମ ସୁଷମ ଖାଦ୍ୟ ଗରମ ଥିବ, କୌଣସି ପ୍ରକାରର ମାଛି ମଶା ବସିନଥିବ ସେମିତି ଖାଦ୍ୟ ଖାଇବା, ସହଜରେ ପାଚ ହେଉଥିବ ବାଲାନ୍ସ ଫୁଡ଼ ସବୁବେଳେ ପାଇଁ ନେବା, ରେଷ୍ଟ ନେବା, ଆଲକୋହଲ କେବେ ହେଲେ ବି ନେବା ନାହିଁ। ଆମେ ଯଦି ଆମର ହେପାଟାଇଟିସ୍ ଅଛି, ଆଲକୋହଲ ବହୁତ ସେଥିରେ ବିପଦ ସୃଷ୍ଟି କରିଥାଏ। ତେଲ ମସଲା, ଅଧିକା ଚିନି, ଅଧିକା ଲୁଣ କିମ୍ବା ପ୍ୟାକେଟିଂ ଫୁଡ଼ ଏଥିରେ ବ୍ୟବହାର କରିବା ନାହିଁ। ସବୁଦିନ କିଛି ନହେଲେ ବି ସପ୍ତାହକୁ 150 ମିନିଟ୍ ବ୍ୟାୟାମ କରିବା। ଏଥିରେ ଆମେ ଆଗରୁ ଯଦି ବ୍ଲଡ଼ ଟେଷ୍ଟ କରିବା ତାହେଲେ ଟିକେ ଯଦି ଆମକୁ ଦୁର୍ବଳ ଲାଗୁଛି କିମ୍ବା ଏଇ ଟାଇପ୍ର ଆମ ଠାରେ ଲକ୍ଷଣ ଦେଖାଦେଉଛି ତାହେଲେ ଆମେ ବ୍ଲଡ଼ ଟେଷ୍ଟ LFT CBC ଭାଇରାଲ ହେପାଟାଇଟିସ୍ର ଆଉ ଦରକାର ପଡ଼ିଲେ ଅଲ୍ଟ୍ରାସାଉଣ୍ଡ ବି କରିବା, ଯାହାଫଳରେ କି ଆମେ ଜାଣିପାରିବା ଆଗରୁ ଯେ ଆମେ ଏଇ ଯେଉଁ ହେପାଟାଇଟିସ୍ ଠାରୁ କେମିତି ନିଜକୁ ରକ୍ଷା କରିବା ସେଇଟା ଚେଷ୍ଟା କରିପାରିବା। ଆଉ ସବୁବେଳେ ପାଇଁ ସେଫ୍ ସେକ୍ସ କରିବା, ନିଡିଲ୍ ଜଣଙ୍କ ଠାରୁ ଅନ୍ୟ ଜଣକୁ ଯେଉଁଟା ଦିଆଯାଏ ଯେମିତିକି ଟାଟୁ କରାହେଉଛି କିମ୍ବା କୌଣସି ହସ୍ପିଟାଲରେ ଆମର ଇଏ ହେଲା ବେଳେ ସଫାସୁତର ହୋଇକରି ୟୁଜ୍ ହେଉନି, ସେସବୁକୁ ଆମେ ଟିକେ ଧ୍ୟାନ ଦେବା ଯେମିତି ଆମକୁ ଏଇ ଯେଉଁ ବି ଯେଉଁଟାକି ବହୁତ ଏଇଟା ଡେଞ୍ଜର ଆମ ପାଇଁ ଶରୀର ପାଇଁ ସାରା ଜୀବନ ଆମ ସହିତ ଚାଲେ, ଏସବୁରୁ ଆମେ ନିଜକୁ ରକ୍ଷା କରିପାରିବା। ଆଉ ହେପାଟାଇଟିସ୍ ଥରେ ହେଲେ ଯକୃତଟା ଯେଉଁଟାକି ଆମର ମେନ୍ ଅର୍ଗାନ ଯେଉଁଟାକି କୁହନ୍ତି ଯକୃତ, ସେଇଟାକୁ ଆମେ ଏଥିରୁ ବଞ୍ଚେଇ ପାରିବା, ସୁସ୍ଥ ହୋଇକରି ରହିପାରିବା।
1: ସ୍ୱାସ୍ଥ୍ୟ ସୂଚନା ଶୁଣିଲେ। ଆଜି ଏଥିରେ ହେପାଟାଇଟିସ୍ ରୋଗ କ'ଣ, ତାର ପ୍ରତିକାର ସମ୍ପର୍କରେ କହିଲେ ଡାକ୍ତର ସ୍ମିତା ବାଳା ଜେନା। ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ଭାରତ ବ୍ରିଟେନ୍ ମଧ୍ୟରେ ଆଜିଠାରୁ କାର୍ଯ୍ୟକାରୀ ହେବ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା। ହାଇଦ୍ରାବାଦଠାରେ ଆଜିଠାରୁ ଆରମ୍ଭ ହେଉଛି ଦ୍ୱାଦଶ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ବୈଠକ। ଜଳବାୟୁ ପରିବର୍ତ୍ତନ, ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ନିରନ୍ତର ଅଭିବୃଦ୍ଧି ପାଇଁ ୟୁରୋପ କମିଶନରଙ୍କ ସହ ଆଲୋଚନା କଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ବିଜୟୀ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫାଇନାଲକୁ ଉନ୍ନୀତ ହେଲା ସ୍ପେନ୍। ଭାରତ ବ୍ରିଟେନ୍ ମଧ୍ୟରେ ଆଜିଠାରୁ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ଚୁକ୍ତି ଫଳରେ ଭାରତରୁ ରପ୍ତାନୀ ହେବାକୁ ଥିବା ସାମଗ୍ରୀଗୁଡ଼ିକ ଉପରେ 99% ପର୍ଯ୍ୟନ୍ତ ରପ୍ତାନୀ ଶୁଳ୍କ ହ୍ରାସ ପାଇବ। ବିଶେଷ ଭାବେ ବୟନଶିଳ୍ପ, ଚମଡ଼ାଜାତ ଦ୍ରବ୍ୟ, ଜୋତା, ଔଷଧ ଉତ୍ପାଦ ଏବଂ ଇଞ୍ଜିନିୟରିଂ କ୍ଷେତ୍ରକୁ ସୁଫଳ ମିଳିବ। 2021 ମେ ମାସରୁ ଏହି ଐତିହାସିକ ବୁଝାମଣା ଲାଗି ମଞ୍ଚ ପ୍ରସ୍ତୁତ ହୋଇଥିଲା। 2030 ମସିହା ପର୍ଯ୍ୟନ୍ତ ଏହି ବୁଝାମଣା ଅଧୀନରେ ଭାରତ ୟୁକେ ବାଣିଜ୍ୟ କାରବାରକୁ 100 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ ଏହି ଚୁକ୍ତିନାମା ଭାରତର ବାଣିଜ୍ୟ ଯାତ୍ରାପଥରେ ଏକ ନିର୍ଣ୍ଣାୟକ ମାଇଲିଖୁଣ୍ଟ ସାବ୍ୟସ୍ତ ହେବ ବୋଲି ବର୍ଷ୍ଣନା କରିଛନ୍ତି। ଦୁଇଟି ପ୍ରମୁଖ ଅର୍ଥନୈତିକ ରାଷ୍ଟ୍ର ମଧ୍ୟରେ ଭବିଷ୍ୟତ ଆଧାରିତ ଆର୍ଥିକ ସହଭାଗିତା ସ୍ଥାପନ କରିବାରେ ଏହା ସହାୟକ ହେବ। ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ଏକ ନୂତନ ପର୍ଯ୍ୟାୟ ଆରମ୍ଭ ହେବ ବୋଲି ଶ୍ରୀ ଅଗ୍ରୱାଲ ଅଗ୍ରୱାଲ ଆଶା ବ୍ୟକ୍ତ କରିଛନ୍ତି। ଜନକଲ୍ୟାଣକୁ ଦୃଷ୍ଟିରେ ରଖି ଏହି ଚୁକ୍ତିନାମାକୁ ପ୍ରସ୍ତୁତ କରାଯାଇଛି। ଭାରତୀୟ ରପ୍ତାନୀକାରୀ ବିଭିନ୍ନ କ୍ଷେତ୍ରରେ ବ୍ରିଟେନ୍ର ଶୁଳ୍କ ଛାଡ଼ ସୁବିଧାରୁ ଲାଭ ପାଇବେ। ଭାରତରୁ ରପ୍ତାନୀ ହେବାକୁ ଥିବା ଖାଦ୍ୟ ସାମଗ୍ରୀ ଉତ୍ପାଦ ଉପରେ 70% ପର୍ଯ୍ୟନ୍ତ ଶୁଳ୍କ ହ୍ରାସ ହେବାକୁ ଥିବାବେଳେ ସାମୁଦ୍ରିକ ଉତ୍ପାଦ ଉପରେ 21%ରୁ ଅଧିକ, ଇଞ୍ଜିନିୟରିଂ ଏବଂ ଅଟୋ ଯନ୍ତ୍ରାଂଶ ଉପରେ 18%, ଚମଡ଼ା ଏବଂ ଜୋତା ଉତ୍ପାଦ ଉପରେ 16% ପର୍ଯ୍ୟନ୍ତ ଏବଂ ବୟନ ଉତ୍ପାଦ ଉପରେ 12%।

ଶୁଣୁଥିଲେ ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦ୍ୟାତରା। କଣ୍ଠଶିଳ୍ପୀ ଥିଲେ ଶ୍ରୀକାନ୍ତ ମୋହନ ବାରିକ ଏବଂ ପଦ୍ମିନୀ ଦ୍ୱାରା। ଗୀତ ରଚନା କରିଥିଲେ ଶିବଶଙ୍କର ପ୍ରଧାନ, ସଙ୍ଗୀତ ବିଜୟ କୁମାର ବେହେରା। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସୁଗମ ସଙ୍ଗୀତ ଶୁଣନ୍ତୁ। ପ୍ରଥମ ଗୀତ କଣ୍ଠଶିଳ୍ପୀ ସବିତା କୁମାରୀ ମିଶ୍ର, ଗୀତ ରଚନା କରିଛନ୍ତି ଶିବଶଙ୍କର ପ୍ରଧାନ।

ପରବର୍ତ୍ତୀ ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ବି ପୁଷ୍ପାଞ୍ଜଳି, ଗୀତ ରଚନା କରିଛନ୍ତି ଡକ୍ଟର ଗୀତାଞ୍ଜଳି ପତ୍ରୀ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ରହିଛି ଆଲୋଚନା ବିଗ୍ରହମାନଙ୍କର ପହଣ୍ଡି ବିଜେ। ଆଲୋଚକ ରାମଚନ୍ଦ୍ର ଦାସ ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

ଜଗତର ନାଥ ଜଗନ୍ନାଥ ପ୍ରେମ, ଭକ୍ତି ଓ ଜ୍ଞାନର ଏକ ସମ୍ମିଳିତ ବିଗ୍ରହ, ତେଣୁ ତାଙ୍କର ପ୍ରତି ଲୀଳାରେ ବିଭିନ୍ନ ଭାବ ପ୍ରକଟିତ ହୋଇଥାଏ। ରଥଯାତ୍ରାକାଳୀନ ପହଣ୍ଡି ବି ଯେ ସେହିପରି ତାଙ୍କର ଏକ ଅପୂର୍ବ ଲୀଳା।

ରଥଯାତ୍ରା ଦିନ ପ୍ରାତଃକାଳରୁ ଆଳତୀ ଅବକାଶ ବଢ଼ିବା ପରେ ତିନି ବାଡ଼ରେ ଦୈନନ୍ଦିନ ବେଶ ସମାପନ ହୁଏ। ଏହି ସମୟ ମଧ୍ୟରେ ରୋଷ ହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ପ୍ରଭୃତି ଶେଷ ହେବା ମଧ୍ୟରେ ଚାହାଣୀ ମଣ୍ଡପରେ ତିନି ରଥର ପ୍ରତିଷ୍ଠା ହୋମ କାର୍ଯ୍ୟ ସମାପନ କରାଯାଇଥାଏ। ଠାକୁରଙ୍କର ଭୋଗ ଲାଗି ହେଲା ପରେ ଜଳସିଞ୍ଚନ କରାଯାଇ ତିନି ବାଡ଼ରେ ମଙ୍ଗଳାର୍ପଣ ସମ୍ପନ୍ନ ହୁଏ। ତାପରେ ତିନି ବାଡ଼ରେ ଡୋର ଲାଗି ପୁଷ୍ପାଞ୍ଜଳି ଆଦି ନୀତିମାନ ବଢ଼ିବା ପରେ ମଣିମା ମଣିମା ଡାକ ମଧ୍ୟରେ ରୁନ୍ଧା ଫିଟାଯାଏ ଏବଂ ଆରମ୍ଭ ହୁଏ ଠାକୁରମାନଙ୍କର ପହଣ୍ଡି ପିଜେ।

0: ପହଣ୍ଡି ବିଜେ ବାସ୍ତବିକ ଏକ ଆକର୍ଷଣୀୟ ଦୃଶ୍ୟ। ଏହି ଦୃଶ୍ୟ ଦର୍ଶନ ପାଇଁ ସିଂହଦ୍ୱାର ଆଉ ବଡ଼ ଦାଣ୍ଡରେ ବିପୁଳ ସଂଖ୍ୟାରେ ଭକ୍ତ ସମବେତ ହୋଇଥାନ୍ତି। ତେବେ ଏହି ପହଣ୍ଡି ବିଜେ ଦୃଶ୍ୟର ଦୃଷ୍ଟିଭଙ୍ଗୀରୁ ଯେତିକି ମନମୁଗ୍ଧକର, ନୀତି ଦୃଷ୍ଟିରୁ ସେତିକି ପରମ୍ପରା ସିଦ୍ଧ। ତେଣୁ ଆଜିର ଆଲୋଚନାରେ ବିଷୟ ହେଉଛି ଶ୍ରୀ ବିଗ୍ରହମାନଙ୍କ ପହଣ୍ଡି ବିଜେ ପରମ୍ପରା। ଆଲୋଚନା କରୁଛନ୍ତି ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର।
1: ପ୍ରଭୁ ଜଗନ୍ନାଥଙ୍କର ବର୍ଷରେ ବାର ମାସରେ ତେର ପର୍ବ ପାଳନ କରାଯାଏ। ପ୍ରଭୁ ଜଗନ୍ନାଥଙ୍କର ପ୍ରତିନିଧି ହିସାବରେ ମଦନମୋହନ ବଳଭଦ୍ରଙ୍କ ପ୍ରତିନିଧି ହିସାବରେ ରାମକୃଷ୍ଣ ଏବଂ ଦୋଳଯାତ୍ରା ସମୟରେ ଦୋଳଗୋବିନ୍ଦ, ଏଇମାନେ ସବୁ ଠାକୁରଙ୍କର ଯେଉଁ ପ୍ରତିନିଧି ଅଛନ୍ତି, ସେ ବର୍ଷ ସମାନ ବିଭିନ୍ନ ଯାନିଯାତ୍ରାରେ ବାହାରକୁ ବାହାରନ୍ତି। କେବଳ ଏଇ ଘୋଷ ଯାତ୍ରାରେ, ଦ୍ୱାଦଶ ଯାତ୍ରାରେ ମୁଖ୍ୟ ଯାତ୍ରା ହେଉଛି ସ୍ନାନଯାତ୍ରା, ରଥଯାତ୍ରା। ଏହି ରଥଯାତ୍ରା ସମୟରେ ସ୍ୱୟଂ ପ୍ରଭୁ ଜଗନ୍ନାଥ ପହଣ୍ଡି ବିଜେ କରନ୍ତି। ପ୍ରଥମ ପହଣ୍ଡି ବିଜେ କରନ୍ତି ଦେବସ୍ନାନ ପୂର୍ଣ୍ଣିମା ଦିନ। ପ୍ରଭୁ ରତ୍ନ ସିଂହାସନରୁ ଆମର ଚାରମାର ବନ୍ଧାଯାଇ ପ୍ରଭୁ ଜଗନ୍ନାଥ ପ୍ରଥମେ ପ୍ରଭୁ ସୁଦର୍ଶନ ସାତ ପାହାଚରେ ପହଞ୍ଚନ୍ତି, ସେଠି ତାଙ୍କର ଟାହ୍ୟା ଲାଗେ। ତାପରେ ପ୍ରଭୁ ସୁଦର୍ଶନ ବିଜେ କରନ୍ତି ସବୁ ଦୈତାପତି ଏବଂ ଅନ୍ୟାନ୍ୟ ସେବାୟତମାନଙ୍କ ସହିତ ସ୍ନାନ ମଣ୍ଡପକୁ ବିଦେ କରନ୍ତି। ତାପରେ ପ୍ରଭୁ ବଳଭଦ୍ର ଆସି ମଧ୍ୟ ସେହି ସାତ ପାହାଚରେ ତାଙ୍କ ମସ୍ତକରେ ମଧ୍ୟ ଟାୟା ଲାଗି ହୁଏ, ସିଏ ମଧ୍ୟ ଆମର ସ୍ନାନବେଦୀକୁ ପହଣ୍ଡି ହୁଅନ୍ତି। ତାପରେ ମା ସୁଭଦ୍ରା, ତାପରେ ପ୍ରଭୁ ଜଗନ୍ନାଥ ଏହିପରି ପହଣ୍ଡିକି ଯେତେବେଳେ ପ୍ରଭୁ ଜଗନ୍ନାଥ ଘରୁ ବାହାରକୁ ବାହାରନ୍ତି ତାକୁ ଧାଡ଼ି ପହଣ୍ଡି କୁହାଯାଏ। ଏହି ଧାଡ଼ି ପହଣ୍ଡି ଆମର ସ୍ନାନ ପୂର୍ଣ୍ଣିମା ଦିନ କରାଯାଏ ଏବଂ ଶ୍ରୀଗୁଣ୍ଡିଚା ଦିନ କରାଯାଏ ଏବଂ ବାହୁଡ଼ା ଦିନ କରାଯାଏ। ଏକୁ ଧାଡ଼ି ପହଣ୍ଡି କୁହାଯାଏ, କାରଣ ଏକ ସମୟରେ ତାପରକୁ ତାପର ସମସ୍ତ ଚାରିଜଣ ଯାକ ପ୍ରଭୁ ପହଣ୍ଡି ହେଇକରି ଯାଆନ୍ତି। ଏହି ପହଣ୍ଡିକି ଧାଡ଼ି ପହଣ୍ଡି କୁହାଯାଏ। ଏ ହେଉଛି ପହଣ୍ଡି ବିଜିର ପରମ୍ପରା।

ଆମର ମୁଖ୍ୟତଃ ପ୍ରଥମ ହେଲା ସ୍ନାନ ପୂର୍ଣ୍ଣିମାରେ ପହଣ୍ଡି କରାଯାଏ, ଯେଉଁ ସ୍ନାନ ବେଦିକୁ ଆସନ୍ତି ତାକୁ ଧାଡ଼ି ପହଣ୍ଡି କହନ୍ତି, ଏବଂ ଯେତେବେଳେ ଫେରିକିରି ଘରକୁ ଯାଆନ୍ତି ଅଣସର ଘରକୁ ତାକୁ କହନ୍ତି ଗୋଟି ପହଣ୍ଡି। ଏବଂ ଆମର ଯେଉଁ ଶ୍ରୀଗୁଣ୍ଡିଚା ଦିନ ମଧ୍ୟ ସେହିପରି ଯେତେବେଳେ ଅଣସର ଘରୁ ପ୍ରଭୁ ରଥ ଉପରକୁ ବିରାଜମାନ କରନ୍ତି ତାକୁ ମଧ୍ୟ ଧାଡ଼ି ପହଣ୍ଡି କୁହାଯାଏ, ଏବଂ ଯେତେବେଳେ ରଥରୁ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ତାକୁ ଗୋଟି ପହଣ୍ଡି କୁହାଯାଏ। ସେମିତି ବାହୁଡ଼ା ଦିନ ମଧ୍ୟ ପ୍ରଭୁ ଜଗନ୍ନାଥ ଧାଡ଼ି ପହଣ୍ଡି ହେଇକିରି ରଥାରୂଢ଼ ହୁଅନ୍ତି, ଏବଂ ଯେତେବେଳେ ଶ୍ରୀମନ୍ଦିରକୁ ଯାଆନ୍ତି ତାକୁ ମଧ୍ୟ ଗୋଟି ପହଣ୍ଡି କୁହାଯାଏ। ଏହି ପ୍ରକାର ଭାବରେ ପହଣ୍ଡି ପ୍ରଭୁ ଜଗନ୍ନାଥଙ୍କୁ କରାଯାଏ। ଏବଂ ପହଣ୍ଡିରେ ମୁଖ୍ୟତଃ ସେବା ହେଉଛି ଦୈତାପତିମାନଙ୍କର, ଶ୍ରୀରଙ୍ଗର ଯାହା ଦାୟିତ୍ୱ ଯେହେତୁ ପ୍ରଭୁ ଜଗନ୍ନାଥ ଦୈତାପତିମାନଙ୍କୁ ଦେଇଛନ୍ତି, ଏବଂ ଅନ୍ୟାନ୍ୟ ସେବାୟତମାନେ ପଣ୍ଡା ପୁଷ୍ପାଳକ ସେମାନେ ଡୋରରେ ରହନ୍ତି, ଏବଂ ଅନ୍ୟାନ୍ୟ ସେବାୟତ ଆଜିକାଲି ମଧ୍ୟ ପହଣ୍ଡିରେ ରହୁଛନ୍ତି।

0: ପହଣ୍ଡିବି ଯେ ସମୟରେ ସାତ ପାହାଚ ନିକଟରେ ଠାକୁରମାନଙ୍କର ଟାହିଆ ଲାଗି ହୋଇଥାଏ। ଟାହିଆ ଲାଗି ପରେ କ୍ରମାନ୍ୱୟରେ ସୁଦର୍ଶନ ସୁଭଦ୍ରାଙ୍କ ରଥରେ, ବଳଭଦ୍ର ତାଳଧ୍ୱଜ ରଥରେ, ସୁଭଦ୍ରା ଦେବୀ ଦଳନ ରଥରେ ଆଉ ଜଗନ୍ନାଥ ନନ୍ଦିଘୋଷ ରଥରେ ବିଜେ ହୁଅନ୍ତି। ଠାକୁରମାନେ ରଥକୁ ବିଜେ କରିବା ପରେ ତିନି ଠାକୁରଙ୍କର ଚକା ଅପସର ଅଣାଯାଏ ଏବଂ ଚକା ଅପସର ଲାଗି ହୋଇ ରୁନ୍ଧା ବଢ଼େ। ତାପରେ ମଦନ ମୋହନ ଆଉ ରାମକୃଷ୍ଣଙ୍କୁ ରଥରେ ବିଜେ କରାଯାଏ।
1: ପହଣ୍ଡି ପ୍ରଥମ ଆରମ୍ଭ ହେବା ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କୁ ମଙ୍ଗଳାରୋପଣ କରାଯାଏ। ମଙ୍ଗଳାରୋପଣ ବିଧି ପରେ ଡୋର ଲାଗି କରାଯାଏ, ମାନେ ପ୍ରଭୁଙ୍କୁ ଯେଉଁ ଅଣ୍ଟାରେ ଏବଂ ମସ୍ତକରେ ଡୋର ଲାଗି କରାଯାଏ ଏବଂ ଏହି ଡୋର ଲାଗି କରିବା ପରେ ପ୍ରଭୁ ଜଗନ୍ନାଥଙ୍କର ସେବାୟତମାନେ ପ୍ରଭୁଙ୍କୁ ଆଗପଟେ ଡୋର ଅଣ୍ଟାରେ ଭିଡ଼ନ୍ତି ଏବଂ ପଛପଟେ ମୁଣ୍ଡରେ ଯେଉଁ ଲାଗିଥାଏ ସେ ଡୋରକୁ ଭିଡ଼ିକିରି ଆଣନ୍ତି। ପ୍ରଭୁ ଯେମିତି ମଣିଷ କାଳିଆ ହାତୀ ଝୁଲି ଝୁଲିକିରି ଆସିଲା ପରି ପ୍ରଭୁ ଦେଖାଯାଆନ୍ତି, ତାଙ୍କ ମସ୍ତକରେ ଯେଉଁ ଟାହ୍ୟାଟି ଲାଗିଥାଏ ସେ ଏଡ଼େ ସୁନ୍ଦର ଦେଖାଯାଏ, ଆପଣ ଭାବିବେ ପ୍ରଭୁ ନିଜକୁ ନିଜେ ମଣିଷକୁ ଡାକିଲା, ଭକ୍ତକୁ ଡାକିବା ପରି ସେ ମୁଣ୍ଡକୁ ହଲାନ୍ତି। ସେଇ ପହଣ୍ଡି ବିଜେ ସମୟରେ ସେଇ ମସ୍ତକର ଟାହ୍ୟା ଯେତେବେଳେ ଆସିକିରି ପ୍ରଭୁ ଜଗନ୍ନାଥ ସିଂହଦ୍ୱାର ନିକଟରେ ପହଞ୍ଚି ଯାଆନ୍ତି, ସିଂହଦ୍ୱାର ପୁରା ଭରିପୁର ଯାଏ ସେ ଟାୟା ଏବଂ ପ୍ରଭୁଙ୍କୁ ଭରିପୁର ଯାଏ ଏବଂ ସେ ଯେତେବେଳେ ରଥ ଉପରକୁ ଠାକୁର ତାପରେ ପହଣ୍ଡି ହେଇକିରି ଉଠନ୍ତି ସେ ଟାହ୍ୟାରେ, ଆପଣ ଯେତେ ଦୂରରେ ଥିଲେ ମଧ୍ୟ ଆପଣ ଜାଣିପାରିବେ ଯେ ହଁ ପ୍ରଭୁ ଜଗନ୍ନାଥ ଆସୁଛନ୍ତି, ବଳଭଦ୍ର ଆସୁଛନ୍ତି। ଆପଣ ସେ ଟାହ୍ୟାରୁ ଦେଖିକିରି ବହୁତ ଦୂରରେ ଭକ୍ତ ଥିଲେ ମଧ୍ୟ ସେ ପହଣ୍ଡି ସମୟରେ ପ୍ରଭୁ ଯେଉଁ ସୁନ୍ଦର ଦେଖାଯାଆନ୍ତି ତାର କେବଳ ଯିଏ ଆଖିରେ ଦେଖିଛି ଏବଂ ଯିଏ ପହଣ୍ଡି କରିଛି ସିଏ ତାର ଅନୁଭୂତି ନିଶ୍ଚୟ ଭାବରେ ଜାଣିପାରିବ।

ଏହି ପହଣ୍ଡିର ବିଶେଷ ଲକ୍ଷଣ ହେଉଛି ଯେତେବେଳେ ପ୍ରଭୁ ଜଗନ୍ନାଥ ଅଟକି ଯାଆନ୍ତି ସେ ସମୟରେ ଆମର ଖୁଣ୍ଟିଆ ସେବକ ଦୁଇଟି ବେତ ଧରି ମଣିମାନ ଦେଇ ଯେତେବେଳେ ଡାକିକିରି ପ୍ରଭୁଙ୍କୁ ଡାକେ ଫେର ପ୍ରଭୁ ଚାଲନ୍ତି ଏବଂ ଦୈତାପତିମାନେ ଆ ଭାଇ ଚାଲ ଭାଇ କହିକିରି ତାକୁ ଯେତେବେଳେ ସମ୍ବର୍ଦ୍ଧନା କରନ୍ତି ସେ ଫେର ଚାଲିଯାଏ ଫେର କିଛି ବାଟ ଗଲାପରେ ଯେତେବେଳେ ଥକିକି ରହିଯାଆନ୍ତି ଫେର ଏଇ ଖୁଣ୍ଟିଆ ସେବକ ଏବଂ ଦୈତାପତିମାନେ ତାକୁ ଡାକି ଡାକିକିରି ପ୍ରଭୁଙ୍କୁ ଚଲେଇ ଚଲେଇକିରି ନିଅନ୍ତି ଏବଂ ସେ ଯେଉଁ ଠୁକୁରୁ ଠୁକୁରୁ ପିଲାଟି ଚାଲିଲା ପରେ ଯେମିତି କୃଷ୍ଣ ଭଗବାନ ନିଶ୍ଚୟ ଚାଲିଥିଲେ ସେ ପ୍ରଭୁ ଯେତେବେଳେ ଠୁକୁରୁ ଠୁକୁରୁ ଏଇ ପହଣ୍ଡି ହେଇକିରି ଯାଆନ୍ତି ସମସ୍ତ ଭକ୍ତ ବିହଳ ହୋଇ ପାଗଳ ହୋଇଯାଆନ୍ତି ଏବଂ ସମସ୍ତେ ତାଙ୍କ ପାଖକୁ ଦୌଡ଼ିବାକୁ ଚାହାନ୍ତି।

ପହଣ୍ଡି ବିଜେ ସମୟରେ ଶ୍ରୀମନ୍ଦିରର ସିଂହଦ୍ୱାର ଏକ ଅପରୂପ ଶୋଭା ଧାରଣ କରେ। ସେବାୟତମାନଙ୍କର ମଣିମା ମଣିମା ଡାକ, ଘଣ୍ଟୁଆମାନଙ୍କର ଘଣ୍ଟ ବାଦନ, ଭକ୍ତମାନଙ୍କର ପୁଷ୍ପ ବର୍ଷଣ, ଠାକୁରମାନଙ୍କ ମସ୍ତକରେ ଟାହିଆର ଅପୂର୍ବ ଦୋଳନ ଏବଂ ହରିବୋଲ ହୁଳହୁଳିର ମଧୁର ଧ୍ୱନି ସମୁଦାୟ ପରିବେଶକୁ ରସପ୍ଲୁତ କରି ଭକ୍ତ ହୃଦୟରେ ଯେଉଁ ମହାଭାବ ଉଦ୍ରେକ କରେ ତାହା ବର୍ଣ୍ଣନାତୀତ।

ଶ୍ରୀଜଗନ୍ନାଥଙ୍କ ଭକ୍ତମାନସରେ ପୁରୀ ମନ୍ଦିରରେ ଥିବା ବାଇଶ ପାହାଚ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିନେଇଛି। ସେହି ପଥର ପାହାଚଗୁଡ଼ିକୁ ଚଢ଼ି ମନ୍ଦିରକୁ ଯିବାବେଳେ ଠାକୁରଙ୍କ ପ୍ରତି ସତେବା ଆର୍ଦ୍ର ହେବାକୁ ଆରମ୍ଭ କରେ ଭକ୍ତମାନଙ୍କ ମନ। ମନ୍ଦିର ଯାତ୍ରାବେଳେ ଭକ୍ତମାନେ ବାଇଶ ପାହାଚ ହାତରେ ସ୍ପର୍ଶ କରି ମଥାରେ ଲଗାନ୍ତି। ସିଂହଦ୍ୱାର ସଂଲଗ୍ନରେ ଥିବା ମୁଖଶାଳାକୁ ଅତିକ୍ରମ କଲେ ଆଗରେ ପଡ଼େ ଗୋଟାଏ ସୋପାନ ଶ୍ରେଣୀ, ଲମ୍ବା ଅନୁଶ କିନ୍ତୁ ମସୃଣ। ଏଗୁଡ଼ିକ ମୁଖଶାଳାର ପଶ୍ଚାତ ଭାଗରୁ ଆରମ୍ଭ ହୋଇ ଉପରକୁ ଉପରକୁ ଉଠି ସ୍ପର୍ଶ କରିଛି କୁର୍ମବେଢ଼ା ଦ୍ୱାର। ମୁଖଶାଳା ଓ କୁର୍ମବେଢ଼ା ମଧ୍ୟରେ ରହିଛି ମାତ୍ର 20 ଗୋଟି ପାହାଚ। ତେବେ ସୋପାନ ଶ୍ରେଣୀର ଶେଷ ଆଡ଼କୁ ଡାହାଣ ପଟେ ଉତ୍ତର ଦିଗରେ ଆନନ୍ଦ ବଜାର ପ୍ରବେଶ ପଥରେ ରହିଛି ଆଉ 2 ପାହାଚ। ଏ 2 ପାହାଚ ଆରମ୍ଭ ହୋଇଛି ଅଷ୍ଟାଦଶତମ ସୋପାନରୁ ଏବଂ ପ୍ରସରିଛି ଉତ୍ତରକୁ ଆନନ୍ଦ ବଜାର ଦ୍ୱାର ଯାଏ। 22 ଯାକ ପାହାଚର ଆୟତନ ଏକ ପ୍ରକାରର ନୁହେଁ। ସମସ୍ତ ସୋପାନ ଅବଶ୍ୟ ବଉଳମାଳା ଓ କୁଣ୍ଡା ପଥରରେ ନିର୍ମିତ ଏବଂ ଅଧିକାଂଶର ପ୍ରସ୍ତ 5 ଫୁଟ। ପାହାଚଗୁଡ଼ିକର ଉଚ୍ଚତା ମାତ୍ର 6-7 ଇଞ୍ଚ ଏବଂ ଲମ୍ବା ପ୍ରାୟ 40 ଫୁଟ। ସୋପାନ ଶ୍ରେଣୀର ଉତ୍ତର ଓ ଦକ୍ଷିଣ ପଟେ ମଧ୍ୟ ରହିଛି ପାଚେରୀ। 22 ପାହାଚ ଦେଇ ମନ୍ଦିରକୁ ଉଠିଲା ବେଳେ ତୃତୀୟ ପାହାଚର ଦକ୍ଷିଣ ପାର୍ଶ୍ୱରେ ରହିଛି ଗୋଟାଏ ଅନୁଚ ମନ୍ଦିର, ଯାହା କାଶୀ ବିଶ୍ୱନାଥ ଦେବାଳୟ ରୂପେ ପରିଚିତ। ଏହି ଉପାସନା ପୀଠକୁ ଲାଗି ଅନ୍ୟ ଏକ ଅନୁଚ ମନ୍ଦିର ରହିଛି। ଏଠାରେ ରାମ ଓ ସୀତା ପୂଜା ପାଆନ୍ତି। କେତେକ ବିଦ୍ୱାନମାନେ 22 ପାହାଚର ମହତ୍ୱ ପ୍ରତିପାଦିତ କରିବା ପାଇଁ ଯାଇ କିଛି ତତ୍ତ୍ୱ ବଖାଣନ୍ତି। ସେମାନଙ୍କ ମତରେ ଦେବତାଙ୍କୁ ପାଇବା ପଥରେ ମାନବ 22 ପ୍ରକାରର ଦୋଷ ଦୁର୍ବଳତା ଅତିକ୍ରମ କରିବାକୁ ହୁଏ, ଏଣୁ ଶ୍ରୀମନ୍ଦିରରେ ରହିଛି ଏହି 22 ଗୋଟି ପାହାଚ। ତେବେ ତତ୍ତ୍ୱର ତାତ୍ପର୍ଯ୍ୟ ଯାହା ହେଉ ନା କାହିଁକି, 22 ପାହାଚର ପବିତ୍ରତାକୁ କେହି ଅସ୍ୱୀକାର କରନ୍ତି ନାହିଁ। ଏହି 22 ପାହାଚକୁ ମଧ୍ୟ ପିତୃଲୋକର କ୍ଷେତ୍ର ବୋଲି ଗ୍ରହଣ କରାଯାଏ। ଏଣୁ ଆଶ୍ୱିନ ମାସ ପ୍ରଥମାର୍ଥରେ ଏଠାରେ ଯାତ୍ରୀମାନେ ମହାଳୟା ଶ୍ରାଦ୍ଧ କରନ୍ତି। ଶ୍ରାଦ୍ଧ ସାରି 10ମ ପାହାଚର ଏକ ଚତୁଷ୍ମଣି କ୍ଷେତ୍ରରେ ପିଣ୍ଡ ଅର୍ପଣ କରାଯାଏ।

0: ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ବିଷୟ ରହିଥିଲା ବିଗ୍ରହମାନଙ୍କର ପହଣ୍ଡି ବିଜେ ସମ୍ପର୍କରେ। ଆଲୋଚକ ଥିଲେ ରାମଚନ୍ଦ୍ର ଦାସ ମହାପାତ୍ର, ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ।
1: ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସୁଗମ ସଙ୍ଗୀତ ଶୁଣନ୍ତୁ। ପ୍ରଥମ ଗୀତ କଣ୍ଠଶିଳ୍ପୀ ମୀରା ମିଶ୍ର, ବୃନ୍ଦାବନ ଜେନାଙ୍କ ଗୀତ ରଚନା।

ସୁଗମ ସଙ୍ଗୀତ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ମୀରା ମିଶ୍ର, ପ୍ରମୋଦ କୁମାର ପଣ୍ଡା ଏବଂ ସୁନୀତି ବେହେରା। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ।

0: ଆପଣମାନେ ଏହି କାର୍ଯ୍ୟକ୍ରମରେ ନିଜର ମନପସନ୍ଦର ଓଡ଼ିଆ କଥାଚିତ୍ର ଗୀତ ଶୁଣିବା ପାଇଁ ଆମ ପାଖକୁ ଫୋନ୍ କରନ୍ତୁ। ଆମ କେନ୍ଦ୍ରର ଟେଲିଫୋନ୍ ନମ୍ବର ହେଲା 0663241231 ଏବଂ 0663241240। ଆଜିର ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ମୁଁ ସତ୍ୟନାରାୟଣ ସାହୁ, ବୈଷୟିକ ସହାୟତା ଅଜୟ କୁମାର ସାହୁ ଏବଂ ଜ୍ୟୋତିପ୍ରକାଶ ମିଶ୍ର। ହ୍ୟାଲୋ,
1: ଜୟ ଜଗନ୍ନାଥ, ନମସ୍କାର।
0: ଜୟ ଜଗନ୍ନାଥ, ନମସ୍କାର ଭାଇ, କିଏ କହୁଛନ୍ତି, ଆପଣଙ୍କ ପରିଚୟ ଦେବେ।
1: ମୁଁ ଭାରତରେ ପରିଚିତ ରେଡିଓ ଲଭର ତଥା ଜଣେ ଜାତୀୟ ଓ ଅନ୍ତର୍ଜାତୀୟ ରେଡିଓ ଶ୍ରୋତା ନାରାୟଣ ପ୍ରଧାନ, ଦି ବରହମପୁର ବୁଗୁଡ଼ା ଜିଲ୍ଲା ଗଞ୍ଜାମରୁ କହୁଥିଲି।
0: ଯାହା ହଉ ନାରାୟଣ ଭାଇ, ରେଡିଓକୁ ଆପଣ ଏତେ ଭଲ ପାଉଛନ୍ତି ଯେ ଆଜି ଆପଣ ରେଡିଓ ଲଭର ହେଇପାରିଛନ୍ତି, ସେଟା ଆମ ପାଇଁ ଗର୍ବ ଗୌରବର କଥା। ଆଉ କେମିତି ଅଛନ୍ତି?
1: ଆଜ୍ଞା, ତ ବର୍ଷା ହଉଛି ଆଉ ତଥାପି ଭଲରେ ଅଛି। ବର୍ଷା ଭିଜା ସକାଳର
0: ନାଇଁ, ବର୍ଷା ଋତୁ ତ ବର୍ଷା ହବ ନିଶ୍ଚିତ, ସ୍ୱାଭାବିକ କଥା ଇଏ। ଆଉ ଆମର ଚାଷୀ ଭାଇମାନେ ତ ଅପେକ୍ଷା କରିକି ରହିଛନ୍ତି ବର୍ଷାକୁ ରୁଆ ବିହୁଡ଼ା କରିବା ପାଇଁ, ତେଣୁ ବର୍ଷା ଦିନରେ ବର୍ଷା ହେବାଟା ଏକ ସ୍ୱାଭାବିକ ପ୍ରକ୍ରିୟା, ପ୍ରାକୃତିକ ପ୍ରକ୍ରିୟା। ବର୍ଷାରେ ଆମକୁ ଭିଜିବାକୁ ପଡ଼ିବ। କୋଉ ଗୀତ ଶୁଣିବେ କୁହନ୍ତୁ ପ୍ରଥମେ।
1: ମତେ ଶୁଣିବେ ଯାହାକୁ ରଖିବେ ଅନନ୍ତର, ଏ ଘର ଏ ଅଗଣା ଏ ଦାଣ୍ଡ ଦୁଆର, ବହୁତ ଭଲ ସମସ୍ତ ଗୀତ ଟି ଶୁଣେଇ ଦେବେ।
0: ଆଜ୍ଞା ଆଜ୍ଞା,
1: ଗୀତଟା ମୁଁ ଡେଡିକେଟ୍ କରି, ମୋର ବନ୍ଧୁ ଅଛନ୍ତି ବରଗଡ଼ର ଉପେନ୍ଦ୍ର ସୁନା, ହରେଶ ପରୁଆ, ସୁବଳ ସାହୁ, ସୁବଳ ଭୋଇ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଆଉ ଆମର କଟକର ଆକାଶବାଣୀ ଶ୍ରୋତା ପରିଷଦର ଅଛନ୍ତି ବହୁତ, ଯେମିତିକି ଡଲି, ମମିନା, ଗୀତା, ଆମର ସମୀର ପଣ୍ଡା ଭାଇ, ସମସ୍ତେ ମୁଁ ଶୁଣେଇ ଦେବେ।
0: ନିଶ୍ଚୟ ନିଶ୍ଚୟ, ଆପଣଙ୍କର ପସନ୍ଦର ଗୀତଟିକୁ ଆପଣଙ୍କର ସମସ୍ତ ବନ୍ଧୁ, ଆମର ଯେଉଁ ଆକାଶବାଣୀର ବିଭିନ୍ନ ଶ୍ରୋତା ଭାଇ ଭଉଣୀମାନେ ଅଛନ୍ତି, ସମସ୍ତେ ମିଶିକି ଶୁଣି ନିଅନ୍ତୁ।
1: ଆଜ୍ଞା ରହୁଛି, ନମସ୍କାର।
0: ନମସ୍କାର ଆଜ୍ଞା।

0: ହ୍ୟାଲୋ।
1: हेलो।
0: ହଁ, ଆକାଶବାଣୀ ସମ୍ବଲପୁର ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧକୁ ସ୍ୱାଗତ କରୁଛୁ। ଆପଣଙ୍କର ପରିଚୟ ଦେବେ।
1: ଆଜ୍ଞା, ଇଏ ମୁଁ ଦୋଳଗୋବିନ୍ଦ ମିଶ୍ର, ସୁଲେଇ ଗାଁ କିଣିବା ବ୍ଲକ ଝାରସୁଗୁଡ଼ା ଜିଲ୍ଲାରୁ କହୁଛି। ଆଜ୍ଞା,
0: ଦୋଳଗୋବିନ୍ଦ ଭାଇ, ପହିଲା କେନ୍ ଗୀତ ଶୁଣିବେ କହିଦଉନ୍।
1: ମନ ଆକାଶର ଆ ଆ ମନ ଆ ପ୍ରୀତି ଗୋଟେ ଏନ୍ତା ଗୀତ ଅଛି। ଆଜ୍ଞା, ଟିକେ
0: ଆ
1: ବୁଝିଲେ।
0: ମିତ ଆ।
1: ଆଜ୍ଞା,
0: ଆଚ୍ଛା,
1: ସେଟା ଅଛି କେ?
0: ହଁ ଅଛି,
1: ଆଜ୍ଞା, ହେ ଗୀତଟା ଶୁଣିଦେବେ। ଆଜ୍ଞା,
0: ନିଶ୍ଚୟ ଶୁଣାମା। ବାକି କାଣା କରୁଛନ୍ କହୁନ୍।
1: ଆଜ୍ଞା, ଆମେ ପୂଜା ପାଠ କରୁଛୁ। ଏଇଟା ଆଜି ଏଇଟା ଗୋଟେ ମାନେ ଯିବାର ଅଛି, ଗୋଟେ ରୁଦ୍ରାଭିଷେକ କରି ଯିବାର ଅଛି ଆଜି।
0: ଆଚ୍ଛା,
1: ଏଇଟା ବାରମୁ ଏଇଟା ମାନେ 10 ବଜେ ନା ଆପଣାରେ ହିଁ ସେଟା ହେବା।
0: ହଁ, ଆପଣ ପୂଜା ପାଠଟା କେବେ ନୁ ଆରମ୍ଭ କଲେନ?
1: ପୂଜା ପାଠ ତ ଆଜ୍ଞା ମାନେ ମୁଇଁ ଯେତେବେଳେ ଏଇଟା 6 କ୍ଲାସ୍ ପଢ଼ୁଥିଲି ସେତେବେଳେ ବାପା ସାଙ୍ଗେ ଟିକେ ଟିକେ କରୁଥିଲି ଆଜ୍ଞା କରବାରଟା,
0: ସାଙ୍ଗେ ଯାଇକିରି
1: କିନ୍ତୁ
0: ଶିଖି ଶିଖିକିରି ଆସିଛନ୍।
1: କିନ୍ତୁ ତାପରେ ପଢାପଢିରେ ରହିଲି,
0: ହଁ,
1: ପଢାପଢି ସରିଲା ପରେ ମାନେ କାମ କାମ କୁମା କରଲି, ବାକି ଯେତେବେଳେ ବାପା ଗ୍ରିଡ୍ ସ୍ଥିତି ଆସିକିରି ତାଙ୍କ ସାଙ୍ଗେ ସାହାଯ୍ୟ କରିଲି।
0: ହଁ,
1: ଆଉ ଏବେ ଏବେ ଘରେ
0: ପଢାପଢି କେତେ
1: ଅଛେ,
0: ଜାଗେ
1: ଏବେ
0: କଲେ
1: ବାପା
0: କି
1: ସାଙ୍ଗେ ଯାଇକିରି ସବୁବେଳେ କରାକୁରି କରସୁଁ।
0: ଦୋଳଗୋବିନ୍ଦ ଭାଇ, ପଢାପଢି କେତେ ଜାଗେ କରିଛନ୍?
1: ପଢାପଢି ଆଜ୍ଞା ଏଇଟା +3ଟା ଆଜ୍ଞା କ୍ଲିୟର ନି ହେଲା ଆଜ୍ଞା।
0: ଓହୋ, ଆଉ
1: ଆଜ୍ଞା
0: ସାଂସ୍କ୍ରିଟ ରଖିଥିଲେ ଭାଲ?
1: ଆଜ୍ଞା,
0: ସାଂସ୍କ୍ରିଟ ରଖିଥିଲେ କି?
1: ସାଂସ୍କ୍ରିଟଟା ଟିକେ ଆଜ୍ଞା ନେଇ ରଖିପାରିଲି। ଏକ୍ଚୁଲି ଏକ୍ଚୁଲି ସତ କଥା କହିଲେ ଆଜ୍ଞା ଏଇଟା ମୋର ଟିକେ ମାନେ ପଢ଼ାଟା ଟିକେ ଗଡ଼ବଡ଼ ହେଇଗଲା ଆଜ୍ଞା। ଏକ୍ଚୁଲି ମୁଇଁ
0: ନାଇଁ, ଆପଣ ଯେହେତୁ ପୂଜା ପାଠ ଲାଇନ୍ ଥି ଯାଇଛନ୍ ବୋଇଲେ ସଂସ୍କୃତଟା ଆପଣଙ୍କୁ ସାହାଯ୍ୟ କରିଥାନ୍ତା ବୋଲି ମୁଁ ଆପଣଙ୍କୁ ପଚାରିଲି।
1: ନିନ୍ ଆପଣ ଠିକ କହୁଛନ୍ ଆଜ୍ଞା, ସେ ବିଷୟରେ ବି କହିଦଉଛେ। ମୁଇଁ ଏକ୍ଚୁଲି
0: ଆଜ୍ଞା
1: ଆଜ୍ଞା ପଢ଼ବାର୍ ଲାଗି ଚାହୁଁଥିଲି ଆଜ୍ଞା ଆର୍ଟ ସାଂସ୍କ୍ରିଟ ପଢ଼ିଥିଲି,
0: ଆଜ୍ଞା ଆଜ୍ଞା
1: କିନ୍ତୁ ଟିକେ ସେ ସମୟରେ ମୋର ବାପାର ବି ଟିକେ ମାନେ ଆମର ଯେନ୍ତା

0: ଟିକେ ଭଲ ମାର୍କା ରଖିବ କାଲି ବୋଲେ କହିଲେ କି ଯେ ନାଇଁ ପିଲାଟା ଭଲ ମାର୍କା ରଖିଛି ସାଇନ୍ସ ପଢୁ ସାଇନ୍ସ ପଢୁ କହିକି ମାଷ୍ଟର ମାନେ ସେଥିଲାଗି ମୁଇଁ ସାଇନ୍ସ ପଢିଗଲି ମାନେ ଇନୁ ଆଜ୍ଞା ମୋର ଗୋଟେ ଜୀବନ ଟି ମୁଇଁ ଶିଖିଲି ଯେ ମାନେ ଛୁଆର ଆଜ୍ଞା ବିରୁଦ୍ଧରେ ପାଠ ଆଜ୍ଞା ନାଇଁ ପଢାବାର କଥା
1: ଆଜ୍ଞା ଆଜ୍ଞା ସେଟା ତ ସତ କଥା ଆମର ପ୍ରତ୍ୟେକ ବାପା ମା ଆଜି ବୁଝିବାର ଦରକାର ଯେ ଗୋଟେ ମାନେ ପୁଅ ହଉ କି ଝିଅ ହଉ ସେ କାଣା ଚାହୁଁଛି ତାର ଜୀବନରେ କାଣା ବନବାର ଲାଗି ଚାହୁଁଛେ ସେଟା ଆମେ ତାକେ ଗୁରୁତ୍ୱ ଦେବାର କଥା ଆଉ ଆମର ଇଚ୍ଛାଟାକେ ତାର ଜୀବନଟି ଯଦି ଜବରଦସ୍ତି ଜବରନ ଲଦି ଦେମା କି ନାଇଁ ସେ ଛୁଆର ଭବିଷ୍ୟତଟା ଅନ୍ଧାର ଆଡ଼କେ ପଳେଇଯିବା ଯେନ୍ତାକି ଆପଣଙ୍କର ଆପଣ ସେ ବିଜ୍ଞାନରୁ ପଳେଇ ଆଇଛନ୍ ଶ୍ଳୋକ ଆଡ଼କେ ବୋଇଲା ବେଳେ ଯେମିତି ହେଲେ ବି ଆପଣଙ୍କୁ ଟିକେ ସଂସ୍କୃତ ରଖିଥିଲେ ସୁବିଧା ହେଇଥିତା ସେ ଯାହା ବି ହଉ ଇହାଦେ ଯେନ୍ ବୃତ୍ତି ରହିଛନ୍ ତାକେ ଆହୁରି କେନ୍ତା ବରକସ କରି ହେବା ସେଥିର୍ ଲାଗି ଟିକେ ଚେଷ୍ଟା କରୁନ୍ ସବୁ ପୂଜା ଆଜ୍ଞା ଆଜ୍ଞା ହଁ ହ୍ୟାଲୋ ହଁ ନମସ୍କାର ସ୍ୱାଗତ କରୁଛୁ ଆପଣଙ୍କୁ ଆମର ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ କେ ଆଚ୍ଛା ଆଚ୍ଛା ସ୍ୱର୍ଣ୍ଣପ୍ରଭା ଭଉଣୀ ଆପଣ ଅଛନ୍ ତାହେଲେ ଲାଇନ୍ ଥି ନାଇଁ ହଉ ହଉ କେନ୍ତା ଅଛନ୍ ଆଚ୍ଛା ଆଚ୍ଛା ଯାହା ହଉ ଖୁସି ଲାଗ୍ଲା ଏନ୍ତା ଶ୍ରୋତା ମାନେ ଆମର ଶ୍ରୋତା ଭାଇ ଭଉଣୀ ଯେତିକି ଅଛନ୍ ସମସ୍ତେ ଏନ୍ତା ଯୁଡ଼ି ଯୁଡ଼ା ହଉଥାଉ ଆମର ଭିତରେ ଯେନ୍ ପରିବାର ଅଛି ଆକାଶବାଣୀ ପରିବାରର ସମ୍ପର୍କଟା ଆହୁରି ବରକସ ହଉଥାଉ ଆଜ୍ଞା ଆଜ୍ଞା କାହାକେ ଡେଡିକେଟ୍ କର୍ମା ଆଜ୍ଞା ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଦୋଳଗୋବିନ୍ଦ ଭାଇ ଆମର ଯେତିକି ତ ଆପଣ ନାଁ ଧରିଲେ ସମସ୍ତେ ଆକାଶବାଣୀର ନିୟମିତ ଶ୍ରୋତା ଆକାଶବାଣୀ ସାଙ୍ଗରେ ଜଡ଼ିତ ହେଇକି ରହିଛନ୍ ତାର ପରେ ଶ୍ରୋତା ବନ୍ଧୁମାନଙ୍କୁ ଆମର ବି ଗୋଟେ ଅନୁରୋଧ ରହିବା ଆମେ ଯେନ୍ ଗୀତମାନେ ଡେଡିକେଟ୍ କରୁଛୁ ଅଲଗା ଲୋକମାନଙ୍କେ ବି ଯଦି ଡେଡିକେଟ୍ କରତା ତାଙ୍କର ବି ଗୋଟେ ଆଗ୍ରହ ବଢ଼ତା ସେମାନେ ବି ରେଡିଓ ଶୁଣିବା ଲାଗି ଆଗଭର ହେତେ ପରିବାର ବନ୍ଧୁ ବାନ୍ଧବ ଏମାନଙ୍କେ ବି ଆମେ ଡେଡିକେଟ୍ କରତା ବୋଲେ ସେମାନଙ୍କର ବି ଗୋଟେ ଆଗ୍ରହଟେ ବଢ଼ତା ତାଙ୍କୁ ତ ଆଗ କରବାର କଥା ନାହିଁ ହଉ ଠିକ ଅଛେ ଦୋଳଗୋବିନ୍ଦ ଭାଇ ଆପଣଙ୍କର ପସନ୍ଦର ଗୀତଟାକେ ଶୁଣିନ
0: ଠିକ ଧନ୍ୟବାଦ।

0: ହ୍ୟାଲୋ
1: ହ୍ୟାଲୋ ସାର୍, ନମସ୍କାର, ଗୁଡ୍ ମର୍ଣ୍ଣିଂ।
0: ନମସ୍କାର, ଗୁଡ୍ ମର୍ଣ୍ଣିଂ। ଆପଣ କିଏ କହୁଛନ୍ତି, ଟିକେ ପରିଚୟ ଦେବେ?
1: ଓକେ ସାର୍, ହ୍ୟାଲୋ ଏଭ୍ରିୱାନ୍, ହ୍ୟାଲୋ ସମ୍ବଲପୁର। ମୁଁ ସାର୍ ଆପଣଙ୍କ ସହ ସେକେଣ୍ଡ ଟାଇମ୍ କଥା ହେଉଛି। ଦିସ୍ ଇଜ୍ ମାମା ମିଶ୍ର, ଆଇ ଆମ୍ ଫ୍ରମ୍ ଭୁବନେଶ୍ୱର। ମାମା ମିଶ୍ର, ମନେ ପଡ଼ିଲା?
0: ହଁ ହଁ ମାମା ମ୍ୟାଡମ୍, କେମିତି ଅଛନ୍ତି?
1: ହଁ ସାର୍, ଭଲ ଅଛି। ଆଣ୍ଡ ଆପଣ ସତ୍ୟରଞ୍ଜନ ସାର୍, ରାଇଟ୍?
0: ହଁ, ସତ୍ୟ ନାରାୟଣ ସାହୁ ମୁଁ କହୁଥିଲି।
1: ହଁ, ସତ୍ୟନାରାୟଣ ସାର୍। ଓକେ ସାର୍,
0: ଆଜ୍ଞା
1: ଆପଣଙ୍କ ସହ କଥା ହେଇଛି। ଆପଣ ଭଏସ୍ରୁ ଜାଣିଲି, ଦେଖିଲେ ଆପଣ ଏତେ ଚିହ୍ନା ଚିହ୍ନା ହେଇଗଲେଣି।
0: ଆଜ୍ଞା
1: ପୁଣି
0: ଆଜ୍ଞା।
1: କଥା ହେଉଛି ନା ବେଳେବେଳେ।
0: ଆଚ୍ଛା, ବାକି ଆପଣ ପଢାପଢି ଆପଣଙ୍କର କଣ୍ଟିନ୍ୟୁ କରୁଥିଲା ନା ବୋଧେ?
1: ହଁ, ରାଇଟ୍ ରାଇଟ୍। ମୁଁ କହିନଥିଲି, ମୁଁ ଗୀତ ଶିଖୁଛି, ଶାୟରୀ ଶିଖୁଛି, ତାପରେ MBA ପାଇଁ ପ୍ରିପାରେସନ କରୁଛି। ଆପଣ
0: ଆଚ୍ଛା
1: ଠିକ ମନେ ରଖିଛନ୍ତି
0: ଆଜ୍ଞା।
1: ସାର୍।
0: ଆଉ
1: କାଲି
0: ମଞ୍ଚରେ କିଛି ପରଫର୍ମାନ୍ସ ଦେଲେଣି
1: ସାର୍? କ'ଣ କହିଲେ?
0: ଆପଣ ଯୋଉ ଗୀତ ଶିଖୁଛନ୍ତି ବିଭିନ୍ନ
1: ହଁ,
0: ମଞ୍ଚରେ, ସେମିତି କିଛି ପରଫର୍ମ କଲେଣି ନା ନାହିଁ?
1: ହଁ ସାର୍, ଷ୍ଟେଜ୍ ଷ୍ଟେଜ୍ରେ ଟିକେ ଡର ଥିଲା, ଷ୍ଟେଜ୍ ସୋ ଟିକେ କରି କରି ପରଫର୍ମାନ୍ସ ଟିକେ ଡର ଛାଡ଼ିଛି। ମମିଙ୍କ ଗାଳି ଶୁଣିକି ଡର ଛାଡ଼ିଛି। ଆଣ୍ଡ ଏବେ ଟିକେ ଆଲବମ୍ ପ୍ରାକ୍ଟିସ୍, ଆଲବମ୍ ବି କରିଥିଲି। ଏବେ ଗୀତ ପ୍ରାକ୍ଟିସ୍ କରୁଛି, କାହିଁ କୋଭିଡ୍ ବେଳେ ଏବେ ଗୋଟେ ବର୍ଷଲାଣି ଛାଡ଼ି ଦେଇଥିଲି, ତ ଏବେ ଆଗ ରିଆଜ୍ କରୁଛି। ପ୍ରାକ୍ଟିସ୍ କଲା ପରେ ପୁଣି ଆଉ ଥରେ ଯେମିତି ଆଗରୁ ଆଲବମ୍ ପରଫର୍ମାନ୍ସ, ଗୀତ ପରଫର୍ମାନ୍ସ କରୁଥିଲି, ଷ୍ଟେଜ୍ରେ କରିବି।
0: ଆଜ୍ଞା ଆଜ୍ଞା। ଆଉ ଘରେ ସବୁ କିଏ କିଏ ଅଛନ୍ତି?
1: ସାର୍ ଘରେ ଅଛନ୍ତି ଭାଇ ଭାଉଜ, ଦି ଝିଅ ତ ବାହାରେ ଅଛନ୍ତି। ଆଣ୍ଡ ଆମେ ସୁଇଟ୍ ଆଣ୍ଡ ସର୍ଟ ଫ୍ୟାମିଲି, ଡାଡି, ମମି, ମୁଁ ଆଉ
0: ଆଚ୍ଛା ଆଚ୍ଛା
1: ଆପଣ ଆପଣମାନଙ୍କର କଥାବାର୍ତ୍ତା ଆଉ ସୁନ୍ଦର ସୁନ୍ଦର।
0: ଆଚ୍ଛା ମାମା ଭଉଣୀ, କହିଲେ ଦେଖି ଆପଣ ଏଇ ଆମର ଆକାଶବାଣୀ ସମ୍ବଲପୁର କେନ୍ଦ୍ର କେବେଠୁ ଶୁଣିବା ଆରମ୍ଭ କଲେ?
1: ସାର୍ ମୁଁ ଶୁଣିଲିଣି, ତଥାପି ବର୍ଷେ ଦୁଇ ବର୍ଷ ହେଲାଣି ଶୁଣିଲିନି, କାହିଁକି ମୁଁ ଜାଣିଛି ସମସ୍ତେ ସବୁଆଡୁ ଫୋନ କରନ୍ତି, ସମସ୍ତଙ୍କ ଭାଷା ଅଲଗା, କିନ୍ତୁ ଆମ ହୃଦୟ ଗୋଟେ।
0: ହଁ ହଁ, ସେଟା ତ ନିଶ୍ଚୟ, ମାନେ ଆମର ବିଭିନ୍ନତା ଭିତରେ ଏକତା ଆମର ଅଛି ଭାରତୀୟ ପରମ୍ପରାରେ। ଆଜ୍ଞା ଆଜ୍ଞା। ହଁ, ନା ନା, ମୁଁ ଆମେ ଜାଣିବାକୁ ଚାହୁଁଥିଲୁ ଯେ ଆପଣ କାଠୁ ପ୍ରେରଣା ପାଇଲେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଶୁଣିବା ପାଇଁ, ନା ନିଜେ ଏମିତି ଜଷ୍ଟ?
1: ନିଜେ ଏମିତି ଜଷ୍ଟ ଶୁଣୁ ଶୁଣୁ ଟ୍ୟୁନ୍ କରୁ କରୁ, ମୁଁ ସେଥିପାଇଁ ଅଲଗା ଚ୍ୟାନେଲରେ ବାଇଟ୍ ଦିଏ ନା ସୋସାଇଟି ପାଇଁ, ଭଲ ଭଲ ମେସେଜ ଦିଏ।
0: ଆଜ୍ଞା।
1: ଆଣ୍ଡ ମୁଁ ସେ ନିଜେ ଶୁଣୁ ଶୁଣୁ ଆପ୍ରେ ମତେ ଏଇଟା ନଜର ପଡିଲା।
0: ଯାହା ହଉ, ଖୁସି ଲାଗିଲା,
1: ଆପଣଙ୍କ ସହିତ କନେକ୍ଟ ହେବାର ଯୋଗ୍ୟ ମାନେ ଇଚ୍ଛା ଥିଲା ତ ହେଇଗଲି ଆଉ।
0: ଆଜ୍ଞା ଆଜ୍ଞା। ଯାହା ହଉ, ଆମ ପରିବାରର ଜଣେ ସଦସ୍ୟ ଆପଣ ହେଇଗଲେ, ତା ସାଙ୍ଗରେ ଆପଣଙ୍କର ସାଙ୍ଗସାଥୀଙ୍କୁ ବି ଆମ ସହିତ ସାମିଲ କରେଇବେ ବୋଲି ଆମେ ଆଶା ରଖିବୁ।
1: ସିଓର ସାର୍, ଆମର ଗୋଟେ ପରିବାର ବଢିଲେ ଆମ ପାଇଁ ଭଲ ନା। କାଲି ପାଇଁ ହାପି ରଥଯାତ୍ରା ଟୁ ୟୁ ଆଣ୍ଡ ଏଭ୍ରିୱାନ୍।
0: ଆପଣଙ୍କୁ ବି ଜଗନ୍ନାଥ ତାଙ୍କର ଆଶୀର୍ବାଦ ପ୍ରଦାନ କରନ୍ତୁ।
1: ସମସ୍ତେ ଜଗନ୍ନାଥଙ୍କୁ ଦେଖନ୍ତୁ, ଭିଡ଼ରେ ଯାଆନ୍ତୁନି, ଟିକେ ସେଠି ରଖନ୍ତୁ, ଆଉ ଭଲରେ ଯାଇକି ଭଲରେ ଆସନ୍ତୁ, ମତେ ବି ଆପଣ ଆଶୀର୍ବାଦ ଦିଅନ୍ତୁ, ଜଗନ୍ନାଥ ମୋ କଥା ଶୁଣିବେ।
0: ଆଜ୍ଞା। ଆଉ ଆଜି କୋଉ ଗୀତ ଶୁଣିବେ କହିଲେ? ନିଜେ
1: ଆପଣଙ୍କ ହିସାବରେ ଗୋଟେ ଭଲ ଭଜନ ମୋ ଫ୍ୟାମିଲିକୁ, ମୋ ସାଙ୍ଗ ଚିନୁକୁ ଆପଣଙ୍କୁ ଡେଡିକେଟ୍ କରିଦେବେ, ଆପଣଙ୍କ ହିସାବରେ ଭଲ ଭଜନ ଟେ।
0: ଆଚ୍ଛା ଆଚ୍ଛା, ଆମର ତ କଥାଚିତ୍ର ଗୀତ ବାଜିବ, ଠିକ ଅଛି, ଏଇ ଗୀତଟା ଶୁଣି ନିଅନ୍ତୁ, ଆପଣଙ୍କୁ ଭଲ ଲାଗିବ।
1: ଓକେ ସାର୍, ରହିଲି ସାର୍।
0: ଓକେ।

0: ଅଛନ୍ତି?
1: ନମସ୍କାର ଆଜ୍ଞା। ନମସ୍କାର।
0: ନମସ୍କାର। ଆଉ କେନ୍ତା ଅଛନ୍?
1: ଭଲ ଅଛେ ଆଜ୍ଞା।
0: ଆଉ ପହିଲା କେନ୍ ଗୀତ ଶୁଣବେ କହିଦଉନ୍।
1: ଦେବେ ଆଜ୍ଞା, ଆଜି ଓଡ଼ିଆର ବହୁତ ଫିଲ୍ମର
0: ଆଜ୍ଞା।
1: କି ସୁନ୍ଦର ନିରାନନ୍ଦମୟ ବିଶାଳ ସଂସାର।
0: ନିଶ୍ଚୟ ନିଶ୍ଚୟ ଦେବା। ଆମର ଏଇ ବିଶାଳ ସଂସାର କି ଆନନ୍ଦମୟ କି ମଧୁମୟ, ସବୁ ଗଙ୍ଗାଧର ମେହେର ବି ତାର ଉପରେ ଲେଖିଛନ୍, ମଧୁମୟ ସୃଷ୍ଟି ସୁଧାମୟ ସୃଷ୍ଟି ଏ ସୃଷ୍ଟି ଅମୃତମୟ ଏ, ନାଇଁ କି? ଆଉ କାମଧାମ କେନ୍ତା ଚାଲିଛି?
1: କାମଧାମ ଆଜ୍ଞା ବୟସ ତ ହେଇଗଲାନ।
0: ହଁ ହଁ।
1: ତାପରେ ଆମେ ଧୀମେ କରି ଯାଉଛେ ଧୀରେ ଧୀରେ ଆମର କୌଳିକ ପ୍ରତି ଆଜ୍ଞା କଂସା ପିତନ କାମଟା
0: ଆଜ୍ଞା ଆଜ୍ଞା ହଁ ଆଜ୍ଞା, ସେଟା ତ ସତ କଥା ଗୋଟେ କହିଲେ ଯେ ଆମର ଯେନ୍ କଂସା ପିତ୍ତଳର ଯେନ୍ କାରିଗରୀଟା ଦିନୁ ଦିନକେ ଲୋପ ପାଇତେଲ ଯାଉଛି। ମାନେ ସେ ଯେନ୍ ସୁନ୍ଦର ଜାଗର ଜାଳୁଥିଲା ଆମେ, ତାର ଜାଗାନ ଆଜିକି ଆମେ ସେ ବଜାରନୁ ବିଭିନ୍ନ ପ୍ରକାରର ଡିଜାଇନ ଡିଜାଇନର ଇଏଟା ମାନେ ଘିନିକିରି ଆଣୁଛୁ, କିନ୍ତୁ ସେ ପିତ୍ତଳର ଜାଗର ଲୁକିଗଲାନ। କଂସା ଖୁରିଥି ଖାଇବାରଟା ବି ଲୁକିଗଲାନ। କଂସା ପିତଲ ଗରିଆ ପାନ୍ ପିଇବାର୍ ଲାଗି କି ତମ୍ବା ଏଇସବୁ ଯେନ୍ ଲୁକି ଯାଉଛେ, ସେଟାକେ ବଞ୍ଚେଇକି ରଖବାର୍ ଲାଗି ଆପଣ କୋସିସ କରବାର ନାଇଁ କାଁ କରି?
1: ନାଇଁ ନାଇଁ ଆଜ୍ଞା, ଆମେ ଚାହୁଁଛୁ କିନ୍ତୁ ମାସକ ଯଦି 2 ଦିନ ହେଲା ବୋଲେ ଆମେ ଚଳି ପାରମୁ ଆଜ୍ଞା।
0: ସେଟା ବି ସତ କଥା,
1: ମେଟାଲ ଦାମ ମାନେ ବଢି ଯାଉଛି ବୋଲେ ଆମର କଷ୍ଟମର ମାନେ କିଣିବାର ଲାଗି ସେଟା ମାନେ କଷ୍ଟଲି ହେଇଯିବାର ଲାଗି ନାଇଁ କିଣି ପାରବା। ଆଉ ତେଲ ବ୍ୟବହାର ତେଲ ଏସବୁ ବ୍ୟବହାର କରୁଛନ୍
0: ଆଜ୍ଞା ଆଜ୍ଞା। ଆପଣଙ୍କର ଅଞ୍ଚଳକେ ଆମେ ଯାଇଛୁ ଆଜ୍ଞା, ମୁଇଁ ବହୁତ ଥର ତ ବ୍ୟକ୍ତିଗତ ଭାବେ ଯାଇଛେ। ସେ ଯେନ୍ ଆମର ସଂକୀର୍ଣ୍ଣ ହେସି ବିନ୍ଧ୍ୟବାସିନୀ ପୂଜା, ଆଚ୍ଛା ଆଚ୍ଛା, ଭଲ ଲାଗ୍ସି ସେ ଯାତ୍ରା ବି ବହୁତ ବଢ଼ିଆ ଜମକ ଧରସି, ବହୁତ ଲୋକ ଭିଡ଼ ହେସନ୍ ଆଜ୍ଞା ଆଜ୍ଞା। ଆଉ ଘରେ ସବୁ କିଏ କିଏ ଅଛନ୍ ଆଜ୍ଞା?
1: ଘରେ ଅଛନ୍ ଆଜ୍ଞା ମୋର ସ୍ତ୍ରୀ ଅଛନ୍,
0: ହୁଁ ହୁଁ,
1: ଆଉ ଦୁଇ ଝିଅ, ଯୋଉ ଗୋଟେ ଝିଅ ଗଲାନ ଆମର ମ୍ୟାରେଜ ହେଲାନ, ଆଉ ଗୋଟେ ଝିଅ ଅଛେ ଘରେ ସର୍ଭିସ କହୁଛି ଟାଟା ମୋଟର ସୋରୁମରେ ସମ୍ବଲପୁରରେ
0: ଆଜ୍ଞା ଆଜ୍ଞା।
1: ତାପରେ ଆମର ଭାଇ ଭଉଣୀ ସବୁ ତ ବାହାରେ ଅଛନ୍, ସମ୍ବଲପୁରରେ ଅଛନ୍ ଆଜ୍ଞା
0: ଆଜ୍ଞା।
1: ମୋର ଭାଇଟେ ଅଛେ ବି ସମ୍ବଲପୁରରେ, ସୁଶାନ୍ତ କୁମାର ସାହୁ,
0: ହଁ ହଁ,
1: ନାନୀଟେ ବି ଅଛେ ଆଜ୍ଞା ସରୋଜ କୁମାରୀ ସାହୁ, ସେ ବି ସମ୍ବଲପୁରରେ ଅଛେ
0: ଆଜ୍ଞା ଆଜ୍ଞା। ଯାହା ହଉ, ବହୁତ ଦିନ ପରେ ଆପଣଙ୍କର ସାଙ୍ଗରେ କଥାବାର୍ତ୍ତା ଲାଗିକିରି ବହୁତ ଭଲ ଲାଗିଲା ଆଜ୍ଞା। ଆଉ ଆପଣଙ୍କର ପସନ୍ଦର ଗୀତଟାକେ ଶୁଣିନୁ
1: ଆଜ୍ଞା।
0: ଆଜ୍ଞା, ମାନେ ଆଜି ପୁରା ମାଇଣ୍ଡରେ ବସେଇ ଦେଇଥିଲେ ଯେ ଆଜି ହେଲୋ ଅନୁରୋଧ ଅଛେ, ମାନେ ମୁଇଁ କଲ୍ କରମି ଆଉ ଗୀତ ଶୁଣିବି ବୋଲି ନାଇଁ କେଁ?
1: କାଲି ସ୍ୱର୍ଣ୍ଣ ଭଉଣୀ ସଙ୍ଗେ ଆମ ସ୍ୱର୍ଣ୍ଣ ପ୍ରଭାକର ଯୋଉ କଟା ବୋଲି,
0: ହଁ ହଁ ହଁ,
1: କାଲି ସମ୍ବଲପୁରରେ ଆମେ କଥା ହେଇଥିଲୁ ଯେ ସେତିକି ମତେ ରିମାଇଣ୍ଡ କରିଦେଇଥିଲେ, କାଲି ଓଡ଼ିଆ ଅଛେ ମୁଁ ବୋଲି ଘରକେ ଗଲେ,
0: ହଁ
1: ମୁଁ ଯଦି ଟାଇମ୍ ମିଳିଲା ବୋଲେ କର୍ମି ବୋଲିକରି କହିଥିଲି ତାଙ୍କୁ
0: ଆଜ୍ଞା ଆଜ୍ଞା। ଯାହା ହଉ, ରେଡ଼ିଓ ପ୍ରତି ଆପଣଙ୍କର ଆମର ଆକାଶବାଣୀ ସମ୍ବଲପୁର କେନ୍ଦ୍ର ପ୍ରତି ଆପଣମାନଙ୍କର ଏତିକି ଭଲ ପାଇବା ଦେଖିକିରି ଆମକେ ବି ଖୁସି ଲାଗୁଛି ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଆଜ୍ଞା।
1: ଆଗତ ଆପଣଙ୍କୁ କର୍ମା ଆଜ୍ଞା, ଆପଣଙ୍କ ସାଙ୍ଗେ ଆମର
0: ନିହାତି
1: ମାନେ ପରିଚିତ ହେଇଗଲା ହେଲା
0: ଆଜ୍ଞା।
1: ତାପରେ ଆମର ଅଛନ୍ ଘରେ ଆଜ୍ଞା, ସ୍ତ୍ରୀ ଅଛନ୍ କୋତଳନି ମ୍ୟାଡ଼ାମ
0: ଆଜ୍ଞା,
1: ଜୀବନ ସାଥୀ
0: ଆଜ୍ଞା,
1: ତାପରେ ଆମର ଦୁଇ ଝିଅ ଆଜ୍ଞା ସ୍ୱପ୍ନା ସୋନାଲି, ନାତିଆ ଅଛେ କାହ୍ନା ଆଜ୍ଞା, ଆଉ ଆମର ନାନୀ ଅଛେ ଆଜ୍ଞା ସମ୍ବଲପୁରରେ ସରୋଜ କୁମାରୀ ସାହୁ, ଭାଇ ସୁଶାନ୍ତ କୁମାର ସାହୁ, ଭାଇ ବୋଉ ଦୀପ୍ତି ସାହୁ, ଆଉ ଅଛନ୍ ଆଜ୍ଞା ସମ୍ବଲପୁରରେ ଆମର ଘନିଷ୍ଠ ମାନେ ଦାଦା
0: ଆଜ୍ଞା
1: ଭେମଚାନ୍ଦ ସାହୁ, ଆମର ଅଛନ୍ ଇନ ଆମର ମାନେ ତାପରେ ସମ୍ବଲପୁରରେ, ତାପରେ ତାଙ୍କର ୱାଇଫ୍ ଅଛନ୍ ଆଜ୍ଞା ପ୍ରଭାତୀ ସାହୁ
0: ଆଜ୍ଞା ଆଜ୍ଞା,
1: ଆଉ ରତନ ନାନୀ ଅଛନ୍ ଆଜ୍ଞା ପାନିକୋଚିଆନ ସମ୍ବଲପୁରରେ
0: ଆଜ୍ଞା,
1: ଏ ନିୟମିତ ଶ୍ରୋତା ଆଜ୍ଞା ବହୁତ ମାନେ ରେଡ଼ିଓ।
0: ଆପଣ ଯେତିକି ବନ୍ଧୁ ବାନ୍ଧବଙ୍କୁ ଡେଡିକେଟ୍ କରୁଛନ୍ ଗୀତଟା, ସେମାନଙ୍କୁ ଫୋନ୍ କରିକି ବି କହିବେ ଯେ କାର୍ଯ୍ୟକ୍ରମ ଆମର ଆକାଶବାଣୀ କେନ୍ଦ୍ର ସମ୍ବଲପୁର କେନ୍ଦ୍ରର କାର୍ଯ୍ୟକ୍ରମ ମାନେ ଶୁଣିବେ
1: ନିୟମିତ।
0: ଯାହା ହଉ,
1: ରାଜକୃଷ୍ଣ ମହାରଣା ବି ଅଛେ, ଶ୍ରୋତା ଅଛେ, ବିକି ଅଛେ ତାଙ୍କର ବାବୁ
0: ଆଜ୍ଞା ଆଜ୍ଞା,
1: ଆଉ ଅଛନ୍ ଆଜ୍ଞା ସ୍ୱର୍ଣ୍ଣପ୍ରଭା ଭଉଣୀ ଆମର ପଟାପଟି ନିୟମିତ ଶ୍ରୋତା, ତାଙ୍କର ଫୋନ୍ ନାଇଁ ଲାଗ୍ବା ଆଜ୍ଞା
0: ଆଜ୍ଞା ଆଜ୍ଞା,
1: ସେ ଉଧାରି କଲ୍ ମାରୁଛନ୍ ଖାଲି,
0: ହଁ ହଁ ହଁ, ଠିକ୍ ଠିକ୍
1: ଉଧାରି ମାରୁଛନ୍ ଆଜ୍ଞା ସ୍ୱର୍ଣ୍ଣପ୍ରଭା ଭଉଣୀ,
0: ଠିକ୍ ଅଛି। ଆପଣଙ୍କର ପସନ୍ଦର ଗୀତଟାକେ ଶୁଣି ନଉନ୍ ନିହାତି।
1: ଚିତ୍ତରଞ୍ଜନ ପୁରୋହିତ, ଡାଲବିନ ଅଛନ୍ ତା ଭାଇ ସତ୍ୟଭାମା ପୁରୋହିତ
0: ଆଜ୍ଞା ଆଜ୍ଞା,
1: ଋଷି ରୋତା ଅଛନ୍ ଡାଲବିନ, ଠାକୁର ପୁରୋହିତ ଅଛନ୍ ଡାଲବିନ
0: ଆଜ୍ଞା,
1: ଆଉ ଅଛନ୍ ଆଜ୍ଞା ଆମର ପୁରୁଣା ଶ୍ରୋତା ପଞ୍ଚାନନ୍ଦ ପଞ୍ଚ, ରବୀନ୍ଦ୍ରନାଥ ମେହର
0: ଆଜ୍ଞା,
1: ଆହୁରି ପୁରୁଣା ଆଜ୍ଞା ଶ୍ରୋତା ମାନେ ବହୁତ ଅଛନ୍, ନାଁ ମାନେ କେତେ କହିମା,

0: ନିଶ୍ଚୟ ନିଶ୍ଚୟ ଆପଣଙ୍କର ପସନ୍ଦର ଗୀତଟାକେ ସମସ୍ତଙ୍କର ସାଙ୍ଗେ ମିଶିକିରି ଶୁଣିବେ। ଠିକ ଠିକ ଯାହା ହଉ ଖୁସିର ବିଷୟ ଶୁଣି ନଉନ୍ ଗୀତଟା।
1: ନମସ୍କାର ଆଜ୍ଞା।
0: ନମସ୍କାର।

0: हेलो हेलो। हाँ, किए कहुतले परिचय देबे?
1: प्रशांत
0: प्रशांत ଭାଇ, ଆପଣଙ୍କର ଲାଉଡ ସ୍ପିକର ଦେଇକିରି କଥା ଲାଗୁଛନ୍ କି?
1: କହୁଥିଲି
0: ଆଚ୍ଛା, ଗାଁଟା କେନ କହିଲେ? କୁମ୍ଭାରୀ। ହଁ ନମସ୍କାର ଆଜ୍ଞା, କେନ ଗୀତ ଶୁଣିବେ ପହିଲା କହିଦଉନ। ନିଶ୍ଚୟ ଦେମା। ବାକି ପ୍ରଶାନ୍ତ ଭାଇ କହୁନ୍, ନିଜର ବାବଦେ ଟିକେ କହୁନ୍, ଆପଣ କାଣା କରୁଛନ୍, କାଣା? ହଁ ହଁ ହଁ କହୁନ୍। ଆଜ୍ଞା ଆଜ୍ଞା ହଁ ହଁ ଆଚ୍ଛା, ଶିବ ମହାପ୍ରଭୁଙ୍କୁ ଜଗନ୍ନାଥ ମନ୍ଦିର କେ ଅଣାହେସି?
1: ଅଣାହେସି
0: ଆଚ୍ଛା।
1: ତାପରେ ସେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ତାଙ୍କୁ ଟିକେ ବରଣ କରାଯିବା, ପୂଜା
0: ହଁ
1: ଅର୍ଚ୍ଚନା କରାଯିବ, ତାଙ୍କୁ ମନ୍ଦିର ଭିତରେ ପ୍ରବେଶ କରାହେସି।
0: ଆଚ୍ଛା ଆଚ୍ଛା
1: ଆଉ ସେ ମନ୍ଦିରରେ
0: ହଁ
1: ତାପରେ ଜଗନ୍ନାଥ ମହାପ୍ରଭୁ ଆମେ ତିନି ମହାପ୍ରଭୁ
0: ହଁ
1: ସୁଦର୍ଶନ ସାଙ୍ଗରେ ବାହାରସନ୍।
0: ଓହୋ,
1: ଆଉ ଆମର କାଲେଶ୍ୱର ବାବା ଯେନ୍ ଅଛନ୍, ସେ ବଳରାମଙ୍କର ସାଙ୍ଗରେ ତାଙ୍କର ରଥରେ ବସୁଛନ୍,
0: ଆଚ୍ଛା ଆଚ୍ଛା।
1: ବସିକିରି ଯାଇଛନ୍।
0: ଓ, ତାହେଲେ ତ ଏଇଟା ଆପଣଙ୍କର କୁମ୍ଭାରୀନ ଗୋଟେ ନିଆରା ପରମ୍ପରାରେ ମାନେ ରଥଯାତ୍ରାଟା ହେଉଛି।
1: କିମ୍ବଦନ୍ତୀ ଅନୁସାରେ
0: ଆଜ୍ଞା
1: ଯେତେବେଳେ ଆମର ଗାଁରେ ପ୍ରଥମ ରଥଯାତ୍ରା ହେଲା
0: ହଁ ହଁ
1: ଜଗନ୍ନାଥ ମନ୍ଦିର ନା,
0: ଆଚ୍ଛା
1: ଆମର ଗାଁର ଗଙ୍କିଆ ମହାଦେବଙ୍କୁ ନେଇକିରି
0: ହଁ ହଁ ହଁ
1: ଆରମ୍ଭ କରିଥିଲେ ରଥଯାତ୍ରା।
0: ଓହୋ,
1: ସେଥିଲାଗି ସେ ପରମ୍ପରାକେ ବଜାୟ ରଖିକିରି
0: ହଁ ହଁ ହଁ
1: ସବୁଦିନ ତାଙ୍କର ମହାଦେବ ଆସନ ଗୋଟେ ଶୋଭାଯାତ୍ରାରେ।
0: ଆହା ହଁ ହଁ ହଁ
1: ମହିଳାମାନେ ଚୋରାଙ୍କ ରଥ ଟଣା ଟାଣସନ୍,
0: ବୋଲେ ଆପଣଙ୍କର କୁମ୍ଭାରୀ ନବି ତିନିଟା ରଥ ଚାଲୁଛି?
1: ତିନିଟା ରଥ ଅଛି
0: ଆଚ୍ଛା।
1: ବୋଲେ ମହିଳାମାନେ ଚୋରାଙ୍କ ରଥ ଟାଣସନ୍,
0: ହଁ ହଁ ହଁ
1: ଯୁବକ ମାନେ ପିଲାମାନେ ଯେନ୍ ମାନେ ଅଛନ୍ ଜଗନ୍ନାଥଙ୍କ ରଥ ଟାଣସନ୍,
0: ଆଜ୍ଞା।
1: ବାକି ବୁଜୁର୍ଗ ମାନେ ଯେନ୍ ମାନେ ମାନେ
0: ହଁ ହଁ
1: ବୟସ୍କ ଲୋକମାନେ ସେମାନେ ବଳରାମଙ୍କ ରଥ ଟାଣସନ୍,
0: ତାର ସାଙ୍ଗରେ ଭଗବାନ ଶିବ ବି ବସିଥିବେ। ଯାହା ହଉ, ବହୁତ ବଢ଼ିଆ କଥାଟେ, ନୂଆ କଥାଟେ ଶିଖିବାକେ ପଡ଼ିଲା ଆପଣଙ୍କର। ମାନେ କୁମ୍ଭାରୀରେ ଏନ୍ତା ରଥଯାତ୍ରା ହେସି ବୋଲି ପ୍ରାୟ ଲୋକ ତ ନାଇଁ ଜାଣିଥିବେ। ଆମର ଯେନ୍ ଶ୍ରୋତା ବନ୍ଧୁମାନେ ଜାଣବାର୍ ଲାଗି ଚାହୁଁଛନ୍ କୁମ୍ଭାରୀର ଏଇ ଜଗ ମାନେ ରଥଯାତ୍ରାର ପରମ୍ପରାଟା, ସେମାନେ ଏହା ନିହାତି ଭାବେ କାଲି କୁମ୍ଭାରୀକେ ପହଞ୍ଚିବାର କଥା। ଆଜ୍ଞା, ଯାହା ହଉ, ଆପଣଙ୍କର ରଥଯାତ୍ରା ଶୁଭଙ୍କର ହଉ, ସୁଖମୟ ହଉ ଜୀବନ ଆପଣଙ୍କର। ପ୍ରଭୁ ଜଗନ୍ନାଥ, ବାବା ମହାଦେବ, ମା ସୁଭଦ୍ରା, ବଳଭଦ୍ର ଜୀଉ, ଏମାନେ ସମସ୍ତେ ମିଶିକିରି ଆପଣଙ୍କୁ ଆଶୀର୍ବାଦ କରୁନ୍। ଆଉ ଆପଣଙ୍କର ଗାଁର ରଥଯାତ୍ରା ବହୁତ ବଢ଼ିଆ ହଉ।
1: ପଶ୍ଚିମ ଓଡ଼ିଶା ଓଡ଼ିଶାବାସୀଙ୍କୁ ଆଶୀର୍ବାଦ କରୁନ୍।
0: ଆଜ୍ଞା ଆଜ୍ଞା, ଠିକ୍ ଅଛେ, ଆପଣଙ୍କର ଗୀତଟାକେ ଶୁଣି ନଉନ୍ ଇହାଦେ।
1: ଆଜ୍ଞା ନମସ୍କାର। ଆଜ୍ଞା
0: ନମସ୍କାର।
1: ଡେଲିକେଟ୍ କରୁନ୍ ଆଜ୍ଞା।
0: ହଁ ହଁ
1: ଆମର ଜଗପାଲ ବାବୁ ତାଙ୍କର ଦୋକାନରେ ମୁଁ ଅଛେ।
0: ଆଜ୍ଞା
1: ଆମର ପୁଷ୍ପାଞ୍ଜଳି ଖମାରୀ, ଅଭିଜିତ ଖମାରୀ, ଅଭିଳାଷ ଖମାରୀ,
0: ଆଜ୍ଞା,
1: ଆଉ ରାମଚନ୍ଦ୍ର ସେଠ, ପ୍ରମିଳା ସେଠ, ଗୋଲବ ପ୍ରଧାନ, ଆଉ ଆମର ରବୀନ୍ଦ୍ରନାଥ ମେହେର,
0: ଆଜ୍ଞା,
1: ରୋହିଣୀ ମେହେର, ପଞ୍ଚାନନ ପଞ୍ଜବିହାର, ସୁବଲ ସାହୁ, ଉପେନ୍ଦ୍ର ସୁନା, ସତ୍ୟଭାମା ମେହେର, ଲିଙ୍ଗରାଜ ମେହେର,
0: ଆଜ୍ଞା,
1: ରାଧାକାନ୍ତ ଭୋଇ,
0: ହଁ ହଁ
1: ଚୈତନ୍ୟ ପଟେଲ, ସବୁ ଡେଲିକେଟ୍ କର୍ମା ଆମର ଆଉ ଜଣେ
0: ନିଶ୍ଚୟ ନିଶ୍ଚୟ। ଆମର ସବୁ ଶ୍ରୋତା ଭାଇ ଭଉଣୀ ମାନେ, ଆପଣଙ୍କର ବନ୍ଧୁ ବାନ୍ଧବ, ଜ୍ଞାତି ପରିଜନ ଯେତିକି ଅଛନ୍, ସମସ୍ତଙ୍କର ସାଙ୍ଗରେ ମିଶିକିରି ଆପଣଙ୍କର ପସନ୍ଦର ଗୀତଟାକେ ଶୁଣି ନେବେ। ଆଜ୍ଞା ଆଜ୍ଞା,
1: ନମସ୍କାର। ଆଜ୍ଞା
0: ନମସ୍କାର।
2: ଟିକେ ଛଇ ଟିକେ ଲାଜ ଟିକେ ରୁଷା

0: हेलो।
1: हेलो, वेरी गुड मॉर्निंग, नमस्कार, जय जगन्नाथ स्वामी, जय
0: जय जगन्नाथ स्वामी नयन पथगामी
1: जगन्नाथ।
0: भवतु। मैं भाई आपनकर परिचय देवे।
1: मैं कोलाहांडी जिला भवानी पटना जगन्नाथपुर रो चित्रसेन खबर कहूँ आज्ञा।
0: चित्रसेन भाई पहला आपनकर लाउड स्पीकर बंद करू।
1: नहीं आज्ञा, ठीक है, ये अस्तु तो आज्ञा, ये फोन तो एमती एक आज्ञा।
0: नहीं नहीं लाउड स्पीकर देले इको होची, आप सुनी पारुथबे यदि इको
1: करम आ गया, मोटे खराब होची आ गया।
0: ସେଥିରେ ଆମର ଭଏସ୍ଟା ଠିକ୍ ସେ, ଆପଣଙ୍କର କଥାବାର୍ତ୍ତା ବି ଠିକ୍ ସେ ନାଇଁ ଶୁଭେ କି ଆମର କଥାବାର୍ତ୍ତା ବି ଠିକ୍ ସେ ନାଇଁ ଶୁଭେ। ଭକ୍ତଶାଳ ବେଗର କେମିତି ଶୁଣିବେ?
1: ଜଗବନ୍ଧୁ ହେ ଗୋସାଇ ଏଇ ଗୀତ ଶୁଣେଇ ଦେବେ ଆଜ୍ଞା।
0: ନିଶ୍ଚୟ ଚିତ୍ରସେନ ଭାଇ ଆପଣଙ୍କର ପସନ୍ଦର ଗୀତଟାକେ ଶୁଣି ନେବେ।
1: ଆଉ କେନ୍ତା ଅଛନ୍ ଆଜ୍ଞା?
0: ହଁ ଭଲ ଅଛୁ, ଆଉ ଆପଣ କେନ୍ତା ଅଛନ୍?
1: ହଁ ବଢିଆ ଅଛନ୍ ଆଜ୍ଞା। ଆଉ ବର୍ଷା ବର୍ଷି କେନ୍ତା ହଉଛି ଆଜ୍ଞା?
0: ବର୍ଷା ତ ବର୍ଷା ଋତୁ ଏ, ମଝା ମଝା ତି ବର୍ଷା ଟିକେ ଟିକେ ହଉଛେ। ବାକି କାଲି ରଥଯାତ୍ରା, ରଥଯାତ୍ରା ଲାଗି ଆପଣ ପ୍ରସ୍ତୁତି କେନ୍ତା କରିଛନ୍?
1: ଏଟା ଆମର ଭବାନୀପାଟଣା ଜୀବନ ଆଜ୍ଞା।
0: ଆଚ୍ଛା, ଯା ହଉ, ଭବାନୀପାଟଣା ଯାଉନ୍, ରଥଯାତ୍ରା ଦେଖୁନ୍, ଜଗନ୍ନାଥଙ୍କର ଆଶୀର୍ବାଦ ପାଉନ୍, ଆଉ ଆପଣଙ୍କର ପସନ୍ଦର ଗୀତଟାକେ ଶୁଣି ନଉନ୍।
1: ହଉ ଆଜ୍ଞା, ଆଉ ଡେଡିକେଟ୍ କର୍ମା ଆଜ୍ଞା।
0: ହଁ କରିଦଉନ୍,
1: ପ୍ରଥମେ ଆପଣଙ୍କୁ
0: ଆଜ୍ଞା,
1: ତାପରେ ଆମର କ୍ଷମାସାଗର ସାହୁ, ମନୋଜ ପଟେଲ, ପଙ୍କଜ ମିଶ୍ର, ସୀମାଞ୍ଚଳ ସବର, ନାଗୁ ପାତ୍ର, ଆଉ କରମ ସାମୀ ସାହୁ, ସବଲ କୁମାର ସାହୁ,
0: ଆଜ୍ଞା ଆଜ୍ଞା ଠିକ ଅଛି,
1: ଲୋକନାଥ ପ୍ରଧାନ,
0: ହଁ ହଁ
1: ଲୋକନାଥ ସାହୁ,
0: ଆଜ୍ଞା,
1: ଆଉ ଆମର ରାଧାକାନ୍ତ ଭୋଇ,
0: ଠିକ ଅଛି, ଆପଣଙ୍କ
1: ଲିଙ୍ଗରାଜ ମେହର,
0: ହଁ ଆମର ସବୁ ଶ୍ରୋତା ଭାଇ ଭଉଣୀ ମାନଙ୍କର ସାଙ୍ଗରେ ମିଶିକିରି ଆପଣଙ୍କର ପସନ୍ଦର ଗୀତଟାକୁ ଶୁଣି ନିଅନ୍ତୁ।
1: ରହିଲି ଆଜ୍ଞା, ନମସ୍କାର, ଜୟ ଜଗନ୍ନାଥ,
0: ନମସ୍କାର ନମସ୍କାର।

0: हेलो,
1: हेलो आया नमस्कार।
0: नमस्कार ଆଜ୍ଞା। କିଏ କହୁଛନ୍? ପରିଚୟ ଟିକେ ଦେବେ।
1: ଆୟା ମୁଇଁ ମୁରଲୀ ମେର କହୁଥିଲି, ଗାଁପୁର ବରଗଡ଼ ଜିଲ୍ଲା ବରଗଡ଼ ନ।
0: ମୁରଲୀ ଭାଇ, ଆଜି କେନ୍ ଗୀତ ଶୁଣମା ପହିଲା କହୁନ୍।
1: ଆଜି କଳା ମାଣିକ କଥା ଚିତ୍ର ଗୀତଟେ ଦେଇଦେବେ, ଆହା ମୁଁ ନନ୍ଦ କୁଳେ ଗୋବିନ୍ଦ ଗୀତଟେ ଜାଣୁଛେ।
0: ଆଚ୍ଛା, ଦେମା ନିଶ୍ଚୟ। ବାକି କେନ୍ତା ଅଛନ୍?
1: ଆୟା ଭଲ ଅଛେ ଆୟା, ଇହାଦେ ତ ଏଇଟା ବର୍ଷା ଆରମ୍ଭ ହେଇଗଲା ନ, ଇହାଦେ ନ ଆମର ନ।
0: ହଁ, ବର୍ଷା ତ ଦରକାର ଥିଲା ଆଜ୍ଞା। ବହୁତ ଜାଗାର ଚାଷୀ
1: ହଁ
0: ମାନେ
1: ହଁ
0: ମାନେ
1: ବର୍ଷା
0: ସେଇ
1: ହେଲା ମଝିରେ ଘେ ତମେ ଛାଡ଼ି ଦେଇଥିଲା, ଏଇଟା ଫେର ବର୍ଷିଲା ଆଜିକେ।
0: ହଁ, ଧାନ ବୁଣି ଦେଇଛନ୍,
1: ଓ ଏହା
0: ରୁଆ ବିହିଡ଼ା
1: ଭଲ
0: କରବାର
1: ହେଇଗଲା।
0: ଲାଗି ସଭେ ଅପେକ୍ଷାରେ ଅଛନ୍।
1: ହଁ
0: ବର୍ଷାକେ
1: ଆଜ୍ଞା,
0: ଟାକିକିରି ଅଛନ୍। ବର୍ଷା ନିହାତି ଦରକାର ଥିଲା, ଆଉ ହଉଛେ ବି ଚାଷୀମାନଙ୍କର ଲାଗି ଭଲ ହେ
1: ହଁ ଭଲ ଆଜ୍ଞା, ବର୍ଷା ନାଇଁ ହେଲେ ତାମାନେ ଚାଷ ନାଇଁ ହେଲେ କେନ୍ସି ବେପାର ବି ନାଇଁ ଚଲେ କି ନାଇଁ।
0: ଆଜ୍ଞା ଆଜ୍ଞା। ଆଉ ବର୍ଷା ଦିନେ ତ ବର୍ଷା ବି ହେବାରଟା ସ୍ୱାଭାବିକ ହେ।
1: ହଁ ଆଜ୍ଞା,
0: କେତେ ଲୋକକୁ ସେଟା ଖରାପ ଲାଗୁଥାଇ ପାରେ, ବର୍ଷା ପଚର ପଚର ହଉଛେ ବୋଲି, କିନ୍ତୁ
1: ହଁ ହଁ
0: ବର୍ଷା ହେଲେ ତ
1: ନାଇଁ ବର୍ଷା
0: ଚାଷଟା ହେବା
1: ହେଲେ
0: ଯେ।
1: ତ ଭଲ ଆଜ୍ଞା, ସବୁଆଡ଼େ ତାହେଲେ ଏନ୍ତା ଥଣ୍ଡା ରହିବାର, ଆଦ ଗରମ ଯେନ୍ତା ଗରମ ଲାଗୁଛେ
0: ଆଜ୍ଞା ଆଜ୍ଞା
1: ତାମାନେ ନା କହନ, ଇହାଦେ ତାର ଥଣ୍ଡା ପାଗ ହେଲେ ଭଲ ଲାଗ୍ବା।
0: ଆଜ୍ଞା। ଆଉ ରଥଯାତ୍ରା କେନ୍କେ ଭଟଲି ଦେଖି ଯାଉଛନ୍?
1: ହଁ ଭଟ୍ଲି ବି ଯାଏସୁଁ, ଗାଁରେ ବି ଦେଖ୍ସୁଁ।
0: ଗାଁରେ ବି ହେସି?
1: ହଁ ଗାଁରେ ବି ହେସି, ଆମର ଗାଁରେ
0: କେତେ ଜମକ ଧରସି ଯାତ୍ରା?
1: ହଁ ବହୁତ, ଆମ ଦଶମୀ ରଥଯାତ୍ରା ବହୁତ ବଢ଼ିଆ ହେସି ଆମର ଇନ,
0: ହୁଁ ହୁଁ
1: ତାମାନେ ଆମର କୀର୍ତ୍ତନ ପାର୍ଟି ମାନେ ଆସନ୍ ତିନ ଚାର ପାର୍ଟି,
0: ହଁ।
1: ଆଉ ବହୁତ ଜାକଜମକରେ ବହୁତ ଭିଡ଼ ବି ହେସନ୍ ଆମର ଗାଁରେ, ତାମାନେ 13-12 ଦିନ ହେସି କିନା ଆମର ଗାଁ ଯାତ୍ରାଟା,
0: ଓହୋ, ଆଚ୍ଛା।
1: ବୋଲେ ଭଟଲି ରଥଯାତ୍ରା ସରିଯିବା, ଆମର ଡେଗାଁଟା ବି ସରିଯିବା, ତାପରେ ଆମର ଇନଟା ହେସି।
0: ଆଚ୍ଛା, ବୋଇଲେ କାଲକେ କେନ୍କେ ଯାଉଛନ୍?
1: ଦେଖମା ଯଦି ସୁବିଧା ହେବା ଭଟଲିକେ ଯିମା।
0: ଆଚ୍ଛା, ଠିକ୍ ଅଛି। ଆପଣ ରଥଯାତ୍ରା ଉପଭୋଗ କରୁନ୍। ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ମା ଆପଣମାନଙ୍କୁ ଆଶୀର୍ବାଦ କରୁନ୍। ଆମର ସବୁ ଶ୍ରୋତା ଭାଇ ଭଉଣୀମାନଙ୍କୁ ଏକ କରିକି ରଖିଥାଉନ୍।
1: ହଁ ଆଜ୍ଞା,
0: ଆଜ୍ଞା, ଆଉ ଠିକ୍ ଅଛି, ଆପଣଙ୍କର ପସନ୍ଦର ଗୀତଟାକେ ଶୁଣି ନଉନ୍।
1: ହଁ ନା ମାନେ ଟିକେ କହମା ଆଜ୍ଞା,
0: କହୁନ୍।
1: ଯଶୋବନ୍ତ ପାଇ, ଉପେନ୍ଦ୍ର ସୁନା, ତେଇରାମ ଦୀପ, ଆମର ଶଙ୍କର ମେହେର, ଦେବରାଜ ମେହେର, ଲିଙ୍ଗରାଜ ମେହେର, ରବୀନ୍ଦ୍ରନାଥ ମେହେର, ସ୍ୱର୍ଣ୍ଣ ପ୍ରଭାକର, ହରେଶ ବରୁଆ, ଚିତ୍ରସେନ ସବଳ, ମନୋଜ ପଟେଲ, ନାଗୁ ପାତ୍ର, ଆଉ ଗରିବ କର୍ଣ୍ଣ, ଏଇଟା ବହୁତ ଅଛୁ ଆଜ୍ଞା।
0: ହଁ, ଆମର ତ ଶ୍ରୋତା ଭାଇ ଭଉଣୀ ମାନେ ଭରିଛନ୍ ନାଇଁ। ସବୁ ଶ୍ରୋତା ଭାଇ ଭଉଣୀ ମାନଙ୍କର ନାଁ ନେବାରଟା ବି ସମ୍ଭବ ନାଇଁ ହେଇପାରବାର, ତେଣୁ କେହି ମନ ଦୁଃଖ ନାଇଁ କରିକିରି ସମସ୍ତଙ୍କୁ ଆମେ ଡେଡିକେଟ୍ କରିଦେମା ଗୀତଟା, ଆଉ ସମସ୍ତେ ମିଶିକିରି ଶୁଣମା।
1: ଆଜ୍ଞା
0: ଆଜ୍ଞା ଆଜ୍ଞା, ନମସ୍କାର।

0: ହ୍ୟାଲୋ,
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା, କିଏ କହୁଥିଲେ? ପରିଚୟ ଟିକେ ଦେବେ।
1: ମୁଁ ରଞ୍ଜିତ ପ୍ରସାଦ କହୁଥିଲି ଆଜ୍ଞା, ବାମ୍ବଡ଼ା ଜିଲ୍ଲା ସମ୍ବଲପୁର।
0: ରନ୍ଦୀପ ଭାଇ, କେନ୍ ଗୀତ ଶୁଣିବା ପହିଲା କହିଦଉନ୍।
1: ଆମେ ରକ୍ତ ଗୋଲାପ କହିକି ଗୋଟେ ଓଡ଼ିଆ ଚଳଚ୍ଚିତ୍ର ଅଛି,
0: ଆଜ୍ଞା ଆଜ୍ଞା,
1: ସେଥିରେ ଗୋଟେ ଗୀତ ଅଛି ଯେ ମନେ ନାହିଁ ଯେ, ଆପଣଙ୍କର ଗୋଟେ ଭଲଟା ଗୀତ ବାଛିକି ଦେଇଦେବେ ସେଠି।
0: ରକ୍ତ ଗୋଲାପ ନୁ?
1: ହଁ ଆଜ୍ଞା।
0: ଆଚ୍ଛା, ଠିକ୍ ଅଛେ ଭାଇ, ଆଉ
1: ଆଉ
0: କେନ୍ତା ଅଛନ୍?
1: ଭଲ ଅଛି, ଏବେ ଇଆଡ଼େ ତ ଟିକେ ଟିକେ ହାଲକା ରାତିରେ ବର୍ଷା ହେଇଥିଲା,
0: ହଁ ହଁ,
1: ଆଉ ଆପଣ ପ୍ରୋଗ୍ରାମ ଟା ଭଲ ଲାଗୁଛି, ଲେକିନ ତାକୁ ଆପଣ ରେକର୍ଡିଂ ପ୍ରୋଗ୍ରାମ କରିଦେଲେ ଆଉ ଭଲ ଲାଗତା ଆଜ୍ଞା।
0: ରେକର୍ଡିଂ ହଉଛି ଯେ, ମାନେ ଏଟା ରେକର୍ଡିଂ ଟା?
1: ଲାଇଭ ନେଇ ରେକର୍ଡିଂ କଲେ
0: ଆଚ୍ଛା,
1: ଅଲଗା ଦିନ କରିକି ତାକୁ
0: ଆଗନୁ ଯେନ୍ତା ଆମେ ରେକର୍ଡିଂ କରିକିରି ପହିଲା ଦିନ ନୁ ବୁଝଉଥିଲୁ, ସେନ୍ତା ଆପଣ ଚାହୁଁଛନ୍?
1: ହଁ ବା ସେଠି କାଁ ହେବା କି ଅଧିକା ଲୋକ ସେଠି ଯୋଡ଼ି ଯୋଡ଼ି ହେଇପାରିବେ,
0: ଆଜ୍ଞା।
1: ଆଉ ନୂଆ ଶ୍ରୋତା ମତଲବ କାଣା ହଉଛି କି ଲାଇନ ବ୍ୟସ୍ତ ହେବା ଦ୍ୱାରା ବହୁତ ଲୋକର ରିଙ୍ଗ ଆପଣ ଉଠେଇ ନେଇ ପାରବା,
0: ନାଇଁ ଠିକ ହେ, ସେଟା ତ ରେକର୍ଡିଂ କଲେ ବି ସେଇ ସେଇ ଅସୁବିଧାଟା ହେବା। ରନ୍ଦୀପ ଭାଇ, ଆପଣ ବୁଝିବା ଲାଗି ଚେଷ୍ଟା କରନ୍ତୁ। ସେଥିର୍ଲାଗି ଆମେ ହେଲୋ ଅନୁରୋଧ ପହିଲା ଦିନେ କରିଥିଲୁ, ତାପରେ 2 ଦିନ କଲୁ, ଶନିବାର ରବିବାର, ତାପରେ ଓଡ଼ିଆ କଥାଚିତ୍ରକେ ଫେର୍ ସାମିଲ କରବା ଲାଗି ଏବେ ବୁଧବାର ଦିନ ଫେର୍ କଲୁ। ତାର୍ ସାଙ୍ଗରେ କୃଷି ସଂସାରର ବି କରିଛୁଁ, ଯୁବବାଣୀର କରିଛୁଁ, ଆମର ଘର ସଂସାର କାର୍ଯ୍ୟକ୍ରମରେ ଧୀରେ ଧୀରେ ଆମର କାଣା ହଉଛେ, ଆପଣମାନଙ୍କର ମନଲାଖି କାର୍ଯ୍ୟକ୍ରମ ଆମେ ବନାବାର୍ ଲାଗି ଚେଷ୍ଟା ପ୍ରୟାସ ଜାରି ରଖିଛୁଁ। ଆଉ ଏଇଟା କାଣା କି, ଆମେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମଟା କଲେ ଗୋଟେ ଅଲଗା ଗୋଟେ ମିଠାସ ଅଛି ତାର। ଠିକ୍ ଅଛି, ଆପଣଙ୍କର ମତାମତଟା ସ୍ୱାଗତ ଯୋଗ୍ୟ ହେ, ଆମେ ଆମର ଉଚ୍ଚ ଅଧିକାରୀମାନଙ୍କର ସାଙ୍ଗରେ କଥାବାର୍ତ୍ତା କର୍ମୁ, ଏ ବାବଦରେ ଆଉ କାଣା ପରିବର୍ତ୍ତନ କରାଯାଇ ପାର୍ବା ଯେ ସେଥିର୍ ଲାଗି ଆମେ ନିହାତି ଧ୍ୟାନ ଦେମୁ। ଆଉ ରଥଯାତ୍ରା ଦେଖି ଯାଉଛନ୍ ଆଜ୍ଞା? ନେଉନ୍, ଠିକ୍ ଠିକ୍, ସମସ୍ତଙ୍କର ସାଙ୍ଗରେ ମିଶିକିରି ଗୀତଟା ଶୁଣି ନଉନ୍। ରନ୍ଦୀପ ଭାଇ, ସମସ୍ତଙ୍କର ସାଙ୍ଗରେ ମିଶିକିରି ଗୀତଟା ଶୁଣି ନଉନ୍, ସମୟ ସରି ଆସିଲାନ। ଠିକ୍ ଠିକ୍।

ଏଥର ଶୁଣୁନ୍ ରୁମ୍କୁ ଝୁମା କଥାଚିତ୍ରର ଗୀତ ଗାଇଛନ୍ ମହମ୍ମଦ ଇରଫାନ, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ସଜେଇଛନ୍ ବୈଦ୍ୟନାଥ ଦାସ।

ଇନୁ ଶେଷ ହେଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ମୁଲ୍ କରୁଛୁ ଗୋଟେ ହିନ୍ଦୀ ସିନେମାର ଗୀତର କାର୍ଯ୍ୟକ୍ରମ ଆଜ ଇଥି ଶୁଣୁନ୍ ହମ୍ ଆପକେ ହେଁ କନ୍ ସିନେମାର କେତେଟା ଗୀତ ଗୀତ ସବୁକେ ସୁର୍ଥି ସଜେଇଛନ୍ ରାମ ଲକ୍ଷ୍ମଣ ପହଲା ଶୁଣୁନ୍ ଇ ଗୀତଟାକେ ଗାଇଛନ୍ ଲତା ମଙ୍ଗେସ୍କର ଆର୍ ଏସ୍ପି ବାଲ ସୁବ୍ରମଣ୍ୟମ ଗୀତକେ ଲେଖିଛନ୍ ଦେବ କୋହଲି

ଆପଣମାନେ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଥି ଶୁଣୁଛନ୍ ହମ୍ ଆପକେ ହେଁ କନ୍ ସିନେମାର କେତେଟା ଗୀତ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ ରାମ ଲକ୍ଷ୍ମଣ ଏହାଦେ ଶୁଣୁନ୍ ଲତା ମଙ୍ଗେସ୍କରଙ୍କ କଣ୍ଠନୁ ଇ ଗୀତଟା ଗୀତକେ ଲେଖିଛନ୍ ଦେବ କୋହଲି।

ଇନୁ ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଗୀତମାନଙ୍କୁ ଗାଇଥିଲେ ପୂର୍ଣ୍ଣିମା ନନ୍ଦ, ଗୋପାଳ ସାହୁ, ତରୁଲତା ସୁନାନି, କାହ୍ନୁ କେଶବ ବହିଦାର, ସତ୍ୟନାରାୟଣ ବହିଦାର ଆରୁ ଉଷାରାଣୀ ବାରିକ। ଆକାଶବାଣୀ ସମ୍ବଲପୁର ମୂଲ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝରକା।

ଆମେ ଜଗନ୍ନାଥ ସଂସ୍କୃତିକେ ବୁଝସୁଁ। ରଥଯାତ୍ରା ପୁରୀ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ପରବ ଆଏ। ଆମର ପଶ୍ଚିମ ଓଡ଼ିଶାଥି ଏଟା ବହୁତ ଧୁମ୍ଧାମ୍ଥି ମନାଯାଏସି। ଆଷାଢ଼ ମାସର ଶୁକ୍ଲପକ୍ଷ ଦ୍ୱିତୀୟା ତିଥିନ ଜଗତର ନାଥ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଆରୁ ବହେନ ସୁଭଦ୍ରାକେ ନେଇକି ରଥି ବିଜେ ହେସନ୍ ଆରୁ ଲୋକମାନଙ୍କୁ ଦର୍ଶନ ଦେସନ୍। ପହିଲା ଶୁନୁନ୍ ସାଜନ ସିନେମାର ଗୀତ ଗୁଟେ। ଗୀତକେ ଗାଇଛନ୍ ଅନୁରାଧା ପଡ଼ୱାଲ, ଗୀତକେ ଲେଖିଛନ୍ ସମୀର ଆଉ ସଙ୍ଗୀତ ସଜେଇଛନ୍ ନଦୀମ ଶ୍ରବଣ।

ଓଡ଼ିଶା ଭିତରେ ସମ୍ବଲପୁର ଜିଲ୍ଲାନ ସବୁଠୁ ବେଶୀ ଜଗନ୍ନାଥଗୁଡ଼ି ଅଛି ବୋଲି କହେସନ୍। ସମ୍ବଲପୁରର ପହିଲା ଜଗନ୍ନାଥ ମନ୍ଦିର ବରହମପୁରାଗୁଡ଼ି ଚୌହାନ ବଂଶର ରାଜା ବଳଭଦ୍ର ଦେବଙ୍କ ସମ୍ୟାଥି ପାଖାପାଖି 400 ବର୍ଷ ତଳେ ତିଆରି ହୋଇଥିଲା। ଏହି ଗୁଡ଼ି ହିଁ ସମ୍ବଲପୁର ସହରର ରଥଯାତ୍ରାର ଆଦି ପିଠାଏ।

ଇହାଦେ ଶୁଣନ୍ ଦିଲ୍ ତୋ ପାଗଲ୍ ହେ ସିନେମାର ଇ ଗୀତଟା ଗାଇଛନ୍ ଲତା ମଙ୍ଗେସ୍କର ଆଉ ଉଦିତ ନାରାୟଣ। ଗୀତ ରଚନା କରିଛନ୍ ଆନନ୍ଦ ବକ୍ସି ଆର୍ ସଙ୍ଗୀତ ଥି ସଜେଇଛନ୍ ଉତ୍ତମ ସିଂ।

ସମ୍ବଲପୁର ସହର ଭିତରେ ହିଁ ପ୍ରାୟ 24ରୁ ଅଧିକା ରଥ ବାହାରସି। ଖାଲି ସମ୍ବଲପୁର ନୁହେଁ, ବରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ଝାରସୁଗୁଡ଼ା ଆରୁ ସୁନ୍ଦରଗଡ଼ ଆଦି ସବୁ ଜିଲ୍ଲାନ ରଥଯାତ୍ରା ବହୁତ ପୂର୍ଣ୍ଣ ସମୟାନୁ ପାଳନ କରାହେଇ ଆସୁଛି। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତକେ ଶୁଣୁନ। ରଙ୍ଗ ସିନେମାନୁ ଗୀତକେ ଗାଇଛନ୍ ଅଲକା ୟାଗ୍ନିକ ଆର୍ କୁମାର ସାନୁ। ଗୀତକେ ରଚନା କରିଛନ୍ ସମୀର ଆର୍ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ ନଦୀମ ଶ୍ରବଣ।

ପୁରୀରେ ତିନି ମହାପୁରୁଙ୍କ ଲାଗି ତିନିଟା ଅଲଗା ଅଲଗା ରଥ ଥିସି। ହେଲେ ପଶ୍ଚିମ ଓଡ଼ିଶା ନ ଅଧିକାଂଶ ଜାଗା ଥି ଗୋଟେ ବଡ଼ ରଥ ଥି ତିନି ମହାପୁରୁଷ ସବାର ହେଇକରି ବାହାରସନ୍। ସ୍ନାନ ପୂର୍ଣ୍ଣିମା ଉତାରୁ ଭଗବାନ ଅଣସର ଘରେ ରହସନ୍। ଆରୁ ରଥଯାତ୍ରାର ଆଗ ଦିନ ମହାପୁରୁମାନଙ୍କର ନବଯୌବନ ଦର୍ଶନ ଲାଗି ଭକ୍ତମାନଙ୍କର ବହୁତ ଭିଡ଼ ଲାଗ୍ସି। ଇହାଦେ ଶୁଣୁନ୍ କ୍ରିମିନାଲ ସିନେମାର ଗୋଟେ ଗୀତ। ଗୀତକେ ଗାଇଛନ୍ କୁମାର ସାନୁ, ଗୀତକେ ଲେଖିଛନ୍ ଇନ୍ଦିବର, ଆରୁ ସୁର୍ଥି ସଜେଇଛନ୍ ଏମ୍ ଏମ୍ କିରବାଣୀ।

ରଥଯାତ୍ରା ଦିନ ମହାପୁରୁମାନଙ୍କର ପହଣ୍ଡି କରି ରଥେ ବସେଇକରି ଭକ୍ତମାନେ ହରିବୋଲ ଶଙ୍ଖ ଆରୁ ଘଣ୍ଟ ବଜେଇକରି ରଥ ଘିଚସନ୍। ଜାତି ଧର୍ମ ନିର୍ବିଶେଷ ଥି ସଭେ ଏକାସାଙ୍ଗେ

ପଶ୍ଚିମ ଓଡ଼ିଶାର ରଥଯାତ୍ରା ଥି ଏକାସାଙ୍ଗେ ଆମର ଆଞ୍ଚଳିକ କଲା ଆର ସଂସ୍କୃତିର ଝଲକ ଦେଖବାକେ ମିଲ୍ସି। ରଥଯାତ୍ରା ବେଲେ ସମ୍ବଲପୁରୀ ନାଚ, ଢୋଲ ମହୁରୀର ତାଲ ଆର ସଂକୀର୍ତ୍ତନ ଦଲ ପୁରା ପରିବେଶକେ ଭକ୍ତି ଆର ପ୍ରେମଥି ଭରି ଦେସନ୍। ଇନୁ ଶେଷ ହେଲା ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝର୍କା।

ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଜଳ ହିଁ ଜୀବନ, ଏହି ଉକ୍ତିଟି ଅକ୍ଷରେ ଅକ୍ଷରେ ସତ୍ୟ। ପୃଥିବୀ ପୃଷ୍ଠରେ ଜୀବଜଗତର ସୃଷ୍ଟି ଓ ସ୍ଥିତି ପାଇଁ ଜଳ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଜଳ ବିନା ଜୀବନର

କଳ୍ପନା ଅସମ୍ଭବ। ମଣିଷ, ପଶୁପକ୍ଷୀ, ଗଛଲତା ସମସ୍ତଙ୍କ ପାଇଁ ଜଳ ଏକ ଅପରିହାର୍ଯ୍ୟ ଆବଶ୍ୟକତା। କାର୍ଯ୍ୟକ୍ରମର ପ୍ରଥମେ ଶୁଣନ୍ତୁ ଆଶିକି କଥାଚିତ୍ରରୁ ଏହି ଗୀତଟି। କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୱାଲ ଏବଂ କୁମାର ସାନୁ। ଗୀତ ରଚନା କରିଛନ୍ତି ସମୀର ଏବଂ ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

ଆମ ଶରୀରର ପ୍ରାୟ 70% ଜଳରେ ଗଠିତ। ଦୈନନ୍ଦିନ ଜୀବନରେ ସକାଳୁ ଉଠିବାଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ପ୍ରତିଟି କାର୍ଯ୍ୟରେ ଜଳର ଆବଶ୍ୟକତା ରହିଛି। ତୃଷ୍ଣା ମେଣ୍ଟାଇବା ଏବଂ ଶରୀରକୁ ସୁସ୍ଥ ରଖିବା ପାଇଁ ସ୍ୱଚ୍ଛ ପାନୀୟ ଜଳ ନିତାନ୍ତ ଜରୁରୀ। ବର୍ତ୍ତମାନ ଶୁଣନ୍ତୁ ମୋହରା କଥାଚିତ୍ରରୁ ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣଙ୍କ କଣ୍ଠରୁ ଏହି ଗୀତଟି। ଗୀତଟିକୁ ଲେଖିଛନ୍ତି ଆନନ୍ଦ ବକ୍ସି ଏବଂ ସ୍ୱର ସଂଯୋଜନା କରିଛନ୍ତି ବିଜୁ ସାହା।

ଆମ ଦେଶ ଏକ କୃଷି ପ୍ରଧାନ ଦେଶ। ଶସ୍ୟ ଶ୍ୟାମଳା ମେଦିନୀ ଗଠନ କରିବାରେ ଏବଂ ଚାଷ କାର୍ଯ୍ୟ ପାଇଁ ଜଳ ହେଉଛି ମୁଖ୍ୟ ଆଧାର। ଗଛଲତାଗୁଡ଼ିକ ଜଳ ସାହାଯ୍ୟରେ ନିଜର ଖାଦ୍ୟ ପ୍ରସ୍ତୁତ କରନ୍ତି, ତେଣୁ ପରିବେଶକୁ ସବୁଜ ସୁନ୍ଦର ରଖିବାରେ ଜଳର ଭୂମିକା ଅନନ୍ୟ। ଏଥର ଶୁଣନ୍ତୁ ଡର ସିନେମା କଥାଚିତ୍ରରୁ ଉଦିତ ନାରାୟଣଙ୍କ କଣ୍ଠରୁ ଏହି ଗୀତଟି। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଶିବ ଲେହରୀ।

ବିଭିନ୍ନ କଳକାରଖାନା ଚଳାଇବା ପାଇଁ ଏବଂ ଜଳବିଦ୍ୟୁତ ପ୍ରକଳ୍ପ ମାଧ୍ୟମରେ ଆଲୋକ ସୃଷ୍ଟି କରିବା ପାଇଁ ଜଳର ବ୍ୟବହାର କରାଯାଏ। 1942 ଅ ଲଭ୍ ଷ୍ଟୋରୀ କଥାଚିତ୍ରରୁ ଶୁଣନ୍ତୁ ଏହି ଗୀତଟି। କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ କବିତା କୃଷ୍ଣମୂର୍ତ୍ତି। ଗୀତ ରଚନା କରିଛନ୍ତି ମୁକୁଲ ଦତ୍ତ ଏବଂ ସଙ୍ଗୀତରେ ସଜେଇଛନ୍ତି ଆର୍ ଡି ବର୍ମନ।

କାର୍ଯ୍ୟକାରୀ କରିବାକୁ ହେବ। ଶେଷରେ ଶୁଣନ୍ତୁ ଲଗାନ କଥାଚିତ୍ରରୁ ଏହି ଗୀତଟି। ଗାଇଛନ୍ତି ଅଲକା ୟାଗ୍ନିକ, ଉଦିତ ନାରାୟଣ, ସୁଖବିନ୍ଦର ସିଂ, ଶଙ୍କର ମହାଦେବନ ଏବଂ ଶାନ। ଲେଖିଛନ୍ତି ଜାଭେଦ ଅଖ୍ତର ଓ ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଜଳ ସଙ୍କଟରୁ ରକ୍ଷା ପାଇବା ପାଇଁ ଆମକୁ ଏବେଠାରୁ ସଚେତନ ହେବାକୁ ପଡ଼ିବ। ଜଳ ବଞ୍ଚାଅ ଜୀବନ ବଞ୍ଚାଅ ଏହି ସ୍ଲୋଗାନକୁ

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଏହି ଗୀତଟି। କଣ୍ଠଶିଳ୍ପୀ ମାନସୀ ରାଣୀ ସୁନ୍ଦର ରାୟ ଏବଂ ଗୀତ ରଚନା ରାଧାଶ୍ୟାମ ପତି।

ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ନବୀନ କୁମାର କୁଅରଙ୍କ କଣ୍ଠରେ ଏହି ଗୀତଟି। ଗୀତ ରଚନା ଚିତ୍ତରଞ୍ଜନ ନାୟକ।

마소 다디터러 터러 부서 마소 물이라게 불아 졸리아소 물이라게 불아 졸리아소.

ବର୍ତ୍ତମାନ ଶୁଣନ୍ତୁ ସତ୍ୟନାରାୟଣ ମିଶ୍ରଙ୍କ କଣ୍ଠରୁ ଆଉ ଗୋଟିଏ ଗୀତ, ଗୀତ ରଚନା ଶ୍ରୀପତି ପାଣିଗ୍ରାହୀ।

ଯାଉଛି ମଲି ମନ ଯିବା ଭୁଲି ମହକି ଯାଉଛି ମିଠା କହର କହରଟା ତାର ହେଲେ ବି ସୁନ୍ଦର ଆରେ ରଙ୍ଗ ତ ନାଇଁ ନ କାହୁଁ ଆଦର ହେଲା ବେକାର ହେ ବାୟା।

ବର୍ତ୍ତମାନ ଶୁଣନ୍ତୁ ଚିତ୍ତରଞ୍ଜନ ବେହେରାଙ୍କ କଣ୍ଠରେ ଏହି ଗୀତ ରଚନା ଛାଲ ମେହେର।

0: ଏଇଠି ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏହାପରେ ପରେ ଇଂରାଜୀ ଓ ହିନ୍ଦୀରେ ସମ୍ବାଦ ଶୁଣିପାରିବେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପରେ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥର ଶୁଣନ୍ତୁ ଓଡ଼ିଆରେ ସମ୍ବାଦ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତ ବ୍ରିଟେନ୍ ମଧ୍ୟରେ କାର୍ଯ୍ୟକାରୀ ହେଲା ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା। ଆୟୁର୍ବେଦ ସ୍ୱାସ୍ଥ୍ୟସେବାର ବିଶ୍ୱ ମାନଦଣ୍ଡକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆୟୁଷ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି, କହିଲେ ରାଷ୍ଟ୍ରପତି। ହାଇଦ୍ରାବାଦରେ ଆରମ୍ଭ ହେଲା ଦ୍ୱାଦଶ ବ୍ରିକ୍ ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ଦୁଇଦିନିଆ ବୈଠକ। ଆଲୋଚନା ପାଇଁ ଆଗ୍ରହ ପ୍ରକାଶ ନ କଲେ ଇରାନ୍ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ, ଏବଂ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଭାରତ ବ୍ରିଟେନ୍ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ସମନ୍ୱୟ ରକ୍ଷା ମାଧ୍ୟମରେ ଏହି ଅବସରରେ କେତେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରୁଛି। କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଅପରାହ୍ନରେ ଏହି ଚୁକ୍ତିନାମାର କାର୍ଯ୍ୟକାରିତାକୁ ଶୁଭାରମ୍ଭ କରିବା ଅବସରରେ ରପ୍ତାନୀ ସାମଗ୍ରୀ ବ୍ରିଟେନ୍କୁ ପଠାଯିବ। ରତ୍ନ ଏବଂ ଅଳଙ୍କାର ରପ୍ତାନୀ ପ୍ରୋହାହନ ପରିଷଦ, ସୀମାଶୁଳ୍କ କର୍ତ୍ତୃପକ୍ଷ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ସହଯୋଗରେ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଜି କାର୍ଯ୍ୟକାରୀ ହୋଇଥିବା ଏହି ଚୁକ୍ତିନାମା ଭାରତ ଏବଂ ୟୁକେ ସହଭାଗିତାରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟ ଉପରେ ମତ ଦେଇ ଶ୍ରୀ ମୋଦି କହିଛନ୍ତି, ପ୍ରଯୁକ୍ତିବିଦ୍ୟା କ୍ଷେତ୍ର, ବୃତ୍ତିଗତ ସେବା ଏବଂ ନବସୃଜନରେ ସହଯୋଗ ଅଧିକ ସଶକ୍ତ ହୋଇପାରିବ। ଭାରତ ଏବଂ ୟୁକେ ଗଣତନ୍ତ୍ର ମଧ୍ୟରେ ବିଶ୍ୱାସ ଏବଂ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ନିବେଶ ଓ ନବସୃଜନ ଦ୍ୱାରା ପରିଚାଳିତ ଭବିଷ୍ୟତର ସହଭାଗିତା ଗଠନ କ୍ଷେତ୍ରରେ ଏହି ଚୁକ୍ତିନାମା ଉଭୟ ପକ୍ଷର ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି, ଦ୍ୱିପାକ୍ଷିକ ସମ୍ପର୍କରେ ଏହି ଚୁକ୍ତିନାମା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ଭାରତର ପ୍ରାୟ 99% ରପ୍ତାନୀ କ୍ଷେତ୍ର ନିଃଶୁଳ୍କ ବଜାର ପ୍ରବେଶର ସୁବିଧା ପାଇବ। ଦ୍ୱିପାକ୍ଷିକ ବାଣିଜ୍ୟ ମୂଲ୍ୟର ପ୍ରାୟ 100%କୁ ଏହା ବିସ୍ତାର କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଏହି ଚୁକ୍ତିନାମା ବଳରେ ଦେଶର ରପ୍ତାନୀ କ୍ଷେତ୍ର ଅଧିକ ବ୍ୟାପକ ହୋଇପାରିବ। ଭାରତୀୟ ଶିଳ୍ପ କ୍ଷେତ୍ର ଅଧିକ ତ୍ୱରାନ୍ୱିତ ହେବା ସହ ୟୁକେରେ କାର୍ଯ୍ୟରତ ପେସାଦାର ମାନବ ସମ୍ବଳ ସୁଫଳ ପାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ଏହି ପଦକ୍ଷେପ ଦେଶର ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବ ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଏହି ଚୁକ୍ତିନାମା ଦେଶର ଆର୍ଥିକ ସ୍ୱାର୍ଥକୁ ସଶକ୍ତ କରିବା ସହ ଚାଷୀ ଏବଂ କୃଷିକ୍ଷେତ୍ରକୁ ସୁରକ୍ଷା ପ୍ରଦାନ କରିବ ବୋଲି ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ବିଶ୍ୱସ୍ତରରେ ଆୟୁର୍ବେଦ ଏବଂ ଯୋଗକୁ ଏକ ନୂତନ ଉତ୍ସାହର ସହିତ କେନ୍ଦ୍ର ସରକାର ପ୍ରତିପାଦନ କରିପାରିଛନ୍ତି। ନୂଆଦିଲ୍ଲୀରେ ସୁଶ୍ରୁତ 2026 ସମ୍ମିଳନୀକୁ ଉଦ୍ଘାଟନ କରି ରାଷ୍ଟ୍ରପତି କହିଛନ୍ତି, ବୈଜ୍ଞାନିକ ମାନଦଣ୍ଡ ଆଧାରରେ ପ୍ରାଚୀନ ଆୟୁର୍ବେଦ ଶଲ୍ୟ ଚିକିତ୍ସାର ପରମ୍ପରାଗତ ପଦ୍ଧତିକୁ ପ୍ରତିଷ୍ଠା କରିବା ପାଇଁ ପ୍ରୟାସ ଜାରି ରହିଛି। ଆୟୁର୍ବେଦ ସ୍ୱାସ୍ଥ୍ୟସେବାର ବିଶ୍ୱ ମାନଦଣ୍ଡକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ଘନିଷ୍ଠ ଭାବେ ଆୟୁଷ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି। ମାନଦଣ୍ଡ ଆଧାରିତ ତଥ୍ୟ ସଂରକ୍ଷଣ, ଡିଜିଟାଲ୍ ସ୍ୱାସ୍ଥ୍ୟକ୍ଷେତ୍ର ଏବଂ ଆଧୁନିକ ଗବେଷଣା କୌଶଳର ପ୍ରଭାବଶାଳୀ ବ୍ୟବହାର ମାଧ୍ୟମରେ ଆୟୁର୍ବେଦର ବିଶ୍ୱବ୍ୟାପୀ ଗ୍ରହଣୀୟତା ବୃଦ୍ଧି ପାଇପାରିବ ବୋଲି ରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି। ଏଭଳି କାର୍ଯ୍ୟକ୍ରମ ଆୟୁର୍ବେଦ ଶଲ୍ୟ ଚିକିତ୍ସା କ୍ଷେତ୍ରରେ ଅନ୍ତର୍ଜାତୀୟ ସହଯୋଗକୁ ଅଧିକ ମଜବୁତ କରିବ ବୋଲି ରାଷ୍ଟ୍ରପତି କହିଛନ୍ତି।
2: आयुर्वेद चिकित्सा का अध्ययन करने वाली बेटियों की संख्या तो बढ़ रही है, लेकिन चिकित्सक बनने के बाद आयुर्वेद से जुड़े प्रोफेशन में बने रहने वाली महिलाओं की संख्या उस अनुपात में नहीं बढ़ रही। इन महिला चिकित्सकों को आयुर्वेद से जुड़े प्रोफेशन में बने रहने और प्रगति की सीढ़ियां चढ़ सकने के सहायक हो सकने वाले उपायों को सुझाया गया है। मुझे लगता है इतने ही सुझाने से पर्याप्त नहीं होगा, उसको अमल में लाने के लिए सबको सोचना होगा।
1: आपण माने संवाद सुनुछंती आकाशवाणी रो। हैदराबाद ठारे आजिठारु द्वादश ब्रिक्स श्रम ओ नियोजन मंत्री बैठक आरंभ होइछि। एही दुईदिनिया बैठक में ब्रिक्स सदस्य राष्ट्रगुडिकर श्रम ओ नियोजन मंत्री एवं विभागीय वरिष्ठ अधिकारी अंशग्रहण करुछंती। श्रम ओ नियोजन मंत्री डॉ मनसुख मांडव्य बैठक में अध्यक्षता करिछंती। सामाजिक सुरक्षा को प्रोत्साहन प्रदान करिबा, श्रम क्षेत्र को अधिक सुव्यवस्थित एवं कर्मक्षेत्र में महिला अंशग्रहण वृद्धि करिबा भळी प्रमुख प्रसंगगुडिक उपरे एही बैठक अवसर मत विनिमय होबार संभावना रही। बैठक पूर्व निजुक्ति कार्यगोष्ठी द्वारा प्रस्तुत चिट्ठा घोषणानामा उपर मध्य आलोचना करा। श्रम नीति, दक्षता विकास, श्रमिक कल्याण एवं समावेशीमूलक निजुक्ति क्षेत्र में ब्रिक्स सदस्य राष्ट्रगुडिक मध्यरे सहयोग को सुदृढ़ करिबा एही बैठक अन्यतम उद्देश्य। तेहरान आलोचना पई आगो को न आसिले ईरान विरुद्ध अधिक दृढ़ सामरिक पदक्षेप ग्रहण करा जिवो बोली अमेरिका राष्ट्रपति डोनाल्ड ट्रंप चेतावनी देइछंती। एक साक्षात्कार रे श्री ट्रंप कहिछंती ईरान विरुद्ध रे अमेरिका रो सामरिक पदक्षेप जारी रहिबो। आगामी सप्ताह रे ईरान रो शक्ति क्षेत्र एवं जोगाजोग माध्यम ओ सेतुगुडी को लक्ष्य करी आक्रमण करा जिवो बोली से चेतावनी देइछंती। ईरान पाखरे अमेरिका सह चुक्ति रे पहुंचिबा व्यतीत अन्य कोनोसी विकल्प नाहीं बोली ट्रंप कहिछंती। पूर्व खार्ग द्वीप उपर अमेरिका आक्रमण कर सारी तेरे विश्व अर्थनीति क्षेत्र में प्रतिबंधक सृष्टि न करिबा लक्ष्य नहीं तैल क्षेत्र को बाद दिजाई श्री ट्रंप स्पष्ट कर। हर्मुज प्रणाली उपर मत उपस्थापन कर श्री ट्रंप कहते आंतर्जातिक जलपथ पर उन्मुक्त रही किंतु ईरान जातायात उपरे प्रतिबंधक लग। प्रधानमंत्री नरेन्द्र मोदी आसंता 17 तारीख में चंडीगढ़ जिंद्रु देशर प्रथम हाइड्रोजन ट्रेन चलाचल शुभारंभ करिबे। परिवेश अनुकूल तथा प्रदूषण मुक्त यह ट्रेन जिंद और सोनपत मध्यरे चलाचल करिबो। अमृत भारत रेल स्टेशन योजना अधीन पुनः विकसित जिंद रेल स्टेशन एवं एक मेडिकल कॉलेज श्री मोदी यह अवसर में उद्घाटन करिबार कार्यसूची रही। कुरुक्षेत्र एक उच्च रेलपथ और नवीकरण होइथिबा रेल स्टेशन को जाति उद्देश्य से उत्सर्ग करिबे। कुरुक्षेत्र अवसर में एक शिख संग्रहालय भित्तिप्रस्तर स्थापन करिबार कार्यसूची रही। अमृत भारत स्टेशन योजना अधीन प्रधानमंत्री श्री मोदी अंबाला डिविजन में चारोटी रेल स्टेशन मोहाली, अंब अंदौरा, आनंदपुर साही और कालकार उद्घाटन करिबे। पंजाब जलंधर को गस्त करने पूर्व श्री मोदी चंडीगढ़ पंजाब इंजीनियरिंग कॉलेज विभिन्न भित्तिभूमि प्रकल्प उद्घाटन करिबार कार्यसूची रही। देशर नागरिक दायित्ववान जनप्रतिनिधि माध्यम प्रतिक्रियाशील स्वच्छ एवं उत्तरदायी शासन व्यवस्था आशा करती लोकसभा बाचस्पति ओम बिर्ला। राजस्थान विधानसभा 75वीं वार्षिकी पालन अवसर में जयपुर में आयोजित विद्यागौरव यात्रार उद्घाटन अधिवेशन में जोगद श्री बिर्ला से कहते स्वच्छता और दायित्व संपादन माध्यम सुशासन सुनिश्चित करने नहीं विधानसभा संस्थागुड़िकर गुरुत्वपूर्ण भूमिका रही। विधानसभागुड़िक एक गणतांत्रिक मंच भाव कार्य करती लोक आकांक्षा विकास चिंताधारा और आहवानगुड़ सरकार पाखे उपस्थापन कर सुजोग रही। शासन व्यवस्था उन्नति आणवे एभली परामर्श अत्यंत मूल्यवान बोली श्री बिर्ला कहते।
3: लोकतंत्र के अंदर विधायी संस्थाएं जहां से आप बेहतर शासन चला सकते हो, मेरा मानना है कि समय परिवर्तनशील है और समय परिवर्तनशील के समय अभी एक उत्तरदायी जवाबदेही शासन भी होना चाहिए, उत्तरदायी जवाबदेही जनपद भी होना चाहिए। समय के साथ हमें परिवर्तन करने की आवश्यकता है। आज जनता उत्तरदायी प्रतिनिधि मानता है, पारदर्शिता भी होनी चाहिए, जवाबदेही भी होनी चाहिए, वही जनपति सफल होगा और वही शासन सफल होगा।
1: भारत दक्षता मिशन आज एकादशतम वार्षिकी पालन करुछि। 2015 मसीह प्रधानमंत्री नरेन्द्र मोदी एहि मिशन रो शुभारंभ करिथिले। युववर्गक पई निजुक्ति उद्योग एवं निरंतर जीविका प्रदान करिबा लक्ष्य रे शिल्प आधारित दक्षता वृद्धि करिबा लक्ष्य नै एहि मिशन को कार्यकारी करा जाइछि। ଓଡ଼ିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଦେଶର ଉତ୍ତର ପୂର୍ବାଞ୍ଚଳ, ବିହାର, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଭାରତ ବ୍ରିଟେନ୍ ମଧ୍ୟରେ କାର୍ଯ୍ୟକାରୀ ହେଲା ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା। ଆୟୁର୍ବେଦ ସ୍ୱାସ୍ଥ୍ୟସେବାର ବିଶ୍ୱ ମାନଦଣ୍ଡକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆୟୁଷ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି କହିଲେ ରାଷ୍ଟ୍ରପତି। ହାଇଦ୍ରାବାଦରେ ଆରମ୍ଭ ହେଲା ଦ୍ୱାଦଶ ବ୍ରିକ୍ସ ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ଦୁଇଦିନିଆ ବୈଠକ। ଆଲୋଚନା ପାଇଁ ଆଗ୍ରହ ପ୍ରକାଶ ନ କଲେ ଇରାନ୍ ବିରୁଦ୍ଧରେ ଦୃଢ଼ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ ଏବଂ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।
4: Good afternoon. This is Akashwani and I am Anuja Kumar with the Midday News. The headlines. India-UK Comprehensive Economic and Trade Agreement comes into effect. Prime Minister Narendra Modi says it will give fresh momentum to India's farmers, entrepreneurs and MSMEs. Commerce and Industry Minister Piyush Goyal assures sensitive farm products including dairy, vegetables, edible oils are fully safeguarded under CETA. President Draupadi Murmu calls for adopting latest techniques in Ayurveda for greater good. India urges for UN Security Council reforms, warns inaction is eroding global public confidence. Red alert for heavy rain in Odisha today. And in FIFA World Cup, defending champions Argentina to take on England in the second semi-final at Atlanta Stadium tonight. And now the news in detail. Prime Minister Narendra Modi today said that the Comprehensive Economic and Trade Agreement, CETA, and the Agreement on Social Security, which came into force today, is a significant moment in the partnership of India and United Kingdom. Mr. Modi made these remarks while sharing a social media post of Union Commerce and Industry Minister Piyush Goyal. The Prime Minister added, the CETA will give a fresh momentum to India's farmers, entrepreneurs and MSMEs along with several vibrant sectors gaining stronger access to the UK market. The Prime Minister noted that it will also deepen cooperation in technology, professional services and innovation while supporting greater mobility for skilled Indian talent. On the Agreement on Social Security or the Double Contribution Convention coming into effect today, the Prime Minister said it will provide invaluable support to Indian professionals working temporarily in the UK and strengthen the competitiveness of Indian enterprises. The Double Contribution Convention will reinforce the mobility and competitiveness of the Indian professionals in the United Kingdom. Mr. Modi noted that this moment reflects the trust between India-UK democracies and their resolve to build a forward-looking partnership driven by trade, technology, investment and innovation. The Prime Minister highlighted that India and the UK will continue working together for shared prosperity. Our correspondent tells us more on the agreement which grants Indian exports zero duty access to 99% of tariff lines in the UK market.
5: The agreement between India and UK marks a new phase in the country's economic diplomacy. This will significantly enhance the competitiveness of Indian exports in the UK market, generate new opportunities for farmers, fishermen, MSMEs and manufacturers, and strengthen India's integration into global value chains. Tariffs of up to 70% on processed food products, over 21% on marine products, around 18% on engineering goods and auto components, up to 16% on leather and footwear products, around 12% on textiles and clothing will be reduced to zero. The agreement will create rural employment opportunities across farmers, producer organizations, food processing units and logistics. The agreement on social security relating to social security contribution also came into force along with CETA. It exempts Indian workers and employers from making dual social security contributions in the United Kingdom during temporary assignments. The period of exemption has been increased from 3 years to 5 years. With Dipendra Kumar, this is Vishnu PS, Akashwani News, Delhi.
4: Union Commerce and Industry Minister Piyush Goyal has said the Comprehensive Economic and Trade Agreement is opening new avenues for trade, investment and innovation. In an article in an English daily, Mr. Goyal said the agreement will create unique opportunities for the businesses while further accelerating Prime Minister Narendra Modi's vision of Viksit Bharat 2047. He noted that this ambitious agreement will empower every section of society, reflecting the capabilities and aspirations of the people of India. Further, he highlighted that it will not only benefit just Indian exporters, but also the white-collar service sector professionals across skill sets. Mr. Goyal expressed optimism that more than 75,000 Indian professionals and over 900 companies are expected to be benefited from it. He also assured that the agreement safeguards sensitive farm products such as dairy, vegetables, apples, edible oils, oats, millets, cooking oils and others by replacing them in the sensitive list, and added that no duty concessions have been granted to the UK on these items. Defence Minister Rajnath Singh has said the India-UK trade agreement marks a significant step in strengthening India's economic growth and global partnerships. Consumer Affairs Minister Prahlad Joshi has said the India-UK Comprehensive Economic and Trade Agreement, CETA, is a landmark step that strengthens the country's economic interests, safeguarding the farmers and agricultural sector. Industry bodies have described the India-UK Free Trade Agreement as a historic milestone in India's free trade agreement journey. Secretary General of FICCI, Anand Swaroop, has said the agreement will go a long way in enhancing India's participation in global value chains and encouraging innovation-led growth. Mr. Swaroop congratulated Prime Minister Narendra Modi on the operationalization of the India-UK Comprehensive Economic and Trade Agreement. He said it will also help enhance the competitiveness of Indian industry.
6: This agreement would open up new opportunities for the Indian industry in both goods and services. The cooperation in innovation, technology and talent mobility will enhance Indian industry's competitiveness. The agreement is a major landmark in India's FTA journey and will go a long way in promoting India's participation in global value chains and encouraging innovation-led growth in both the countries, India and the United Kingdom.
4: ASSOCHAM President Nirmal Kumar Minda said the agreement marks a historic milestone in India's FTA journey, bringing together two of the world's oldest democracies through a comprehensive free trade partnership. He said the agreement is expected to significantly benefit textiles, leather, marine products, gems and jewellery, engineering goods and chemical sectors. Chairman Trade Promotion Council of India Mohit Singla said the landmark agreement opens a new chapter of opportunity for the Indian exporters. The 11th anniversary of the Skill India mission is being observed today. Prime Minister Narendra Modi had launched the mission in 2015 with the aim to equip youth with industry-relevant skills for employment, entrepreneurship and sustainable livelihoods. More from our correspondent.
7: Skill India has empowered millions of youth with industry-relevant skills, creating opportunities for employment, entrepreneurship and nation-building. The Ministry of Skill Development and Entrepreneurship has empowered more than 6 crore youth through its various schemes. Over 1 crore youth are getting trained every year under the Skill India mission. Under the Pradhan Mantri Kaushal Vikas Yojana, more than 1 crore 65 lakh youth have been trained. As India moves towards Viksit Bharat by 2047, investing in skills remain key to unlocking every citizen's potential and driving inclusive, sustainable growth. With Dipendra Kumar, Saklan Akhtar for Akashwani News, Delhi.
4: The World Youth Skills Day is being observed today. It is celebrated every year on the 15th of July after the United Nations General Assembly's declaration in 2014. This is Akashwani giving you the news. For quick news updates around the clock, follow us on X handle at EIR News Alerts. And for details of these stories and more, log on to our website www.newsoneir.gov.in and download the News on EIR app. President

0: ମହାବାତ୍ୟା ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଆସନ୍ତାକାଲି ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ରଥ ଓ ପଥ ପ୍ରସ୍ତୁତ, ଅପରାହ୍ନ 4ଟାରୁ ଆରମ୍ଭ ହେବ ରଥଟଣା, ଘଣ୍ଟ ଘଣ୍ଟା କାହାଳି ସହ ତିନି ରଥରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାର ସମ୍ମୁଖରେ ତିନି ରଥ, ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ, ୱେବ୍ ପୋର୍ଟାଲ ଓ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଦକ୍ଷତା ମାଧ୍ୟମରେ ଯୁବ ସଶକ୍ତିକରଣର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଯୁବ ଦକ୍ଷତା ଦିବସ, କଳିଙ୍ଗ ଷ୍ଟାଡିୟମ୍ଠାରେ ସ୍ୱତନ୍ତ୍ର ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ଆଜିଠାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଲାଣି। 15 ଦିନର ଅନବସର ବା ଜ୍ୱରରୁ ସୁସ୍ଥ ହେବା ପରେ ଗତକାଲି ମହାପ୍ରଭୁ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ରଥଟଣା କାର୍ଯ୍ୟ ଓ ଆନୁଷଙ୍ଗିକ ରୀତିନୀତିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ଶ୍ରୀଗୁଣ୍ଡିଚା ଯାତ୍ରାକୁ ଦୃଷ୍ଟିରେ ରଖି ଆଜି ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ମହାପ୍ରଭୁଙ୍କୁ ଦେଖିବା ପାଇଁ ରଥ ଓ ପଥ ପ୍ରସ୍ତୁତ ହୋଇସାରିଛି। ଆଷାଢ଼ ଶୁକ୍ଳ ପ୍ରତିପଦା ତିଥିରେ ଆଜି ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହେଉଛି। ଘଣ୍ଟ, ଛତା, ବିଜେ କାହାଳୀ ସହ ପଟୁଆରରେ ତିନି ପୂଜାପଣ୍ଡା ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ବିଜେ କରିଛନ୍ତି। ସିଂହଦ୍ୱାର ସମ୍ମୁଖରେ ତିନି ରଥ ରହିଛନ୍ତି। ପରମ୍ପରା ଅନୁଯାୟୀ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ଓ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀମନ୍ଦିର ସମ୍ମୁଖକୁ ଆସିଥିଲେ। ଆସନ୍ତାକାଲି ବଡ଼ ଦେଉଳରୁ ବିଶ୍ୱବିହାରୀ ବଡ଼ଦାଣ୍ଡକୁ ଆସିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ତାଲିକା ଚୂଡ଼ାନ୍ତ କରାଯାଇଛି। ସକାଳ 9ଟାରେ ରଥ ପ୍ରତିଷ୍ଠା, 12:30ରେ ପହଣ୍ଡି, ମଧ୍ୟାହ୍ନ 2ଟାରୁ 3ଟା ମଧ୍ୟରେ ଛେରା ପହଁରା ଓ ପରେ ଅପରାହ୍ନ 4ଟାରୁ ରଥଟଣା ଆରମ୍ଭ ହେବ। ବିଶ୍ୱ କଲ୍ୟାଣ ପାଇଁ ବର୍ଷକରେ ଥରେ ନବଦିନାତ୍ମକ ଯାତ୍ରା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କୁ ସାଥିରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାର ପରମ୍ପରା ଓ ରୀତିନୀତିରେ ମାନବୀୟ ଲୀଳାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ପତିତମାନଙ୍କୁ ଉଦ୍ଧାର କରିବା ସହ ଭିନ୍ନ ଧର୍ମ ଓ ବିଶ୍ୱାସର ବ୍ୟକ୍ତିବିଶେଷଙ୍କୁ ବଡ଼ଦାଣ୍ଡରେ ଚତୁର୍ଦ୍ଧା ମୂର୍ତ୍ତି ରଥ ଉପରେ ଦର୍ଶନ ଦେଉଥିବାରୁ ଦେଶର କୋଣ ଅନୁକୋଣ ଏପରିକି ବିଦେଶରୁ ଶ୍ରଦ୍ଧାଳୁଙ୍କ ସମାଗମ ଶ୍ରୀକ୍ଷେତ୍ରକୁ ଆଧ୍ୟାତ୍ମିକ ଚୁମ୍ବକତ୍ୱରେ ଆକର୍ଷିତ କରିଦେଇଛି। ଏବେ ସଭିଙ୍କ ଅପେକ୍ଷା ଆସନ୍ତାକାଲିର ଘୋଷଯାତ୍ରାକୁ। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଏବଂ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ। ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରଥଯାତ୍ରାରେ ଯାତ୍ରୀମାନଙ୍କ ଯାତାୟତ ସୁବିଧାକୁ ଦୃଷ୍ଟିରେ ରଖି ସମସ୍ତ ବସ୍ରେ ମୂଲ୍ୟ ତାଲିକା ଲଗାଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ତାଲିକାରେ ଦର୍ଶାଯାଉଥିବା ଭଡ଼ାଠାରୁ ଅଧିକ ନେଉଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହିତ ଷ୍ଟାଲିନ୍ ଛକ, ମାଳତୀ ପାଟପୁର ଓ ତାଳବଣିଆରୁ ଆସୁଥିବା ଯାତ୍ରୀଙ୍କଠାରୁ କୌଣସି ଦେୟ ଆଦାୟ କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ନିମନ୍ତେ ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟତଃ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ନୀତି ନିର୍ଘଣ୍ଟ, ରାସ୍ତାଘାଟ ମରାମତି, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଜନସ୍ୱାସ୍ଥ୍ୟ, ଜଳ ଯୋଗାଣ, ନିଶା ନିବାରଣ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ଟ୍ରାଫିକ୍ କଟକଣା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ 12ଟି ଷ୍ଟଲ୍ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟେରିଆ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଯୁବପିଢ଼ିଙ୍କୁ ନିଯୁକ୍ତି ଓ ଉଦ୍ୟୋଗୀ କରିବା ଦିଗରେ ସଶକ୍ତ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଦକ୍ଷତା ମାଧ୍ୟମରେ ଯୁବ ସଶକ୍ତିକରଣ। 2014 ଜାତିସଂଘ ସାଧାରଣ ପରିଷଦ ଏହି ଦିବସ ପାଳନ ପାଇଁ ଘୋଷଣା କରିଥିଲା। ପରେ 2015 ବିଶ୍ୱବ୍ୟାପୀ ଏହା ପାଳିତ ହୋଇଆସୁଛି। ଦ୍ରୁତ ପରିବର୍ତ୍ତନଶୀଳ ଡିଜିଟାଲ ବିଶ୍ୱରେ ଯୁବପିଢ଼ିଙ୍କୁ କୃତ୍ରିମ ବୁଦ୍ଧିମତା, ଡିଜିଟାଲ ପ୍ରଯୁକ୍ତିବିଦ୍ୟା, ଜବସୃଜନ ଓ ବୈଷୟିକ ଦକ୍ଷତାରେ ପାରଙ୍ଗମ କରି ଭବିଷ୍ୟତର ରୋଜଗାର ସୁଯୋଗ ସୃଷ୍ଟି ପାଇଁ ପଥ ପ୍ରଶସ୍ତ କରିବା ଉପରେ ଚଳିତ ବର୍ଷ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଦକ୍ଷତା ବିକାଶ ସମ୍ପର୍କିତ କର୍ମଶାଳା ପ୍ରଶିକ୍ଷଣ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଯୁବପିଢ଼ିଙ୍କୁ ଦକ୍ଷ କରି ଏକ ଆତ୍ମନିର୍ଭର ଓ ବିକଶିତ ଭାରତ ଗଠନରେ ସହଯୋଗ କରିବାକୁ ସରକାରଙ୍କ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏହି ଦିବସ ଅବସରରେ ଏକ ସ୍ୱତନ୍ତ୍ର ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ଉଚ୍ଚଶିକ୍ଷା କ୍ରୀଡ଼ା ଏବଂ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୁଭାରମ୍ଭ କରିଥିଲେ। ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯୁବଶକ୍ତି ହେଉଛନ୍ତି ରାଜ୍ୟର ପ୍ରକୃତ ସମ୍ପଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଦକ୍ଷତା ବିକାଶ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରାଯିବା ସହିତ ଯୁବବର୍ଗଙ୍କୁ ଦକ୍ଷ ସଶକ୍ତ ଓ ଆତ୍ମନିର୍ଭର ଭାବେ ଗଢ଼ି ତୋଳିବାକୁ ପ୍ରୟାସ ଜାରି ରହିଛି। ଯୁବପିଢ଼ିଙ୍କ ଉନ୍ନତ କାର୍ଯ୍ୟଦକ୍ଷତା ଶାରୀରିକ ସୁସ୍ଥତା ଓ ସୃଜନଶୀଳ ଚିନ୍ତାଧାରା ଆଗାମୀ ଦିନରେ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶାର ଭିତ୍ତିଭୂମି ସ୍ଥାପନ କରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଅପରାହ୍ନରେ ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏକ ରାଜ୍ୟସ୍ତରୀୟ ସମାରୋହର ଆୟୋଜନ କରାଯାଇଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଆଜି ରାଜ୍ୟ ଶିକ୍ଷା ଶିକ୍ଷକ ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟିରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି। ଗତକାଲି ଏସ୍ସିଇଆର୍ଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଗିରଫ କରାଯାଇଥିଲା। ପୂର୍ବରୁ ଏହି ଘଟଣାରେ ତିନି ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ ଛଅ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଆପରାଧିକ ତଦନ୍ତ ଆରମ୍ଭ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱର ଖାରବେଳ ଭବନଠାରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିକଶିତ ଓଡ଼ିଶା ବିକଶିତ ଭାରତ ଲକ୍ଷ୍ୟରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କ୍ଷେତ୍ର ସମ୍ପର୍କିତ ପ୍ରମୁଖ 25 ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଆଲୋଚନା କରାଯାଇଛି। ଏଥିରେ ଉନ୍ନୟନ କମିଶନରଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ଥିଲେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନରେ ଜିଲ୍ଲାସ୍ତରୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଯୋଗଦେଇ ଜଙ୍ଗଲ ଅଧିକାର ଆଇନରେ କାର୍ଯ୍ୟାନ୍ୱୟନ ଅନୁସୂଚିତ ଜନଜାତି ଓ ପାରମ୍ପରିକ ବନବାସୀଙ୍କ ଅଧିକାର ସୁରକ୍ଷା ବ୍ୟକ୍ତିଗତ ଓ ସାମୁଦାୟିକ ଜଙ୍ଗଲ ଅଧିକାର ସ୍ୱୀକୃତି ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ପଞ୍ଚାୟତ ପ୍ରତିନିଧି ନାଗରିକ ସମାଜ ସଂଗଠନ ଓ ସମ୍ପ୍ରଦାୟର ସଦସ୍ୟମାନେ ଅଂଶଗ୍ରହଣ କରି ଜଙ୍ଗଲ ଅଧିକାର ଆଇନର ସଫଳ କାର୍ଯ୍ୟାନ୍ୱୟନ ଉପରେ ମତ ବିନିମୟ କରିଥିଲେ। ଛତ୍ରପୁରସ୍ଥିତ ପୁଲିସ୍ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାର ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆରକ୍ଷୀ ଅଧୀକ୍ଷକ ହରିଶ ବିସି ଏଥିରେ ଅଧ୍ୟକ୍ଷତା କରି ପୁରୁଣା ୱାରେଣ୍ଟି ଓ ବେଆଇନ କାର୍ଯ୍ୟ ଉପରେ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ସାଇବର ଠକେଇ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଜେଲ୍ ଫେରନ୍ତା ଓ ବିଭିନ୍ନ ଅପରାଧରେ ଜଡ଼ିତ ଥାଇ ବେଲ୍ରେ ଆସିଥିବା ଅପରାଧୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଶ୍ରୀ ବିସି ଅଧିକାରୀମାନଙ୍କୁ କହିଥିଲେ। ବୈଠକରେ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଚିନ୍ମୟ କୁମାର ନାୟକ ଡିଏସ୍ପି କଳ୍ପନା କାଉରୀଙ୍କ ସମେତ ସମସ୍ତ ଥାନା ଅଧିକାରୀ ଉପସ୍ଥିତ ଥିଲେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନରେ ସଂକଳ୍ପ ବିଦ୍ୟାଳୟ ଉତ୍କର୍ଷ ଏବଂ ସମର୍ପଣ ଛାତ୍ରାବାସ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଶୁଭାରମ୍ଭ କରିଛନ୍ତି। ଏଥିରେ ସରକାରୀ ବିଦ୍ୟାଳୟ ଓ ଛାତ୍ରାବାସରେ ଶୈକ୍ଷିକ ଉତ୍କର୍ଷ ଶୃଙ୍ଖଳା ନେତୃତ୍ୱ ଓ ବ୍ୟକ୍ତିତ୍ୱର ବିକାଶ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରାଯାଇଛି। ଗୁଣାତ୍ମକ ଶିକ୍ଷା ଓ ମୂଲ୍ୟବୋଧ ଭିତ୍ତିକ ପରିବେଶ ଦାୟିତ୍ୱବାନ ଓ ଆତ୍ମବିଶ୍ୱାସ ପିଢ଼ି ଗଠନର ମୂଳ ଆଧାର ବୋଲି ଜିଲ୍ଲାପାଳ କହିଥିଲେ। ସମସ୍ତ ଅଧିକାରୀ ଶିକ୍ଷକ ଛାତ୍ରାବାସ କର୍ମଚାରୀଙ୍କୁ ଏହାର ସଫଳ ରୂପାୟନ ପାଇଁ ସକ୍ରିୟ ସହଯୋଗ କରିବାକୁ ଶ୍ରୀ ଅଗ୍ରୱାଲ ପରାମର୍ଶ ଦେଇଥିଲେ। ପାଣିପାଗ ଉତ୍ତର ବଙ୍ଗୋପସାଗରର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସମୁଦ୍ର ପତନଠାରୁ 7.6 କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ରହିଛି। ଏହା ଆଗାମୀ ଦୁଇ ଦିନ ମଧ୍ୟରେ ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଜଗତସିଂହପୁର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି 19 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ ପୁରୀରେ ସର୍ବାଧିକ 143.8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତାକାଲି ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ରଥ ଓ ପଥ ପ୍ରସ୍ତୁତ। ଅପରାହ୍ନ 4:00ରୁ ଆରମ୍ଭ ହେବ ରଥଟଣା। ଘଣ୍ଟ ଘଣ୍ଟା କାହାଳି ସହ ତିନି ରଥରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାର ସମ୍ମୁଖରେ ତିନି ରଥ, ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଓ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଦକ୍ଷତା ମାଧ୍ୟମରେ ଯୁବ ସଶକ୍ତିକରଣର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଯୁବ ଦକ୍ଷତା ଦିବସ ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। आंचलिक संवाद बर्तमान पाई परवर्त संवाद शुणीपारे सन्ध्या 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ ଓ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ଏହି ଗୀତଟି ୟାରିଆ କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି ସଫାକତ ଅମାନତ ଅଲି। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଆର୍କୋ ପ୍ରଭୁ ମୁଖାର୍ଜୀ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଲୁଡ଼ୁ କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି ଅରିଜିତ ସିଂ, ଗୀତ ରଚନା ସନ୍ଦୀପ ଶ୍ରୀବାସ୍ତବ ଏବଂ ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

ଆକାଶବାଣୀ ସମ୍ବଲପୁର ଆସନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କିଛି କାର୍ଯ୍ୟକ୍ରମ ବିଷୟରେ ସୂଚନା। ଅପରାହ୍ନ 3ଟାରେ ଶୁଣିବେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ପର୍ଯ୍ୟବେସିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକାପୁପୋ ଝକାଝକା। 3:30ରେ ଶୁଣିବେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। 4:05ରେ ଶୁଣିବେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ ପୁଣି ଥରେ ହେଲୋ ଅନୁରୋଧ। ଦିନ ସନ୍ଧ୍ୟା 5ଟାରେ ଶୁଣିପାରିବେ ଲୋକଗୀତ, ଏଥିରେ ଖଞ୍ଜଣି ଭଜନ ପରିବେଷଣ କରିବେ ସହଦେବ କାଲୋ ଏବଂ ତାଙ୍କ ସାଥୀ। 5:30ରେ ଯୁବବାଣୀ, 6:10ରେ ଶୁଣିପାରିବେ ଓଡ଼ିଆ ଲଘୁ ସଙ୍ଗୀତ, 6:30ରେ ଉଜ୍ଜ୍ୱଳ ଆମ ଦେଶ, 7:02ରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, 7:25ରେ ଦିଲ୍ଲୀ ହାଲଚାଲ, 7:30ରେ ଶୁଣିବେ କୃଷି ସଂସାର, ଚାଷୀଙ୍କ ସହ ସାକ୍ଷାତକାର, ଏଥିରେ ସାକ୍ଷାତକାର କରିବେ ହାଡ଼ିପା ଦୀପଙ୍କ ସହିତ। ରାତି 8ଟାରେ ଶୁଣିବେ ପୁରୀ ଶ୍ରୀଜଗନ୍ନାଥ ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କ ସହ ସାକ୍ଷାତକାର, 8:15ରେ ଭକ୍ତି ଗୀତ, 8:30ରେ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିବେ ପଣ୍ଡିତ ସିଆରାମ ତିୱାରୀ, 9:30ରେ ଶୁଣିପାରିବେ ସମ୍ବଲପୁରୀ ନାଟକ ଅନମୁନ୍ସିଆ, ରଚନା ସରୋଜ କୁମାର ଦାସ, ନିର୍ଦ୍ଦେଶନା ପଞ୍ଚାନନ ମିଶ୍ର, ପରିବେଷଣ ସ୍ୱର ସମ୍ବଲପୁରର କଳାକାରମାନେ। ରାତି 10:30ରେ ଶୁଣିପାରିବେ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଆସନ୍ତୁ ଶୁଣିବା କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ପର୍ଯ୍ୟବେସିତ କାର୍ଯ୍ୟକ୍ରମ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକାପୁପୋ ଝକାଝକା।

0: ମାକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଏମେ ଜୁହାର ହନେ ଏର ତାହେଲେ ଏ କାର୍ଯ୍ୟକ୍ରମ ବଦ ଏକଲାନ୍ତି ମୁଲି ମାଞ୍ଜିକିଛି ହଉଲାନ୍ତି ଭିନ୍ ଭିନ୍ ଆଲାରିନ୍ ଗୁଠି ଷ୍ଟୁଡ଼ିଓକେ ମେ ହାଲଦାମ ଆର୍ ବାରଲନାର ତାମେ କଥା ବନ୍ତାମ ତେଙ୍ଗାଲନାର ଆରୁ ଇ କାର୍ଯ୍ୟକ୍ରମକେ ଅଣ୍ଟା ଉଦ୍ଦେଶ୍ୟ ଯେ ନାମେ ଯେନ୍ କୁଣା ସମ୍ପ୍ରଦାୟତ ଆତଲଦାତ ଆର୍ କି ଭାଷା ଦେଖାନେ ବାଞ୍ଚର ଆର୍ କି କଥା ଦେଖାନେ ଆହୁରି ଫଇଲାର ନାମେ ହାଦୁବୁଚର ଏକାନେ ଏକଦାନ ଫିର୍ ତେଙ୍ଗର ଆରୁ ଇ ଭାଷା ବନ ଏକାନେକିରି ନାମ ଫିର୍ ଆବରତ ଇଦାନ ଇକାରତ ନାମେ ଭବିଷ୍ୟତକେ ଲାଗାନ ଇଦାନ ବିଚାର କାମିକିରି ଏ କାର୍ଯ୍ୟକ୍ରମ ବଦ ଆରମ୍ଭ ମାଞ୍ଚିଛି ଏନ୍ଦିରିକେ ଯଦି ନେଖେ ଭି ସମ୍ପ୍ରଦାୟରେ ଯଦି ନିଜର ଭାଷା ଆତିଲି ଆ ଭାଷା ଯଦି ମୁଞ୍ଜରାକେରା ହେଲେ ତାମେ ସଂସ୍କୃତି ମୁଞ୍ଜରକ ଯଦି ସଂସ୍କୃତି ମୁଞ୍ଜରାକେରା ହେଲେ ସମାଜକେ ସ୍ଥିତିବୋଧି ଆସାନ ମୁଜ୍ରନାକାନ ଲେଖା ମାନିକି ସମାଜବୋଧି ଆସାନ ମାରାଇ ଯଦି ସମାଜ ମାରା ଚାହେଲେ ଆଲା ରେକାନିକିରି ରର ତେଙ୍ଗନା କଥା ମାଞ୍ଜା ଯେ ସମାଜ ଆତିଲି ବୁଲିକିରି ନାମେ ପରିଚୟ ଆତିଲି ସମାଜ ରାନାକେ ଲାଗାନ ସଂସ୍କୃତି ରାନାଦ ଜରୁରୀ ଦୁ ଆଉ ସଂସ୍କୃତିର ଯଦି ନାମ ଚିନ୍ତା କାମତ ହେଲେ ସଂସ୍କୃତି ବନ ବାଚାବା ଲାଗି ଲାଗାନ ଯଦି ନାମ ଚିନ୍ତା କାମତ ହେଲେ ଭାଷା ବନ ବାଚାବତ ହେଲେ ଯେ ସଂସ୍କୃତି ବାଞ୍ଚର ତା ଇଦାଦ ପୁଁ ପୁଁ ଗନ୍ଧନା ଲେଖା ଯେତେ ତେରା ଗନ୍ଥୁରି କିଛି ଆରୁ ଆତିଲି ଯେତେ ନାମ ଆନ୍ନୁ ସାମିଲ ମାଞ୍ଚକା ଦାତ ତା ହନ୍ୟ ହେଇକିରି ନାମେ ଭାଷା ବଧ ଯେନ୍ ଆତିଲି ନାମେ ଭାଷାନୁ ନାମ କାଚ ନେଖରାଲ ଦାତ ହେଲେ ନାମେ ଭାଷାନୁ ଭି ଭିନ୍ ଭିନ୍ ଗୀତୁ ଆତିଲି ନାମେ ଜୀବନଧାରା ମୁଲିନ୍ତି ଧୀରେ ଧୀରେ କିରି ବାଡ଼କା ମନାଲ ଦାତ ଆରୁ ଫିର୍ ପାଚୁ ପାଚକି ମାନିକିରି ଫିର୍ ଏକାସ୍ତି ବାର୍ଚକା ଦାତ ଆସାନକି ଯେନ୍ ବୁଙ୍ଗା କାଲ ଦାତ ଇ ଭିତରେ ନାମ ଯେତକି ଭି ନାମେ ସାମାଜିକ ଜୀବନଯାପନ ନାନାଲ ଦାତ ନାମେ ତିହାର ବାହାର ବାରାଲି କା ନାମେ ବେଞ୍ଜା ବାରାଲି କା ଷଠି ଉଠିଆଡ଼ି ବାରାଲି କା ଯେତକି ଭି ନାମେ ପରମ୍ପରା ଆତିଲି ଏଦାନ ନାମ ମାନାଲ ଦାତ ଆନ୍ନୁ ନାମେ ବଡ଼େଟେ ଯୋଗଦାନ ଆତିଲି ଆର୍ ଯେତେ ରାସାନ ସାମିଲ ମାନାଲ ଦାତ ନାମେ ଅଣ୍ଟା କଥା ଯେ ନାମ ବହୁତଟି ଖାଟ ଦାତ ନାଲଖୁ ନାନ୍ଦାତ ପରିଶ୍ରମ କେତେ ନି କେତେ ନାନ୍ଦାତ ହେଲେ ହୁ ହିସାବନୁ ନାମ ଚାହଦାତ ଯେ ନାମ ଭି ଘାଏ ଘାଏ ହନେ ଗୀତୁ ପାଡ଼ତ ନେ ନାଲତ ନେ ଆରୁ ନାମେ ଜିଆନୁ ନାମ ଭି ଖୁସି ବାସି ମାନତ ନେ ବୋଲିକିରି ତା ଇଦାଦ ଇଦିଗେ ଲାଗା ନାମ ଭାବଦାତ ଯେ ନାମେ ଅଣ୍ଟା ନିଜର ନାଚ ଆତିଲି ନିଜର ଗୀତ ଆତିଲି ନିଜର ଅଣ୍ଟା ବାଜା ଆତିଲି ଆରୁ ନାମ ନାମେ ପର୍ବପର୍ବାଣୀ ନାମ ଯେତେ ନାମେ କୁଣା ସମ୍ପ୍ରଦାୟ ମିଶ୍ରିଦାତ ଆରୁ ଆଦାନ ପାଳନ କାମଦାତ କା ଆଦାନ ନାମ ଆନନ୍ଦ ଉତ୍ସବ କାମଦାତ ତା ହନେ ଏର ଥିଲେ ନାମେ ଭିନ୍ ଭିନ୍ ଗୀତୁ ଆତିଲି ଆରୁ ଆ ଗୀତୁ ଗେ ମିଆ ଜହ କିରି ଆଲୋଚନା କାମାଗେ ଲଗାନ ଇନ୍ନା ଅଣ୍ଟା ଆଜ୍ଞା ଘରିନ୍ ମେହକା ଦାମ ହେଲେ ଏନ୍ତା ଅନୁରୋଧ କାମ ଆଜ୍ଞା ଘରିନ୍ ଯେ ତାମ ନିଜର ପରିଚୟ ତେଙ୍ଗର ଆରୁ ଇ ନାମେ କୁଣା ଯେନ୍ ଗୀତୁ ଆତିଲି ଏକାନେ ପ୍ରକାର ଗୀତୁ ଆତିଲି ଏନ୍ଦିର ଏନ୍ଦିର ଗୀତୁ ଆତିଲି ଇ ବାବଦନୁ ଟିକେ ତାମେ ସ୍ତି ମେହନତ ଆରୁ ବୁଝରତ ଆଜ୍ଞା ଜୁହାର
1: ଜୁହାର
0: ଏମିତି ପହିଲା ନିମାନ ଅନୁରୋଧ କାମମ ଯେ ନିହେ ପରିଚୟ ଏବଂ ନିମ ନିଜେ ତେଙ୍ଗର ଟିକେ
1: ଏଙ୍ଗା ନାମେ ମନାଲି ଦୀନବନ୍ଧୁ ବାଗ ପାହାଡ଼ ମନାଲି ଡଙ୍ଗାଜୋଡ଼ ଆଉ ବ୍ଲକ ମନାଲି ବାମ୍ରା ଜିଲ୍ଲା ମନାଲି ସମ୍ବଲପୁର ଆଉ ଏମା ବାଂସ୍କି ନାମେ ମନାଲି ପଣ୍ଡ୍ରୁ ବାଗ
0: ତା ନିହେ ପରିଚୟ ତ ଚିଚକାର ହେଲେ ନାମ ଯେନ୍ତାକି କୁଣା ଆଲାତ ନାମେ ଅଣ୍ଟା ଭାଷା ଆତିଲି ନାମ ନାମେ ଭାଷାନୁ କାଚ ନେଖରାଲ ଦାତ ଫସାଲ ଦାତ ଆରୁ ନାମେ ବି ଯେନ୍ତା ଗୀତୁ ଆତିଲି ନାମେ ଅଣ୍ଟା ନିଜର ପରିଚୟ ଆତିଲି ଯେ ନାମ କୁଣାହାତ ବୋଲିକିରି ନାମ କୁଣାହାତ ଏକା ହେବା କେନ୍ ବାଲଦାତ ଯେତେବେଳେ ନାମ କୁଣାହାତି ଫସାଲ ଦାତ ବୋଲିକିରି ନାମ କୁଣାହାତ ବୋଲିକିରି ବାଲଦାତ ମାନେ ନିମ୍ ହି ଅଣ୍ଟା ଆଲାର ଆରୁ ଗଲାସ ଅଣ୍ଟା ବି ଆଲାସ ଆସ ବି କୁର୍ତ୍ତା ପେଣ୍ଟ ଆତକା ଦାସ ନାମ ହିଁ ଆତକା ଦାତ ତା ନାମେ ସ୍ୱତନ୍ତ୍ର ପରିଚୟ ବାଞ୍ଚା ଯେ ନାମେ ଭାଷାତ ନାମ ଯଦି କୁଣ୍ଠତି ତେଙ୍ଗାଲ ଦାତ ହେଲେ ନାମ କୁଣାହାତ ବୋଲିକିରି ଗଣରତ ଏକ ମାନଲା ତା ନାମେ ଏ କୁଣାର୍ଗେ ପରମ୍ପରାନୁ ଭିନ୍ ଭିନ୍ ପ୍ରକାର ଯେନ୍ ଗୀତୁ ଆତିଲି ନିମ୍ତା ଏରକାଦାର ନିମେ ସାମିଆନୁ ଏକାନିକିରି ନାମେ ଏ କୁଣାର ଗୋଟି ଗୀତୁ ପାଡ଼ାଲିଆର ଆର୍ ଏକାନି ନାଲାଲିଆର ଆକୁନ୍ତା ଧୀରେ ଧୀରେ ଟିକେ କମରା କେରା ଦିନ ହେଲେ ଭିଲ୍ ଆତିଲି ବାତା ହେଲେ ନିମ୍ ଯେନ୍ ଏରକାଦାର ମୁଲିନ୍ତି ଏନ୍ଦିର ଏନ୍ଦିର ଗୀତୁ ଗୁଠି ଆତିଲି ବୋଲିକିରି ଯଦି ଏମ୍ ମେନମ୍ ଏନ୍ଦିର ଏନ୍ଦିର ବର ଏନ୍ଦିର ଏନ୍ଦିର ଗୀତୁ ଗୁଠି ଆତିଲି ଏକାନେ ଏକାନେ ପାଡ଼ନା ଟିକେ ତେଙ୍ଗର ଆରୁ ପାଡ଼ର ଭି
1: ହଁ ଆଗଲି ତା ପାସି ଗୁଠିଆ ଫାଗୁଣ ପୁନି ଭି ମନାଲିଆର ବାକେନ୍ ଜାମାର ଠୁଡ଼ିଆର ଲିଆର କାଲୋ ସିନ୍ ଆଢ଼ା ସିନ୍ ଜାମାରିନ୍ ମେହାଲିଆର ଆଉ ଜାମାର ସାଙ୍ଗେ ମାନେ କରି ହେଲ୍ ଡୋଲ୍ ଧରିକିରି ଜାମାର୍କେ ଚାଲିନୁ କୁଦା କୁଦା କରି ମାଦି ବି ଆନି ତିରାଲି ଆର୍ ଆମୁ ତୁନ୍ଦାକେ ତୁନ୍ଦାକରି ବି ନାଲାଲି ଆର୍
0: ତ ହନେ ଯେନ୍ ନାଲନା ଗୀତ ଗୁଠି ଭିତରେ ଏନ୍ଦିର ଏନ୍ଦିର ଗୀତ ଆତିଲି ପଦେ ଅଧେ ପାହାଡ଼ର ନେ ହେଲେ ନାମେ ମେନୁ ଆହାର ଯେନ୍ ନାମେ କୁଣାର ଗୁଠି ମେନା ହେଲା ଟିକେ ମେନର୍ନେ

0: ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ଶୁଣିଲେ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, ଉପସ୍ଥାପନା ଓ ପ୍ରୟୋଜନା ସନ୍ତୋଷ ପିଂ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ଜବରଦସ୍ତ ପ୍ରେମିକ କଥାଚିତ୍ରରୁ ବାବୁସାନଙ୍କ କଣ୍ଠରେ ଏହି ଗୀତଟି। ଗୀତଟିକୁ ଲେଖିଛନ୍ତି ନିର୍ମଳ ନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଉଦିତ ନାରାୟଣ ଏବଂ ଅନ୍ତରାଙ୍କ କଣ୍ଠରେ, କଥାଚିତ୍ର ମୁଁ ଦିୱାନା ତୋ ପାଇଁ, ଗୀତ ରଚନା ଅରୁଣ ମନ୍ତ୍ରୀ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଅଗ୍ନିରାଜ।

ସଙ୍ଗମ ପଥଚିତ୍ରରୁ ଶୁଣନ୍ତୁ ଏହି ଗୀତଟି। ଗୀତଟିକୁ ଗାଇଛନ୍ତି ବିଶାଲ କୋଠାରୀ ଏବଂ ଅନ୍ତରା ମିତ୍ର। ଗୀତ ରଚନା ଏବଂ ସ୍ୱର ସଂଯୋଜନା ହରପ୍ରୀତ।

ଏଥର ଶୁଣନ୍ତୁ ମହମ୍ମଦ ଅଜିଜ ଏବଂ ନିବେଦିତାଙ୍କ କଣ୍ଠରେ ଏହି ଗୀତଟି ଧନରେ ରଖିବୁ ଶପଥ ମୋର କଥାଚିତ୍ରରୁ। ଗୀତ ରଚନା ନିର୍ମଳ ନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଶାନ୍ତିରାଜ ଖୋସଲା।

ଶୁଣନ୍ତୁ ରହସ୍ୟ କଥାଚିତ୍ରରୁ ଏହି ଗୀତଟି। କଣ୍ଠଦାନ କରିଛନ୍ତି ଶାନ୍ତନୁ କୁମାର ସିଆ ଏବଂ ଅନ୍ତରା ଚକ୍ରବର୍ତ୍ତୀ। ଗୀତ ରଚନା ନିହାର ରଞ୍ଜନ ଏବଂ ସଙ୍ଗୀତ ନିର୍ଦ୍ଦେଶନା ନିହାର ରଞ୍ଜନ ଏବଂ ଶାନ୍ତନୁ କୁମାର ସିଆ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ସବିଶେଷ ମିଶ୍ର ଏବଂ ଅନନ୍ୟା ଶ୍ରୀତମ ନନ୍ଦଙ୍କ କଣ୍ଠରେ ତୋର ମୋର କଟି କଥାଚିତ୍ରରୁ ଏହି ଗୀତଟି। ଗୀତଟିକୁ ଲେଖିଛନ୍ତି ନିର୍ମଳ ନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

ଏଇଠି ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଆଜି ଆମ କେନ୍ଦ୍ରରେ ପ୍ରଚାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମର ସୂଚନା। 5:02 ଶୁଣିବାକୁ ପାଇବେ ଲୋକଗୀତ, ଏଥିରେ ଖଞ୍ଜଣୀ ଭଜନ ପରିବେଷଣ କରିବେ ସହଦେବ କାଲୋ ଏବଂ ତାଙ୍କ ସାଥୀ। 5:30 ଯୁବବାଣୀ, 6:10 ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ, 6:30 ଉଜ୍ଜ୍ୱଳ ଆମ ଦେଶ, 7:02 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, 7:25 ଜିଲ୍ଲା ହାଲଚାଲ, 7:30 କୃଷି ସଂସାର, ଏଥିରେ ଚାଷୀଙ୍କ ସହ ସାକ୍ଷାତକାର ଶୁଣିପାରିବେ। ରାତି 8:00 ଶୁଣିବେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କ ସହ ସାକ୍ଷାତକାର, 8:15 ଶୁଣିବେ ଭକ୍ତି ଗୀତ, 8:30 ଶୁଣିପାରିବେ ଶାସ୍ତ୍ରୀୟ ସଙ୍ଗୀତ, ପରିବେଷଣ କରିବେ ପଣ୍ଡିତ ସିଆରାମ ତିୱାରୀ, 9:30 ଶୁଣିପାରିବେ ସମ୍ବଲପୁରୀ ନାଟକ ଅନ୍ମୁନ୍ସିଆ, ରଚନା ସରୋଜ କୁମାର ଦାସ ଏବଂ ନିର୍ଦ୍ଦେଶନା ପଞ୍ଚାନନ ମିଶ୍ର, ପରିବେଷଣ କରିବେ ସ୍ୱର ସମ୍ବଲପୁର କଳାକାରମାନେ। 10:30 ଶୁଣିପାରିବେ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ।

0: ହ୍ୟାଲୋ ଅନୁରୋଧ, ଆପଣମାନଙ୍କ ମନପସନ୍ଦ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ
1: ଆଜିର ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମର ଉପସ୍ଥାପନ ଦାୟିତ୍ୱରେ ମୁଁ ସତ୍ୟନାରାୟଣ ସାହୁ, ବୈଷୟିକ ସହାୟତା ଅଜୟ କୁମାର ସାହୁ ଏବଂ ଜ୍ୟୋତିପ୍ରକାଶ ମିଶ୍ର। ହ୍ୟାଲୋ,
2: ଜୟ ଜଗନ୍ନାଥ, ନମସ୍କାର।
1: ଜୟ ଜଗନ୍ନାଥ, ନମସ୍କାର ଭାଇ, କିଏ କହୁଛନ୍ତି, ଆପଣଙ୍କ ପରିଚୟ ଦେବେ।
2: ମୁଁ ଭାରତରେ ପରିଚିତ ରେଡିଓ ଲଭର ତଥା ଜଣେ ଜାତୀୟ ଅନ୍ତର୍ଜାତୀୟ ରେଡିଓ ଶ୍ରୋତା ନାରାୟଣ ପ୍ରଧାନ, ବରହମପୁର ବୁଗୁଡ଼ା ଜିଲ୍ଲା ଗଞ୍ଜାମରୁ କହୁଥିଲି।
1: ଯାହା ହଉ ନାରାୟଣ ଭାଇ, ରେଡିଓକୁ ଆପଣ ଏତେ ଭଲ ପାଉଛନ୍ତି ଯେ ଆଜି ଆପଣ ରେଡିଓ ଲଭର ହେଇପାରିଛନ୍ତି, ସେଟା ଆମ ପାଇଁ ଗର୍ବ ଗୌରବର କଥା। ଆଉ କେମିତି ଅଛନ୍ତି?
2: ଆଜ୍ଞା, ତ ବର୍ଷା ହଉଛି ଆଉ ତଥାପି ଭଲରେ ଅଛି। ବର୍ଷା ଭିଜା ସକାଳର ସମସ୍ତ
1: ନାଇଁ, ବର୍ଷା ଋତୁ ତ ବର୍ଷା ହବ ନିଶ୍ଚିତ, ସ୍ୱାଭାବିକ କଥା ଇଏ। ଆଉ ଆମର ଚାଷୀ ଭାଇମାନେ ତ ଅପେକ୍ଷା କରିକି ରହିଛନ୍ତି ବର୍ଷାକୁ ରୁଆ ବିହୁଡ଼ା କରିବା ପାଇଁ, ତେଣୁ ବର୍ଷା ଦିନରେ ବର୍ଷା ହେବାଟା ଏକ ସ୍ୱାଭାବିକ ପ୍ରକ୍ରିୟା, ପ୍ରାକୃତିକ ପ୍ରକ୍ରିୟା। ବର୍ଷାରେ ଆମକୁ ଭିଜିବାକୁ ପଡିବ। କୋଉ ଗୀତ ଶୁଣିବେ କୁହନ୍ତୁ ପ୍ରଥମେ।
2: ମତେ ଶୁଣିବେ, ଯାହାକୁ ରଖିବେ ଅନନ୍ତର ଏ ଘର ଏ ଅଗଣା ଏ ଦାଣ୍ଡ ଦୁଆର, ବହୁତ ଭଲ ସମସ୍ତ ଗୀତ ଟି ଶୁଣେଇ ଦେବେ।
1: ଆଜ୍ଞା ଆଜ୍ଞା,
2: ଗୀତଟା ଟି ମୁଁ ଡେଡିକେଟ୍ କରି, ମୋର ବନ୍ଧୁ ଅଛନ୍ତି ବରଗଡ଼ର ଉପେନ୍ଦ୍ର ସୁନା, ହରେଶ ପରୁଆ, ସୁବଳ ସାହୁ, ସୁବଳ ଭୋଇ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଆଉ ଆମର କଟକର ଆକାଶବାଣୀ ଶ୍ରୋତା ପରିଷଦର ଅଛନ୍ତି ବହୁତ, ଯେମିତିକି ଡଲି, ମମିନା, ଗୀତା, ଆମର ସମୀର ପଣ୍ଡା ଭାଇ, ସମସ୍ତଙ୍କୁ ଶୁଣେଇ ଦେବେ।
1: ନିଶ୍ଚୟ ନିଶ୍ଚୟ, ଆପଣଙ୍କର ପସନ୍ଦର ଗୀତଟିକୁ ଆପଣଙ୍କର ସମସ୍ତ ବନ୍ଧୁ, ଆମର ଯେଉଁ ଆକାଶବାଣୀର ବିଭିନ୍ନ ଶ୍ରୋତା ଭାଇ ଭଉଣୀମାନେ ଅଛନ୍ତି, ସମସ୍ତେ ମିଶିକି ଶୁଣି ନିଅନ୍ତୁ।
2: ଆଜ୍ଞା ରହୁଛି, ନମସ୍କାର।
1: ନମସ୍କାର ଆଜ୍ଞା।

0: ହ୍ୟାଲୋ।
1: ହ୍ୟାଲୋ,
0: ହଁ, ଆକାଶବାଣୀ ସମ୍ବଲପୁର ଓଡ଼ିଆ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧକୁ ସ୍ୱାଗତ କରୁଛୁ। ଆପଣଙ୍କର ପରିଚୟ ଦେବେ।
1: ଆଜ୍ଞା, ଇଏ ଦୋଳଗୋବିନ୍ଦ ମିଶ୍ର, ଫୁଲେଇ ଗାଁ କିଣିଡ଼ା ବ୍ଲକ ଚାଷୁଆ ଜିଲ୍ଲାରୁ କହୁଛି। ଆଜ୍ଞା
0: ଦୋଳଗୋବିନ୍ଦ ଭାଇ, କହିଲା କେନ୍ ଗୀତ
1: ଆଜ୍ଞା,
0: ଶୁଣିବେ କହିଦଉନ୍।
1: ମନ ଆକାଶର ଆ ମନ ଆ ପ୍ରୀତି ଗୋଟେ ଏନ୍ତା ଗୀତ ଅଛି ଆଜ୍ଞା, ଟିକେ
0: ଆ
1: ବୁଝିପାରିଲେ।
0: ମିତ ଆ।
1: ଆଜ୍ଞା,
0: ଆଚ୍ଛା,
1: ସେଟା ଅଛେ କେ?
0: ହଁ ଅଛି,
1: ଆଜ୍ଞା, ହେ ଗୀତଟା ଶୁଣିଦେବେ। ଆଜ୍ଞା
0: ନିଶ୍ଚୟ ଶୁଣାମା। ବାକି କାଣା କରୁଛନ୍ କହୁନ୍।
1: ଆଜ୍ଞା, ଆମେ ପୂଜା ପାଠ କରୁଛୁ। ଏଇଟା ଆଜି ଏଇଟା ଗୋଟେ ମାନେ ଯିବାର ଅଛି, ଗୋଟେ ରୁଦ୍ରାଭିଷେକ କରି ଯିବାର ଅଛି ଆଜି।
0: ଆଚ୍ଛା,
1: ଏଇଟା ବାହାରମୁ, ଏଇଟା ମାନେ 10 ବଜେ ନା ଆପଣ ହିଁ ସେଟା ହେବା।
0: ହଁ, ଆପଣ ପୂଜା ପାଠଟା କେବେନୁ ଆରମ୍ଭ କଲେନ?

0: ପୂଜା ପାଠ ତ ଆଜ୍ଞା ମାନେ ମୁଇଁ ଯେତେବେଳେ ଏଇଟା 6 କ୍ଲାସ ପଢୁଥିଲି ସେତେବେଳେ ବାପା ସାଙ୍ଗେ ଟିକେ ଟିକେ କରୁଥିଲି ଆଜ୍ଞା କରବାଟା
1: ସାଙ୍ଗେ ଯାଇକିରି ଶିଖି ଶିଖିକିରି ଆସିଛ
0: କିନ୍ତୁ ତାପରେ ପଢାପଢିରେ ରହିଲି ପଢାପଢି ସରିଲା ପରେ ମାନେ କାମ କାମ କୁମା କରିଲି ବାକି ଯେତେବେଳେ ବାପା ଗ୍ରିଡ୍ ସ୍ଥିତି ଆସିକିରି ତାଙ୍କ ସାଙ୍ଗେ ସାହାଯ୍ୟ କରିଲି ଆଉ ଏବେ ଏବେ
1: ପଢାପଢି କେତେ ଜାଗେ କଲେ କି
0: ଯାଇକିରି ସବୁବେଳେ କରାକରି କରସୁ
1: ଦୋଳଗୋବିନ୍ଦ ଭାଇ ପଢାପଢି କେତେ ଜାଗେ କରିଛନ୍
0: ପଢାପଢି ଆଜ୍ଞା ଏଇଟା ପ୍ଲସ୍ ଥ୍ରୀ ଟା ଆଜ୍ଞା କ୍ଲିୟର୍ ନିହେଲା ଆଜ୍ଞା
1: ଓହୋ ଆଉ ସାଂସ୍କ୍ରିଟ୍ ରଖିଥିଲେ ଭାଲ
0: ଆଜ୍ଞା
1: ସାଂସ୍କ୍ରିଟ୍ ରଖିଥିଲେ କି
0: ସାଂସ୍କ୍ରିଟ୍ ଟା ଟିକେ ଆଜ୍ଞା ନେଇ ରଖିପାରିଲି ଏକ୍ଚୁଆଲି ଏକ୍ଚୁଆଲି ସତ କଥା କହିଲେ ଆଜ୍ଞା ଏଇଟା ମୋର ଟିକେ ମାନେ ପଢାଟା ଟିକେ ଗଡ଼ବଡ଼ ହେଇଗଲା ଆଜ୍ଞା ଏକ୍ଚୁଆଲି ମୁଁ
1: ନାଇଁ ଆପଣ ଯେହେତୁ ପୂଜା ପାଠ ଲାଇନ୍ ଥି ଯାଇଛନ୍ ବୋଇଲେ ସଂସ୍କୃତଟା ଆପଣଙ୍କୁ ସାହାଯ୍ୟ କରିଥାନ୍ତା ବୋଲି ମୁଁ ଆପଣଙ୍କୁ ପଚାରିଲି
0: ଆପଣ ଠିକ କହୁଛନ୍ ଆଜ୍ଞା ସେ ବିଷୟରେ ବି କହିଦେଉଛେ ମୁଇଁ ଏକ୍ଚୁଆଲି ଆଜ୍ଞା ପଢ଼ବାର୍ ଲାଗି ଚାହୁଁଥିଲି ଆଜ୍ଞା ଆର୍ଟ ସାଂସ୍କ୍ରିଟ୍ ପଢ଼ିଥିତି
1: ଆଜ୍ଞା ଆଜ୍ଞା
0: କିନ୍ତୁ ଟିକେ ସେ ସମୟରେ ମୋର ବାପାର ବି ଟିକେ ମାନେ ଆମର ଯେନ୍ତା ମୁଇଁ ଟିକେ ଭଲ ମାର୍କ ରଖି ପକାଲି ବୋଲେ କହିଲେ କି ଯେ ନାଇଁ ପିଲାଟା ଭଲ ମାର୍କ ରଖିଛି ସାଇନ୍ସ ପଢୁ ସାଇନ୍ସ ପଢୁ କହିକି ମାଷ୍ଟର ମାନେ ସେଥିଲାଗି ମୁଇଁ ସାଇନ୍ସ ପଢିଗଲି ତ ମାନେ ଇନୁ ଆଜ୍ଞା ମୋର ଗୋଟେ ଜୀବନ ଦି ମୁଇଁ ଶିଖିଲି ଯେ ମାନେ ଛୁଆର ଆଜ୍ଞା ବିରୁଦ୍ଧରେ ପାଠ ଆଜ୍ଞା ନାଇଁ ପଢାବାର କଥା ଆଜ୍ଞା
1: ଆଜ୍ଞା ଆଜ୍ଞା ସେଟା ତ ସତ କଥା ଆମର ପ୍ରତ୍ୟେକ ବାପା ମା ଆଜି ବୁଝବାର ଦରକାର ଯେ ଗୋଟେ ମାନେ ପୁଅ ହଉ କି ଝିଅ ହଉ ସେ କାଣା ଚାହୁଁଛି ତାର ଜୀବନରେ କାଣା ବନବାର ଲାଗି ଚାହୁଁଛେ ସେଟା ଆମେ ତାକେ ଗୁରୁତ୍ୱ ଦେବାର କଥା ଆଉ ଆମର ଇଚ୍ଛାଟାକେ ତାର ଜୀବନ ଥି ଯଦି ଜବରଦସ୍ତି ଜବରନ ଲଦି ଦେମା କି ନାଇଁ ସେ ଛୁଆର ଭବିଷ୍ୟତଟା ଅନ୍ଧାର ଆଡ଼କେ ପଳେଇଯିବା ଯେନ୍ତାକି ଆପଣଙ୍କର ଆପଣ ସେ ବିଜ୍ଞାନରୁ ପଳେଇ ଆଇଛନ୍ ଶ୍ଳୋକ ଆଡ଼କେ ବୋଇଲା ବେଳେ ଯେମିତି ହେଲେ ବି ଆପଣଙ୍କୁ ଟିକେ ସଂସ୍କୃତ ରଖିଥିଲେ ସୁବିଧା ହେଇଥିତା ସେ ଯାହା ବି ହଉ ଇହାଦେ ଯେନ୍ ବୃତ୍ତି ରହିଛନ୍ ତାକେ ଆହୁରି କେନ୍ତା ବରକସ କରି ହେବା ସେଥିର୍ ଲାଗି ଟିକେ ଚେଷ୍ଟା କରୁନ୍ ସବୁ ପୂଜା ଆଜ୍ଞା ଆଜ୍ଞା ହଁ ହ୍ୟାଲୋ ହଁ ନମସ୍କାର ସ୍ୱାଗତ କରୁଛୁ ଆପଣଙ୍କୁ ଆମର ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ଲାଇଭ ଫୋନ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ କେ আচ্ছা আচ্ছা স্বর্ণপ্রভা ভৌণী আপন অছন তাহলে লাইন থি নাই হও হও কেনতা অছন
2: আমার ভাল আছে আজ্ঞা বহু দিন নাই লাগবার বলে মুই ভাই কল করতে তার নম্বর কল করতে জুড়ি হই
1: গলি আচ্ছা আচ্ছা যা হউ খুশি লাগলা ଏନ୍ତା ଶ୍ରୋତାମାନେ ଆମର ଶ୍ରୋତା ଭାଇ ଭଉଣୀ ଯେତିକି ଅଛନ୍ ସମସ୍ତେ ଏନ୍ତା ଯୁଡ଼ି ଯୁଡ଼ା ହଉଥାଉ ଆମର ଭିତରେ ଯେନ୍ ପରିବାର ଅଛେ ଆକାଶବାଣୀ ପରିବାରର ସମ୍ପର୍କଟା ଆହୁରି ବରକସ ହଉଥାଉ ଆଜ୍ଞା ଆଜ୍ଞା କାହାକେ ଡେଡିକେଟ୍ କର୍ମା ଆଜ୍ଞା
0: ଆଉ ତାପରେ ଅଛନ୍ ଆମର ତାପରେ ମୁରଲୀ ପ୍ରସାଦ ମୋର ଦାଦା ଗୁଟେ ଶୁଣୁଥିବେ ତାଙ୍କୁ ଡେଡିକେଟ୍ ଅଛେ ତାପରେ ଅଶୋକ କୁମାର ଦତ୍ତ ବାରିପଦା ପଙ୍କଜ ମିଶ୍ର ଜୟପୁର ତାପରେ ହେଇଗଲେ ମାନସ ରଞ୍ଜନ ମିଶ୍ର ଆମର ସମ୍ବଲପୁର ଉପସ୍ଥାପକ ତାଙ୍କୁ ଏଇଟା ଡେଡିକେଟ୍ ଅଛି ଆଉ ଆମର ହରେଶ ପରୁଆ ତାପରେ ଉପେନ୍ଦ୍ର ସୁନା ନାଗୁ ପାତ୍ର ଆଉ ମୋର ମାମୁଁ ସୁବଲ କୁମାର ସାହୁ ଆଉ ଇଏ
1: ଦୋଳଗୋବିନ୍ଦ ଭାଇ ଆମର ଯେତିକି ତ ଆପଣ ନାଁ ଧରିଲେ ସମସ୍ତେ ଆକାଶବାଣୀର ନିୟମିତ ଶ୍ରୋତା ଆକାଶବାଣୀ ସାଙ୍ଗରେ ଜଡ଼ିତ ହେଇକି ରହିଛନ୍ ତାର ପରେ ଶ୍ରୋତା ବନ୍ଧୁ ମାନଙ୍କୁ ଆମର ବି ଗୋଟେ ଅନୁରୋଧ ରହିବା ଆମେ ଯେନ୍ ଗୀତ ମାନେ ଡେଡିକେଟ୍ କରୁଛୁ ଅଲଗା ଲୋକମାନଙ୍କେ ବି ଯଦି ଡେଡିକେଟ୍ କରିଥା ତାଙ୍କର ବି ଗୋଟେ ଆଗ୍ରହ ବଢ଼ତା ସେମାନେ ବି ରେଡିଓ ଶୁଣିବା ଲାଗି ଆଗଭର ହେତେ ପରିବାର ବନ୍ଧୁ ବାନ୍ଧବ ଏମାନଙ୍କେ ବି ଆମେ ଡେଡିକେଟ୍ କରିଥା ବୋଲେ ସେମାନଙ୍କର ବି ଗୋଟେ ଆଗ୍ରହଟେ ବଢ଼ତା ତାଙ୍କୁ ତ ଆଗ କରବାର କଥା ନାହିଁ ହଉ ଠିକ ଅଛେ ଦୋଳଗୋବିନ୍ଦ ଭାଇ ଆପଣଙ୍କର ପସନ୍ଦର ଗୀତଟାକେ ଶୁଣିନ
0: ଠିକ ଧନ୍ୟବାଦ

0: ହ୍ୟାଲୋ,
1: ହ୍ୟାଲୋ ସାର୍, ନମସ୍କାର, ଗୁଡ୍ ମର୍ଣ୍ଣିଂ।
0: ନମସ୍କାର, ଗୁଡ୍ ମର୍ଣ୍ଣିଂ। ଆପଣ କିଏ କହୁଛନ୍ତି, ଟିକେ ପରିଚୟ ଦେବେ?
1: ଓକେ ସାର୍, ହ୍ୟାଲୋ ଏଭ୍ରିୱାନ୍, ହ୍ୟାଲୋ ସମ୍ବଲପୁର। ମୁଁ ସାର୍ ଆପଣଙ୍କ ସହ ସେକେଣ୍ଡ ଟାଇମ୍ କଥା ହେଉଛି। ଦିସ୍ ଇଜ୍ ମାମା ମିଶ୍ର, ଆଇ ଆମ୍ ଫ୍ରମ୍ ଭୁବନେଶ୍ୱର। ମାମା ମିଶ୍ର, ମନେ ପଡ଼ିଲା?
0: ହଁ, ମାମା ମ୍ୟାଡ଼ାମ କେମିତି ଅଛନ୍ତି?
1: ହଁ ସାର୍, ଭଲ ଅଛି। ଆଣ୍ଡ ଆପଣ ସତ୍ୟରଞ୍ଜନ ସାର୍, ରାଇଟ୍?
0: ହଁ
1: ଓକେ ସାର୍,
0: ଆଜ୍ଞା
1: ଆପଣଙ୍କ ସହ କଥା ହେଇଛି। ଆପଣ ଭଏସ୍ରୁ ଜାଣିଲି, ଦେଖିଲେ ଆପଣ ଏତେ ଚିହ୍ନା ଚିହ୍ନା ହେଇଗଲେଣି।
0: ଆଜ୍ଞା
1: ସ୍କୁଲରେ
0: ଆଜ୍ଞା।
1: କଥା ହେଉଛି ନା ବେଳେ ବେଳେ, ମାନେ
0: ଆଚ୍ଛା, ବାକି ଆପଣ ପଢ଼ାପଢ଼ି ଆପଣଙ୍କର କଣ୍ଟିନ୍ୟୁ କରୁଥିଲା ନା ବୋଧେ?
1: ହଁ ରାଇଟ୍ ରାଇଟ୍, ମୁଁ କହିନଥିଲି, ମୁଁ ଗୀତ ଶିଖୁଛି, ଶାୟରୀ ଶିଖୁଛି, ତାପରେ MBA ପାଇଁ ପ୍ରିପାରେସନ କରୁଛି। ଆପଣ
0: ଆଚ୍ଛା
1: ଠିକ ମନେ ରଖିଛନ୍ତି
0: ଆଜ୍ଞା।
1: ସାର।
0: ଆଉ
1: ଆମର ସାର କାଲି
0: ମଞ୍ଚରେ
1: ରଥଯାତ୍ରା।
0: କିଛି ପରଫର୍ମାନ୍ସ ଦେଲେଣି?
1: ସାର କ'ଣ କହିଲେ?
0: ଆପଣ ଯୋଉ ଗୀତ ଶିଖୁଛନ୍ତି ବିଭିନ୍ନ
1: ହଁ
0: ମଞ୍ଚରେ, ସେମିତି
1: ଏବେ,
0: କିଛି ପରଫର୍ମ କଲେଣି ନା ନାହିଁ?
1: ହଁ ସାର, ଷ୍ଟେଜରେ ଟିକେ ଡର ଥିଲା, ଷ୍ଟେଜ ସୋ ଟିକେ କରି କରି ପରଫର୍ମାନ୍ସ ଟିକେ ଡର ଛାଡ଼ିଛି। ମମିଙ୍କ ଗାଳି ଶୁଣିକି ଡର ଛାଡ଼ିଛି। ଆଣ୍ଡ ଏବେ ଟିକେ ଆଲବମ୍ ପ୍ରାକ୍ଟିସ, ଆଲବମ୍ ବି କରିଥିଲି, ଏବେ ଗୀତ ପ୍ରାକ୍ଟିସ କରୁଛି। କାହିଁ କୋଭିଡ ବେଳେ ଏବେ ଗୋଟେ ବର୍ଷ ହେଲାଣି ଛାଡ଼ି ଦେଇଥିଲି, ତ ଏବେ ଆଗ ରିଆଜ କରୁଛି। ପ୍ରାକ୍ଟିସ କଲା ପରେ ପୁଣି ଆଉ ଥରେ ଯେମିତି ଆଗରୁ ଆଲବମ୍ ପରଫର୍ମାନ୍ସ, ଗୀତ ପରଫର୍ମାନ୍ସ କରୁଥିଲି, ଷ୍ଟେଜରେ କରିବି।
0: ଆଜ୍ଞା ଆଜ୍ଞା। ଆଉ ଘରେ ସବୁ କିଏ କିଏ ଅଛନ୍ତି?
1: ସାର ଘରେ ଅଛନ୍ତି ଭାଇ ଭାଉଜ, ଦି ଝିଅ ତ ବାହାରେ ଅଛନ୍ତି। ଆଣ୍ଡ ଆମେ ସୁଇଟ୍ ଆଣ୍ଡ ସର୍ଟ ଫ୍ୟାମିଲି, ଡାଡି, ମମି, ମୁଁ। ଆଉ
0: ଆଚ୍ଛା
1: ତୁ
0: ଆଚ୍ଛା
1: ଆପଣ ଆପଣମାନଙ୍କର କଥାବାର୍ତ୍ତା ଆଉ ସୁନ୍ଦର ସୁନ୍ଦର କଥା।
0: ଆଚ୍ଛା, ମାମା ଭଉଣୀ କହିଲେ ଦେଖି, ଆପଣ ଏଇ ଆମର ଆକାଶବାଣୀ ସମ୍ବଲପୁର କେନ୍ଦ୍ର କେବେଠୁ ଶୁଣିବା ଆରମ୍ଭ କଲେ?
1: ସାର ମୁଁ ଶୁଣିଲିନି, ତଥାପି ବର୍ଷେ 2 ବର୍ଷ ହେଲାଣି ଶୁଣିଲିନି, କାହିଁକି ମୁଁ ଜାଣିଛି ସମସ୍ତେ ସବୁଆଡୁ ଫୋନ କରନ୍ତି, ସମସ୍ତଙ୍କ ଭାଷା ଅଲଗା, କିନ୍ତୁ ଆମ ହୃଦୟ ଗୋଟେ।
0: ହଁ ହଁ,
1: ହ୍ୟାଲୋ,
0: ସେଟା ତ ନିଶ୍ଚୟ, ମାନେ ଆମର
1: ଆଜ୍ଞା
0: ବିଭିନ୍ନତା ଭିତରେ ଏକତା ଆମର ଅଛି ଭାରତୀୟ
1: ହ୍ୟାଲୋ,
0: ପରମ୍ପରାରେ।
1: ସେଇଟା ତ ଆମ ଦେଶର ଗୋଟେ ଶକ୍ତି ନା, ଏକତା
0: ଆଜ୍ଞା
1: ବା
0: ଆଜ୍ଞା।
1: ୟୁନିଟି।
0: ହଁ,
1: ହ୍ୟାଲୋ
0: ନା ନା,
1: ଅନୁରାଗ,
0: ମୁଁ ଆମେ ଜାଣିବାକୁ ଚାହୁଁଥିଲୁ ଯେ ଆପଣ କାହାଠୁ ପ୍ରେରଣା ପାଇଲେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଶୁଣିବା ପାଇଁ, ନା ନିଜେ ଏମିତି ଜଷ୍ଟ?
1: ନିଜେ ଏମିତି ଜଷ୍ଟ ଶୁଣୁ ଶୁଣୁ ଟ୍ୟୁନ୍ କରୁ କରୁ, ମୁଁ ତ ସେଇଥିପାଇଁ ଅଲଗା ଚ୍ୟାନେଲରେ ଭାଇସ୍ ଦିଏ ନା ସୋସାଇଟି ପାଇଁ,
0: ଆଚ୍ଛା
1: ଭଲ ଭଲ
0: ଆଚ୍ଛା
1: ମେସେଜ ଦିଏ।
0: ଆଜ୍ଞା,
1: ଆଣ୍ଡ ମୁଁ ସେ ନିଜେ ଶୁଣୁ ଶୁଣୁ ଆପ୍ରେ ମୋତେ ଏଇଟା ନଜର ପଡ଼ିଲା,
0: ଯାହା ହଉ
1: ନିଜେ
0: ଖୁସି ଲାଗିଲା।
1: ଯେହେତୁ ଆପଣଙ୍କ ସହିତ କନେକ୍ଟ ହେବାର ଯୋଗ୍ୟ ମାନେ ଇଚ୍ଛା ଥିଲା, ତ ହେଇଗଲି ଆଉ।
0: ଆଜ୍ଞା ଆଜ୍ଞା, ଯାହା ହଉ, ଆମ ପରିବାରର ଜଣେ ସଦସ୍ୟ ଆପଣ ହେଇଗଲେ, ତା ସାଙ୍ଗରେ ଆପଣଙ୍କର ସାଙ୍ଗସାଥୀଙ୍କୁ ବି ଆମ ସହିତ ସାମିଲ କରେଇବେ ବୋଲି ଆମେ ଆଶା ରଖିବୁ।
1: ସିଓର ସିଓର ସାର, ଆମର ଗୋଟେ ପରିବାର ବଢ଼ିଲେ ଆମ ପାଇଁ ଭଲ ନା।
0: ଆଜ୍ଞା,
1: କାଲି ପାଇଁ ହାପି ରଥଯାତ୍ରା ଟୁ ୟୁ ଆଣ୍ଡ ଏଭ୍ରିୱାନ୍।
0: ଆପଣଙ୍କୁ ବି
1: ସମସ୍ତେ ରଥଯାତ୍ରା
0: ଜଗନ୍ନାଥ
1: ଦେଖନ୍ତୁ,
0: ତାଙ୍କର ଆଶୀର୍ବାଦ ପ୍ରଦାନ କରନ୍ତୁ।
1: ସାର ସମସ୍ତେ ଜଗନ୍ନାଥଙ୍କୁ ଦେଖନ୍ତୁ, ଭିଡ଼ରେ ଯାଆନ୍ତୁନି, ଟିକେ
0: ଆଜ୍ଞା
1: ସେଠି ରଖନ୍ତୁ, ଆଉ ଭଲରେ ଯାଇକି ଭଲରେ ଆସନ୍ତୁ। ମୋତେ ବି ଆପଣ ଆଶୀର୍ବାଦ ଦିଅନ୍ତୁ ଯେ
0: ଆଜ୍ଞା
1: ଜଗନ୍ନାଥ
0: ଆଜ୍ଞା
1: ମୋ କଥା ଶୁଣିବେ।
0: ଆଜ୍ଞା, ଆଉ ଆଜି କୋଉ ଗୀତ ଶୁଣିବେ କହିଲେ ନିଜେ?
1: ଆପଣଙ୍କ ହିସାବରେ ଗୋଟେ ଭଲ ଭଜନ ମୋ ଫ୍ୟାମିଲିକୁ, ମୋ ସାଙ୍ଗ ଚିନୁକୁ, ଆଣ୍ଡ ଆପଣଙ୍କୁ ଡେଡିକେଟ୍ କରିଦେବେ। ଆପଣଙ୍କ ହିସାବରେ ଭଲ ଭଜନଟେ।
0: ଆମର
1: ଆଜ୍ଞା
0: ତ କଥାଚିତ୍ର ଗୀତ ବାଜିବ, ଠିକ୍ ଅଛି, ଏଇ ଗୀତଟା ଶୁଣି ନିଅନ୍ତୁ, ଆପଣଙ୍କୁ ଭଲ ଲାଗିବ।

0: हेलो,
1: ଆଜ୍ଞା ନମସ୍କାର ସାହୁ ଆଜ୍ଞା,
0: ନମସ୍କାର ଆଜ୍ଞା। କିଏ କହୁଥିଲେ? ପହିଲା ପରିଚୟଟା ଦଉନ୍।
1: ମୁଁ ସୁରେନ କୁମାର ସାହୁ ଆଜ୍ଞା, ଗାନ୍ଧୀ ଟିକରା ପୋଷ୍ଟ ଅଫିସ କୋଲତା ଟୁକୁରା ଡିଷ୍ଟ୍ରିକ୍ଟ କହୁଛେ।
0: ସୁରେନ ଭାଇ, ବହୁତ ଦିନ ପରେ ଆପଣଙ୍କର ସାଙ୍ଗରେ କଥା ହେବାର ମୌକା ମିଳିଲା। ଏଇଟା ହେଲୋ ଅନୁରୋଧ ଥି।
1: ନମସ୍କାର ଆଜ୍ଞା, ନମସ୍କାର।
0: ନମସ୍କାର, ଆଉ କେନ୍ତା ଅଛନ୍?
1: ଭଲ ଅଛେ ଆଜ୍ଞା।
0: ଆଉ ପହିଲା କେନ୍ ଗୀତ ଶୁଣିବେ କହିଦଉନ୍।
1: ଦେବେ ଆଜ୍ଞା, ଆଜି ଓଡ଼ିଆର ଗୌରୀ ଫିଲ୍ମର
0: ଆଜ୍ଞା
1: କି ସୁନ୍ଦର
0: ନିଶ୍ଚୟ ନିଶ୍ଚୟ ଦେବା। ଆମର ଏଇ ବିଶାଳ ସଂସାର କି ଆନନ୍ଦମୟ କି ମଧୁମୟ, ସବୁ ଗଙ୍ଗାଧର ମେହେର ବି ତାର ଉପରେ ଲେଖିଛନ୍, ମଧୁମୟ ସୃଷ୍ଟି, ସୁଧାମୟ ସୃଷ୍ଟି, ଏ ସୃଷ୍ଟି ଅମୃତମୟ, ଏ ନାଇଁ କି?
1: ଆଜ୍ଞା,
0: ଆଉ କାମଧାମ କେନ୍ତା ଚାଲିଛି?
1: କାମ ଦାମ ଆଜ୍ଞା ବୟସ ତ ହେଇଗଲାନ,
0: ହଁ ହଁ
1: ତାପରେ ଆମେ ଡେମେଇ କରି ଯାଉଛେ ଧୀରେ ଧୀରେ। ଆମର କୌଳିକ ବୃତ୍ତି ଆଜ୍ଞା, କଂସା ପିତଳ କାମଟା
0: ଆଜ୍ଞା ଆଜ୍ଞା
1: ତ ଏବେ ଲୋପ ପାଇଯାଉଛେ, ଆମର କାରିଗର ମାନେ ବସି ରହୁଛନ୍।
0: ହଁ ଆଜ୍ଞା, ସେଟା ତ ସତ କଥା ଗୋଟେ କହିଲେ ଯେ ଆମର ଯେନ୍ କଂସା ପିତ୍ତଳର ଯେନ୍ କାରିଗରୀଟା ଦିନୁ ଦିନକେ ଲୋପ ପାଇତେଲ ଯାଉଛି। ମାନେ ସେ ଯେନ୍ ସୁନ୍ଦର ଜାଗର ଜାଳୁଥିଲା ଆମେ, ତାର୍ ଜାଗାନୁ ଆଜିକି ଆମେ ସେ ବଜାରନୁ ବିଭିନ୍ନ ପ୍ରକାରର ଡିଜାଇନ୍ ଡିଜାଇନ୍ର ଇଏଟା ମାନେ ଘିନିକିରି ଆଣୁଛୁ, କିନ୍ତୁ ସେ ପିତ୍ତଳର ଜାଗର ଲୁକିଗଲାନ, କଂସା ଖୁରି ଥି ଖାଇବାରଟା ବି ଲୁକିଗଲାନ, କଂସା ପିତଲ ଗରିଆ ପାଏନ୍ ପିଇବାର୍ ଲାଗି କି ତମ୍ବା, ଏଇସବୁ ଯେନ୍ ଲୁକି ଯାଉଛେ ସେଟାକେ ବଞ୍ଚେଇକି ରଖ୍ବାର୍ ଲାଗି ଆପଣ କୋସିସ୍ କର୍ବାର୍ ନାଇଁ କାଁ କରି?
1: ମାସ କରି 2 ଦିନ ହେଲା ବୋଲେ ଆମେ ଚଳି ପାରମୁ ଆଜ୍ଞା,
0: ହୁଁ ହୁଁ ସେଟା ବି ସତ କଥା।
1: ମେଟାଲ ଦାମ ମାନେ ବଢି ଯାଉଛି ବୋଲେ ଆମର କଷ୍ଟମର ମାନେ କିଣିବାର ଲାଗି ସେଟା ମାନେ କଷ୍ଟଲି ହେଇଯିବାର ଲାଗି ନାଇଁ କିଣି ପାରବା। ଆଉ
0: ହୁଁ ହୁଁ
1: ସିଲଭର ଷ୍ଟେନ୍ ଏସବୁ ବ୍ୟବହାର କରୁଛନ୍,
0: ଆଜ୍ଞା ଆଜ୍ଞା।
1: ସେଥିର
0: ଆଉ
1: ଲାଗି ଆମର କୌଣିକ ବୃତ୍ତିଟା ଲୋପ ପାଇଯାଉଛି।
0: ହଁ ହଁ ହଁ
1: ଆଉ
0: ଆପଣଙ୍କର ଅଞ୍ଚଳକେ ଆମେ ଯାଇଛୁ ଆଜ୍ଞା। ମୁଇଁ ବହୁତ ଥର ତ ବ୍ୟକ୍ତିଗତ ଭାବେ ଯାଇଛେ, ସେ ଯେନ୍ ଆମର ସଂକୀର୍ଣ୍ଣ ହେସି ବିନ୍ଧ୍ୟବାସିନୀ ପୂଜା। ଆଚ୍ଛା ଆଚ୍ଛା, ଭଲ ଲାଗ୍ସି ସେ ଯାତ୍ରା ବି, ବହୁତ ବଢ଼ିଆ ଜମକ ଧରସି, ବହୁତ ଲୋକ ଭିଡ଼ ହେସନ୍। ଆଜ୍ଞା ଆଜ୍ଞା, ଆଉ ଘରେ ସବୁ କିଏ କିଏ ଅଛନ୍ ଆଜ୍ଞା?
1: ଘରେ ଅଛନ୍ ଆଜ୍ଞା, ମୋର ସ୍ତ୍ରୀ ଅଛନ୍,
0: ହୁଁ ହୁଁ
1: ଆଉ 2 ଝିଅ, ଯୋଉ ଗୁଟେ ଝିଅ ଗଲାନ ଆମର ମ୍ୟାରେଜ ହେଲାନ, ଆଉ ଗୁଟେ ଝିଅ ଅଛେ ଘରେ ସର୍ଭିସ କହୁଛେ ଟାଟା ମୋଟର ସୋରୁମରେ ସମ୍ବଲପୁରରେ।
0: ଆଜ୍ଞା ଆଜ୍ଞା,
1: ତାପରେ ଆମର ଭାଇ ଭଉଣୀ ସବୁ ତ ବାହାରେ ଅଛନ୍, ସମ୍ବଲପୁର ଅଛନ୍ ଆଜ୍ଞା।
0: ଆଜ୍ଞା,
1: ମୋର ଭାଇଟେ ଅଛେ ବି ସମ୍ବଲପୁରରେ, ସୁଶାନ୍ତ କୁମାର ସାହୁ,
0: ହଁ ହଁ
1: ନାନୀଟେ ବି ଅଛେ ଆଜ୍ଞା ସରୋଜ କୁମାରୀ ସାହୁ, ସେ ବି ସମ୍ବଲପୁରରେ ଅଛେ।
0: ଆଜ୍ଞା ଆଜ୍ଞା, ଯାହା ହଉ, ବହୁତ ଦିନ ପରେ ଆପଣଙ୍କର ସାଙ୍ଗରେ କଥାବାର୍ତ୍ତା ଲାଗିକିରି ବହୁତ ଭଲ ଲାଗ୍ଲା ଆଜ୍ଞା। ଆଉ ଆପଣଙ୍କର ପସନ୍ଦର ଗୀତଟାକେ ଶୁଣିନୁ
1: ଆଜ୍ଞା,
0: ଆଜ୍ଞା।
1: ମୁଁ ତ ଆଜି ଇହାଦେ ସମ୍ବଲପୁରରୁ ଆସିଛେ ଆଜ୍ଞା,
0: ଆଚ୍ଛା ଆଚ୍ଛା,
1: ଆସିକରି ସାଙ୍ଗେ ହେଲୋ ଅନୁରୋଧ କି ଏଟା ଟଚ୍ କଲି।
0: ହଁ, ମାନେ ଆଜି ପୁରା ମାଇଣ୍ଡରେ ବସେଇ ଦେଇଥିଲେ ଯେ ଆଜି ହେଲୋ ଅନୁରୋଧ ଅଛେ, ମାନେ ମୁଇଁ କଲ୍ କର୍ମି ଆଉ ଗୀତ ଶୁଣିବି ବୋଲି, ନାଇଁ କେଁ?
1: କାଲି ସ୍ୱର୍ଣ୍ଣ ଭଉଣୀ ସଙ୍ଗେ ଆମ ସ୍ୱର୍ଣ୍ଣପ୍ରଭା କଲେଜ କଟାପାଲି,
0: ହଁ ହଁ ହଁ
1: କାଲି ସମ୍ବଲପୁରରେ ଆମେ କଥା ହେଇଥିଲୁ ଯେ ସେତିକି ମତେ ରିମାଇଣ୍ଡ କରିଦେଇଥିଲେ, କାଲି ଓଡ଼ିଆ ଅଛି। ମୁଁ କହିଲି ଘରକେ ଗଲେ
0: ହଁ
1: ମୁଁ ଯଦି ଟାଇମ୍ ମିଳିଲା ବୋଲେ କର୍ମି ବୋଲି କରି କହିଥିଲି ତାଙ୍କୁ।
0: ଆଜ୍ଞା ଆଜ୍ଞା, ଯାହା ହଉ, ରେଡ଼ିଓ ପ୍ରତି ଆପଣଙ୍କର, ଆମର ଆକାଶବାଣୀ ସମ୍ବଲପୁର କେନ୍ଦ୍ର ପ୍ରତି ଆପଣମାନଙ୍କର ଏତିକି ଭଲ ପାଇବା ଦେଖିକିରି ଆମକେ ବି ଖୁସି ଲାଗୁଛି ଆଜ୍ଞା। ବହୁତ
1: ଆଉ
0: ବହୁତ
1: ଗୋଟେ କଥା
0: ଧନ୍ୟବାଦ
1: ଆଜ୍ଞା, ଡେଡିକେଟ୍ କରିବେ
0: ଆଜ୍ଞା।
1: ଆଗ ତ ଆପଣଙ୍କୁ କର୍ମା ଆଜ୍ଞା, ଆପଣଙ୍କ ସାଙ୍ଗେ ଆମର
0: ନିହାତି
1: ବନ୍ଧୁ ଦେଖା
0: ନିହାତି
1: ଆଜ୍ଞା, ମାନେ ପରିଚିତ ହେଇଗଲା ହେଲା।
0: ଆଜ୍ଞା
1: ତାପରେ ଆମର ଅଛନ୍ ଘରେ ଆଜ୍ଞା, ସ୍ତ୍ରୀ ଅଛନ୍ କୁତଳନୀ ମ୍ୟାଡ଼ାମ
0: ଆଜ୍ଞା,
1: ଜୀବନ ସାଥୀ,
0: ଆଜ୍ଞା
1: ତାପରେ ଆମର 2 ଝିଅ ଆଜ୍ଞା, ସ୍ୱପ୍ନା ସୋନାଲି,
0: ଆଜ୍ଞା,
1: ନାତିଆ ଅଛେ କାହ୍ନା ଆଜ୍ଞା,
0: ହଁ ହଁ ହଁ
1: ଆଉ ଆମର ନାନୀ ଅଛେ ଆଜ୍ଞା ସମ୍ବଲପୁରରେ, ସରୋଜ କୁମାରୀ ସାହୁ,
0: ହଁ
1: ଭାଇ ସୁଶାନ୍ତ କୁମାର ସାହୁ,
0: ହୁଁ ହୁଁ
1: ଭାଇ ବୋଉ ଦୀପ୍ତି ସାହୁ, ଆଉ ଅଛନ୍ ଆଜ୍ଞା ସମ୍ବଲପୁରରେ ଆମର ଘନିଷ୍ଠ ମାନେ ଦାଦା
0: ଆଜ୍ଞା,
1: ଭେମଚନ୍ଦ ସାହୁ,
0: ହଁ ହଁ
1: ଆମର ଅଛନ୍ ଇନ ଆମର ମାନେ ତାପରେ ସମ୍ବଲପୁରରେ, ତାପରେ ତାଙ୍କର ୱାଇଫ୍ ଅଛନ୍ ଆଜ୍ଞା ପ୍ରଭାତୀ ସାହୁ,
0: ଆଜ୍ଞା ଆଜ୍ଞା
1: ଆଉ ରତନ ନାନୀ ଅଛନ୍ ଆଜ୍ଞା ପାଞ୍ଚଗୋଛିଆ ନ ସମ୍ବଲପୁରରେ,
0: ଆଜ୍ଞା
1: ଏ ନିୟମିତ ଶ୍ରୋତା ଆଜ୍ଞା ବହୁତ
0: ହଁ।
1: ମାନେ ରେଡ଼ିଓ
0: ଆପଣ ଯେତିକି ବନ୍ଧୁବାନ୍ଧବଙ୍କୁ ଡେଡିକେଟ୍ କରୁଛନ୍ତି ଗୀତଟା, ସେମାନଙ୍କୁ ଫୋନ୍ କରିକି ବି କହିବେ ଯେ କାର୍ଯ୍ୟକ୍ରମ ଆମର ଆକାଶବାଣୀ କେନ୍ଦ୍ର ସମ୍ବଲପୁର କେନ୍ଦ୍ରର

0: हेलो,
1: हेलो, वेरी गुड मॉर्निंग, नमस्कार, जय जगन्नाथ स्वामी, जय
0: जय जगन्नाथ स्वामी
1: जगन्नाथ,
0: नयन पथगामी भवतु। मैं भाई आपनकर परिचय देवे।
1: मैं कोराहंडी जिला भवानी पटना जगन्नाथपुर चित्रसेन खबर कहूँ आज्ञा।
0: चित्रसेन भाई, पहला आपनकर लाउड स्पीकर बंद करूँ।
1: नहीं आज्ञा, ठीक है, ये अस्तित्व आज्ञा, ये फोन तो एमती एक आज्ञा।
0: नहीं, लाउड स्पीकर देले इको होछि, आपन सुनी पारुथबे यादे
1: कान
0: इको।
1: करम आज्ञा, मोटा खराब अच्छे आज्ञा,
0: ସେଥିରେ ଆମର ଭଏସ୍ଟା ଠିକ୍ ସେ, ଆପଣଙ୍କର କଥାବାର୍ତ୍ତା ବି ଠିକ୍ ସେ ନାଇଁ ଶୁଭେ କି ଆମର କଥାବାର୍ତ୍ତା ବି ଠିକ୍ ସେ ନାଇଁ ଶୁଭେ।
1: ହଉ ଆଜ୍ଞା, ଭକ୍ତଶାଳ ବ୍ୟବସ୍ଥା ଶୁଣେଇ ଦେବେ ଆଜ୍ଞା।
0: ଭକ୍ତଶାଳ ବେଗର କେମିତି ଶୁଣିବେ?
1: ଜଗବନ୍ଧୁ ହେ ଗୋସାଇ, ଏଇ ଗୀତ ଶୁଣେଇ ଦେବେ ଆଜ୍ଞା।
0: ନିଶ୍ଚୟ ଚିତ୍ରସେନ ଭାଇ, ଆପଣଙ୍କର ପସନ୍ଦର ଗୀତଟାକେ ଶୁଣି ନେବେ।
1: ଆଉ କେନ୍ତା ଅଛନ୍ ଆଜ୍ଞା?
0: ହଁ, ଭଲ ଅଛୁ। ଆପଣ କେନ୍ତା ଅଛନ୍?
1: ହଁ, ବଢିଆ ଅଛନ୍ ଆଜ୍ଞା। ଆଉ ବର୍ଷା ବର୍ଷି କେନ୍ତା ହଉଛି ଆଜ୍ଞା ଆପଣଙ୍କ
0: ବର୍ଷା? ତ
1: ଆଡ଼େ
0: ବର୍ଷା ଋତୁଏ, ମଝା ମଝାତି ବର୍ଷା ଟିକେ ଟିକେ ହଉଛେ। ବାକି କାଲି ରଥଯାତ୍ରା, ରଥଯାତ୍ରା ଲାଗି ଆପଣ ପ୍ରସ୍ତୁତି କେନ୍ତା କରିଛନ୍?
1: ଏଇଟା ଆମର ଭବାନୀପାଟଣା ଜୀବନ ଆଜ୍ଞା।
0: ଆଚ୍ଛା, ଯା ହଉ, ଭବାନୀପାଟଣା ଯାଉନ୍, ରଥଯାତ୍ରା ଦେଖୁନ୍, ଜଗନ୍ନାଥଙ୍କର ଆଶୀର୍ବାଦ ପାଉନ୍, ଆଉ ଆପଣଙ୍କର ପସନ୍ଦର ଗୀତଟାକେ ଶୁଣି ନଉନ୍।
1: ହଉ ଆଜ୍ଞା, ଆଉ ଡେଡିକେଟ୍ କର୍ମା ଆଜ୍ଞା।
0: ହଁ, କରିଦଉନ୍।
1: ପ୍ରଥମେ ଆପଣଙ୍କୁ
0: ଆଜ୍ଞା,
1: ତାପରେ ଆମର କ୍ଷମାସାଗର ସାହୁ, ମନୋଜ ପଟେଲ, ପଙ୍କଜ ମିଶ୍ର, ସୀମାଞ୍ଚଳ ସବର, ନାଗୁ ପାତ୍ର, ଆଉ କରମ ସ୍ୱାମୀ ସାହୁ, ସବଲ କୁମାର ସାହୁ,
0: ଆଜ୍ଞା ଆଜ୍ଞା, ଠିକ
1: ଅଛି,
0: ଆଉ
1: ଲୋକନାଥ ପ୍ରଧାନ,
0: ହଁ ହଁ,
1: ଲୋକନାଥ ସାହୁ,
0: ଆଜ୍ଞା,
1: ଆଉ ଆମର ରାଧାକାନ୍ତ ଭୋଇ,
0: ଠିକ ଅଛି। ଆପଣଙ୍କର
1: ଲିଙ୍ଗରାଜ ମେହେର,
0: ହଁ, ଆମର ସବୁ ଶ୍ରୋତା ଭାଇ ଭଉଣୀ ମାନଙ୍କର ସାଙ୍ଗରେ ମିଶିକିରି ଆପଣଙ୍କର ପସନ୍ଦର ଗୀତଟାକୁ ଶୁଣିଲୁ।
1: ହଉ ଆଜ୍ଞା, ରହିଲି ଆଜ୍ଞା, ନମସ୍କାର, ଜୟ ଜଗନ୍ନାଥ,
0: ନମସ୍କାର।

0: हेलो
1: हेलो आया नमस्कार।
0: नमस्कार ଆଜ୍ଞା, କିଏ କହୁଛନ୍? ପରିଚୟ ଟିକେ ଦେବେ।
1: ଆୟା ମୁଇଁ ମୁରଲୀ ମେର କହୁଥିଲି, ଗାମକୋଟ ବରଗଡ଼ ଜିଲ୍ଲା ବରଗଡ଼ ନ।
0: ମୁରଲୀ ଭାଇ, ଆଜି କେନ୍ ଗୀତ ଶୁଣମା ପହିଲା କହୁନ।
1: ଆଜି ଖୋଲା ମାଣିକ କଥା ଚିତ୍ର ଗୀତଟେ ଦେଇଦେବେ, ଆହା ମୁଁ ନନ୍ଦ କୁଳେ ଗୋବିନ୍ଦ ଗୀତଟା ଜାଣୁଛେ।
0: ଆଚ୍ଛା, ଦେମା ନିଶ୍ଚୟ। ବାକି କେନ୍ତା ଅଛନ୍?
1: ଆୟା ଭଲ ଅଛେ ଆୟା, ଇହାଦେ ତ ଏଇଟା ବର୍ଷା ଆରମ୍ଭ ହେଇଗଲାନ ଇହାଦେ ନ ଆମର ନ।
0: ହଁ, ବର୍ଷା ତ ଦରକାର ଥିଲା ଆଜ୍ଞା। ବହୁତ ଜାଗାର
1: ହଁ
0: ଚାଷୀମାନେ
1: ହଁ
0: ମାନେ
1: ବର୍ଷା
0: ସେଇ
1: ହେଲା ମଝିରେ ଘାଏ ତମେ ଛାଡ଼ି ଦେଇଥିଲା, ଏଇଟା ଫେର ବର୍ଷିଲା ଆଜିକେ
0: ହଁ, ଧାନ ବୁଣି ଦେଇଛନ୍,
1: ତ ଏହା
0: ରୁଆ ବିହିଡ଼ା
1: ଭଲ
0: କରବାର
1: ହେଇଗଲା।
0: ଲାଗି ସଭେ ଅପେକ୍ଷାରେ ଅଛନ୍।
1: ହଁ
0: ବର୍ଷାକେ
1: ଆଜ୍ଞା,
0: ଟାକିକିରି ଅଛନ୍। ବର୍ଷା ନିହାତି ଦରକାର ଥିଲା, ଆଉ ହଉଛେ ବି ଚାଷୀମାନଙ୍କର ଲାଗି ଭଲ ହେ
1: ହଁ ଭଲ ଆଜ୍ଞା, ବର୍ଷା ନାଇଁ ହେଲେ ତାମାନେ ଚାଷ ନାଇଁ ହେଲେ କେନ୍ସି ବେପାର ବି ନାଇଁ ଚଲେ କି ନାଇଁ।
0: ଆଜ୍ଞା ଆଜ୍ଞା। ଆଉ ବର୍ଷା ଦିନେ ତ ବର୍ଷା ବି ହେବାରଟା ସ୍ୱାଭାବିକ ହେ।
1: ହଁ ଆଜ୍ଞା,
0: କେତେ ଲୋକକୁ ସେଟା ଖରାପ ଲାଗୁଥାଇ ପାରେ, ବର୍ଷା ପଚର ପଚର ହଉଛେ ବୋଲି, କିନ୍ତୁ
1: ହଁ ହଁ
0: ବର୍ଷା ହେଲେ ତ
1: ନାଇଁ
0: ଚାଷଟା
1: ବର୍ଷା
0: ହେବା
1: ହେଲେ
0: ଯେ।
1: ତ ଭଲ ଆଜ୍ଞା, ସବୁଆଡ଼େ ତାହେଲେ ଏନ୍ତା ଥଣ୍ଡା ରହିବାର ଆଦ ଗରମ, ଯେନ୍ତା ଗରମ ଲାଗୁଛେ
0: ଆଜ୍ଞା ଆଜ୍ଞା
1: ତାମାନେ ଏନେ କହନ ଇହାଦେ ତାର ଥଣ୍ଡା ପାଗ ହେଲେ ଭଲ ଲାଗ୍ବା।
0: ଆଜ୍ଞା। ଆଉ ରଥଯାତ୍ରା କେନ୍କେ ଭଟଲି ଦେଖି ଯାଉଛନ୍?
1: ହଁ ଭଟ୍ଲି ବି ଯାଏସୁଁ, ଗାଁରେ ବି ଦେଖ୍ସୁଁ।
0: ଗାଁରେ ବି ହେସି?
1: ହଁ ଗାଁରେ ବି ହେସି, ଆମର ଗାଁରେ
0: କେତେ ଜମକ ଧରସି ଯାତ୍ରା?
1: ହଁ ବହୁତ, ଆମ ଦଶମୀ ରଥଯାତ୍ରା ବହୁତ ବଢ଼ିଆ ହେସି ଆମର ଇନ,
0: ହୁଁ।
1: ତାମାନେ ଆମର କୀର୍ତ୍ତନ ପାର୍ଟି ମାନେ ଆସନ୍ ତିନ ଚାର ପାର୍ଟି।
0: ହଁ।

0: हेलो,
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା। କିଏ କହୁଥିଲେ, ପରିଚୟ ଟିକେ ଦେବେ?
1: ହଁ, ମୁଁ ରଞ୍ଜିତ ପ୍ରସାଦ କହୁଥିଲି ଆଜ୍ଞା, ବାମ୍ରା ଜିଲ୍ଲା ସମ୍ବଲପୁର।
0: ରନ୍ଦୀପ ଭାଇ, କେନ୍ ଗୀତ ଶୁଣିବା ପହିଲା କହିଦଉନ୍।
1: ଆମେ ରକ୍ତ ଗୋଲାପ କହିକି ଗୋଟେ ଓଡ଼ିଆ ଚଳଚ୍ଚିତ୍ର ଅଛି,
0: ଆଜ୍ଞା ଆଜ୍ଞା,
1: ସେଥିରେ ଗୋଟେ ଗୀତ ଅଛି ଯେ ମନେ ନାହିଁ ଯେ, ଆପଣଙ୍କର ଗୋଟେ ଭଲଟା ଗୀତ ବାଛିକି ଦେଇଦେବେ ସେଠି।
0: ରକ୍ତ ଗୋଲାପ ନୁ?
1: ହଁ ଆଜ୍ଞା।
0: ଆଚ୍ଛା, ଠିକ୍ ଅଛେ ଭାଇ। ଆଉ
1: ଆଉ
0: କେନ୍ତା ଅଛନ୍?
1: ଆପଣଙ୍କର ଭଲ ଅଛି? ଏବେ ଇଆଡ଼େ ତ ଟିକେ ଟିକେ ହାଲକା ରାତିରେ ବର୍ଷା ହେଇଥିଲା,
0: ହଁ ହଁ
1: ଆଉ ଆପଣଙ୍କ ପ୍ରୋଗ୍ରାମଟା ଭଲ ଲାଗୁଛି, ଲେକିନ୍ ତାକୁ ଆପଣ ରେକର୍ଡିଂ ପ୍ରୋଗ୍ରାମ କରିଦେଲେ ଆଉ ଭଲ ଲାଗ୍ତା ଆଜ୍ଞା।
0: ରେକର୍ଡିଂ ହଉଛି ଯେ, ମାନେ ଏଇଟା ରେକର୍ଡିଂଟା?
1: ଲାଇଭ୍ ନେଇ ମାନେ ରେକର୍ଡିଂ କଲେ
0: ଆଚ୍ଛା,
1: ଅଲଗା ଦିନ କରିକି ତାକୁ
0: ଆଗନୁ ଯେନ୍ତା ଆମେ ରେକର୍ଡିଂ କରିକିରି ପହିଲା ଦିନନୁ ବଜଉଥିଲୁ, ସେନ୍ତା ଆପଣ ଚାହୁଁଛନ୍?
1: ହଁ ହଁ ବା ସେଠି କାଁ ହେବା କି ଅଧିକା ଲୋକ ସେଠି ଯୋଡ଼ି ଯୋଡ଼ି ହେଇପାରିବେ,
0: ଆଜ୍ଞା।
1: ଆଉ ନୂଆ ଶ୍ରୋତା ମତଲବ କାଣ ହଉଛି କି ଲାଇନ୍ ବ୍ୟସ୍ତ ହେବା ଦ୍ୱାରା ବହୁତ ଲୋକର ରିଙ୍ଗ ଆପଣ ଉଠେଇ ନେଇ ପାରବା,
0: ନାଇଁ ଠିକ୍ ହେ, ସେଟା ତ ରେକର୍ଡିଂ କଲେ ବି
1: ସେଥିଲାଗି
0: ସେଇ ଅସୁବିଧାଟା ହେବା। ରନ୍ଦୀପ ଭାଇ, ଆପଣ ବୁଝିବା ଲାଗି ଚେଷ୍ଟା କରୁନ୍। ସେଥିର୍ଲାଗି ଆମେ ହେଲୋ ଅନୁରୋଧ ପହିଲା ଦିନେ କରିଥିଲୁ, ତାପରେ 2 ଦିନ କଲୁ, ଶନିବାର ରବିବାର, ତାପରେ ଓଡ଼ିଆ କଥାଚିତ୍ରକେ ଫେର୍ ସାମିଲ କରିବା ଲାଗି ଏବେ ବୁଧବାର ଦିନ ଫେର୍ କଲୁ। ତାର୍ ସାଙ୍ଗରେ କୃଷି ସଂସାରର ବି କରିଛୁଁ, ଯୁବବାଣୀର କରିଛୁଁ, ଆମର ଘର ସଂସାର କାର୍ଯ୍ୟକ୍ରମରେ ଧୀରେ ଧୀରେ ଆମର କାଣା ହେଉଛେ, ଆପଣମାନଙ୍କର ମନଲାଖି କାର୍ଯ୍ୟକ୍ରମ ଆମେ ବନାବାର୍ ଲାଗି ଚେଷ୍ଟା ପ୍ରୟାସ ଜାରି ରଖିଛୁଁ। ଆଉ ଏଇଟା କାଣା କି, ଆମେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମଟା କଲେ ଗୋଟେ ଅଲଗା ଗୋଟେ ମିଠାସ ଅଛି ତାର। ଠିକ୍ ଅଛି, ଆପଣଙ୍କର ମତାମତଟା ସ୍ୱାଗତ ଯୋଗ୍ୟ ହେ, ଆମେ ଆମର ଉଚ୍ଚ ଅଧିକାରୀମାନଙ୍କର ସାଙ୍ଗରେ କଥାବାର୍ତ୍ତା କର୍ମୁ ଏ ବାବଦରେ, ଆଉ କାଣା ପରିବର୍ତ୍ତନ କରାଯାଇ ପାର୍ବା ଯେ ସେଥିର୍ ଲାଗି ଆମେ ନିହାତି ଧ୍ୟାନ ଦେମୁ। ଆଉ ରଥଯାତ୍ରା ଦେଖି ଯାଉଛନ୍ ଆଜ୍ଞା? ନେଉନ୍। ଠିକ୍ ଠିକ୍, ସମସ୍ତଙ୍କର ସାଙ୍ଗରେ ମିଶିକିରି ଗୀତଟା ଶୁଣି ନଉନ୍। ରନ୍ଦୀପ ଭାଇ, ସମସ୍ତଙ୍କର ସାଙ୍ଗରେ ମିଶିକିରି ଗୀତଟା ଶୁଣି ନଉନ୍, ସମୟ ସରି ଆସିଲାନ। ଠିକ୍ ଠିକ୍।
1: ଆଜ୍ଞା।

0: हेलो अनुरोध।
1: ଶୁଣୁଥିଲେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ, ଆକାଶବାଣୀ ସମ୍ବଲପୁର।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଆଜିର ମୁଖ୍ୟ ଖବର ସାଙ୍ଗେ ମୁଇଁ ବନ୍ଦିତା ମିଶ୍ର। ଆୟୁର୍ବେଦ ସ୍ୱାସ୍ଥ୍ୟସେବାତି ବିଶ୍ୱର ମାନଦଣ୍ଡକେ ଅଧିକା ମଜବୁତ କରିବାର ଲକ୍ଷ୍ୟ ନେଇକରି କାମ କରୁଛି ଆୟୁଷ ମନ୍ତ୍ରଣାଳୟ, କହିଲେ ରାଷ୍ଟ୍ରପତି। ଭାରତ ଓ ବ୍ରିଟେନ୍ ଭିତରେ କାର୍ଯ୍ୟକାରୀ ହେଲା ବ୍ୟାପକ ଅର୍ଥନୈତିକ ବାଣିଜ୍ୟିକ ଚୁକ୍ତିନାମା। ଆଇବା ବଛର ହେବାର୍କେ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଗୁନୁ ଗ୍ରାମାଞ୍ଚଳ ଯୋଗାଯୋଗ ଭିତ୍ତିଭୂମିକେ ବରକସ କରବାର୍ ଲାଗି ଲକ୍ଷ୍ୟ ରଖିଛନ୍ ରାଜ୍ୟ ସରକାର। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟନ ଆଜି ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଆଉ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଆଇବାକାଲ ରଥଯାତ୍ରା ଲାଗି ଶ୍ରୀକ୍ଷେତ୍ର ପୁରୀନେ ରଥ ଓ ବଡ଼ଦାଣ୍ଡ ପ୍ରସ୍ତୁତ। ଉପରବେଳା 4 ବଜେନୁ ମୂଲ ହେବା ରଥ ଘିଚା। ତିନି ରଥ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାର ସାମ୍ନାଥି ରହିଲା ତିନି ରଥ। 2026-27 ଆର୍ଥିକ ବଛର ଲାଗି ରାଇଜେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଆବେଦନ ପ୍ରକ୍ରିୟା ଆଜିଠାନୁ ହେଲା ମୂଲ। ଆଇବା ମାସର 14 ତାରିଖ ତକ୍ ଚାଲବା ଏ ପ୍ରକ୍ରିୟା। ଯୁବପିଢ଼ିର ଦକ୍ଷତା ଓ ଦେଶ ବନାବାର ଦିଗେ ଯୋଗଦାନକେ ସମ୍ମାନ ଜଣାଇକରି ଆଜି ସାରା ପୃଥିନ ପାଳନ କରାଯାଉଛି ବିଶ୍ୱ ଯୁବ ଦକ୍ଷତା ଦିବସ। ପୁରୀ ରଥଯାତ୍ରା ସମୟଥି ଯାତ୍ରୀମାନଙ୍କର ଯିବା ଆସିବାର ସୁବିଧାକେ ଦୃଷ୍ଟିରେ ରଖିକରି ସବୁ ବସ୍ତି ବସ୍ ଭଡ଼ାର ତାଲିକା ଲଗାଯିବା ବୋଲି କହିଲେ ପରିବହନ ମନ୍ତ୍ରୀ। ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ରାଜ୍ୟ ସରକାରଙ୍କର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ତରଫରୁ ଗୋଟିଏ ଖାସ୍ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ। ରାଜ୍ୟରେ ପହିଲା ଶ୍ରେଣୀନୁ 8 ଶ୍ରେଣୀର ସ୍କୁଲ ପାଠପଢ଼ା ବହିର ଛପା ଭୁଲ ହୋଇଥିବାର ମାମଲାଥି ଆଜି ଏସ୍ସିଇଆର୍ଟିର କ୍ରାଇମ୍ବ୍ରାଞ୍ଚ ତରଫରୁ ତଦନ୍ତ ଜାରି। ସମ୍ଭାବ୍ୟ COVID-19 ପରିସ୍ଥିତିକେ ନଜରଥି ରଖିକରି ଭୁବନେଶ୍ୱର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାଥି ହୋଇଯାଇଛି ଗୋଟିଏ ଉଚ୍ଚସ୍ତରୀୟ ବୈଠକ। ବୈଠକଥି ପ୍ରସ୍ତୁତି ଆଉ ଜରୁରୀ ପଦକ୍ଷେପ ବାବଦେ ହେଲା ସମୀକ୍ଷା। ଆଉ ଘୂର୍ଣ୍ଣିବଲୟ ପ୍ରଭାବଥି ରାଇଜେ ଲାଗି ରହିଛେ ବର୍ଷା। ଏବା 24 ଘଣ୍ଟା ଭିତରେ ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ ସହିତ 9ଟା ଜିଲ୍ଲାନ ଜବର ବର୍ଷା ହେବା ବୋଲି ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଏଚ୍ନିର ମୁଖ୍ୟ ଖବର ଇନ ଶେଷ ହେଲା। ଏତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜ ବେଲର 6:05।
0: ଶୁଣିଲି ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଖଞ୍ଜଣି ଭଜନ ଶୁଣନ୍ତୁ, ପରିବେଷଣ କରିଛନ୍ତି ସହଦେବ କାଲୋ ଏବଂ ସାଥୀମାନେ।

ଶେଷ ହେଲା ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଖଞ୍ଜଣି ଭଜନ ଶୁଣୁଥିଲେ, ପରିବେଷଣ କଲେ ସହଦେବ କାଲୋ ଏବଂ ସାଥୀମାନେ। ସାଥୀମାନେ ହେଲେ ଭଗବାନ ଗୁରୁ, ଭୁବନେଶ୍ୱର ପ୍ରଧାନ, ଲକ୍ଷ୍ମଣ ବଗର୍ତ୍ତୀ ଏବଂ ଗିରିଧାରୀ ସାହୁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଯୁବବାଣୀ କାର୍ଯ୍ୟକ୍ରମ।

ହ୍ୟାଲୋ, ହାଏ, ନମସ୍କାର ଶ୍ରୋତା ବନ୍ଧୁ। ଆଜି ପୁଣି ଥରେ କିଛି ଗୀତ, କିଛି ନୂଆ ବିଷୟ ନେଇ ମୁଁ ଆସିଯାଇଛି ଆପଣଙ୍କର ଯୁବବାଣୀ କାର୍ଯ୍ୟକ୍ରମକୁ। ମୁଁ ଅର୍ଥାତ୍ ଆପଣଙ୍କର ପ୍ରିୟ ଯୁବସାଥୀ ପ୍ରିୟା। ଆୟୁଷଃ କ୍ଷଣ ଏକୋପି ସର୍ବରତ୍ନୈର୍ନ ଲଭ୍ୟତେ ନିୟତେ ସେ ବୃଥା ଜେନ ପ୍ରମୋଦଃ ସୁମାହନୋଃ। ଅର୍ଥାତ୍ ସମୟ ହେଉଛି ଧନ ସମ୍ପତ୍ତି ଠାରୁ ଅଧିକ ମୂଲ୍ୟବାନ। ଥରେ ସମୟ ଚାଲିଗଲେ ତା ଆଉ କେବେ ଫେରିଆସେ ନାହିଁ। ତେଣୁ ସମୟକୁ ଠିକ୍ ଭାବରେ ବ୍ୟବହାର କରନ୍ତୁ ଏବଂ ସମୟ ନଷ୍ଟ କରନ୍ତୁ ନାହିଁ। ଆଜିର ଏହି ଦ୍ରୁତ ପରିବର୍ତ୍ତନଶୀଳ ତଥା ପ୍ରତିଯୋଗିତାମୂଳକ ଯୁଗରେ କେବଳ ପୋଥିଗତ ବିଦ୍ୟା କିମ୍ବା ଗୋଟିଏ ଡିଗ୍ରୀ ହାସଲ କରିନେବା ବୋଧହୁଏ ଯଥେଷ୍ଟ ନୁହେଁ। ପାଠପଢ଼ା ସହିତ ହାତରେ କିଛି ଧନ୍ଦାମୂଳକ ଜ୍ଞାନ ବା ବୈଷୟିକ ଦକ୍ଷତା ରହିବା ନିହାତି ଆବଶ୍ୟକ। ଆମ ଗାଁ ଗହଳିର ଚାଷଜମିରୁ ଆରମ୍ଭ କରି ସହରର ବଡ଼ ବଡ଼ କଳକାରଖାନା କିମ୍ବା ଆଇଟି କମ୍ପାନୀ ପର୍ଯ୍ୟନ୍ତ ଯେଉଁଠି ଦେଖିବେ ଜଣେ କୁଶଳୀ ବା ଦକ୍ଷ ଯୁବକର ଚାହିଦା ସବୁବେଳେ ରହିଛି। ଯୁବପିଢ଼ିଙ୍କ ହାତରେ ନିଜସ୍ୱ କୌଶଳ ଥିଲେ ସେ କେବଳ ନିଜ ପାଇଁ ରୋଜଗାରର ବାଟ ଫିଟାଏ ନାହିଁ, ବରଂ ତା ସହ ଜଣେ ଉଦ୍ୟୋଗୀ ସାଜି ଅନ୍ୟକୁ ରୋଜଗାର ଦେବାର କ୍ଷମତା ରଖିଥାଏ। ଏଣୁ ଯୁବମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜୁଲାଇ 15 ତାରିଖକୁ ବିଶ୍ୱ ଯୁବକୌଶଳ ଦିବସ ଭାବେ ପାଳନ କରାଯାଏ। ଏହି ସମସ୍ୟାରେ ପ୍ରଥମ ଥର ପାଇଁ 2014 ଡିସେମ୍ବର 18 ତାରିଖରେ ମିଳିତ ଜାତିସଂଘରେ ଏକ ସାଧାରଣ ସଭା ହୋଇଥିଲା। ଏହାର ମୂଳ ଲକ୍ଷ୍ୟ ହେଉଛି ଯୁବକ ଯୁବତୀମାନଙ୍କୁ ଭବିଷ୍ୟତ ଚାକିରି ବଜାର ପାଇଁ ପ୍ରସ୍ତୁତ କରିବା, ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ମାଧ୍ୟମରେ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା, କେବଳ ଚାକିରି ନୁହେଁ ବରଂ ନିଜେ ଉଦ୍ୟୋଗୀ ହୋଇ ଅନ୍ୟମାନଙ୍କୁ ଚାକିରି ଦେବା ପାଇଁ ସେମାନଙ୍କୁ ଉତ୍ସାହିତ କରିବା। ଆମ ଦେଶ ଭାରତ ବିଶ୍ୱର ସବୁଠାରୁ ବଡ଼ ଯୁବବହୁଳ ଦେଶ। ଯୁବଶକ୍ତି ହିଁ ଆମ ଦେଶର ସବୁଠାରୁ ବଡ଼ ପୁଞ୍ଜି। ଏହି ଶକ୍ତିକୁ ଠିକ୍ ବାଟ ଦେଖାଇବା ପାଇଁ କେନ୍ଦ୍ର ସରକାର ସ୍କିଲ୍ ଇଣ୍ଡିଆ ଯୋଜନା ମାଧ୍ୟମରେ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାଛଡ଼ା ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଦକ୍ଷତା କ୍ଷେତ୍ରରେ ଏକ ନୂଆ ବିପ୍ଳବ ଆସିଛି, ତାହା ହେଲା ସ୍କିଲ୍ଡ ଇନ୍ ଓଡ଼ିଶା। ଏହି ଅଭିଯାନ ମାଧ୍ୟମରେ ରାଜ୍ୟରେ ଆଇଟିଆଇ ଏବଂ ପଲିଟେକ୍ନିକ୍ ଛାତ୍ରଛାତ୍ରୀମାନଙ୍କୁ ଆଧୁନିକ ତାଲିମ ଦିଆଯାଉଛି। ଶେଷରେ ଶ୍ରୋତାବନ୍ଧୁ, ଯୁବଶକ୍ତି ହେଉଛି ଦେଶର ପ୍ରକୃତ ସମ୍ପଦ। ଯଦି ସେମାନଙ୍କୁ ସଠିକ୍ ଉପଯୁକ୍ତ କୌଶଳ ଶିକ୍ଷା ଦିଆଯାଏ ତେବେ ଦେଶରୁ ଦାରିଦ୍ର୍ୟ ଓ ବେକାରୀ ସମସ୍ୟା ସମ୍ପୂର୍ଣ୍ଣ ରୂପେ ଦୂର ହୋଇପାରିବ। ଏହି ଦିବସ ଆମକୁ ମନେ ପକାଇ ଦିଏ ଯେ କୌଶଳ ହିଁ ସଫଳତାର ଚାବିକାଠି। ତାହେଲେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ଏକ ଗୀତ।

ଶ୍ରୋତାବନ୍ଧୁ, ଏହି ଗୀତଟି ଗାଇଛନ୍ତି କବିତା କୃଷ୍ଣମୂର୍ତ୍ତି, ଅଲକା ୟାଗ୍ନିକ ଅମିତ, କଥାଚିତ୍ର କଭି ଖୁସି କଭି ଗମ୍, ସଙ୍ଗୀତ ଯତୀନ ଲଲିତ, ଗୀତ ରଚନା ସମୀର।

ଶ୍ରୋତାବନ୍ଧୁ, ଆକାଶବାଣୀ ସମ୍ବଲପୁରର ଯୁବବାଣୀ ତରଫରୁ ସାପ୍ତାହିକ ନିଯୁକ୍ତି ସୂଚନାର ଏକ ନୂତନ କାର୍ଯ୍ୟଶୃଙ୍ଖଳା ଆରମ୍ଭ ହୋଇଛି। ଏଥିରେ ଆମେ ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ପାଇଁ ଆବଶ୍ୟକ ନିଯୁକ୍ତିର ସୂଚନା ପ୍ରଦାନ କରୁଛୁ। କାଉନ୍ସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ଦୁର୍ଗାପୁରଠାରେ ଟେକ୍ନିସିଆନ୍ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏଥିରେ ଫିଟର, ଇଲେକ୍ଟ୍ରିସିଆନ୍ ଏବଂ ମେକାନିଷ୍ଟ ଭଳି ବିଭିନ୍ନ ପଦ ପାଇଁ ମୋଟ 27 ପଦବୀ ଖାଲି ରହିଛି। ଏହି ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନ ବିଷୟ ସହ ଦଶମ ଶ୍ରେଣୀରେ ଅତି କମ୍ରେ 55% ମାର୍କ ରଖି ପାସ୍ କରିଥିବା ଆବଶ୍ୟକ। ଏଥିସହ ସମ୍ପୃକ୍ତ ଆଇଟିଆଇ ସାର୍ଟିଫିକେଟ୍ ରହିବା ଦରକାର। ପ୍ରାର୍ଥୀଙ୍କ ବୟସ 18-28 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଏଥିରେ ମାସିକ ଦରମା ପ୍ରାୟ 39,000 ଟଙ୍କା ରହିବ। ଆବେଦନର ଶେଷ ତାରିଖ ହେଉଛି 2026 ଅଗଷ୍ଟ ମାସର 3 ତାରିଖ। ଅଧିକ ସୂଚନା ପାଇଁ ପ୍ରାର୍ଥୀମାନେ www.cmeri.res.in ୱେବ୍ସାଇଟ୍ରେ ଯାଇ ଦେଖିପାରିବେ। ଦ୍ୱିତୀୟ ନିଯୁକ୍ତି ସୂଚନାଟି ହେଉଛି ଏନ୍ଟିପିସି ଲିମିଟେଡ୍ରେ ଆସିଷ୍ଟାଣ୍ଟ କେମିଷ୍ଟ ଟ୍ରେନି ପଦବୀ ପାଇଁ ନିଯୁକ୍ତି ସୁଯୋଗ ଆସିଛି। ଏଥିରେ ମୋଟ 40 ପଦବୀ ରହିଛି। ଏହି ପଦବୀ ପାଇଁ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କେମିଷ୍ଟ୍ରିରେ ଅତି କମ୍ରେ 60% ମାର୍କ ସହ ଏମ୍ଏସ୍ସି ହାସଲ କରିଥିବା ଆବଶ୍ୟକ। ପ୍ରାର୍ଥୀଙ୍କ ବୟସ 27 ବର୍ଷରୁ ଅଧିକ ହୋଇନଥିବ। ଟ୍ରେନିଂ ସମୟରେ ପ୍ରାରମ୍ଭିକ ମାସିକ ଦରମା ପ୍ରାୟ 30,000 ଟଙ୍କା ରହିବ। ଇଚ୍ଛୁକ ପ୍ରାର୍ଥୀମାନେ ଅଧିକ ବିବରଣୀ ପାଇଁ ଅନ୍ଲାଇନ୍ ମାଧ୍ୟମରେ career.ntpc.co.in ରେ ସୂଚନା ପାଇପାରିବେ। ଆପଣଙ୍କ ପାଇଁ ପରବର୍ତ୍ତୀ ସୂଚନାଟି ହେଉଛି ଏକ ନାମଲେଖା ସୂଚନା। ଭାରତ ସରକାରଙ୍କ ଅଧୀନରେ ଥିବା ଏମ୍ଏସ୍ଏମ୍ଇ ଟେକ୍ନୋଲୋଜି କେନ୍ଦ୍ର ଭୋପାଳରେ 2026-27 ଶିକ୍ଷାବର୍ଷ ପାଇଁ ଡିପ୍ଲୋମା କୋର୍ସରେ ନାମଲେଖା ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଠାରେ ଟୁଲ୍ ଆଣ୍ଡ ଡାଏ ମେକିଂ ଏବଂ ମେକାଟ୍ରୋନିକ୍ସ ବିଷୟରେ 3 ବର୍ଷର ଡିପ୍ଲୋମା କରାଯାଉଛି। ପ୍ରତ୍ୟେକ ବିଷୟ ପାଇଁ 60 ଲେଖାଏଁ ସିଟ୍ ଉପଲବ୍ଧ ଅଛି। ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ଭାବରେ ପ୍ରାର୍ଥୀମାନେ ଗଣିତ ଏବଂ ବିଜ୍ଞାନ ବିଷୟ ସହିତ ଦଶମ ଶ୍ରେଣୀ ପାସ୍ କରିବା ଆବଶ୍ୟକ। ନାମଲେଖା ପାଇଁ କାଉନ୍ସେଲିଂ ପ୍ରକ୍ରିୟା ମଧ୍ୟପ୍ରଦେଶ ସରକାରଙ୍କ dt.mponline.gov.in ୱେବ୍ସାଇଟ୍ ମାଧ୍ୟମରେ କରାଯିବ। ସିଏଲ୍ସି ପ୍ରକ୍ରିୟା ପାଇଁ ଅନ୍ଲାଇନ୍ ପଞ୍ଜୀକରଣ 2026 ଜୁଲାଇ 4 ତାରିଖରୁ ଆରମ୍ଭ ହୋଇଛି ଏବଂ ଏହାର ଶେଷ ତାରିଖ ହେଉଛି ଅଗଷ୍ଟ 12 ତାରିଖ। ଅଧିକ ବିବରଣୀ ପାଇଁ ଆଗ୍ରହୀ ଛାତ୍ରଛାତ୍ରୀମାନେ msmetcbhopal.org ଯାଇ ଦେଖିପାରିବେ। ଆପଣମାନଙ୍କ ପାଇଁ ପରବର୍ତ୍ତୀ ନିଯୁକ୍ତି ସୂଚନା। ଆସାମ ଭ୍ୟାଲି ଫର୍ଟିଲାଇଜର ଆଣ୍ଡ କେମିକାଲ କମ୍ପାନୀ ଲିମିଟେଡ୍ରେ ନିଯୁକ୍ତି ଆସିଛି। ଏଠାରେ ଚିଫ୍ ଫାଇନାନ୍ସିଆଲ ଅଫିସର CFO ବା ମୁଖ୍ୟ ଅର୍ଥ ଅଧିକାରୀ ପଦବୀ ପାଇଁ ଗୋଟିଏ ଖାଲି ସ୍ଥାନ ରହିଛି। ଶିକ୍ଷାଗତ ଯୋଗ୍ୟତା ଭାବରେ ପ୍ରାର୍ଥୀ ହେଲେ CA, CMA କିମ୍ବା ଅତି କମ୍ରେ 60% ମାର୍କ ସହିତ ଫାଇନାନ୍ସରେ 2 ବର୍ଷର ରେଗୁଲାର MBA କରିଥିବା ଆବଶ୍ୟକ। ଏହା ସହିତ ସମ୍ପୃକ୍ତ କ୍ଷେତ୍ରରେ ଅତି କମ୍ରେ 25 ବର୍ଷର କାର୍ଯ୍ୟ ଅଭିଜ୍ଞତା ଥିବା ଦରକାର। ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା 53 ବର୍ଷ ରଖାଯାଇଛି। ଏହି ପଦବୀ ପାଇଁ ବାର୍ଷିକ ଦରମା ପ୍ରାୟ 38,00,000 ଟଙ୍କା ରହିବ। ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା 2026 ଜୁଲାଇ 7 ଆରମ୍ଭ ହୋଇ ଜୁଲାଇ 27 ପର୍ଯ୍ୟନ୍ତ ଚାଲିବ। ଅଧିକ ବିବରଣୀ ପାଇଁ jobs.avfccl.net.in ୱେବ୍ସାଇଟ୍ରେ ସୂଚନା ପାଇପାରିବେ। ତେବେ ଆସନ୍ତୁ ନା ଶ୍ରୋତାବନ୍ଧୁ, ଟିକିଏ ଗୁଣୁଗୁଣେଇ ହେବା। କଣ୍ଠଶିଳ୍ପୀ ସାଧନା, ସୁଜାତା, ଉଦିତ, ସୋନୁ, ଶଙ୍କର ମହାଦେବନ, କଥାଚିତ୍ର କଲ୍ ହୋନା ହୋ, ସଙ୍ଗୀତ ଶଙ୍କର ଏହସାନ ଲୟ, ଗୀତ ରଚନା ଜାଭେଦ ଅଖ୍ତର।

ଆରେ ଆରେ ଶ୍ରୋତା ବନ୍ଧୁ, ମୁଁ ତ ଆଉ ଟିକିଏ କ'ଣ କହିଥାନ୍ତି, କିନ୍ତୁ ଘଡ଼ି କହୁଛି ଯୁବବାଣୀର ସମୟ ତ ଏତିକି। ହେଲେ ଦୁଃଖ କରନ୍ତୁନି, ମୁଁ ମାନେ ଆପଣଙ୍କର ପ୍ରିୟର ପ୍ରିୟା ପୁଣି ଥରେ ଆସିବ ଆପଣଙ୍କର ଯୁବବାଣୀ କାର୍ଯ୍ୟକ୍ରମକୁ। ହଉ ରହୁଛି, ଚଲୋ ବାଏ ବାଏ, ନମସ୍କାର।

ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:10 ଶୁଣିପାରିବେ ଓଡ଼ିଆ ଲଘୁ ସଙ୍ଗୀତ ଉଜ୍ଜଳ ଆମ ଦେଶରେ ରିଲେ କରିବ ଆକାଶବାଣୀ କଟକରୁ। ସନ୍ଧ୍ୟା 6:30 ରାତି 7:02 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, 7:25 ଜିଲ୍ଲା ହାଲଚାଲ ରିଲେ କରିବ ଆକାଶବାଣୀ କଟକରୁ। 7:30 କୃଷି ସଂସାର କାର୍ଯ୍ୟକ୍ରମରେ ରହିଛି ଚାଷୀଙ୍କ ସହିତ ସାକ୍ଷାତକାର। ରାତି 8:00 ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କ ସହିତ ସାକ୍ଷାତକାର ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:15 ଭକ୍ତିଗୀତ, 8:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ କଣ୍ଠ ସଙ୍ଗୀତ ଶୁଣିବେ, ପରିବେଷଣ କରିବେ ପଣ୍ଡିତ ସିଆରାମ ତିୱାରୀ। ସ୍ପଟଲାଇଟ୍ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ ରାତି 9:15। ରାତି 9:30 ଶୁଣିପାରିବେ ସମ୍ବଲପୁରୀ ନାଟକ ଅନ୍ମନସିଆ, ରଚନା ସରୋଜ କୁମାର ଦାସ, ନିର୍ଦ୍ଦେଶନା ପଞ୍ଚାନନ ମିଶ୍ର, ପରିବେଷଣ ସ୍ୱର ସମ୍ବଲପୁରର କଳାକାରମାନେ। ରାତି 10:30 ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିଲା ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଶୁଣନ୍ତୁ ଆଗାମୀକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:30ରେ ଆଜିର ଭାବନା ଉପସ୍ଥାପନା ଜି ସାଇକ୍ରିଷ୍ଣା। ସ୍ୱାସ୍ଥ୍ୟ ସୂଚନା ସକାଳ 7:10ରେ ଦାନ୍ତ ପୋକ ଖାଏ କାହିଁକି ଏ ସମ୍ପର୍କରେ କହିବେ ଡାକ୍ତର ପ୍ରଶାନ୍ତ କୁମାର ସ୍ୱାଇଁ। ସକାଳ 7:30ରେ ନୀଳାଚଳ ଧାମ ପୁରୀଠାରେ ଅନୁଷ୍ଠିତ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:30ରେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ସ୍ୱରୋଦ୍ବାଦନ ଶୁଣିବେ ପରିବେଷଣ କରିବେ ପଣ୍ଡିତ ବ୍ରିଜ ନାରାୟଣ। ରାତି 10:00ରେ ଗୀତିନାଟ୍ୟ ଶ୍ରୀଗୁଣ୍ଡିଚା, ରଚନା ଏବଂ ପ୍ରଯୋଜନା ଶାରଦା ପ୍ରସନ୍ନ ନାୟକ, ସଙ୍ଗୀତ ଭୁବନେଶ୍ୱର ମିଶ୍ର। ଏଥିଲା ଆଗାମୀକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଥମ ଗୀତଟି ଦ୍ୱୈତକଣ୍ଠରେ ଗାଇଛନ୍ତି ହ୍ୟୁମାନେଶ ସାଗର ଏବଂ ଅସୀମା ପଣ୍ଡା। ଗୀତ ରଚନା ଶୁଭ କୁମାର ଦାସ, ସଙ୍ଗୀତ ବୈଦ୍ୟନାଥ ଦାସ।

ଏଥର କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଦ୍ୱୈତକଣ୍ଠରେ ଗାଇଛନ୍ତି ହୁମାନେଶ ସାଗର ଏବଂ ଅସୀମା ପଣ୍ଡା। ଗୀତ ରଚନା ଅଭୟ କୁମାର ମହାନ୍ତି, ସଙ୍ଗୀତ ସୁଭ୍ରଜିତ ମହାନ୍ତି।

ଶ୍ରୋତାମାନେ ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଥର ଶୁଣନ୍ତୁ, କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା, ଗୀତ ରଚନା ସୁମନ୍ତ କୁମାର ଦାସ, ସଙ୍ଗୀତ ସୁମିତ ଦୀକ୍ଷିତ।

କାର୍ଯ୍ୟକ୍ରମ ଶେଷରେ ଦ୍ୱୈତକଣ୍ଠରେ ଗାଇଛନ୍ତି ଦୀପ୍ତିରେଖା ପାଢ଼ୀ ଏବଂ ଶୁଭଲକ୍ଷ୍ମୀ ଦାସ। ଗୀତ ରଚନା ନର୍ମଦା ସାହୁ, ସଙ୍ଗୀତ ଦେବକୃପା ମିଶ୍ର ଏବଂ ଗୌରବ କୁମାର।

ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ଏବଂ ତା ପରେ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ଏବଂ ଆଜିର ପ୍ରସଙ୍ଗ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆକାଶବାଣୀ ବାରିପଦା କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମର ଏକ ନୂତନ ଅଧ୍ୟାୟକୁ ସ୍ୱାଗତ କରୁଛି ମୁଁ ସତ୍ୟାନନ୍ଦ ସେଜପଡ଼ା। ଆମ ଦେଶ ଭାରତବର୍ଷ ହେଉଛି ଏକ କୃଷି ପ୍ରଧାନ ଗ୍ରାମବହୁଳ ଦେଶ, ତେଣୁ ଜାତିର ପିତା ମହାତ୍ମା ଗାନ୍ଧୀ କହିଛନ୍ତି ଗାଁ ହସିଲେ ଦେଶ ହସିବ। ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅନ୍ତର୍ଗତ ଗୌରମା ପଞ୍ଚାୟତର ଦିଗାରିଓସ୍ତିଆ ଗାଁର ଗ୍ରାମବାସୀମାନଙ୍କ କଥା ଶୁଣିବା, ଯେଉଁମାନେ କି ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମକୁ ଆପଣେଇଛନ୍ତି।
1: ନମସ୍କାର, ମୋ ନାମ ହେଉଛି ଗୋପାଳ ଚନ୍ଦ୍ର ପ୍ରଧାନ, ସାକିନ ଦିଗାରିଓସ୍ତିଆ, ପୋଷ୍ଟ ଦିଗାରିଓସ୍ତିଆ, ବ୍ଲକ କୁଳିଅଣା।
2: ଆପଣ କଣ ପରିବର୍ତ୍ତନ ଦେଖୁଛନ୍ତି ବର୍ତ୍ତମାନ, ସେଇଟା ଆପଣ କେମିତି ଅନୁଭବ କରୁଛନ୍ତି?
1: ମୁଁ ଅନୁଭବ କରୁଛି, କିଛି ଦିନ ପୂର୍ବରୁ ତ ଆମର କଚା ରାସ୍ତା ଥିଲା, ପକ୍କା ରାସ୍ତା ହେଇଯାଇଛି ଏବଂ ପୋଖରୀ ଚାରିକଡ କଂକ୍ରିଟ ହେଇଯାଇଛି, ପାହାଚ ହେଇଛି, ଗାଧୁଆ ପାଧୁଆ କରିବା ପାଇଁ ପାହାଚ ଉଲି ଉଲି କୁ ଲୋକ ଯିବେ, କଚରା ନାହିଁ, ଘରେ ଘରେ ପାଇଖାନା ସରକାର ତରଫରୁ ହେଇଯାଇଛି, ଆଉ ସମସ୍ତେ ସେ ପାଇଖାନା ବ୍ୟବହାର କରୁଛନ୍ତି। ଦେଖୁଛି ସବୁ ପରିଷ୍କାର ପରିଚ୍ଛନ୍ନ ଅଛି, ଗାଁ ରାସ୍ତା ସବୁ କଂକ୍ରିଟ ହେଇଯାଇଛି, କୌଣସି ମଇଳା କୌଣସି ରାସ୍ତାରେ ପଡ଼ି ନାହିଁ, ଆଉ ସବୁ ଠିକ ଅଛି। ଆଉ
0: ଧନ୍ୟବାଦ।

0: ମୁଁ ଶମ୍ଭୁନାଥ କର, ଗ୍ରାମ ଦିଗାରୀ ଅସ୍ତିଆ, ଥାନା କୁଳିଆଣା, ବ୍ଲକ କୁଳିଆଣା।
1: ଆଗରୁ ଯେମିତି ଏ ଗାଁ ଥିଲା
0: ବର୍ତ୍ତମାନ ସାର୍ ବହୁତ ପରିବର୍ତ୍ତନ ହେଇଗଲାଣି, ଆଉ ଗାଁ ଗଣ୍ଡା ସେ ଆଗ ଭଳିଆ ଧୂଳି ଦୂଷଣ ନାହିଁ, ଏଇନା ପିଚ ହେଇଯାଇଛି ସବୁ, ଆଉ ପକ୍କା ରାସ୍ତା, ଆଉ ଗାଁ ଗହଳିରେ ପାଇଖାନା ପାଇଁ ଯିବା ପାଇଁ ଅସୁବିଧା ନାହିଁ, ସମସ୍ତେ ପାଇଖାନା ବ୍ୟବହାର କରୁଛନ୍ତି, ମା ଭଉଣୀ ମାନଙ୍କୁ ମଧ୍ୟ ଅସୁବିଧା ନାହିଁ, ସମସ୍ତେ ଖୁସିରେ ଅଛନ୍ତି। ଆଉ
2: ଧନ୍ୟବାଦ।

0: ଆସନ୍ତୁ ଏଇ ଦିଗାରୀ ଗୋଷ୍ଠିଆର ଯୋଉ ଆଶା ଦିଦି ଅଛନ୍ତି ତାଙ୍କ ମୁହଁରୁ ଦିବତ ଶୁଣିବେ। ଆଜ୍ଞା ନମସ୍କାର।
1: ନମସ୍କାର, ମୋ ନାଁ ହଉଛି କଳାବତୀ ତରେଇ, ମୋ ଘର ହଉଛି ଦିଗାରୀ ଗୋଷ୍ଠିଆ, ମୁଁ ହଉଛି ଦିଗାରୀ ଗୋଷ୍ଠିଆ ଓ ଜାମଦା ଦୁଇଟା ଗାଁର ମିଶିକି ଆଶା ଦିଦି।
0: ତ ଯେତେବେଳେ ଆପଣ ପ୍ରଥମେ ଏଇ ଆଶା ଦିଦି ହେଇଥିଲେ ସେତେବେଳେ ସ୍ୱଚ୍ଛତା କେମିତି ଥିଲା?
1: ସେତେବେଳେ ସାର୍ ପାଇଖାନା ଘର ଘର ନଥିଲା, ସେ ପଡ଼ିଆକୁ ଯାଇକି ନଦୀ ପୋଖରୀ ବି ମଳତ୍ୟାଗ କରିବା ପାଇଁ ଯାଉଥିଲେ। ସେତେବେଳେ ତ ହସ୍ପିଟାଲ ଆଶା ଦିଦି ନଥିଲେ, ହସ୍ପିଟାଲକୁ ଡେଲିଭରି କରିବା ପାଇଁ ବି ଯାଉନଥିଲେ। ଆଉ ଏବେ ହସ୍ପିଟାଲକୁ ପ୍ରସବ କରିବା ପାଇଁ ଆଶା ଦିଦି ସହିତ 102 ଗାଡ଼ିରେ ନେଇକି ଯାଉଛି। ସାର୍ ସେତେବେଳେ ପାଇଖାନା ନଥିଲା, ଏବେ ଘର ଘର ବୁଲି ବୁଝେଇ ଅଙ୍ଗନବାଡ଼ି ଆଶା ସବୁ ମିଶିକି ବୁଲି ବୁଲି ଘର ଘର ବୁଝେଇ ପାଇଖାନା ବ୍ୟବହାର କରିବା ପାଇଁ, ଝାଡ଼ା ନ ଯିବା ପାଇଁ, ବାହାର ନଦୀ ପୋଖରୀକୁ ନ ଯିବା ପାଇଁ ଘର ଘର ପାଇଖାନା ବ୍ୟବହାର କରିବା ପାଇଁ ଆମେ କହିଛୁ। ଆମେ ଘର ଘର ବୁଲି ଏବେ ହେଲୋଜିନ ବଟିକା, ORS, ଜନ୍ମରୁ 5 ବର୍ଷ ଶିଶୁ ଜିଙ୍କ ଟାବ୍ଲେଟ ଘର ଘର ବୁଲିକି ଦେଇଛୁ। ଯାହା ହଉ, ସରକାରଙ୍କ ତରଫରୁ ଏବେ ସ୍ୱଚ୍ଛ ଭାରତ କାର୍ଯ୍ୟ ସୁନ୍ଦର ଭାବରେ ଚାଲୁଅଛି।
0: ଧନ୍ୟବାଦ।
2: ଆଜ୍ଞା ନମସ୍କାର, ମୋ ନାଁ ସନ୍ଧ୍ୟାରାଣୀ ଦଳେଇ, ମୁଁ ହଉଛି ଗୌଡ଼ର୍ମା ଜିପିର ସମିତି ସଭ୍ୟ। ଆମର ଏଠି 13 ୱାର୍ଡ ଅଛି, 13 ୱାର୍ଡରେ ସବୁ ଗାଁରେ ସମସ୍ତଙ୍କ ଘରେ ପ୍ରାୟ ପାଇଖାନା ଅଛି, ଆଉ କେହି ଲୋକ ବାହାରକୁ ପାଇଖାନା ଯାଆନ୍ତି ନାହିଁ। ଆଗ ଅପେକ୍ଷା ଏବେ ବହୁତ କିଛି ପରିବର୍ତ୍ତନ ହୋଇଛି, ସବୁଆଡ଼େ ପକ୍କା ରାସ୍ତା ହୋଇଛି, ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ରହିଛି, ସବୁ ଗାଁ ଗଳି ସବୁ ଜାଗାରେ ଟିବେଲ କୂଅ ସବୁ କିଛି ବ୍ୟବସ୍ଥା ଅଛି। ଯାହା ହଉ, ଆଗ ଅପେକ୍ଷା ଆମ ଗାଁରେ ବହୁତ କିଛି ପରିବର୍ତ୍ତନ ହୋଇଛି, ରୋଗ ବୈରାଗ ମଧ୍ୟ କମିଯାଇଛି, ଏଇଟା ହିଁ ବିଶେଷ ପରିବର୍ତ୍ତନ।
0: ଧନ୍ୟବାଦ।

0: ନାମ ହେଲା ତ୍ରିଲୋଚନ କର ସାକିନ ଗୌଡ଼ରମା ବ୍ଲକ କୁଳିଅଣା ଜିଲ୍ଲା ମୟୂରଭଞ୍ଜ।
1: ଏଇ ଯୋଉ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ବର୍ତ୍ତମାନ ଚାଲିଛି,
0: ଏଇ ସ୍ୱଚ୍ଛ ଭାରତ ଅଳିଆ ଅବର୍ଜନା କଲେ ଗାଁରେ ବହୁତ ଅସୁବିଧା ହବ, ସେଥିପାଇଁ ସମସ୍ତଙ୍କୁ ବୁଝେଇବା ଦ୍ୱାରା ସମସ୍ତେ ବୁଝିଗଲେଣି। ଅସୁବିଧା ଆମର ଏତେ ନାହିଁ, ଘରେ ଘରେ ପାଇଖାନା ହେଇଗଲା, ନଈ ନାଳକୁ ଝାଡା ଯାଉନାହାନ୍ତି, ଘରେ ସବୁ ପାଇଖାନା ଗାଧୁଆ ଘର ସବୁ ହେଇଯାଇଛି ଆଉ।

0: ସୁବିଧା କିଛି ନାହିଁ।
1: ଯେତେବେଳେ ଆପଣ ଛୋଟ ଥିଲେ ସେତେବେଳର ପରିବେଶ?
0: ଛୋଟବେଳେ ରାସ୍ତାଘାଟ ବହୁତ ଅସନା ଥିଲା, ଯିବା ଆସିବା କରିବା ପାଇଁ ଗାଡ଼ି ଗୋଟେ ଯିବାବେଳେ ଆମେ ଆମେ ଅଡ଼େଇ ହେଇପାରୁନଥିଲୁ। ଗୋଟେ ଯଦି ମୋଟର ସାଇକେଲ ଆସିଲା ଆମେ ସାଇକେଲରେ ବି ମାନେ ଅଡ଼େଇ ହେଇନଥିଲୁ। ଏଇନା ରାସ୍ତା ବି ବହୁତ ବଢ଼ିଆ ପରିଷ୍କାର ହେଇଯାଇଛି, ସବୁ ରାସ୍ତା ପିଚୁ ହେଇଗଲାଣି। ଏଇ ଯେ ବୁଢ଼ାବଳଙ୍ଗ ନଦୀ ଉଲ ବି ହେଇଗଲାଣି, ସେପାରକୁ ଯିବା ପାଇଁ ଜଙ୍ଗଲକୁ ଯିବା ପାଇଁ ବି ଅସୁବିଧା କିଛି ନାହିଁ, ଆମେ ଗାଡ଼ି ନେଇକି ବି ପହଞ୍ଚି ଯାଉଛେ। ବର୍ତ୍ତମାନ ଆମର ସବୁଟା ସୁବିଧା ହେଇଛି, 108 ହେଇଯାଇଛି, ସାଙ୍ଗେ ସାଙ୍ଗେ ଫୋନ ମାରିଲା ମାନେ 108 ଗାଡ଼ି ଆସିଯାଉଛି, ହସ୍ପିଟାଲ ନେଇଯାଉଛି, ଅସୁବିଧା କିଛି ନାହିଁ।
1: ଧନ୍ୟବାଦ।

0: ମୁଁ ହଉଛି ହାଡ଼ିବନ୍ଧୁ କର। ଆମ ଗାଁ ହଉଛି ଦିଗରେସିଆ, ଗ୍ରାମ ପଞ୍ଚାୟତ ଗୌଡ଼ମା ଏବଂ ବ୍ଲକ ହଉଛି କୁଳିଅଣା।
1: ଆଗରୁ ଯେମିତି ଏଇ ଗାଁ ଦିଗାରିଗସ୍ତିଆ ଯେମିତି ଥିଲା ଆଉ ବର୍ତ୍ତମାନ ଯେମିତି ଅଛି, ଆ ଭିତରେ ଆପଣ କଣ ଫରକ ଅନୁଭବ କରୁଛନ୍ତି?
0: ଏବେଠୁ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହେଲାଣି, ଆଗ ଅପେକ୍ଷା ବହୁତ ପରିବର୍ତ୍ତନ ହେଇଯାଇଛି। ପରିବର୍ତ୍ତନ ମାନେ ହଉଛି ଏଇଆ ଯେ, ଯେମିତିକି ଆଗ ଭଳି ଲୋକମାନେ ପଡ଼ିଆ ଝଡ଼ିଆ ବାହାରେ ମଳତ୍ୟାଗ କରୁଥିଲେ, ଆଉ ମଳତ୍ୟାଗ ବାହାରେ କରୁନାହାନ୍ତି। ସ୍ୱଚ୍ଛ ଭାରତ ମିଶନରେ ସାମିଲ ହେଇ ପ୍ରତ୍ୟେକ ଘର ପାଖରେ ଶୌଚାଳୟଟିଏ ହେଇଯାଇଛି। ମା ଭଉଣୀମାନେ ଶୌଚାଳୟ ବ୍ୟବହାର କରୁଛନ୍ତି, ଶୌଚାଳୟକୁ ଗଲାବେଳେ ପାଦରେ ଚପଲ ମାଡ଼ିକିରେ ଯାଉଛନ୍ତି, ଆସିଲା ପରେ ପରେ ଖାଇବା ଆଗରୁ, ଖାଇସାରିଲା ପରେ ପରେ ପ୍ରତ୍ୟେକ ଥର ହାତରେ ସାବୁନ ଲଗେଇକି ପରିଷ୍କାର କରି 6 ପଦ୍ଧତିରେ ହାତ ଧୁଆଧୁଇ କଲା ପରେ ଆମେ ଅନୁଭବ ଯାହା କରୁଛୁ ଯେ ଅନେକ ରୋଗ ବୈରାଗ ଦାଉରୁ ଆମେ ସୁସ୍ଥତା ଅନୁଭବ କରୁଛୁ।
1: ପାନୀୟ ଜଳର ବ୍ୟବସ୍ଥାରେ କିଭଳି ସ୍ୱଚ୍ଛତା ଆସିଛି?
0: ପାନୀୟ ଜଳର ବ୍ୟବସ୍ଥା ଏବେ ଆମେ ସମସ୍ତେ ନଳକୂଅ ପାଣି ପିଉଛନ୍ତି। ନଳକୂଅ ଅବଶ୍ୟ 2-3 ଗାଁରେ ହେଇଯାଇଛି, ତଥାପି ଯେଉଁମାନଙ୍କର ନଳକୂଅ ନାହିଁ ସେମାନେ କୂଅ ଗୁଡ଼ାକରେ ବି ବ୍ଲିଚିଂ ପାଉଡର ପକାଉଛନ୍ତି, ନହେଲେ କ୍ଲୋରିନ୍ ବଟିକା ବ୍ୟବହାର କରୁଛନ୍ତି, ହେଲୋଜେନ୍ ବଟିକା ବ୍ୟବହାର କରୁଛନ୍ତି, ଯାହାଫଳରେ ବିଗତ ଦିନମାନଙ୍କରେ ଯେଉଁ ତରଳ ଝାଡ଼ା ବାନ୍ତି ହେଉଥିଲା, କମସେ କମ୍ ସେହି ରୋଗ ବୈରାଗ ଦାଉରୁ ଆମେ ଏବେ ସୁସ୍ଥତା ଅନୁଭବ କରୁଛନ୍ତି, ସେ ରୋଗ ଆଉ ଏବେ ଏଠି ଦେଖାଯାଉ ନାହିଁ। ଯେବେଠୁ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହେଲାଣି, ପ୍ରାୟ ପ୍ରତ୍ୟେକ ଘର ପାଖରେ ଶୌଚାଳୟଟିଏ କମସେ କମ୍ ହେଇଯାଇଛି, ମା ଭଉଣୀମାନେ ସବୁ ଶୌଚାଳୟ ବ୍ୟବହାର କରୁଛନ୍ତି, ଆଉ ସଚେତନର ବାର୍ତ୍ତା ଅଙ୍ଗନବାଡ଼ି ଦିଦି ଆଶା ଦିଦିମାନଙ୍କ ଜରିଆରେ କିମ୍ବା ବିଭିନ୍ନ ଲୋକକଳା ପାଲା ଦାସକାଠିଆ ଚାଙ୍ଗୁ ଛଉ ମାଧ୍ୟମରେ ପ୍ରଚାର ପ୍ରସାର ଯୋଗୁଁ ଏବେ ଅନେକ ଲୋକ ସଚେତନ ହେଇଗଲେଣି। ଯେମିତିକି ପଚାଶଢ଼ା ବାସି ଯାଇଥିବା, ନଷ୍ଟ ହେଇଥିବା, ପଚିଶଢ଼ି ଯାଇଥିବା କିମ୍ବା ମାଛି ବସିବା ଜିନିଷ କେହି ଖାଉନାହାନ୍ତି, ସେମିତି ନଈ ନାଳ କୂଅ ପୋଖରୀ ବିଲ ଝରଣା ଗୋଡ଼ିଆ ବାମ୍ଫି କେଉଁଠୁ ପାଣି ନ ପିଇ ସାବଧାନ ହେଇକରି ଏବେ ନଳକୂଅ ପାଣି ପିଉଛନ୍ତି, ନହେଲେ କ୍ଲୋରିନ୍ ବଟିକା ହେଲୋଜେନ୍ ବଟିକା କିମ୍ବା କୂଅ ପାଣି ପିଇଲେ ବି ତାକୁ ବିଶୋଧନ କରି ବ୍ଲିଚିଂ ପାଉଡର ଦେଇକରି ପିଆପିଇ କରୁଛନ୍ତି। କାରଣ ଆମ ବାପୁଜୀ ଯେଉଁ ସ୍ୱପ୍ନ ଦେଖିଥିଲେ ସେ ସ୍ୱପ୍ନ ଆସ୍ତେ ଆସ୍ତେ ସାକାର ହେବା ପାଇଁ ଯାଉଛି। ଗୀତ ଆକାରରେ ମୁଁ ଗାଉଛି। ଗାନ୍ଧୀ

ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ସ୍ୱଚ୍ଛ ଭାରତର ସ୍ୱପ୍ନ ସଫଳ ହେବ। ଆମେ ସମସ୍ତେ ସ୍ୱଚ୍ଛ ରହିବା, ପାଇଖାନା ବ୍ୟବହାର କରିବା ତଥା ଅନ୍ୟମାନଙ୍କୁ ସ୍ୱଚ୍ଛତା ହିଁ ସେବା ଏହି ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବା। ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜିର ଅଧ୍ୟାୟ ପ୍ରସ୍ତୁତ କରିଥିଲେ ଆକାଶବାଣୀ ବାରିପଦା କେନ୍ଦ୍ର। ଉପସ୍ଥାପନାରେ ମୁଁ ସତ୍ୟାନନ୍ଦ ସେଜପଡ଼ା, ସହଯୋଗିତା ଶୁଭେନ୍ଦୁ କୁମାର ବେହେରା, ପ୍ରଯୋଜନା ନାଗଭୂଷଣ ମାଝୀ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଆସନ୍ତାକାଲି ମହାପ୍ରଭୁଙ୍କ ଘୋଷଯାତ୍ରା, ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ବାହାରିବେ ଚତୁର୍ଦ୍ଧା ମୂର୍ତ୍ତି, ପାରାଦୀପ ହରିଦାସପୁର ରେଳଲାଇନ୍ ଦୋହରୀକରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ, ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ୍ ହୁଣ୍ଡି ସମର୍ପଣ ପୋର୍ଟାଲ୍ ଓ ମୋବାଇଲ୍ ଆପ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆରମ୍ଭ ହେଲା ପଞ୍ଜୀକରଣ, ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା। ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଅନୁଷ୍ଠିତ ହେବ। ମହାପ୍ରଭୁଙ୍କୁ ଦେଖିବା ପାଇଁ ରଥ ଓ ପଥ ପ୍ରସ୍ତୁତ ହୋଇସାରିଛି। ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ଼ ହୋଇ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବା ସହ ଆଡ଼ପ ମଣ୍ଡପକୁ ରଥଯାତ୍ରାରେ ବାହାରିବେ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଆଜିଠାରୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ରଥ ଟଣା କାର୍ଯ୍ୟ ଓ ଆନୁଷଙ୍ଗିକ ରୀତିନୀତିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଆଷାଢ଼ ଶୁକ୍ଳ ପ୍ରତିପଦା ତିଥିରେ ଆଜି ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହେଉଛି। ଘଣ୍ଟ, ଛତା, ବିଜେ କାହାଳୀ ସହ ପଟୁଆରରେ ତିନି ପୂଜା ପଣ୍ଡା ମହାପ୍ରଭୁଙ୍କ ଆଜ୍ଞାପାଳ ନେଇ ବିଜେ କରିଛନ୍ତି। ସିଂହଦ୍ୱାର ସମ୍ମୁଖରେ ତିନି ରଥ ପହଞ୍ଚିଛନ୍ତି। ପରମ୍ପରା ଅନୁଯାୟୀ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦୀଘୋଷ ରଥ, ପରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ଓ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀମନ୍ଦିର ସମ୍ମୁଖକୁ ଟଣା ହୋଇଥିଲା। ଆସନ୍ତାକାଲି ଶ୍ରୀଜୀଉଙ୍କ ପହଣ୍ଡିଠାରୁ ଆରମ୍ଭ କରି ରଥଟଣା ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟ ଅନୁସାରେ ସମ୍ପନ୍ନ କରାଯିବ। ଏ ନେଇ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି,
1: ନିଶ୍ଚିତ ଭାବରେ ଯେଉଁ ନୀତିକାନ୍ତି ଆମର ଚାଲିଛି ଭଲ ସମନ୍ୱୟରେ ଚାଲିଛି, ଏବଂ ଆମର ସମସ୍ତ ଅଧିକାରୀଗଣ ଯେମିତିକି ଆମର ପୁଲିସ, ଫାୟାର, ମେଡ଼ିକାଲ ଟିମ୍, ସମସ୍ତେ ଆମର ମାଜିଷ୍ଟ୍ରେଟ୍ସ ସମସ୍ତେ ସମନ୍ୱୟର ସହିତ ରକ୍ଷା କରି କାମ କରୁଛନ୍ତି। ବର୍ଷାର ଆଶଙ୍କା ରହିଥିବାରୁ ମଧ୍ୟ ବିଭିନ୍ନ ଜାଗାରେ ପମ୍ପସେଟ୍ ମଧ୍ୟ ଲଗା ହେଇଛି, ଏବଂ ସବୁ ପ୍ରକାର ବ୍ୟବସ୍ଥା ଆମେ କରିଛୁ। ମହାପ୍ରଭୁଙ୍କ ଆଶୀର୍ବାଦରୁ ହିଁ ଏସବୁ।
0: ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ତାଲିକା ଚୂଡ଼ାନ୍ତ କରାଯାଇଛି। ସକାଳ 9ଟାରେ ରଥ ପ୍ରତିଷ୍ଠା, 9:30ରୁ 12:30 ପର୍ଯ୍ୟନ୍ତ ପହଣ୍ଡି, ମଧ୍ୟାହ୍ନ 2:00-3:00 ମଧ୍ୟରେ ଛେରା ପହଁରା, ପରେ ଅପରାହ୍ନ 4:00ରୁ ରଥଟଣା ଆରମ୍ଭ ହେବ। ବିଶ୍ୱ କଲ୍ୟାଣ ପାଇଁ ବର୍ଷକରେ ଥରେ ନବଦିନାତ୍ମକ ଯାତ୍ରା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କୁ ସାଥିରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାର ପରମ୍ପରା ଓ ରୀତିନୀତିରେ ମାନବୀୟ ଲୀଳାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀ ଆଜି ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ୍ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ୍ ଏବଂ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ପ୍ରଶାସନ କାର୍ଯ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଅତ୍ୟାଧୁନିକ, ସହଜ, ସ୍ୱଚ୍ଛ ଓ ସମୟୋପଯୋଗୀ ବ୍ୟବସ୍ଥା। ଭାରତୀୟ ରେଳବାଇର ନେଟୱର୍କକୁ ଆହୁରି 145 କିଲୋମିଟର ସମ୍ପ୍ରସାରିତ କରିବା ଲକ୍ଷ୍ୟରେ କେନ୍ଦ୍ର କ୍ୟାବିନେଟ୍ ଆଜି ଓଡ଼ିଶା ଏବଂ ଝାଡ଼ଖଣ୍ଡର 4ଟି ଜିଲ୍ଲାରେ 2ଟି ମଲ୍ଟି ଟ୍ରାକିଂ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପ ମଧ୍ୟରେ ଓଡ଼ିଶାରେ ପାରାଦୀପ ହରିଦାସପୁର ଦୋହରୀକରଣ ଏବଂ ଝାଡ଼ଖଣ୍ଡରେ ରାଜଖରସୁଆଁ ଡାଙ୍ଗପୋଷି ଚତୁର୍ଥ ଲାଇନ୍ ରହିଛି। ପ୍ରାୟ 3,907 କୋଟି ଟଙ୍କାର ବ୍ୟୟ ଅଟକଳ ସହ ଏହି ପ୍ରକଳ୍ପଗୁଡ଼ିକୁ 2030-31 ଆର୍ଥିକ ବର୍ଷ ଶେଷ ସୁଦ୍ଧା ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି।
2: ପାରାଦୀପ ପୋର୍ଟକୁ କନେକ୍ଟିଭିଟି କା ବଡ଼ା ବୁଷ୍ଟ ମିଲେ, ବହୁତ ଅଚ୍ଛା ସିଗ୍ନିଫିକେଣ୍ଟ ଜମ୍ପ ମିଲେ, ଉସ୍କେ ଲିଏ ଆଜ ହରିଦାସପୁର ସେ ପାରାଦୀପ କି ଏକ ନଈ ଲାଇନ ୟାନି ସିଙ୍ଗଲ ଲାଇନ ହୈ, ଉସକୋ ଡବଲ କରନେ କା ନିର୍ଣ୍ଣୟ ଲିଆ କ୍ୟାବିନେଟ। 74 କିଲୋମିଟର କି ଏ ଲାଇନ ହୈ, 2,500 କରୋଡ଼ ରୁପିସ କା ଇସମେ ଇନଭେଷ୍ଟମେଣ୍ଟ ଆଏଗା। ମୋଷ୍ଟଲି 70% କେ ଆସପାସ ଲ୍ୟାଣ୍ଡ ରେଲୱେ କି ଅଲରେଡି ୱହାଁ ପେ ଆଭେଲେବଲ ହୈ, ତୋ ୟେ ପ୍ରୋଜେକ୍ଟ କାଫି ତେଜି ସେ ଆଗେ ଏକ୍ଜିକ୍ୟୁଟ ହୋଗା।
0: କ୍ୟାବିନେଟ୍ର ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଓଡ଼ିଶାର ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହାଦ୍ୱାରା ରାଜ୍ୟରେ ଶିଳ୍ପ ଓ ଆର୍ଥିକ ଅଭିବୃଦ୍ଧି ହେବ ବୋଲି ଶ୍ରୀ ମାଝୀ ଆଶାବ୍ୟକ୍ତ କରିଛନ୍ତି। ଦେଶର ସେମିକଣ୍ଡକ୍ଟର ଡିଜାଇନ୍ ଏବଂ ଉତ୍ପାଦନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ 1,37,500 କୋଟି ଟଙ୍କାର ବ୍ୟୟବରାଦ ସହିତ ସେମିକନ୍ 2.0କୁ ମଧ୍ୟ ଆଜି କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଶ୍ରୀ ବୈଷ୍ଣବ କହିଛନ୍ତି, ସେମିକନ୍ 1.0ର ସଫଳତାକୁ ଆଗକୁ ବଢ଼ାଇବା ସହିତ ବିଶ୍ୱ ସେମିକଣ୍ଡକ୍ଟର ମାନଚିତ୍ରରେ ଭାରତକୁ ସ୍ଥାପିତ କରିବା ଏହି ଯୋଜନାର ଲକ୍ଷ୍ୟ।

0: ରାଜ୍ୟର ସମୃଦ୍ଧ ବୌଦ୍ଧ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆଜି ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିରାଙ୍ଗସ୍ଥିତ ଗୁରୁ ପଦ୍ମସମ୍ଭବ ବୌଦ୍ଧ ମହାବିହାର ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ବିଶ୍ୱର ପର୍ଯ୍ୟଟକଙ୍କ ପାଇଁ ପ୍ରକୃତ ଆଧ୍ୟାତ୍ମିକ ଅନୁଭୂତି ସୃଷ୍ଟି କରିବା ସହ ଚିରନ୍ତନ ସଂସ୍କୃତିର ସଂରକ୍ଷଣ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ବୌଦ୍ଧ ତୀର୍ଥଯାତ୍ରା ଏବଂ ସାଂସ୍କୃତିକ ପର୍ଯ୍ୟଟନ ପାଇଁ ଓଡ଼ିଶାକୁ ଏକ ପ୍ରମୁଖ ଆନ୍ତର୍ଜାତିକ ଗନ୍ତବ୍ୟ ସ୍ଥଳ ଭାବେ ଗଢ଼ି ତୋଳିବାରେ ଏହି ଭାଗିଦାରୀ ସହାୟକ ହେବ ବୋଲି ଶ୍ରୀମତୀ ପରିଡ଼ା ଆଶା ବ୍ୟକ୍ତ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା 2026-27 ସାମିଲ ହେବା ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଆସନ୍ତା ମାସ 14 ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଯୋଗ୍ୟ ବରିଷ୍ଠ ନାଗରିକମାନେ yatra.odisha.gov.in ୱେବ୍ସାଇଟ୍ ମାଧ୍ୟମରେ ଅନ୍ଲାଇନ୍ରେ କିମ୍ବା ଅଫ୍ଲାଇନ୍ ମୋଡ୍ରେ ଆବେଦନପତ୍ର ଦାଖଲ କରିପାରିବେ। ଏ ଯୋଜନାରେ ରାଜ୍ୟର ସମସ୍ତ ଜିଲ୍ଲାର ଯୋଗ୍ୟ ବରିଷ୍ଠ ନାଗରିକମାନେ ବାରଣାସୀ ଅଯୋଧ୍ୟା, ରାମେଶ୍ୱରମ୍ ମଦୁରାଇ, ହରିଦ୍ୱାର ଋଷିକେଶକୁ ବିଭିନ୍ନ ପର୍ଯ୍ୟାୟରେ ଯାତ୍ରା କରିପାରିବେ। ଏହି ଯୋଜନାରେ ଆସନ୍ତା ସେପ୍ଟେମ୍ବର ମାସ 2 ତୀର୍ଥଯାତ୍ରା ଆରମ୍ଭ ହେବ। ଏ ସମ୍ପର୍କିତ ଏକ ମାର୍ଗଦର୍ଶିକା ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉନ୍ମୋଚିତ କରିଛନ୍ତି। ଭାରତୀୟ ଶିଳ୍ପ ମହାସଂଘ ସିଆଇଆଇ ଭୁବନେଶ୍ୱର ଶାଖା ପକ୍ଷରୁ ଯୁବ ଭାରତୀୟ ସଂସଦ କାର୍ଯ୍ୟକ୍ରମ ଅଧୀନରେ 8 ବିଦ୍ୟାଳୟର 9ରୁ 12 ଶ୍ରେଣୀର ପ୍ରାୟ 200 ଜଣ ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ବିଧାନସଭା ପରିଦର୍ଶନର ବ୍ୟବସ୍ଥା କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କୁ ବାଚସ୍କତି ସୁରମା ପାଢ଼ୀ ବିଧାନସଭାର ଗୌରବମୟ ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ଅବଗତ କରାଇଥିଲେ। ନୟାଗଡ଼ ଜିଲ୍ଲା କୁଜାମେଣ୍ଡିସ୍ଥିତ ସୁନା ପ୍ରତିମା ଉଚ୍ଚ ବିଦ୍ୟାଳୟ ଓ ଆଶ୍ରମ ସ୍କୁଲକୁ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ବୁଲି ଦେଖିବା ସହ ବିଦ୍ୟାଳୟର ମୌଳିକ ସୁବିଧା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଜନଜାତି ଛାତ୍ରଛାତ୍ରୀଙ୍କ ଉନ୍ନତ ଶିକ୍ଷା ପାଇଁ ଆଶ୍ରମ ବିଦ୍ୟାଳୟଗୁଡ଼ିକରେ ସମସ୍ତ ସୁବିଧା ସୁନିଶ୍ଚିତ କରିବା ଲାଗି ପ୍ରଶାସନ ସହ ସମନ୍ୱୟ ରଖି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ପ୍ରମୋଦ ସାହୁ ପୋଷଣ ସେବା ଓ ଛତୁଆ ଉତ୍ପାଦନ କେନ୍ଦ୍ରର କାର୍ଯ୍ୟାନ୍ୱୟନର ସମୀକ୍ଷା କରିଛନ୍ତି। ତିନିଦିନିଆ ଗସ୍ତର ଶେଷ ଦିନରେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମସ୍ତ ସିଡିପିଓ, ମହିଳା ପର୍ଯ୍ୟବେକ୍ଷକ ଓ ବ୍ଲକ ପୋଷଣ ସଂଯୋଜକମାନଙ୍କୁ ନେଇ ଏକ ବୈଠକ କରାଯାଇଥିଲା। ନୂଆପଡ଼ା ଜିଲ୍ଲାକୁ ଏକ ପାଇଲଟ ପ୍ରକଳ୍ପ ଭାବେ ଗ୍ରହଣ କରି କୃଷି ଯନ୍ତ୍ରପାତିର ବହୁଳ ବ୍ୟବହାର ଦ୍ୱାରା କୃଷକଙ୍କ ଆୟ ବୃଦ୍ଧି ସୁନିଶ୍ଚିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଜିଲ୍ଲାରେ କୃଷି ଯନ୍ତ୍ରପାତିର ବ୍ୟବହାର ନେଇ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାର କୃଷି ବିଦ୍ୟାଳୟ ଓ ଇକ୍ରିସାଟ୍ର ମିଳିତ ଉଦ୍ୟମରେ ରାଜ୍ୟର 5 ଜିଲ୍ଲାରେ କୃଷି ଯନ୍ତ୍ରପାତି ବ୍ୟବହାର କରିବାକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ନବରଙ୍ଗପୁର ମହିଳା ସ୍ନାତକ ମହିଳା ମହାବିଦ୍ୟାଳୟରେ ଇନୋଭେସନ୍ ଏବଂ ଷ୍ଟାର୍ଟଅପ୍ ପ୍ରତିଯୋଗିତା 2026 ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ଅଭିନବ ଚିନ୍ତାଧାରା, ବ୍ୟବସାୟିକ ସମ୍ଭାବନା ଓ ନୂତନ ଉଦ୍ଭାବନକୁ ବ୍ୟବହାରିକ ରୂପ ଦେବା ନେଇ ସଚେତନ କରାଯାଇଥିଲା। ଜନଗଣନା 2027 ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଜନଗଣନା ପୁସ୍ତିକା ପ୍ରସ୍ତୁତି ଲାଗି ଦୁଇଦିନିଆ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 120 ଜଣ ଅଂଶଗ୍ରହଣ କରିଥିଲେ। ମେରା ୟୁବା ଭାରତ ରାୟଗଡ଼ା ପକ୍ଷରୁ ଆଜି ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମେରା ୟୁବା ଭାରତର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା। ଅନୁଷ୍ଠାନ ପକ୍ଷରୁ ଜିଲ୍ଲାସ୍ତରରେ କ୍ରୀଡ଼ା, ସାଂସ୍କୃତିକ ତଥା ବିଭିନ୍ନ ଦକ୍ଷତା ଆଧାରିତ ପ୍ରତିଯୋଗିତା ଆୟୋଜନ କରି ପ୍ରତିଭାବାନ ଯୁବକ ଯୁବତୀଙ୍କୁ ଚିହ୍ନଟ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ରଥ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଥ ନିର୍ମାଣ ପାଇଁ ବ୍ୟବହୃତ ଫାଶୀ, ଅସନ, ଧୌରା ଗଛର ଅଭାବକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ସମେତ ପ୍ରଶାସନ ଓ ବନଖଣ୍ଡ ବିଭାଗ ଅଧିକାରୀମାନଙ୍କ ଉପସ୍ଥିତିରେ ଚାରା ବଣ୍ଟନ କରାଯାଇଥିଲା। ଯୁବପିଢ଼ିଙ୍କ ବିକାଶରେ ଦକ୍ଷତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏନେଇ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଦକ୍ଷତା ମାଧ୍ୟମରେ ଯୁବ ସଶକ୍ତିକରଣ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଇଣ୍ଡିଆ ସ୍କିଲ୍ କମ୍ପିଟିସନ୍ 2025-26 ସଫଳ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଉତ୍ତର ବଙ୍ଗୋପସାଗରର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳ, ପାଖାପାଖି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ ଦୁଇଦିନ ମଧ୍ୟରେ ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୁରୀ ଓ ଜଗତସିଂହପୁର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆସନ୍ତାକାଲି ମହାପ୍ରଭୁଙ୍କ ଘୋଷଯାତ୍ରା, ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ବାହାରିବେ ଚତୁର୍ଦ୍ଧାମୂର୍ତ୍ତି। ପାରାଦୀପ ହରିଦାସପୁର ରେଳଲାଇନ୍ ଦୋହରୀକରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ୍ ହୁଣ୍ଡି ସମର୍ପଣ ପୋର୍ଟାଲ୍ ଓ ମୋବାଇଲ୍ ଆପ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା। ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ, ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ, ସଫଳତାର ସାରଥି ଦକ୍ଷତା ଭାରତ ମିଶନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ଦେଶର ଯୁବବର୍ଗଙ୍କୁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକ୍ଷମ ତଥା ଦକ୍ଷ କରିବା ଏବଂ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟରେ ଦକ୍ଷତା ଭାରତ ମିଶନ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଆସୁଛି। 2015 ଜୁଲାଇ ମାସ 15 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମିଶନର ଶୁଭାରମ୍ଭ କରିଥିଲେ। ଆଜି ଏହା 11 ପୂରଣ କରିଛି। ଭାରତ ଭଳି ଏକ ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶରେ ଯୁବଶକ୍ତି ହିଁ ସବୁଠାରୁ ବଡ଼ ସମ୍ପଦ। ଦକ୍ଷତା ମିଶନ ଜରିଆରେ ଯୁବପିଢ଼ିଙ୍କ ଆକାଂକ୍ଷା, ସ୍ୱପ୍ନ ଏବଂ ପ୍ରତିଭାକୁ ଠିକ୍ ଦିଗ୍ଦର୍ଶନ ଦେବା ପାଇଁ ପ୍ରୟାସ କରାଯାଉଛି। ଏହି ମିଶନର ମୂଳ ଲକ୍ଷ୍ୟ ହେଉଛି ଯୁବବର୍ଗଙ୍କୁ ଶିଳ୍ପାନୁଷ୍ଠାନ ଉପଯୋଗୀ ତାଲିମ ପ୍ରଦାନ ମାଧ୍ୟମରେ ଅଧିକରୁ ଅଧିକ ଦକ୍ଷ କରିବା। ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ରହୁଥିବା ଯୁବକ ଯୁବତୀଙ୍କୁ ସେମାନଙ୍କ ପସନ୍ଦ ଅନୁଯାୟୀ ବିଭିନ୍ନ ପ୍ରସଙ୍ଗରେ ତାଲିମ ପ୍ରଦାନର ବ୍ୟବସ୍ଥା ରହିଛି। ଏହାଦ୍ୱାରା ସେମାନେ ଆର୍ଥିକ ଦିଗରୁ ସଶକ୍ତ ହେବା ସହିତ ପରିବାରର ଅର୍ଥନୈତିକ ଅଭିବୃଦ୍ଧିରେ ସହଯୋଗ ପ୍ରଦାନ କରିପାରିବେ। ଏପରିକି ଦେଶର ଅର୍ଥନୈତିକ କ୍ଷେତ୍ରକୁ ସେମାନଙ୍କର ଦକ୍ଷତା ଅଧିକ ସଫଳତା ପ୍ରଦାନ କରିପାରିବ। ଏହି ମିଶନ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକ ହେଉଛି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଜନଶିକ୍ଷା ସଂସ୍ଥାନ, ଜାତୀୟ ଶିକ୍ଷାର୍ଥୀ ପ୍ରୋତ୍ସାହନ ଯୋଜନା ଏବଂ ଶିଳ୍ପ ତାଲିମ ପ୍ରତିଷ୍ଠାନରେ କାରିଗର ତାଲିମ ଯୋଜନା। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଏକ ପ୍ରମୁଖ ସ୍ୱଳ୍ପକାଳୀନ ଦକ୍ଷତା ବିକାଶ ପଦକ୍ଷେପ। 4 ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରାଯାଇଥାଏ। ଏହି ଯୋଜନାର 4th ପର୍ଯ୍ୟାୟ ଅଧୀନରେ ଗତ ମାର୍ଚ୍ଚ ମାସ ଶେଷ ସୁଦ୍ଧା 737 ଜିଲ୍ଲାରେ 38 କ୍ଷେତ୍ରରେ 27,24,000 ଯୁବବର୍ଗଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ 16,900 ଅଧିକ ପ୍ରତିଷ୍ଠାନ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ବିଦ୍ୟାଳୟ, ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏବଂ ଆଇଟିଆଇଗୁଡ଼ିକରେ 6,800 ଅଧିକ ଦକ୍ଷତା କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ସେହିଭଳି ଜନଶିକ୍ଷା ସଂସ୍ଥାନ ବ୍ୟବସ୍ଥା ମାଧ୍ୟମରେ ଅଣସାକ୍ଷର, ନବସାକ୍ଷର ଏବଂ ବିଦ୍ୟାଳୟ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଭୁକ୍ତ କରାଯାଉଛି। ସମ୍ପ୍ରଦାୟ ଆଧାରିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଏଥିରେ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। 2018 ଗତ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏହି ବ୍ୟବସ୍ଥା ଅଧୀନରେ ମୋଟ 36,48,992 ହିତାଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏଥିରେ ସିଲେଇ, ଏମ୍ବ୍ରୋଡେରୀ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା ଅନ୍ତର୍ଭୁକ୍ତ। ଏହି ସମୟ ମଧ୍ୟରେ 26,720 ଜନଜାତି ସମ୍ପ୍ରଦାୟର ଯୁବଗୋଷ୍ଠୀଙ୍କୁ ପଞ୍ଜିକୃତ କରାଯିବା ସହ ତାଲିମ ପ୍ରଦାନ କରାଯାଇସାରିଛି। December 2024 ପରଠାରୁ ଏହି ବ୍ୟବସ୍ଥା ଅଧୀନରେ ପ୍ରସ୍ତୁତ ଉତ୍ପାଦଗୁଡ଼ିକୁ ଉଦୟମକାର୍ଟ ପୋର୍ଟାଲ ମାଧ୍ୟମରେ ବିକ୍ରିବଟା କରାଯାଉଛି। ଫଳରେ କାରିଗର ଏବଂ କ୍ଷୁଦ୍ର ଉଦ୍ୟୋଗୀ ସିଧାସଳଖ କ୍ରେତାଙ୍କ ସହ ସଂଯୋଗ ହେବାର ସୁବିଧା ପାଇପାରୁଛନ୍ତି। ଜାତୀୟ ଶିକ୍ଷାର୍ଥୀ ପ୍ରୋତ୍ସାହନ ଯୋଜନା ଗତ 2016 କାର୍ଯ୍ୟକାରୀ କରାଯାଇଛି। ଷ୍ଟାଇପେଣ୍ଡ ସହାୟତା ପ୍ରଦାନ ମାଧ୍ୟମରେ ଶିକ୍ଷାର୍ଥୀଙ୍କୁ ତାଲିମ ପ୍ରଦାନର ବ୍ୟବସ୍ଥା ହୋଇଛି। ଶିଖୁଥିବା ସମୟରେ ରୋଜଗାର କର ଏବଂ ଶିଳ୍ପକୈନ୍ଦ୍ରିକ ଦକ୍ଷତା ବିକାଶ ପାଇଁ ଏହି ଯୋଜନା ଫଳପ୍ରଦ ସାବ୍ୟସ୍ତ ହୋଇଛି। ଗତ March 31 ସୁଦ୍ଧା ଏହି ଯୋଜନା ଅଧୀନରେ 54,41,000 ଅଧିକ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ହୋଇପାରିଛନ୍ତି। ଘରୋଇ ଶିଳ୍ପ ପାଇଁ ବିଭିନ୍ନ ବାଣିଜ୍ୟିକ କ୍ଷେତ୍ରଗୁଡ଼ିକରେ ଦକ୍ଷ ମାନବ ସମ୍ବଳ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ 1950 କାରିଗର ତାଲିମ ଯୋଜନା କାର୍ଯ୍ୟକାରୀ ହୋଇଆସୁଛି। ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତିଯୋଗ୍ୟ ତାଲିମ ପ୍ରଦାନ ମାଧ୍ୟମରେ ବେକାରୀ ହ୍ରାସ ପାଇଁ ଲକ୍ଷ୍ୟ ରଖାଯାଇଛି। ଦେଶବ୍ୟାପୀ 14,688 ଶିଳ୍ପ ତାଲିମ ପ୍ରତିଷ୍ଠାନ ମାଧ୍ୟମରେ ଏହି ଯୋଜନା ଅଧୀନରେ 169 ପାଠ୍ୟକ୍ରମରେ ତାଲିମ ପ୍ରଦାନ କରାଯାଉଛି। ଦକ୍ଷତା ଭାରତ ମିଶନ ମାଧ୍ୟମରେ ମହିଳାଙ୍କର ଭାଗିଦାରିତାକୁ ମଧ୍ୟ ପ୍ରାଥମିକତା ପ୍ରଦାନ କରାଯାଉଛି। ବିଭିନ୍ନ କ୍ଷେତ୍ରରେ ମହିଳା ଆତ୍ମନିର୍ଭରଶୀଳ ହେବା ସହ ନିଜର ବ୍ୟବସାୟ ଓ କର୍ମସଂସ୍ଥାନ ଗଠନ କରିପାରୁଛନ୍ତି। ଛାତ୍ରଛାତ୍ରୀଙ୍କୁ ସିଧାସଳଖ ଶିଳ୍ପାନୁଷ୍ଠାନଗୁଡ଼ିକରେ ପ୍ରୟୋଗାତ୍ମକ ଶିକ୍ଷା ପ୍ରଦାନ କରିବା ନେଇ ଜାତୀୟ ଆପ୍ରେଣ୍ଟିସିପ୍ ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ ହୋଇଛି। ଦେଶର ପାରମ୍ପରିକ କାରିଗର ଓ ହସ୍ତଶିଳ୍ପୀଙ୍କୁ ଦକ୍ଷତା ବୃଦ୍ଧି ମାଧ୍ୟମରେ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଲକ୍ଷ୍ୟ ନେଇ ପିଏମ୍ ବିଶ୍ୱକର୍ମା ଯୋଜନା ପ୍ରଣୟନ କରାଯାଇଛି। ଏପରିକି ଦକ୍ଷତା ମିଶନକୁ ବିଶ୍ୱସ୍ତରରେ ମଧ୍ୟ ମାନ୍ୟତା ପ୍ରଦାନ କରାଯାଉଛି। ଦେଶର ଯୁବ ସାମର୍ଥ୍ୟକୁ ବିଶ୍ୱସ୍ତରକୁ ଉନ୍ନୀତ କରିବା ଦିଗରେ ଗତ 11 ମଧ୍ୟରେ ଦକ୍ଷତା ମିଶନ ଏକ ଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିପାରିଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ କୌଶଳଯୁକ୍ତ ଯୁବବର୍ଗ ହିଁ ମୁଖ୍ୟ ସାରଥୀ ହେବେ, ଏହା ନିଃସନ୍ଦେହରେ କୁହାଯାଇପାରେ।

0: ଶେଷ ହେଲା ଆଜିର ପ୍ରସଙ୍ଗ।
1: ଆପଣମାନେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ। ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର ଜୁହାର। ପହିଲା ମୁଖ୍ୟ ଖବର। ଆଇବାକାଲ ହେବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଘଣ୍ଟ ଘଣ୍ଟା କାହାଳୀ ସହିତ ତିନି ରଥନ ବିଜେ ହେଲା ଆଜ୍ଞାମାଳ। ସିଂହଦ୍ୱାର ଆଗେ ଅନାଗଲା ତିନି ରଥ। ପୁରୀନ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଆଉ ମୋବାଇଲ୍ ଆପ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଓ ଝାଡ଼ଖଣ୍ଡର ଚାରିଟା ଜିଲ୍ଲାକେ ଯୋଡ଼ୁଥିବା ଦୁଇଟା ରେଲ୍ ମଲ୍ଟିଟ୍ରାକିଂ ପ୍ରକଳ୍ପକେ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ଆଉ ଲଘୁଚାପର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ଲାଗି ରହିଛି ବର୍ଷା। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଆଇବାକାଲ ହେବା। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ଲାଗି ଶ୍ରୀକ୍ଷେତ୍ର ନଆଇଷ୍ଠାନୁ ଭକ୍ତମାନଙ୍କର ଭିଡ଼ ଜମ୍ଲାନ। ରଥଘିଚା କାମ ଆଉ ଆନୁଷଙ୍ଗିକ ରୀତିନୀତିକେ ଶୃଙ୍ଖଳିତ ଭାବେ କରବାର୍ ଲାଗି ଶ୍ରୀମନ୍ଦିର ପ୍ରଶାସନ ଆଉ ଜିଲ୍ଲା ପ୍ରଶାସନ ତରଫୁ ପ୍ରସ୍ତୁତି ଶେଷ କ୍ଷେପେ ପହଞ୍ଚିଛେ। ଆଜ ପରମ୍ପରା ଅନୁସାରେ ସକାଳ ଧୂପନୀତି ସରବା ଋତୁରୁ ଘଣ୍ଟ ଘଣ୍ଟା କାହାଳୀ ସହିତ ରଥ ଖଳାକେ ଆଜ୍ଞାମାଳ ବିଜେ ହୋଇଥିବାର ବେଳେ ତିନି ରଥ ଘିଚା ଯାଇକରି ସିଂହଦ୍ୱାର ଆଗାଡ଼କେ ଅଣାଯାଇଛେ। ଆଇବାକାଲ ଶ୍ରୀଗୁଣ୍ଡିଚା ଯାତ୍ରାକେ ନଜରଥି ରଖିକରି ମହାପ୍ରଭୁମାନଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛେ। ମହାପ୍ରଭୁମାନଙ୍କର ପହଣ୍ଡିନୁ ନେଇକରି ରଥଘିଚା ତକ୍ ସବୁ ନୀତିକାନ୍ତି ନିୟମ ଅନୁସାରେ କରାଯିବା ଲକ୍ଷ୍ୟ ରଖାଯାଇଛେ। ଶ୍ରୀମନ୍ଦିର ପ୍ରଶାସନ ତରଫୁ ଆଇବାକାଲି ଲାଗି ନୀତି ନିର୍ଘଣ୍ଟ ତାଲିକାକେ ଚୂଡ଼ାନ୍ତ କରାଯାଇଛେ। ସକାଳ ନଅ ବଜେ ରଥ ପ୍ରତିଷ୍ଠା, ସାଢ଼େ ନଅନୁ ସାଢ଼େ ବାର ବଜେ ତକ୍ ପହଣ୍ଡି, ଦୁଇପହର ଦୁଇନୁ ତିନି ବଜେ ଭିତରେ ଛେରା ପହରା ଉତରୁ, ଉପରବେଲାର ଚାରି ବଜେନୁ ରଥଘିଚା ମୂଲ ହେବା। ସେଆଡ଼େ ରଥଯାତ୍ରାକେ ସୁରକ୍ଷିତ ଭାବେ କରବାର୍ ଲାଗି ପୁରୀନ ବ୍ୟାପକ ପୁଲିସ୍ ବ୍ୟବସ୍ଥା ଗ୍ରହଣ କରାଯାଇଛେ। ଭିଡ଼ ନିୟନ୍ତ୍ରଣ ଆଉ ସୁରକ୍ଷା ଲାଗି ତେର ହଜାରନୁ ଅତ୍କା ସୁରକ୍ଷାକର୍ମୀ ସହନ ନିୟୋଜିତ ହୋଇଛନ୍। ଜଳସ୍ଥଳ ଆଉ ଆକାଶ ମାର୍ଗନ କଡ଼ା ନଜର ରଖାଯିବା। ରଥଯାତ୍ରାକେ ଆସୁଥିବାର ଭକ୍ତ ଆଉ ଶ୍ରଦ୍ଧାଳୁମାନଙ୍କର ସୁରକ୍ଷା ଓ ସୁବିଧା ଲାଗି ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍।
1: ନିଶ୍ଚିତ ଭାବରେ ଯେଉଁ ନୀତିକାନ୍ତି ଆମର ଚାଲିଛି ଭଲ ସମନ୍ୱୟରେ ଚାଲିଛି। ପୁଲିସ, ଫାୟାର, ମେଡିକାଲ ଟିମ୍, ମାଜିଷ୍ଟ୍ରେଟ୍ ସମନ୍ୱୟର ସହିତ ରକ୍ଷା କରି କାମ କରୁଛନ୍ତି। ବର୍ଷାର ଆଶଙ୍କା ରହିଥିବାରୁ ମଧ୍ୟ ବିଭିନ୍ନ ଜାଗାରେ ପମ୍ପସେଟ୍ ମଧ୍ୟ ଲଗାହୋଇଛି ଏବଂ ସବୁ ପ୍ରକାର ବ୍ୟବସ୍ଥା ଆମେ କରିଛୁ। କଡନ୍ ପାସ୍ ଏକଦମ ରେଷ୍ଟ୍ରିକ୍ଟ କରାହୋଇଛି, ଯେତିକି ନିୟମ ଭିତରେ ଅଛି ସେତିକି କରାହୋଇଛି ଏବଂ କଡନ୍ କ୍ଲିୟରାନ୍ସ ଆମେ ଷ୍ଟ୍ରିକ୍ଟଲି କରିବୁ। କିନ୍ତୁ ଏଥରକ ସବୁ ସ୍ଥାନରେ ଆମର ପୋଲିସ ଡିପ୍ଲୟମେଣ୍ଟ, ମାଜିଷ୍ଟ୍ରେଟ୍ ଡିପ୍ଲୟମେଣ୍ଟ ଆମର ରହିଛି। ଆମର ଯେଉଁ ICCC ଅଛି ପାଖାପାଖି ହଜାର କ୍ୟାମେରା ଆକ୍ଟିଭ୍ ରହିଛି ଏବଂ ପ୍ରତ୍ୟେକ ସ୍ଥାନକୁ ପ୍ରତ୍ୟେକ ସ୍ତରରେ ତାକୁ

0: ଧ୍ୟାନ କରୁଛୁ।
1: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟନ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଆଉ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିଛନ୍। ଏହି ନୂଆ ବ୍ୟବସ୍ଥା ଜରିଏ ଦେଶ ବିଦେଶର ଭକ୍ତମାନେ ଅତି ସହଜ ଆଉ ସୁରକ୍ଷିତ ଭାବେ ଅନ୍ଲାଇନ୍ଥି ଦାନ ଦେଇପାରିବେ। ଏହି ଦାନ ପ୍ରକ୍ରିୟାଥି ସ୍ୱଚ୍ଛତା ଆନ୍ବାର ସହିତ ଭକ୍ତମାନଙ୍କ ଲାଗି ଏଇଟା ଅତ୍କା ସୁବିଧାଜନକ ହେବା ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍। ରଥଯାତ୍ରାଥି ଯାତ୍ରୀମାନଙ୍କର ଯିବାର ଆସିବାର ସୁବିଧାକେ ନଜରଥି ରଖିକରି ସବୁ ବସ୍ଥି ଭଡ଼ା ତାଲିକା ଲଗାଯିବା ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍। ତାଲିକାଥି ଦର୍ଶାଯାଉଥିବା ଭଡ଼ାନୁ ଅତ୍କା ନେଉଥିଲେ ସମ୍ପୃକ୍ତ ଲୋକଙ୍କ ବିରୁଦ୍ଧେ କାର୍ଯ୍ୟାନୁଷ୍ଠାନ ନିଆଯିବା। ଇତାର ସହିତ ଷ୍ଟାଲିନ୍ ଛକ, ମାଳତୀ ପାଟପୁର ଆଉ ତାଳବଣିଆନୁ ଆସୁଥିବା ଯାତ୍ରୀମାନଙ୍କନୁ କେନ୍ସି ପ୍ରକାର ଦେୟ ନାଇଁ ନିଆଯାଏ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍। ଓଡ଼ିଶା ଓ ଝାଡ଼ଖଣ୍ଡର ଚାରିଟା ଜିଲ୍ଲାକେ ଯୋଡ଼ୁଥିବା ଦୁଇଟା ରେଲ୍ ମଲ୍ଟିଟ୍ରାକିଂ ପ୍ରକଳ୍ପକେ ଆଜି କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ଏଥିଲାଗି ଭାରତୀୟ ରେଲ୍ ନେଟ୍ୱାର୍କ ପାଖାପାଖି 145 କିଲୋମିଟର ବଢ଼ିଯିବା। ଏ ବାବଦେ ରେଲ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇକରି କହିଛନ୍।
2: ପାରାଦୀପ ସେ ହରିଦାସପୁର ଇଷ୍ଟର୍ଣ୍ଣ କୋଷ୍ଟ ପେ ଦେଖେ ତୋ ପାରାଦୀପ ୱାନ୍ ଅଫ୍ ଦି ବିଗେଷ୍ଟ ପୋର୍ଟସ୍ ହେ 300 ମିଲିୟନ ଟନ୍ସ କି ଇସ୍କି କାପାସିଟି ଓ ଲାଷ୍ଟ ଇୟର କରିବ 240 ମିଲିୟନ ଟନ୍ କେ ଆସପାସ କା ଇସ୍କା टोटल कार्गो हैंडल्ड है। पैरादीप सर्व करता है नॉर्थ में पूरा स्टील हब है और यहाँ जो सेंट्रल उड़ीसा में वेस्टर्न उड़ीसा में और छत्तीसगढ़ में जो स्टील और पावर का हब है तो पैरादीप पोर्ट को कनेक्टिविटी का बड़ा बूस्ट मिले बहुत अच्छा सिग्निफिकेंट जंप मिले उसके लिए आज हरिदासपुर से पैरादीप की एक नई लाइन सिंगल लाइन है उसको डबल करने का निर्णय लिया कैबिनेट।
1: ଏହି ଦୁଇ ପ୍ରକଳ୍ପଥି ଓଡ଼ିଶାର ପାରାଦୀପ ହରିଦାସପୁର ଦୋହରୀକରଣ ଆଉ ଝାଡ଼ଖଣ୍ଡର ରାଜଖରସୁଆଁ ଡାଙ୍ଗପୋଷିକେ ଚାର ଲାଇନ୍ କରାଯିବାର ପ୍ରକଳ୍ପ ସାମିଲ ଅଛେ। ଏହି ଦୁଇ ପ୍ରକଳ୍ପ ଲାଗି ମୋଟ 3907 କୋଟି ଟଙ୍କା ଖର୍ଚ୍ଚା କରାଯିବା ବୋଲି ଧାରିଜ କରାଯାଇଛେ ଆଉ 2030-31 ମସିହା ତକ୍ ଏହି ପ୍ରକଳ୍ପ କାମ ଶେଷ କରାଯିବା ଲକ୍ଷ୍ୟ ରଖାଯାଇଛେ। ଏହି ପ୍ରକଳ୍ପ ଜରିଏ ପୂର୍ବ ଭାରତର ପଣ୍ୟ ପରିବହନ କ୍ଷମତା ବଢ଼ବାର ସହିତ ଯାତ୍ରୀ ସେବା ବିଲ୍ ଅତ୍କା ତୃତୀୟ ସୁଗମ ହେବା ବୋଲି ରେଲ୍ ମନ୍ତ୍ରଣାଳୟ ତରଫ କୁହାଯାଇଛି। ରାଜ୍ୟର 1-8 ଶ୍ରେଣୀ ବିଦ୍ୟାଳୟ ପାଠପଢ଼ା ବହିତି ଥିବାର ଭୁଲ୍ ମାମଲାଥି ଆଜି ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଆଉ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟିର କ୍ରାଇମ୍ବ୍ରାଞ୍ଚ ତରଫ ତଦନ୍ତ ଚାଲିଛି। ଗଲାକାଲ ଏସ୍ସିଇଆର୍ଟିର ଆଘ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ କ୍ରାଇମ୍ବ୍ରାଞ୍ଚ ତରଫ ଗିରଫ କରାଯାଇଥିଲା। ଆଘନୁ ଏହି ଘଟଣାଥି 3 ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଆଉ 6 ସହକାରୀ ନିର୍ଦ୍ଦେଶକଙ୍କ ବିରୁଦ୍ଧେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗଲା କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପଢ଼ା ବହିତି ଭୁଲ ବାବଦ ପୂରା ପ୍ରକ୍ରିୟାର ଅପରାଧିକ ତଦନ୍ତ ମୂଲ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶାର ସମୃଦ୍ଧ ବୌଦ୍ଧ ସଂସ୍କୃତି ସଂରକ୍ଷଣ ପ୍ରଚାର ପ୍ରସାର ଲାଗି ଆଜି ଭୁବନେଶ୍ୱର ଲୋକସେବା ଭବନଠାରେ ପର୍ଯ୍ୟଟନ ବିଭାଗ ଆଉ ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗ ତରଫ ଜିରାଙ୍ଗନ ଥିବାର ଗୁରୁ ପଦ୍ମସମ୍ଭବ ବୌଦ୍ଧ ମହାବିହାର ସହିତ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ବୌଦ୍ଧ ମହାବିହାରର ସଭାପତିଙ୍କର ଉପସ୍ଥିତିଥି ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଇତାର ସହଯୋଗଥି ସାରା ପୃଥିବୀ ପର୍ଯ୍ୟଟକମାନଙ୍କୁ ପ୍ରକୃତ ଆଧ୍ୟାତ୍ମିକ ଅନୁଭୂତି ମିଲ୍ବାର ସହିତ ଓଡ଼ିଶାକେ ବୌଦ୍ଧ ତୀର୍ଥଯାତ୍ରୀ ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳ କରାଯାଇପାରବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। ଯୁବପିଢ଼ିଙ୍କୁ ନିଯୁକ୍ତି ଆଉ ଉଦ୍ୟୋଗୀ କରିବାର ଲାଗି ସଶକ୍ତ କରିବା ଲକ୍ଷ୍ୟ ନେଇକରି ଫି ବଛର ଆଜିର ଦିନେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ କରାଯାଉଛି। ଏହି ବଛର ଏହି ଦିବସର ବିଷୟବସ୍ତୁ ରହିଛି କୃତ୍ରିମ ବୁଦ୍ଧିମତା ଆଉ ଡିଜିଟାଲ ଦକ୍ଷତା ଜରିଏ ଯୁବ ସଶକ୍ତିକରଣ। 2014 ମସିହାତି ଜାତିସଂଘ ସାଧାରଣ ପରିଷଦ ଏହି ଦିବସ ପାଳନ ଲାଗି ଘୋଷଣା କରିଥିଲା। ତା' ଋତୁରୁ 2015 ମସିହାନୁ ସାରା ପୃଥିବୀନ ଏହି ଦିବସ ପାଳନ କରାଯାଉଛି। ବଦଲୁଥିବା ଡିଜିଟାଲ ପୃଥିବୀନ ଯୁବପିଢ଼ିଙ୍କୁ କୃତ୍ରିମ ବୁଦ୍ଧିମତା, ଡିଜିଟାଲ ପ୍ରଯୁକ୍ତିବିଦ୍ୟା, ନବସୃଜନ ଆଉ ବୈଷୟିକ ଦକ୍ଷତାଥି ପାରଙ୍ଗମ କରିକରି ଭବିଷ୍ୟତ ରୋଜଗାର ସୁଯୋଗ ସୃଷ୍ଟି ଲାଗି ପଥ ପ୍ରଶସ୍ତ କରବାର ଉପରେ ଏହି ବଛର ଖାସ୍ ଜୋର୍ ଦିଆଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ତରଫ ଏହି ଦିବସ ଅବସରରେ ଗୋଟିଏ ଖାସ୍ ଗଣଦୌଡ଼ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମକେ ଶିଳ୍ପ, ଦକ୍ଷତା ବିକାଶ ଆଉ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ, ଉଚ୍ଚଶିକ୍ଷା, କ୍ରୀଡ଼ା ଆଉ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର ଶୁଭାରମ୍ଭ କରିଥିଲେ। ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍, ଯୁବଶକ୍ତି ହେଉଛନ୍ ରାଜ୍ୟର ପ୍ରକୃତ ସମ୍ପଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱଥି ରାଇଜେ ଦକ୍ଷତା ବିକାଶ ଭିଭିଭୂମିକେ ଐତକା ବର୍କସ୍ କରାଯିବାର ସହିତ ଯୁବବର୍ଗଙ୍କୁ ଦକ୍ଷ ସଶକ୍ତ ଆଉ ଆତ୍ମନିର୍ଭର ବନାବା ଲାଗି ଚେଷ୍ଟା ଜାରି ରହିଛି। ଯୁବପିଢ଼ିମାନଙ୍କର ଉନ୍ନତ କାର୍ଯ୍ୟଦକ୍ଷତା, ଶାରୀରିକ ସୁସ୍ଥତା ଆଉ ସୃଜନଶୀଳ ଚିନ୍ତାଧାରା ଆଇବା ଦିନେ ଗୋଟିଏ ସମୃଦ୍ଧ ଓ ବିକଶିତ ଓଡ଼ିଶାର ଭିଭିଭୂମି ସ୍ଥାପନା କରବା ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍। ଉପରବେଳା ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ଏ ଦିବସ ଅବସରରେ ରାଜ୍ୟସ୍ତରୀୟ ସମାରୋହର ଆୟୋଜନ କରାଯାଇଛି। ଆଇବା ଜନଗଣନା 2027 ଲାଗି ଜିଲ୍ଲାସ୍ତରୀୟ ଜନଗଣନା ହ୍ୟାଣ୍ଡବୁକ୍ ପ୍ରସ୍ତୁତି ଲାଗି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫ ଅତିରିକ୍ତ ଜିଲ୍ଲାପାଳ ଏଞ୍ଜେଲିନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଦୁଇଦିନିଆ କ୍ଷେତ୍ରସ୍ତରୀୟ କର୍ମଚାରୀ ପ୍ରଶିକ୍ଷଣ ଶିବିର ହୋଇଯାଇଛି। ଜନଗଣନା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଅଭୟ ନାରାୟଣ ନାୟକ ଆଉ ଜିଲ୍ଲା ସଂଯୋଜକ ଶିବମ ଜୟସ୍ୱାଲ, ପ୍ରମୁଖ ତହସିଲଦାର, ଆର୍ଆଇ ଅମିନ, ପୌର ପରିଷଦ ଆଉ ମ୍ୟୁନିସିପାଲିଟିର ଅଧିକାରୀମାନଙ୍କ ସହିତ 120 ଜଣ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦେଇଥିଲେ। ଆଇବା କାଲିଠାନୁ 15 ତକ ହେବାର୍କେ ଥିବାର ସାରା ଜିଲ୍ଲାନ ସର୍ଭେ ଲାଗି ଫି ଗାଁ ବସ୍ତି ଆଉ ସହରାଞ୍ଚଳର ସାମାଜିକ, ଆର୍ଥିକ, ପାନୀୟ ଜଳ ଆଉ ମୌଳିକ ସୁବିଧା ବାବଦ ତଥ୍ୟ କେନ୍ତେକରି ଡିଜିଟାଲ ଜରିଏ ସଂଗ୍ରହ କରାଯିବା ସେ ବାବଦେ ତାଲିମ ଦିଆଯାଇଥିଲା। ଉତ୍ପାଦନ ବଢ଼ାବା ଲକ୍ଷ୍ୟଥି ନୂଆପଡ଼ା ଜିଲ୍ଲାନ କେନ୍ଦ୍ର ସରକାରଙ୍କର ଖାସ୍ ପାଇଲଟ ପ୍ରକଳ୍ପ ଜରିଏ କୃଷି ଯନ୍ତ୍ରପାତିର ବ୍ୟବହାର ଉପରେ ଜୋର୍ ଦିଆଯାଉଛି। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରକଳ୍ପ ଦେଶର 12 ରାଜ୍ୟ କାମ କରୁଥିବାର ବେଳେ ଓଡ଼ିଶା ନଈଟା ସୁନ୍ଦରଗଡ଼, ନୂଆପଡ଼ା, କେନ୍ଦୁଝର, ନବରଙ୍ଗପୁର, କୋରାପୁଟ ଜିଲ୍ଲାନ କାର୍ଯ୍ୟକାରୀ ହେଉଛି। ଢିପ୍ ଜମିନ୍ତି ନଧାଡ଼ିଆ ଧାଡ଼ିବୁନା ଯନ୍ତ୍ର ଆଉ ହୁଡ଼ା ମଞ୍ଜିବୁନା ଯାନ୍ତ୍ରିକୀକରଣ କରବାର୍କେ ଚାଷୀମାନଙ୍କୁ ଆହ୍ୱାନ ଦିଆଯାଇଛି। ଉତ୍ତର ବଙ୍ଗୋପସାଗର ଆଉ ତାର ଲାଗିକରି ଥିବା ଦକ୍ଷିଣ ବାଂଲାଦେଶ ଉପରେ ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବଟି ଆଜି ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ସମୁଦ୍ର ଖଣି ପାଖାପାଖି ଉତ୍ତର ପଶ୍ଚିମ ବଙ୍ଗୋପସାଗରନ ଗୋଟିଏ ଲଘୁଚାପ କ୍ଷେତ୍ର ହୋଇଛି। ଇଟା ସମୁଦ୍ର ପତନରୁ 7.6 କିଲୋମିଟର ତକ ଲମ୍ବିଛି। ଆଇବା ଦୁଇ ଦିନ ଭିତରେ ଉତ୍ତର ଓଡ଼ିଶା ଆଉ ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇକରି ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଯିବାର ସମ୍ଭାବନା ଅଛି। ଲଘୁଚାପର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ଲଗାୟତ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଆଇବା 24 ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କ ସହିତ 12 ଜିଲ୍ଲାନ ଅତି ଜବର ବର୍ଷା ହେବା ବୋଲି କେନ୍ଦ୍ର ତରଫ ସତର୍କ କରାଯାଇଛି। ସେଆଡ଼େ ପୁରୀ ଆଉ ଜଗତସିଂହପୁର ଜିଲ୍ଲାନ ଜବରନୁ ଅତି ଜବର ବର୍ଷା ହେବା ବୋଲି କେନ୍ଦ୍ର ତରଫ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଆଇବାକାଲ ହେବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଘଣ୍ଟ ଘଣ୍ଟା କାହାଳୀ ସହିତ ତିନି ରଥନ ବିଜେ ହେଲା ଆଜ୍ଞାମାଳ। ସିଂହଦ୍ୱାର ଆଗକେ ଅନାଗଲା ତିନି ରଥ। ପୁରୀନ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଆଉ ମୋବାଇଲ୍ ଆପ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଆଉ ଲଘୁଚାପର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ଲାଗି ରହିଛି ବର୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଦେଶରେ ସେମିକଣ୍ଡକ୍ଟର କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସେମିକନ୍ 2.0କୁ କ୍ୟାବିନେଟ୍ର ଅନୁମୋଦନ। ଖର୍ଚ୍ଚ ହେବ 1,27,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା। ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତିର ପ୍ରଥମ ଦିନରେ ଯୁକ୍ତରାଜ୍ୟ ୟୁକେକୁ ରପ୍ତାନୀ ହେଲା 140 US ଡଲାର ମୂଲ୍ୟର ସାମଗ୍ରୀ। ଇରାନ ଉପରେ ଆମେରିକା ପକ୍ଷରୁ ନୌସେନା ଅବରୋଧ ପରେ ଉଭୟ ଦେଶ ମଧ୍ୟରେ ଜାରି ରହିଛି ଆକ୍ରମଣ ପ୍ରତିଆକ୍ରମଣ। ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲ୍ରେ ଆଜି ପରସ୍ପରକୁ ଭେଟିବେ ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ। କେନ୍ଦ୍ର କ୍ୟାବିନେଟ୍ ଆଜି ଉତ୍ତରପ୍ରଦେଶରେ 19 ନମ୍ବର ଜାତୀୟ ରାଜପଥ ଏବଂ ବାରାଣସୀ ରିଙ୍ଗ୍ ରୋଡ୍ ମଧ୍ୟରେ 46 କିଲୋମିଟରରୁ ଉର୍ଦ୍ଧ୍ୱ 6 ଲେନ୍ ବିଶିଷ୍ଟ ଗ୍ରୀନ୍ ଫିଲ୍ଡ ଏଲିଭେଟେଡ୍ କରିଡରକୁ ମଞ୍ଜୁରୀ ଦେଇଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ପ୍ରକଳ୍ପ ପାଇଁ ମୋଟ 14,400 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ। ଏହା ଜାତୀୟ ରାଜପଥ 19 ଏବଂ ବାରାଣସୀ ରିଙ୍ଗ୍ ରୋଡ୍ ମଧ୍ୟରେ ସିଧାସଳଖ ସଂଯୋଗ ସ୍ଥାପନ କରିବ, ଯାହାଦ୍ୱାରା ସହରରେ ଭିଡ଼ କମିବା ସହ ଯାତାୟାତରେ ସୁଧାର ଆସିବ। ସେହି ଅଞ୍ଚଳରେ ହାରାହାରି ଯାତ୍ରା ସମୟ ପ୍ରାୟ 60 ମିନିଟ୍ରୁ କମି 20 ମିନିଟ୍ ହେବାର ଆଶା କରାଯାଉଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ପ୍ରକଳ୍ପ ପ୍ରମୁଖ ଧାର୍ମିକ, ଶିକ୍ଷାଗତ ଏବଂ ସାଂସ୍କୃତିକ ସ୍ଥଳଗୁଡ଼ିକୁ ଯିବା ଆସିବା ସହଜ କରିବ। ବାରାଣସୀ ସହରର ଭିଡ଼ କମାଇବା ପାଇଁ ଉତ୍ତରପ୍ରଦେଶରେ ବରୁଣା ନଦୀ କୂଳେ କୂଳେ ଜାତୀୟ ରାଜପଥ 31 ଏବଂ ବାରାଣସୀ ରିଙ୍ଗ୍ ରୋଡ୍କୁ ସଂଯୋଗ କରୁଥିବା 43 କିଲୋମିଟରରୁ ଉର୍ଦ୍ଧ୍ୱ 6 ଏବଂ 4 ଲେନ୍ ବିଶିଷ୍ଟ ଏଲିଭେଟେଡ୍ କରିଡରର ବିକାଶକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ମୋଟ 10,988 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ପ୍ରକଳ୍ପ ଜାତୀୟ ରାଜପଥ 31 ଏବଂ କାଶୀ ରେଳ ଷ୍ଟେସନ ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ 40 ମିନିଟ୍ରୁ 20 ମିନିଟ୍କୁ ହ୍ରାସ କରିବ। ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତର ସେମିକଣ୍ଡକ୍ଟର ଡିଜାଇନ୍ ଏବଂ ବିନିର୍ମାଣ ପରିସଂସ୍ଥାକୁ ସୁଦୃଢ଼ କରିବା ପାଇଁ କ୍ୟାବିନେଟ୍ 1,27,500 କୋଟି ଟଙ୍କାର ବ୍ୟୟ ବରାଦ ସହ ସେମିକନ୍ 2.0କୁ ଅନୁମୋଦନ କରିଛନ୍ତି। ସେ କହିଛନ୍ତି, ସେମିକନ୍ 1.0ର ସଫଳତାକୁ ଭିତ୍ତି କରି ଭାରତକୁ ବିଶ୍ୱ ସେମିକଣ୍ଡକ୍ଟର ମାନଚିତ୍ରରେ ସ୍ଥାପିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଏହି ଯୋଜନା ଆହୁରି ଆଗକୁ ନେବାର ଲକ୍ଷ୍ୟ ରଖିଛି। କେନ୍ଦ୍ର କ୍ୟାବିନେଟ୍ 62,500 କୋଟି ଟଙ୍କାର ବ୍ୟୟ ବରାଦ ସହ ମୋବାଇଲ୍ ଫୋନ୍ ବିନିର୍ମାଣ ଯୋଜନାକୁ ମଧ୍ୟ ଅନୁମୋଦନ କରିଛି। ଏହି ଯୋଜନା ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଦେଶରେ ମୋବାଇଲ୍ ଉତ୍ପାଦନ ପାଇଁ ଏହି ଯୋଜନା ଅଧୀନରେ 2.25%ରୁ 5% ପର୍ଯ୍ୟନ୍ତ ପ୍ରୋହାହନ ପ୍ରଦାନ କରାଯିବ। ଯୋଜନା ଅବଧି ମଧ୍ୟରେ ପ୍ରାୟ 39 ଲକ୍ଷ କୋଟି ଟଙ୍କାର ମୋବାଇଲ୍ ଫୋନ୍ ଉତ୍ପାଦନ କରାଯିବାର ଆଶା କରାଯାଉଛି। ଏହାଦ୍ୱାରା ପ୍ରାୟ 60,000 ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
2: ମୋବାଇଲ୍ ଫୋନ୍ ମାନୁଫ୍ୟାକ୍ଚରିଂ ସ୍କିମ୍ ଏସ୍ମେ 62,500 କରୋଡ଼ ରୁପିଜ୍ କା ଲେଆଉଟ୍ ହୁଆ। आप सब जानते हैं कि इन 10 वर्षों में मैसिव चेंज आया इलेक्ट्रॉनिक्स मैन्युफैक्चरिंग में। 7 गुना मैन्युफैक्चरिंग बढ़ी, प्रोडक्शन बढ़ा और 11 गुना एक्सपोर्ट बढ़ा 2014 के कंपैरिजन में। और भारत जो मोबाइल फोन इम्पोर्टर था, आज नेट एक्सपोर्टर बन गया है और सेकेंड लार्जेस्ट मैन्युफैक्चरर बन गया है भारत मोबाइल फोन का।
1: ଏତଦ୍ବ୍ୟତୀତ କେନ୍ଦ୍ର କ୍ୟାବିନେଟ୍ ଓଡ଼ିଶା ଏବଂ ଝାଡ଼ଖଣ୍ଡର 4ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିଥିବା 2ଟି ବହୁମୁଖୀ ରେଳ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି, ଯାହା ରେଳ ନେଟ୍ୱାର୍କକୁ 145 କିଲୋମିଟର ସମ୍ପ୍ରସାରିତ କରିବ। ଏହି ପ୍ରକଳ୍ପ ଅଧୀନରେ ଓଡ଼ିଶାର ପାରାଦୀପ ହରିଦାସପୁର ରେଳ ଲାଇନ୍ର ଦୋହରୀକରଣ ଏବଂ ଝାଡ଼ଖଣ୍ଡର ରାଜଖରସୁଆଁ ଡାଙ୍ଗୁଆପୋଷି 4ର୍ଥ ରେଳ ଲାଇନ୍ର ନିର୍ମାଣ କାର୍ଯ୍ୟ କରାଯିବ। ପ୍ରାୟ 3,907 କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପଗୁଡ଼ିକ 2030-31 ଆର୍ଥିକ ବର୍ଷ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତିର ପ୍ରଥମ ଦିନରେ ଭାରତର ବିଭିନ୍ନ ପ୍ରାନ୍ତରୁ ଯୁକ୍ତରାଜ୍ୟ ୟୁକେକୁ 140 US ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନୀ କରାଯାଇଛି। ଆଜି ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ସଚିବ ରାଜେଶ ଅଗ୍ରୱାଲ କହିଛନ୍ତି, ଏହି ଚୁକ୍ତି ସମ୍ପୂର୍ଣ୍ଣ ଭାବେ 2047 ସୁଦ୍ଧା ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସହ ଜଡ଼ିତ। ସେ କହିଛନ୍ତି, ଏହା ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ଚୁକ୍ତିଗୁଡ଼ିକ ମଧ୍ୟରୁ ସବୁଠାରୁ ବଡ଼, ଯାହା ଉଭୟ ଦେଶ ପାଇଁ

ବଜାର ସୁଯୋଗ ଉନ୍ମୁକ୍ତ କରିବ। ଶ୍ରୀ ଅଗ୍ରୱାଲ କହିଛନ୍ତି ଏହା ଦେଶର ସାମଗ୍ରୀ ବାଣିଜ୍ୟକୁ ବଢ଼ାଇବା ସହିତ ଆଗାମୀ ଦିନରେ ସେବା କ୍ଷେତ୍ରକୁ ମଧ୍ୟ ଉତ୍ସାହିତ କରିବ। ଆକାଶବାଣୀ ସମ୍ଭାଦ ପକ୍ଷରୁ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତି ନେଇ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କର ପ୍ରତିକ୍ରିୟା ହସ୍ତଗତ ହୋଇଛି। ଭାରତରେ ଅବସ୍ଥାପିତ ୟୁକେ ହାଇକମିଶନର ଲିଣ୍ଡି କ୍ୟାମେରନ୍ ଆକାଶବାଣୀ ସହ କଥାବାର୍ତ୍ତା ବେଳେ କହିଛନ୍ତି ଏହି ଚୁକ୍ତି ଉଭୟ ପକ୍ଷ ପାଇଁ ଏକ ବଡ଼ ସଫଳତା। କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ବିକାଶ ପ୍ରାଧିକରଣର ତରୁଣ ବଜାଜ କହିଛନ୍ତି ଏହି ଚୁକ୍ତି କୃଷି ଏବଂ ପ୍ରକ୍ରିୟାକରଣ କ୍ଷେତ୍ର ପାଇଁ ଲାଭଦାୟକ ହେବ। ଜେମ୍ସ ଆଣ୍ଡ ଜୁଏଲାରୀ ଏକ୍ସପୋର୍ଟ ପ୍ରମୋସନ କାଉନ୍ସିଲ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସବ୍ୟସାଚୀ ରାୟ କହିଛନ୍ତି ଏହି ଚୁକ୍ତି ଦ୍ୱାରା ରତ୍ନ ଏବଂ ଅଳଙ୍କାର କ୍ଷେତ୍ର ଉପକୃତ ହେବ। ଆପାରେଲ୍ ଏକ୍ସପୋର୍ଟ ପ୍ରମୋସନ କାଉନ୍ସିଲ୍ର ଅଧ୍ୟକ୍ଷ ଡକ୍ଟର ଏ ସାକ୍ରିଭେଲ କହିଛନ୍ତି ଏହି ଚୁକ୍ତି ଯୋଗୁଁ ଆଗାମୀ ଦେଢ଼ ବର୍ଷ ମଧ୍ୟରେ ରପ୍ତାନୀ ଦ୍ୱିଗୁଣିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେନ୍ଦ୍ର ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରେଟାଙ୍କର ଏକ ଆଲେଖ୍ୟକୁ ପ୍ରଶଂସା କରିଛନ୍ତି। ଏହି ଆଲେଖ୍ୟରେ ଭାରତ ଟେକ୍ସ 2026 କିପରି ଭାରତର ସମ୍ପୂର୍ଣ୍ଣ ବୟନଶିଳ୍ପ ମୂଲ୍ୟ ଶୃଙ୍ଖଳକୁ ଏକତ୍ର କରି ଗୋଟିଏ ମଞ୍ଚରେ ରଖିପାରିଛି ସେ ସମ୍ବନ୍ଧରେ ଉଲ୍ଲେଖ ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏହି ପଦକ୍ଷେପ ଦେଶର ଉତ୍ପାଦନ କ୍ଷମତା, ସମୃଦ୍ଧ ବୟନ ସଂସ୍କୃତି ଏବଂ ବୈଶ୍ୱିକ ସ୍ତରରେ ବର୍ଦ୍ଧିତ ଉପସ୍ଥିତିକୁ ଦର୍ଶାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଟେକ୍ସ ବୟନଶିଳ୍ପ କ୍ଷେତ୍ର ପାଇଁ ଭାରତର ଭିଜନ 2030 ରୂପରେଖକୁ ପ୍ରତିଫଳିତ କରୁଛି। ହର୍ମୁଜ୍ ପ୍ରଣାଳୀ ଦେଇ ଚଳାଚଳ କରୁଥିବା ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ତେହେରାନ ପକ୍ଷରୁ ହୋଇଥିବା ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଆମେରିକା ଆଜି ଇରାନ୍ ଉପରେ ପୁଣି ବିମାନ ଆକ୍ରମଣ କରିଛି। ଏଥିସହ ଇରାନ୍ ଉପରେ ନୌସେନା ଅବରୋଧ ଲଗାଇଛି। ଆମେରିକାର ଏହି ଆକ୍ରମଣ ଇରାନ୍ ସେନାର ଏକ ବ୍ୟାରେକ୍ ଉପରେ ହୋଇଥିବାର ଇରାନ୍ କହିଛି, ଯେଉଁଥିରେ 7 ଜଣ ସୈନିକ ପ୍ରାଣ ହରାଇଛନ୍ତି ଏବଂ ସାରା ଦେଶରେ 260ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇରାନ୍ ସରକାରଙ୍କ ମୁଖପାତ୍ର ଫାତେମା ମୋହାଜେରାନୀ କହିଛନ୍ତି ଗତ କିଛିଦିନ ମଧ୍ୟରେ 30ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଅବରୋଧ ପରେ ଉଭୟ ଆମେରିକା ଏବଂ ଇରାନ୍ ପରସ୍କର ଉପରେ ଆକ୍ରମଣ ଜାରି ରଖିଛନ୍ତି। ପଶ୍ଚିମ ଏସିଆରେ ଆମେରିକା ଏବଂ ଇରାନ୍ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ଯୋଗୁଁ ବିଶ୍ୱର ଶକ୍ତି ଯୋଗାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ଜଳପଥ ପ୍ରତି ସୃଷ୍ଟି ହୋଇଥିବା ବିପଦ ଦୁଇ ଦେଶ ମଧ୍ୟରେ ପୂର୍ବରୁ ସ୍ୱାକ୍ଷରିତ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ସମ୍ପୂର୍ଣ୍ଣ ପ୍ରଭାବହୀନ କରିଦେଇଛି। ଏହି ଅବରୋଧ ଯୋଗୁଁ ସେମାନେ ପଶ୍ଚିମ ଏସିଆରୁ ହେଉଥିବା ତୈଳ ଏବଂ ଗ୍ୟାସ୍ ରପ୍ତାନୀକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବେ ବୋଲି ଇରାନ୍ର ରିଭଲ୍ୟୁସନାରୀ ଗାର୍ଡ ଚେତାବନୀ ଦେଇ କହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ବେଲ୍ଜିୟମ୍ର ବ୍ରସେଲ୍ସଠାରେ ଷ୍ଟାର୍ଟଅପ୍ ଗବେଷଣା ଏବଂ ନବସୃଜନ ପାଇଁ ୟୁରୋପୀୟ ସଂଘର କମିଶନର ଏକାଟେରିନା ଜାହାରିବାଙ୍କୁ ଭେଟିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ଏହି ବୈଠକରେ ସେମାନେ ସ୍ୱଚ୍ଛ ଏବଂ ସବୁଜ ଶକ୍ତି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଗବେଷଣାର ସୁଯୋଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି। ଏତଦ୍ବ୍ୟତୀତ ନବସୃଜନ ହବ୍, ଷ୍ଟାର୍ଟଅପ୍ ଏବଂ ହୋରାଇଜନ୍ ୟୁରୋପ ସହ ଯୋଡ଼ି ହେବା ସମ୍ପର୍କରେ ମଧ୍ୟ ମତ ବିନିମୟ ହୋଇଛି। ଦୁଇଦିନିଆ ବେଲ୍ଜିୟମ୍ ଗସ୍ତ ସମୟରେ ଡକ୍ଟର ଜୟଶଙ୍କର ବ୍ରସେଲ୍ସଠାରେ ବେଲ୍ଜିୟମ୍ର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ମ୍ୟାକ୍ସିମ୍ ପ୍ରୋଭଟ୍ଙ୍କ ସହ ମିଳିତ ଭାବେ ଭାରତ ବେଲ୍ଜିୟମ୍ ରଣନୈତିକ ଆଲୋଚନାରେ ସହ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ରାଜନୈତିକ, ଅର୍ଥନୈତିକ, ପୁଞ୍ଜିନିବେଶ, ସ୍ୱଚ୍ଛ ଶକ୍ତି, ପ୍ରତିରକ୍ଷା, ମୋବିଲିଟି ଏବଂ ଫାର୍ମାସ୍ୟୁଟିକାଲ୍ସ କ୍ଷେତ୍ରରେ ସହଯୋଗର ସମୀକ୍ଷା ହୋଇଥିଲା। ଏଥିସହ ବନ୍ଦର, ସାମୁଦ୍ରିକ ବ୍ୟାପାର, ସେମିକଣ୍ଡକ୍ଟର ଏବଂ ଯୋଗାଣ ଶୃଙ୍ଖଳରୁ ବିପଦ ହ୍ରାସ କରିବା ପାଇଁ ବ୍ୟାପକ ସହଯୋଗର ସୁଯୋଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଉଭୟ ପକ୍ଷ ପଶ୍ଚିମ ଏସିଆ ସମେତ ବିଶ୍ୱର ଘଟଣାବଳୀ ଉପରେ ନିଜ ନିଜର ମତ ରଖିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଆଜି ନୂଆଦିଲ୍ଲୀରେ ଦିଲ୍ଲୀ ମହାନଗର ନିଗମ ଏମ୍ସିଡି ଏବଂ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଏନ୍ଡିଡିବି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଦିଲ୍ଲୀରେ ଗୋବରର ବୈଜ୍ଞାନିକ ଉପଯୋଗ କରି କମ୍ପ୍ରେସ୍ଡ ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଏହି ଚୁକ୍ତି ହୋଇଛି। ସହରର ଗୋଶାଳା ଏବଂ ଦୁଗ୍ଧ ଖମାରାଗୁଡ଼ିକରୁ ବାହାରୁଥିବା ବର୍ଜ୍ୟବସ୍ତୁ ଯେପରି ଯମୁନା ନଦୀକୁ ନ ଯାଏ ତାହାକୁ ରୋକିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଫିଫା ବିଶ୍ୱକପ୍ ଫୁଟବଲରେ ଆଜି ଆମେରିକାର ଆଟଲାଣ୍ଟାଠାରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଗତଥରର ଚାମ୍ପିୟନ୍ ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ ପରସ୍କରକୁ ଭେଟିବେ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30 ସମୟରେ ଆରମ୍ଭ ହେବ। ଗତକାଲି ଟେକ୍ସାସ୍ଠାରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ରେ ସ୍ୱେନ୍ 2-0 ଗୋଲ୍ରେ ଫ୍ରାନ୍ସକୁ ହରାଇ ଫାଇନାଲ୍ରେ ପ୍ରବେଶ କରିଛି। ଆଜି ମ୍ୟାଚ୍ର ବିଜେତା ଆସନ୍ତା 20 ତାରିଖରେ ନ୍ୟୁୟର୍କର ନ୍ୟୁ ଜର୍ସି ଷ୍ଟାଡିୟମ୍ରେ ଫିଫା ବିଶ୍ୱକପ୍ ଫାଇନାଲ୍ରେ ସ୍ୱେନ୍କୁ ଭେଟିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ସେମିକଣ୍ଡକ୍ଟର କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସେମିକନ୍ 2.0କୁ କ୍ୟାବିନେଟ୍ର ଅନୁମୋଦନ। ଖର୍ଚ୍ଚ ହେବ 1,27,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା। ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତିର ପ୍ରଥମ ଦିନରେ ଯୁକ୍ତରାଜ୍ୟ ୟୁକେକୁ ରପ୍ତାନୀ ହେଲା 140 ନିୟୁତ ଡଲାର ମୂଲ୍ୟର ସାମଗ୍ରୀ।
ইরান উপরে আমেরিকা পক্ষ নৌসেনা অবরোধ।

ବିଭକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ରାୟଗଡ଼ା ସମ୍ବାଦଦାତା ସୀମାଞ୍ଚଳ ପଣ୍ଡା ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ରାୟଗଡ଼ାରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଛି। ବାଣିଜ୍ୟ, ପରିବହନ, ଇସ୍କାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଜନାକୁ ଗରିବ ଓ ଅସହାୟଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି। ରାୟଗଡ଼ା ବନଖଣ୍ଡରେ 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ମାଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ବିଧାୟକ ଆପାଲ ସ୍ୱାମୀ କାଡ୍ରାକା। ଜନପ୍ରତିନିଧି, ବନ ବିଭାଗ, ଛାତ୍ରଛାତ୍ରୀ ଓ ଏନ୍ସିସି କ୍ୟାଡେଟ୍ମାନେ ବୃକ୍ଷରୋପଣରେ ସାମିଲ ହୋଇଥିଲେ। ରଘୁବାରୀ ସଂରକ୍ଷିତ ଜଙ୍ଗଲରେ ମିଳିତ କମ୍ବିଂ ଅପରେସନ୍ ବେଳେ ମାଓବାଦୀଙ୍କ ଏକ ବଡ଼ ଡମ୍ପରୁ ଷ୍ଟେନ୍ ଗନ୍, ରାଇଫଲ, କଣ୍ଟ୍ରିମେଡ୍ ବନ୍ଧୁକ, ଗୁଳି, ମାଗାଜିନ୍, ଗନ୍ ପାଉଡର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା। ଏନେଇ ସୂଚନା ଦେଇଛନ୍ତି ଏସ୍ପି ରାଜ ପ୍ରସାଦ। ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ଲକ୍ଷ୍ୟରେ ପ୍ରଶାସନ ପକ୍ଷରୁ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବିଭିନ୍ନ ବିଭାଗ ଓ ୟୁନିସେଫ୍ ପ୍ରତିନିଧିମାନେ ଯୋଗଦେଇ ସଚେତନତା ଉପରେ ଗୁରୁତ୍ୱ ଦେଇଛନ୍ତି। ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଭିଭିଜି ରାମଜୀ ଯୋଜନାର ଶୁଭାରମ୍ଭ ସହ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ ପାଞ୍ଚଦିନିଆ ପ୍ରଦର୍ଶନୀ ଓ ସେମିନାର ସଫଳତାର ସହ ସମାପ୍ତ ହୋଇଛି। ଉଦ୍ୟୋଗ ଓ ସ୍ୱରୋଜଗାର ପ୍ରୋତ୍ସାହନ ଉପରେ ଏଥିରେ ଆଲୋଚନା କରାଯାଇଛି। ବିଷମ କଟକରେ କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳତା ଉପରେ ଆଲୋଚନା କରାଯାଇଛି। ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଣୀ ମନ୍ଦିରର ଦାନହୁଣ୍ଡିରୁ 5 ମାସରେ 1,22,29,623 ଟଙ୍କା, 32 ଗ୍ରାମ ସୁନା, 1 କିଲୋ 300 ଗ୍ରାମ ରୂପା ଓ ବିଦେଶୀ ମୁଦ୍ରା ମିଳିଛି। ଜାତୀୟ ପୋଲିଓ ଟିକାକରଣ ଦିବସ ଅବସରରେ ଜିଲ୍ଲାର 5 ବର୍ଷରୁ କମ୍ ବୟସର 1,11,000ରୁ ଅଧିକ ଶିଶୁଙ୍କୁ ପୋଲିଓ ଟିକା ଦେବା ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 1,032 ବୁଥ, 34 ଟ୍ରାନ୍ଜିଟ୍ ଓ 23 ମୋବାଇଲ୍ ଟିମ୍ ଗଠନ କରାଯାଇଛି। ଆନ୍ତର୍ଜାତୀୟ ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରାଚାଲାଣ ବିରୋଧରେ ଜିଲ୍ଲାରେ ସଚେତନତା ଶୋଭାଯାତ୍ରା ଓ ସଭା ଆୟୋଜନ କରାଯାଇଥିବା ବେଳେ ନାଗରିକଙ୍କୁ ନିଶାମୁକ୍ତ ସମାଜ ଗଠନର ଆହ୍ୱାନ ଦିଆଯାଇଛି। ଭାରତ ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ସମସ୍ତ ମତଦାତା ତଥ୍ୟର 100% ଡିଜିଟାଇଜେସନ୍ ସମ୍ପୂର୍ଣ୍ଣ କରି ରାଜ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଛି। ରାୟଗଡ଼ା ପୌର ପରିଷଦ ପକ୍ଷରୁ ଜନକଲ୍ୟାଣ ମେଳା ଓ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନାଗରିକଙ୍କୁ ବିଭିନ୍ନ ସରକାରୀ ଯୋଜନା ଏବଂ ସେବା ସମ୍ପର୍କରେ ସଚେତନ କରାଯାଇଛି। ଆନ୍ତର୍ଜାତୀୟ ଯୋଗ ଦିବସ ଜିଲ୍ଲାରେ ପାଳିତ ହୋଇଥିବା ବେଳେ କୋଡିଙ୍ଗାମାଳି ବକ୍ସାଇଡ୍ ଖଣିର ଉତ୍ପାଦନ ବୃଦ୍ଧି ପାଇଁ ଜନଶୁଣାଣି ଅନୁଷ୍ଠିତ ହୋଇଛି। ସେହିପରି ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତି ଅଧୀନରେ ରାୟଗଡ଼ାର 81,000ରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ହସ୍ତାନ୍ତର କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ।

0: ଭଲ କରି ନୂଆ କରି ସେ ତାକେ ଯଦି ମାନେ ତାକେ ବ୍ୟବସାୟ ବି କରବେ ବେଲେ ହେନ୍ତା ଇହାଦେ ଚାଲ ତାର ଦୁକାନ ଦେଖବ କାଏ ଖଟ ନାଇଁ ନ କାଏ ଚୌକି ନାଇଁ ନ କାଏ ଟେବୁଲ ନାଇଁ ନ ନୂଆ ନୂଆ ରକମର ନୂଆ ନୂଆ ଡିଜାଇନ ଡିଜାଇନ ଟା
1: ହଁ,
0: ରଖିଥିବ
1: ଯେ ଶୁଣ ତ, ସବୁଥର ମୂଲ କଥା ହଉଛେ କରବାର ଗୋଟେ ଇଚ୍ଛା ଥିବାର
0: ହଁ
1: କଥା, ଆର୍ ମୁଇଁ କେନ୍ତା ଆଗ୍କେ ବଢ଼ମି,
0: ହଁ
1: 2 ପଇସା ଅଧିକା କମାମି, ଇଟା ଯଦି ଯିଏ ମନ ଥି ଭାବିକିରି କରବା ନେଇ କେଁ, ସେ ନିଶ୍ଚୟ ଆଗ୍କେ ଯିବା।
0: ହଁ
1: ଆରୁ ଆମର ସରକାରଙ୍କ ଯୋଜନା ମାନେ ଏତେ ବଢ଼ିଆ ବଢ଼ିଆଟା ଅଛେ, ଆମେ ଆମର ଭାଇମାନଙ୍କେ କମା ଦେଖ, ଚାକିରି ତ ଆରୁ ମିଲ୍ବା ବୋଲି ତ ହେନ୍ତା ମାନେ ନାଇଁ ନ,
0: ନାଇଁ ନ
1: ଆର୍ ସଭେ ଯଦି ଚାକିରିର ପଛେ ଦୌଡ଼ିବେ ବୋଲେ ହେବା କେଁ। ନିଜର ଯେନ୍ କୌଳିକ ବୃତ୍ତି ଅଛେ, ପାରମ୍ପରିକ ବୃତ୍ତି ଅଛେ, ତାକେ ଇ ଯୋଜନା ଥି ସାମିଲ ହେଇକିରି, ଯେନ୍ଟା ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା କହୁଛନ୍, ଇଥି ସାମିଲ ହେଇକରି ତାର ଫାଇଦାଟା ଉଠାବାର
0: ହଁ
1: କଥା।
0: ବ୍ୟାଙ୍କ କେ ଯାଇକରି ସବୁ ଜିନିଷ ଯଦି ଆମେ ପଚରାମା ଆମକୁ ସବୁ ଜିନିଷ ସୁବିଧା ଥି ଆମେ ଜାଣି ପାରମା।
1: ହଁ ହଁ, ଯେ ଶୁଣ ତ, ଏତିକି
0: ହଏ
1: କଥା ହେଲା ନ, ଆଜ କାଏଁ ଦିନେ ସୋର୍ କରୁଛୁ ତ,
0: ହଏ ସୋର
1: ପାସରି
0: କରୁଛେ।
1: ପଇସା ଦେଲୁ କେ
0: ଆଉ
1: ବୋଲଛେ।
0: ମୁଇଁ ଗୁଟେ ଜିନିଷ ଭାବୁଛେ ବୋଲ ତ ନାନୀ, ଯାହା ତ କାମ କବାର ଚାଲୁଛେ ଆମର କରୁଛୁ ଚାଷ ବାସ ଏଟା ସେଟା, କେତେବେଳେ ପରିବା ଜଗାଲା କେତେବେଳେ ଆର କାଣା କଲା ଚାଲିଛି ଘରେ। ଆମେ ଘରର ଆମେ ମହିଳାମାନେ ବି ଯେନ୍ ଘରେ ବସିକିନା ରହୁଛୁ, ହଁ ଆମେ ବି କେମିତିକିନା ସହଜେ 2 ପଇସା ବନେ କମେଇ ପାରତା, ମୁଇଁ ହେଥିର ଉପରେ ଗୋଟେ କାଣାଟେ କର୍ମା ଭାବୁଛେ ବୋଲତ ବେଲେ ହେନ୍ତା ବେଲେ ମୁଇଁ ହେଟା ଦିନେ କଥା ଲାଗୁଥିଲି ଆମର ବଡ଼ଖା ଦାଦା ସାଙ୍ଗେ କଥା ଲାଗେ ବେଲେ ବଡ଼ଖା ଦାଦା ମୋତେ କହିଲେ କି ବଢ଼ିଆ ଜିନିଷଟେ ତୁମେ ଭାବଲ, ଆଉ ତୁମର ଘରେ ଟିକେ ଜାଗା ଥିବି, ତୁମେ ଯଦି ଛତି ଚାଷ କରବ ବେଲେ ବଢ଼ିଆ କମେଇ ପାରିବ, ତୁମେ ଘରର କାମ କରୁଥିବ କରୁଥିବ କିଛି ଜହ ମେହନତ ନାହିଁ, ଘରର କାମ କଲା ବେଲକେ ଏତକିରି ଏଟା କରିପାର।
1: ହେଟା ତ ଏ ଆମେ ଘରେ ବସିକିରି ଛୁଆ ପିଲା ଦେଖିକରି ବି ଆମେ ଜିନିଷ ବି କାମଟେ କର୍ମା
0: ବୋଇଲେ ମୁଇଁ ଆଜି ହେଥିଲାଗି ସମକୁ ଡାକିକିନା ଆଣିଲି ବୈଠକିଥି, ଆମେ ସବୁ ଶୁନମା ନାନୀ ବହେନ ହେଇକରି ଏଟା ଆମର କାମର ଜିନିଷଟି
1: ସତେ କେ ହେନ୍ତା ଅଛି କେ।
0: ଆର ଆମର ସେ ବହେନ
1: କଥା ଲାଗିଛି,
0: ଆମର ସେ ସୁରବୁଇ ବହେନ ସେ ତାକର ସାଙ୍ଗେ କଥା ଲାଗବା
1: ବୋଲେ ଚାଲ ଶୁଣୁ, ଏନ୍ତା ହେଲେ
0: ଆମେ ମାନେ କେନ୍ତି କିନା ବନେ 2 ପଇସା କମେଇ ପାରମା ଘରେ ଥାଇ କରି
1: ବୋଲେ କାଁ ଡେରି କରୁଛୁ କାଣା ଯେ, ଚାଲ ଶୁଣୁ ତ।
0: ହଁ ଚାଲ ଶୁନମା,
2: ଆମର ବୈଠକୀ କି ଆସିଥିବାର ସବୁ ଚାଷୀ ଭାଇ ବହିନ ମାନଙ୍କୁ ଜୁହାର। ଚାଷବାସ କହିଲେ ଆମେ ଧାନ ମୁଗ ସୋରିଷ ବାଇଗନ ଆଦିକେ ବୁଝୁଛୁ, ହେନ୍ତା ଛତୁ ଚାଷ ସବୁଆଡେ ଲୋକପ୍ରିୟ ହେ। ଛତୁ ଚାଷ ଭିତରେ ପୁଆଲ ଢିଙ୍ଗରି ବଟମ ଛତି ଆମେ ଶୁଣିଛୁ, ତ ପୁଆଲ ଛତି ବଟମ ଛତି ଘରେ ଘରେ ଚାଷ ହଉଛି, ହେନ୍ତା ବଟମ ଛତି କେନ୍ତି ଚାଷ ହଉଛି ହେଟାକେ ଜାଣବାର୍ ଲାଗି ଆଜକା ଆମର ବୈଠକୀକେ ଆସିଛନ୍ ହାଡ଼ିପା ଦୀପ ଆଜ୍ଞା ମୁଦିପଡ଼ା ସମ୍ବଲପୁରନୁ ଆସିଛନ୍। ଆଜ୍ଞା ଆମର ବୈଠକୀକେ ଜୁହାର।
3: ନମସ୍କାର
2: ଆଜ୍ଞା, ଆପଣ କେତେ ବରଷ ହେଲାନ ଚାଷ କରୁଛନ୍?
3: ଆଜ୍ଞା ମୁଇଁ ତ 2006ରୁ ବଲାଙ୍ଗୀରରେ ପାଲ ଛତୁ ଢିଙ୍ଗରି ଛତୁ ଚାଷ କରୁଥିଲି, ଏବେ ଏଇଟା ମୁଇଁ 6 ବର୍ଷ ହେଲା ସମ୍ବଲପୁରରେ ପୁଆଲ ଛତି ଢିଙ୍ଗରି ଛତି, ଆଉ ଏବେ 2 ବର୍ଷ ହେଲା ବଟମ ଛତି ଆଉ ମିଲ୍କି ଛତୁ ବି କରୁଛେ, 4 ପ୍ରକାର ଛତି ମୁଇଁ କରୁଛେ। ଆଉ ପାଖେ ଆଖେ ଯେନ୍ ଚାଷୀମାନେ ଆସୁଛନ୍ ସେ ଚାଷୀମାନଙ୍କେ ମୁଇଁ ଟ୍ରେନିଂ ବି ଦଉଛେ, ଆଉ ଯେହେତୁ ମୁଇଁ ନିଜେ ମଞ୍ଜି ବନଉଛେ ମଞ୍ଜି ବି ଚାଷୀମାନଙ୍କେ ଦଉଛେ, ଆଉ ଯେନ୍ ଚାଷୀମାନେ ନୂଆ ହେଇକରି ଆସୁଛନ୍ ସେମାନଙ୍କେ ମୁଇଁ ଫାର୍ଷ୍ଟ ପଚାରୁଛେ ଯେ ଆପଣ ଛତି ଚାଷ ଜାଣିଛନ୍? ଯେନ୍ମାନେ ଜାଣିନେ ତାହାକୁ ମଞ୍ଜି ମୁଇଁ ନେଇ ଦିଏ। ତାର କାରଣ ହେଲା ଯଦି ଜଣେ ମଞ୍ଜି ନେବା ସେ ଯଦି ଫେଲ୍ କରିଦେବା ସେ ମଞ୍ଜିଟା ପକେଇ ନେଇ ଜାଣବା ବୋଲେ ମଞ୍ଜିଟା ବେକାର ହେଇ।
2: ବାକି ଲୋକମାନଙ୍କୁ ବି ବତଉଛନ୍ କେନ୍ତା ଚାଷ କରାହେସି, ବାକି ଛୋଟ ଚାଷୀ ବଡ଼ ଚାଷୀ ସମସ୍ତଙ୍କୁ ଇ ବଟମ ଛତି ଚାଷଟା କେନ୍ତା ହେସି ଆଜିକା ଆମେ ଜାନମା। ବଟମ ଛତି ଚାଷ କହିଲେ ତ ଏସି ଭିତରେ ଚାଷ ହେସି ବୋଲିକରି ଶୁଣିଛୁ, ଆଉ ଏଥିର ଲାଗି ବହୁତ ଟଙ୍କା ବି ଖର୍ଚ୍ଚା ହେସି ଆମର ଲାଗି, ଆମେ ସେଟାକେ ଜାଣିଛୁ ବି, ତ କେନ୍ତେ କିରି କମ୍ ଟଙ୍କା ଥି ଆଜିକା ବଟମ ଛତି ଚାଷ ହେବା ଯେ ସେ ବିଷୟରେ କହୁନ।
3: ଦେଖୁନ ଆଜ୍ଞା, ଚାଷୀମାନେ ଆମର ଇନ ବହୁତ ଚାଷୀ ଅଛନ୍ ଯେନ୍ମାନେ କି ପୁଆଲ ଛତି କୁଇଣ୍ଟାଲ କୁଇଣ୍ଟାଲ ପ୍ରତିଦିନ ବି ବାହାର କରୁଛନ୍, ସେମାନେ ସେମାନେ ବି ବଟମ ଛତିଟା ଏଇନେ କରବାର ଲାଗି ସେମାନେ ସାହସ ନେଇକରି, ସେମାନେ ଖାଲି ଜାଣିଛନ୍ କୋଟି ଟଙ୍କା ଲାଗ୍ବା ବୋଲିକରି, କିନ୍ତୁ ସେଟା ମୁଇଁ ମୋର ଚାଷ କରବାର ଛତି ଚାଷ କରବାର ଭିତରେ ମୁଇଁ ଦେଖଲି ବଟମ ଛତି କାହାକୁ ନେଇ ହେବା, ତାପରେ ମୁଇଁ ଇତାର ଉପରେ ଦେଖଲି ଚଲାଲି ମାନେ ଏକ୍ସପେରିମେଣ୍ଟ କଲି ଯେ ଶୀତ ଥଣ୍ଡା ଦରକାର ଅଛେ ବଟମ ଛତିରେ, ଶୀତ ମାସ ତ ଥଣ୍ଡା ଅଛି ଯେନ୍ଟା କି ଆମର
2: ଥଣ୍ଡା
3: ଟାଇମ୍ ଆସୁଛି, ତ ସେଇ ଟାଇମ୍ରେ ଆମେ ଆରାମରେ କରିବା। ମୁଇଁ ଟ୍ରାଏଲ କଲି, ଟ୍ରାଏଲ କଲା ପରେ ଛତିଟା ତାମାନେ ଆମର ଅକ୍ଟୋବରରୁ ଯଦି ଆମେ କମ୍ପୋଷ୍ଟ ବନେଇ ଦଉଛୁ ଆରାମରେ ତାମାନେ ଆମେ ଡିସେମ୍ବରରେ ଆମର ଛତି ବାହାରି ପଡୁଛି, ଆଉ ସେଟା ହଉଛି ଶୀତ ଋତୁ, ଶୀତ ଋତୁରେ ଆମେ ସିଜନାଲ ହିସାବରେ ବଟମ ଛତି ଆରାମରେ କରିପାରମା। ଆଉ ପୁଆଲ ଛତି ଆଉ ବଟମ ଛତି ଭିତରେ ଚାଷୀମାନେ ଜାଣବାର ଲାଗି ଚାହିଁବେ ପୁଆଲ ଛତିରେ ଯେତେ ଖର୍ଚ୍ଚା ହଉଛି ବଟମ ଛତିରେ ବି ସେତେ ଖର୍ଚ୍ଚା ହଉଛି।
2: ଆଜ୍ଞା ତ ଠିକ କଥାଟେ କହିଲେ, ଯେନ୍ତାକି ପୁଆଲ ଛତିରେ ବି ହେଇ ଖର୍ଚ୍ଚା ହଉଛେ ବଟମ ଛତିରେ ବି ହେଇ ଖର୍ଚ୍ଚା ହଉଛେ, ହେଲେ ଆଜ୍ଞା ଆମକୁ ପହିଲା କହୁନ୍ ବଟମ ଛତି ଆମେ ଯଦି କର କରବାର ଲାଗି ଯିମା, ପହିଲାନୁ ଆମେ କାଣା କାଣା କର୍ମା।

0: ଯଦି ଏଛିନିକା ନୂଆ ଚାଷୀଟେ ଆସିଲା ଆଉ ଆପଣଙ୍କୁ କହିଲା ଯେ କେମିତି ମୂଲ୍ୟ ମୁଇଁ ମୂଲ କର୍ମି, ମୁଇଁ କିଛି ବି କ୍ଷତି ବିଷୟରେ ନାଇଁ ଜାନି, ଆପଣ ମୋତେ ପୁରା ଭଲ କରି ବତାଉନ୍ ବୋଇଲା, ବେଲେ ଆପଣ ସେତାକେ କେନ୍ତା ବୋଲି ବତାବି?
1: ଦେଖୁନ୍, ଆମର ଯେନ୍ ବଟମ କ୍ଷତିର ଲାଗି ଆମେ ଯେନ୍ କମ୍ପୋଷ୍ଟ ବନାଯିବା, ପହେଲା ହେଲା କମ୍ପୋଷ୍ଟ।
0: ଆଜ୍ଞା,
1: ସେ କମ୍ପୋଷ୍ଟ ବନାଲା ଟାଇମ୍କେ ଆମେ ନୂଆ ଚାଷୀମାନେ ଆମନିକେ ଆସିକରି ସେମାନେ ଦେଖିକରି ଯିବେ, ଆଉ ତାପରେ ଯାଇକରି ସେମାନେ ସେଇ ହିସାବରେ ସେମାନେ ଆରାମରେ କମ୍ପୋଷ୍ଟ ବନାବେ। ଖାଲି ଏଥିରେ ବଟମ ଛତିରେ ଖାଲି କମ୍ପୋଷ୍ଟ ବନାବାଟା ଯେନ୍ ଆମର ମାନୁଆଲି ଆମର ଯେନ୍ ବନାଯାଉଛେ, 18-20 ଦିନ ଭିତରେ ଆମର କମ୍ପୋଷ୍ଟଟା ରେଡ଼ି ହେଇଯାଉଛେ। ତାପରେ ସେମାନେ ମଞ୍ଜି ଦେଇଦେଲା ପରେ ଆଉ କିଛି କାମ ନାଇଁନ, ସେଟା ଜଣେ ଲେଡ଼ିଜ ବି ଖାଲି ପାଣି ଟିକେ ଟିକେ ଗୋଟେ ସ୍ପ୍ରେ ମାନେ ଗୋଟେ ବୁତରର ପାଣି ବି ଦେଇକରି ଜଣେ 100ଟା ବେଳକେ ଆରାମରେ ବଞ୍ଚେଇ ପାର୍ବା। ଆଉ ପୁଆଲ ଛତି ଆଉ ବଟମ ଛତିରେ କମ୍ପେୟାର ଯଦି କର୍ମା, ବଟମ ଛତି ଦେଖୁନ୍ ଆମର ତାମାନେ 2-3 ଦିନ ତ ପ୍ରଡକ୍ସନ୍ ହେଇକରି ରହୁଛେ। ପୁଆଲ ଛତି ଆମେ ଯଦି 12-1 ବଜେ ଭିତରେ ବିକ୍ରି ନେଇ କଲା ବୋଲେ ଆମର ତାମାନେ ମାନେ ପୁଆଲ ଛତିଟା ଖରାପ ହେଇଯାଉଛି। ଆଉ ଯେତେବେଳେ ପୁଆଲ ଛତି ଚାଷ ଆମେ କରୁଛୁ, ଥଣ୍ଡା ସିଜନ୍ରେ ଆମେ କରିନେଇ ପାର୍ବାରିନ, ଆମର ପଶ୍ଚିମ ଓଡ଼ିଶାର ଲୋକ ଥଣ୍ଡା ସିଜନ୍ରେ ପୁଆଲ ଛତି କରିନେଇ ପାର୍ବା, ତ ସେ ଟାଇମ୍କେ ଆମର ଚାଷୀମାନେ ବସି ରହୁଛନ୍ ବୋଲେ ସେଇ ଥଣ୍ଡା ଟାଇମ୍କେ ଦରକାର ହେଉଛି ଆମର ବଟମ ଛତିଟା। ଠିକ ସେଇ ବଟମ ଛତିଟା ଯେନ୍ ଚାଷୀ ବସି ରହୁଛନ୍ ଆରାମରେ ବଟମ ଛତିଟା ସେମାନେ କରିପାରିବେ। ତ ବଟମ ଛତି ଆଉ ପୁଆଲ ଛତି ଭିତରେ ଏଇ ପାର୍ଥକ୍ୟ ରହୁଛି।
0: ବେଲେ ଆପଣ ତ କହିଲେ 20 ବରଷ ହେଲାନ ଆପଣ ତାର ମାନେ ପୁଆଲ ଛତି କରୁଥିଲେ, ତାପରେ ଏଇଟା 2-3 ବରଷ ହଉଛେ ଆପଣ ବଟମ ଛତି କେ ପସନ୍ଦ କଲେ କରବାର ଲାଗି ଚାହିଁଲେ, କାଁ ଲାଗି ଚାହିଁଲେ? ଆପଣ ତାର ମାନେ ପୁଆଲ ଛତିରେ କାଣା ଆପଣଙ୍କୁ ମିଳୁଥିଲା ସୁବିଧା ସୁଯୋଗ, ଆଉ ଏଛିନି ବଟମ ଛତି ଯେନ୍ କରୁଛନ୍ ଏଥିରେ କାଣା ସୁବିଧା ସୁଯୋଗ ମିଳୁଛି, ଆଉ କେନ୍ଥିରେ ଆପଣଙ୍କୁ ଠିକ ଲାଗୁଛି?
1: ଦେଖନ୍, ପୁଆଲ ଛତି କଲେ ଆଜ୍ଞା ପରିଶ୍ରମ ପ୍ରତିଦିନ କରବେ।
0: ଆଜ୍ଞା,
1: ବଟମ ଛତିରେ ପ୍ରତିଦିନ ପରିଶ୍ରମ କରବାର ନାଇଁନ। ପୁଆଲ ଛତି କାଣ ହଉଛେ, ଥରେ ବେଡ୍ ପକାଲେ ମାନେ ସେ ବେଡ୍ଟା 15 ଦିନ ପରେ ଛତି ବାହାରିଗଲା ଫିକି ଦେବେ। କିନ୍ତୁ ବଟମ ଛତିଟା ଆପଣ ବର୍ଷେ କଲା ଲାଗି ଯେତେ କରବାର ଅଛି, ଜଣେ ଚାହିଁଲା ମୁଇଁ 1000 ବେଡ୍ କର୍ମି, 1000 ବେଡ୍ ଯଦି ସେ କରୁଛେ, 1000 ବେଡ୍ର ଆଟମ୍ ସେ ଯୋଗାଡ଼ କରବା, ଗୋଟେ ଦିନ କମ୍ପୋଷ୍ଟ ବନାବା। ଆଉ ପୁଆଲ ଛତିରେ କାଣ, ଡେଲି ପକାତେଲ ଯିବେ, ଡେଲି ବାହାରତେଲ ଯିବେ, ଫିକତେଲ ଯିବେ, ଆଉ ଡେଲି ଲେବର କାମ କରୁଥିବେ। ପୁଆଲ ଛତିରେ ଏଇଟା ହଉଛେ ତାମାନେ ଅଧିକ ତାମାନେ ପରିଶ୍ରମ ଅଧିକ ଅଛି, କିନ୍ତୁ ବଟମ ସେଥିରେ ଏତେ ପରିଶ୍ରମ ନାଇଁନ, ଯେନ୍ଟାକି ଥରେ କରବେ ଆଉ ସେଟା ତାମାନେ ତୁଲବାଟା କିନ୍ତୁ 2 ଥର ତୁଲବେ। ବଟମ ଛତି ର ପ୍ରଡକ୍ସନ ଯଦି ଦେଖବେ, ଗୋଟେ ପେଡ୍ ଯଦି ଆମେ ପୁଆଲ ଛତି କରୁଛୁ, ସେ 800 ଗ୍ରାମରୁ ତଳେ ରହୁଛେ, କେଜେ ବାହାରି ନେଇ ପାର୍ବାର, କିନ୍ତୁ ଆମର ବଟମ ଛତି ଗୋଟେ ପେଡ୍ରେ 2.5 କେଜିରୁ ପ୍ଲସ୍ ବାହାରୁଛେ। ଆର୍ ମୁଇଁ ତ କହିମି ଆମର ଜଳବାୟୁ ଯେନ୍ଟାକି ଥଣ୍ଡା ସିଜନ୍ରେ ବଟମ ଛତି ଆମେ ଯେନ୍ଟାକି ସିଜନାଲ କରୁଛୁ, ଆମର ଏନେ 2.5-3 କେଜିରୁ ବି ଅଧିକ ହେଇଯାଉଛେ।
0: କି ଆଜ୍ଞା, ଆପଣ କହିବାର ଯେନ୍ ମାନେ ଏଇଟା ହଉଛେ ଯେ ଆମେ ଯଦି ପୁଆଲ ଛତି କଲା ଯେନ୍ ବେଡ୍ ବନାଲା, ସେ ବେଡ୍ରେ ଥରେ କରିଦେଲା ବେଲେ କେଜେ କି କେତେ ବାହାରିଲା, କେଜେ ତୁ କମ୍ ବି ବାହାରୁଛେ, ବେଲେ ଆମକୁ ସେଟା କେ ଫେର୍ ଫେର୍ ଫିକି କରି ଆମକୁ ନୂଆ ବେଡ୍ ବନାବାର ଲାଗି ପଡ଼ବା। ହେଲେ ଯଦି ବଟମ ଛତି ଆମେ ଚାଷ କରୁଛୁ ବେଲେ ସେନୁ ଆମେ ଗୋଟେ ବେଡ୍ରେ 3 କେଜି ତକ
1: ଆରାମରେ
0: ପାଇପାରବା, ତାପରେ ଫେର୍ ନୂଆଟାକେ ଆମେ
1: ପକାମା।
0: ଏଇଟା ତ ଥିଲା ଆଜ୍ଞା, ଆମେ କେନ୍ତା କର୍ମା ଆଉ ବଟମ ଆଉ ପୁଆଲ ଛତି ଭିତରେ ଏଇଟା କେନ୍ତା କରି କର୍ମା, କେମିତି କେତେ ହଉଛେ ଯେ ଇତାର ପରେ ଆମେ ଆସୁ ବିକ୍ରି ବଣ୍ଟାକେ। ଆଜ୍ଞା, ପୁଆଲ ଛତି ତ ଆମର ଓଡ଼ିଶାନେ ସମସ୍ତଙ୍କୁ ପସନ୍ଦ, ଘରେ ଘରେ ସମସ୍ତଙ୍କର ଖାଇବାର ଲାଗି ସମସ୍ତଙ୍କୁ ଘରେ ଘରେ ପୁଆଲ ଛତି ଭଲ ଲାଗ୍ସି। ହେଲେ ବଟମ ଛତି କି ଆମେ ଚାଷ ହେଲା, ଏକ୍ସିଆ ହେଲା, ଭାତକୁଆ ହେଲା, ସବୁଥିରେ ନଉଛନ୍, କାହିଁକି ଭୁଜି ଭାତି ସବୁଥିରେ ଆମେ ପୁଆଲ ଛତି କେ ଏତେ ନାଇଁ ପସନ୍ଦ କରବାର ଆଉ ବଟମ ଛତି କେ ପସନ୍ଦ କରୁଛୁ। ବେଲେ ବିକ୍ରି ବଟାଟା କେନ୍ତା ହଉଛି?
1: ବିକ୍ରି ବଟା ଦେଖୁନ ଆଜ୍ଞା, ପୁଆଲ ଛତିଟା ଆପଣ ତ ସକାଳେ ଯେନ୍ତା ତୁଲବେ 12-1 ବଜେ ବିକି ପାରିଲେ ତ ଗଲା, କିନ୍ତୁ ବଟମ ଛତି କାଣ ହଉଛେ ଆପଣ ସନ୍ଧ୍ୟାରେ ବି ତୁଲବେ, ସକାଳେ ଥରେ ତୁଲବେ, ତ ଆପଣଙ୍କର ଯେତେବେଳେ ଯେନ୍ ଲୋକର ଦରକାର ପଡ଼ିଲା ବଟମ ଛତିଟା ଜଣେ ଆସିକି ନେଇପାରବା। କିନ୍ତୁ ଆମର ବଟମ ଛତି ତୁଲିକରି ବି 2 ଦିନ ରଖିପାରୁଛୁ, ପୁଆଲ ଛତିଟା ନେଇ ରହେ। ତ ପୁଆଲ ଛତି ଜଣେ ଯଦି ଚାହିଁବା, ଯଦି ଗୋଟେ ଗେଷ୍ଟ ଆସିଲା ସନ୍ଧ୍ୟାରେ, ସେ ଯଦି ପୁଆଲ ଛତି ଖୁଜବା ବୋଲେ ନେଇପାରେ, କିନ୍ତୁ ସେ ଯେ ରାତିର 12 ବଜେ ବି ଚାହିଁବା ବୋଲେ ବଟମ ଛତି ଦୋକାନ ମାନକେ ବି ଯେନ୍ଟାକି ଆମର ବାହାରୁ ଆସିଲାଟା ମିଳୁଛେ। କିନ୍ତୁ ଇନୁ ତ ମୁଇଁ ଗୋଟେ ଜିନିଷ ଏ ବର୍ଷ କହୁଛେ ଯେ ଓଡ଼ିଶାରେ ଥଣ୍ଡା ସିଜନ୍ରେ ଯେନ୍ ବଟମ ଛତି ହେବା, ଥଣ୍ଡା ସିଜନ୍ରେ ବି ଆମର ଇନେ ଯେନ୍ ରେଟ୍ଟା ହଉଛେ ସେ ରେଟ୍ଟା ଆମର ଇଠାନେ କମିଯିବା, ଯେ ଆଉ ଘରେ ଘରେ ବି ବଟମ ଛତି ଲୋକ କରିପାରିବେ।
0: ବେଲେ ଆଜ୍ଞା, କହିବାର ମାନେ ଏଇଟା ଯେ ଏଛିନିକା ବଟମ ଛତି ଏତ୍କି ଦୂରକେ ଆଇଲାନ, ଆପଣ ଯେନ୍ଟାକି କଲେନ ଆମର ଓଡ଼ିଶାନେ ସମ୍ବଲପୁରେ କଲେନ,
1: ଆଜ୍ଞା,
0: ବେଲେ ଇନୁ ଖାଲି ଲୋକ ମାନେ ନାଇଁ କରିକରି ଘରେ ମା ମାନେ ବି ଭଉଣୀ ମାନେ ବି ଇଟାକେ ରାନ୍ଧି ବାଢି କରି ନିଜେ ନିଜେ ବି ତାକର କରିପାରିବେ,
1: ଆରାମରେ
0: କରିପାରିବେ, ଏଠିକି ନାଇଁ ପରିଶ୍ରମ ନାଇଁ କରବାର କି, ଆଉ ବିକ୍ରି ବି ହେତେ ଅସୁବିଧା ନାହିଁ। କାହିଁଲେ ଯେ ବେଲେ ପୁଆଲ ଛତିକି ଆମେ ରଖୁଛୁ ସେଟା ପଚି ଯାଉଛେ, ଜହ ବେଲ ହେଇଗଲେ 8 ଘଣ୍ଟାରୁ 10 ଘଣ୍ଟା ହେଇଗଲେ ଆମର ସେଟା ପାଣି ଲେଖେ ହେଇକରି ପଚି ଯାଇସି। ଆଉ ବଟମ ଛତିଟା ଆଜ୍ଞା ଦେଖୁଛୁ ଆମେ ଯେ ସେଟା ଯେତେ ଦିନ 2-3 ଦିନ ତକ ରଖିଲେ ବି ଫ୍ରିଜ ଭିତରେ କିଛି ନାଇଁ ହେବାର। ବେଲେ ବିକ୍ରି ପଟାଠି ବି ଆମର ଏଟା ସୁବିଧା ବହୁତ ରହୁଛି,
1: ବଟମ ଛତିର ବିକ୍ରିଟା ଅଧିକ
0: ରହୁଛି। ତାର୍ପରେ ଆସିଲା ଆଜ୍ଞା ଆମର ଛତି ଚାଷ କରିବାର ଲାଗି ସରକାର

0: ସୁବିଧା ସୁଯୋଗ ମିଳୁଛି ବେଲେ ଆମକୁ ସରକାରନୁ 50% କି 60% କେତେ ପରସେଣ୍ଟ ଠିକ୍ ଆପଣଙ୍କୁ ମିଳୁଛେ ସେ ସୁବିଧା ସୁଯୋଗ ବି ଠିକ୍ ଆପଣ ପାଇପାରୁଛନ୍?
1: ନାଇଁ, ମୁଇଁ ତ ଦେଖୁନ୍ ଇ କ୍ଷତି ଉପରେ ଲୋକ ଯେନ୍ ହିସାବ ବିଜନେସ୍ ଉପରେ ଯେନ୍ କରୁଛନ୍, ମୁଇଁ ତ ବିଜନେସ୍ ଉପରେ ମେନ୍ଲି ଆଜି ତକ ନାଇଁ କରି, ଜଣେ ମତେ କ୍ୱେଶ୍ଚନ୍ କରିପାରୁଛେ 20 ବର୍ଷ ଯଦି ତମେ ଏଇଟା ଯେତେବେଳେ ଆମର 2006 ୱାଟର ସେଟ୍ ବୋଲି ଗୋଟେ ପ୍ରୋଜେକ୍ଟ ଥିଲା ଗାଁରେ, ଆଉ ସେନେ ଟ୍ରେନିଂ ଆସିକରି ଆମର ବାହାରୁ ପୂର୍ବ ଓଡ଼ିଶାରୁ ଟେକ୍ନିସିଆନ୍ ମାନେ ଆସିକରି କ୍ଷତି ଚାଷର ଟ୍ରେନିଂ ଦେଉଥିଲେ, ଆଉ ସେତେବେଳେ ଆମେ ଟ୍ରେନିଂ କରିଥିଲୁ, ଆଉ ଇ 20 ବର୍ଷ ଭିତରେ ମୁଇଁ ଇମ୍ପ୍ରୁଭ କ୍ଷତି ଚାଷରେ ନେଇ କରି ବୋଲେ ସେଟା ହଉଛେ ମୁଇଁ ତାମାନେ ବେଶିକରି କ୍ଷତି ଉପରେ ଏକ୍ସପେରିମେଣ୍ଟ କରି ଚାଲିଛେ, ଆଉ ଇହାଦେ ବି ଦେଖୁନ୍ ମୁଇଁ ଯେନ୍ କ୍ଷତି ଉପରେ ଏକ୍ସପେରିମେଣ୍ଟ କରୁଛେ ମାନେ ଯେନ୍ଟାକି ଜଙ୍ଗଲରେ ମିଳୁଛେ ଏଡିବୁଲ କ୍ଷତି ଯେନ୍ଟାକି ଲୋକ ଖାଉଛନ୍, ସେ କ୍ଷତି ମାନେ କେନ୍ତା କରିକି ତାମାନେ ମଞ୍ଜି ବାହାର କରିକିରି ଫେର ଚାଷ କରାଯାଇପାରବା? ଏଛନ୍ ତ ଲୋକ 4 ପ୍ରକାର କ୍ଷତି ଜାଣିଛନ୍, ଆଉ ଗୋଟେ ଯଦି ନୂଆ କରି ଯଦି ଆମେ ବାହାର କରିପାରିଲା ବୋଲେ 5 କ୍ଷତି ବି ଆମର ଓଡ଼ିଶାରେ ହଉଛେ ବୋଲିକରି ହେବା ବୋଲିକରି ମୁଇଁ କ୍ଷତି ଚାଷରେ ତାମାନେ ଗୋଟେ
0: ମାନେ ହଉଛେ ଯେ ଆଜ୍ଞା ଇଟାକେ ଚାଷ ବୋଲିକରି ନାଇଁ ଭାବିକରି କେନ୍ତା କରି ଆମର ଓଡ଼ିଶାନେ ସମସ୍ତଙ୍କର ପସନ୍ଦ ଲାଗ୍ବା, ସମ୍ବଲପୁର ଆମର ପଶ୍ଚିମ ଓଡ଼ିଶାରେ ସମସ୍ତଙ୍କୁ ପସନ୍ଦ ଲାଗିକରି କେନ୍ତା କରି ନିଜେ ନିଜେ ଘରେ କରିପାରିବେ ସେ ବିଷୟରେ ଧ୍ୟାନ ଦେଇଛନ୍। ଚାଷ ବିଷୟରେ ଏତେ ଧ୍ୟାନ ନାଇଁ ଦେଇକରି କେନ୍ତା ଲୋକମାନଙ୍କୁ ସତର୍କତା କରିପାରିବେ ଯେ ନାଇଁ ଇଟା ଖାଲି ବାହାରେ ନାଇଁ କରାହଉଛେ, ଆମର ଓଡ଼ିଶାନେ ବି ଆପଣ କମ୍ ଟଙ୍କାରେ କେନ୍ତା କରି ଇଟାକେ ଆମେ ଘରେ ଘରେ କରିପାରମା ବେଲେ ଯେନ୍ କହିଲେ ଆଜ୍ଞା ପୁଆଲ କ୍ଷତିଟା ଦେଖୁନ୍, ଆମର ଘର ମାନକେ ଯେନ୍ ଯେତେ ଚାଷୀ ଅଛନ୍ ସମସ୍ତଙ୍କର ଘର ବାରି ପୁଆଲ ଗୁଡ଼ା ଗୁଟେ ଗୁଟେ ରହୁଛି, ଆଉ ନିଜର ପୁଆଲ ଗୁଡ଼ାନୁ ବି ଆମେ କ୍ଷତି ପୁଆଲ କ୍ଷତି ପାଇପାରୁଛୁ ବେଲେ ବଟମ କ୍ଷତିକେ ବି ହେନ୍ତା ଆମର କମ୍ ଜାଗା ଭିତରେ ଆମେ ଘରେ ବି କରିପାରମା କେନ୍ତା କରି କରିପାରମା?
1: ଦେଖୁନ୍ ଆଜ୍ଞା, ବଟମ କ୍ଷତିର ଲାଗି ଆମେ ଯଦି କହିମା UP ସାଇଡ୍ ସେମାନେ କାଣା କରୁଛନ୍ ମାନେ ବସ୍ତା ଦଉଛନ୍, ତାପରେ ନଳା ଦେଇକରି ସେମାନେ ସେ ଜାଗାକେ ହିଟ୍ କରଉଛନ୍, ତାଙ୍କର ବେଶୀ ଟେମ୍ପରେଚର ହଉଛି, କିନ୍ତୁ ଆମର ଇନେ ଯେନ୍ ଟେମ୍ପରେଚର ବଟମ କ୍ଷତିର ଲାଗି ଯାହା ଦରକାର ଯେନ୍ ଆମର ଅଛି 14-22 ଭିତରେ ଯେତେ ଦରକାର ସେଇଟା ତାମାନେ ଆରାମରେ ମିଳୁଛି ଆମକେ, କିଛି ନାଇଁ। ପୁଆଲ କ୍ଷତି ଯେନ୍ ଜାଗାରେ କରୁଛୁ ସେଇ ଜାଗାରେ ଆମେ ବଟମ କ୍ଷତି ବି ଆରାମରେ କରିପାରିବା, ଖାଲି ଏତେ ଖାଲି ଦରକାର ଟିକେ ସାଫ ସୁତର ଟିକେ ଦରକାର, ତାହେଲେ ଆମେ ଆରାମରେ କରିପାରିବା।
0: ବୋଲେ ଆଜ୍ଞା ତ ଠିକ କଥାଟେ କହିଲେ, ଯେନ୍ଟା କି ଆମେ ଏଛିନିକା ଆମର ପଶ୍ଚିମ ଓଡ଼ିଶାନେ ହଉ କି ଆମର ଓଡ଼ିଶା ଭିତରେ ହଉ ପୁଆଲ କ୍ଷତି ଯେନ୍ତା କରାହଉଛେ ଚାଷ, ହେନ୍ତା ଆମେ ବଟମ କ୍ଷତିକେ ବି ଘରେ ଘରେ ନିଜେ ନିଜେ ଚାଷ କରିପାରମା ବୋଲିକରି କହିଲେ, ଆଉ କହିଲେ ଏଥିରେ କମ୍ ଖର୍ଚ୍ଚାତେ ବି ଆମେ କେନ୍ତା କରି କରିପାରମା। ଆମର ଆମେ ଭାବିଦେଇଛୁ ବଟମ କ୍ଷତି ଚାଷ କଲେ ବେଶୀ ଖର୍ଚ୍ଚା ଲାଗ୍ସି ବୋଲିକରି ଭାବି, କିନ୍ତୁ ଆଜ୍ଞା ଯେନ୍ଟାକି ବାହାର କରିଛନ୍ ଗବେଷଣା କରିକରି ବି ବାହାର କଲେ ନ ଯେ କମ୍ ଖର୍ଚ୍ଚାତେ ବି କେନ୍ତା କରି ହେଇପାରୁଛେ, ବେଲେ ଆଜ୍ଞା ଆପଣଙ୍କ ନିକେ ଚାଷୀମାନେ ଶିଖିବାର ଲାଗି ବି ଆସୁଛନ୍?
1: ହଁ ଆଜ୍ଞା, ସେମାନେ ପୁଆଲ କ୍ଷତି ଆଉ ଆମର ଧିଙ୍ଗିରି କ୍ଷତି ଲାଗି ଶିଖିବାର ଲାଗି ଆସୁଛନ୍, ଆଉ ବଟମ କ୍ଷତିର ଲାଗି ସେମାନେ ଯେତେବେଳେ କହୁଛନ୍, ବଟମ କ୍ଷତି ତ ଏଇଟା ପହଲା ଷ୍ଟାର୍ଟ ହେବା, ତାଙ୍କର ଲାଗି ଟ୍ରେନିଂ ଯେନ୍ଟା କରାଯିବା ଆମେ ସେପ୍ଟେମ୍ବର ମାସରୁ କମ୍ପୋଷ୍ଟ ବନାବାର ଆରମ୍ଭ କରାଯିବା, ଆଉ ସେମାନେ ଶିଖିକରି ଗଲା ପରେ ସେମାନେ ଅକ୍ଟୋବରରେ ନିଜେ କମ୍ପୋଷ୍ଟ ନିଜର ଘରେ ନିଜେ ବନେଇ ପାରିବେ, ତ ସେ ହିସାବରେ ତାମାନେ ଏଇଟା ଚାଷୀମାନଙ୍କୁ ବି ଆମେ,
0: ବେଲେ ଆପଣ ଯେନ୍ ଆସୁଛନ୍ ଚାଷୀମାନେ ସେମାନଙ୍କୁ ଯେନ୍ ବତଉଛନ୍, ଆପଣ ସେମାନଙ୍କୁ ଦେଖେଇକରି କରେଇକରି ବତଉଛନ୍ କି ଖାଲି ମୁହେଁ କହି ଦଉଛନ୍? ବେଲେ ଆପଣଙ୍କର ଏନ୍ତା କିଛି ସୁବିଧା ଅଛେ ଦେଖେଇକରି ମାନେ କରିକିରି ଦେଖାବାର ଲାଗି ସୁବିଧା କରିଛନ୍ ଆପଣ?
1: ନାଇଁ, ମୁଦିପଡ଼ା ଛକରେ ଆମର ଫାର୍ମ ରୋଡ଼ରେ ସେନେ ଗୋଟେ ମୋର ଲାବୋରେଟୋରୀ କରାହେଇଛି, ଯେନ୍ଟା ନେଇକି ପୁଆଲ କ୍ଷତି ହଉଛି, ପୁଆଲ କ୍ଷତି ପ୍ରତିଦିନ ପଡୁଛି, ପୁଆଲ କ୍ଷତି ବାହାରୁଛି, ଯେନ୍ ଲୋକ ନୂଆ ଚାଷୀ ଯଦି ଜଣେ ଆସିଲା ସେ ଆରାମରେ ସେ ଦେଖିପାରବେ ଯେ କ୍ଷତି କେନ୍ ହିସାବରେ ହଉଛି, ଆମର ଇଆଡ଼େ ପାଣିରେ ସେ ପୁଆଲଟା ଉତରା ହଉଥିବା ସେଟା ବି ସେ ଦେଖିଦେଲେ, କେତେ ପରିମାଣରେ ଚୂନ ଦିଆହଉଛି ଦେଖିଦେଲେ, ତାପରେ ସେ ତାମାନେ କେନ୍ ଟାଇପ୍ର ବେଡ୍ ପଡୁଛେ ବି ସେ ଦେଖିକରି, କେନ୍ ଟାଇପ୍ର ମଞ୍ଜି କେତେ ଦିଆହଉଛେ ସେ ସବୁ ତାମାନେ ସେଇ ଘଣ୍ଟେ 2 ଘଣ୍ଟା ଭିତରେ ସେ ଆରାମରେ ଦେଖିକରି ସେ ଆରାମରେ ଯାଇପାରିବେ, ଆଉ ସେ ମଞ୍ଜି ନେଇକରି ଆରାମସେ ନିଜେ ଚାଷ କରିପାରିବେ। ଆଉ ବଟମ କ୍ଷତିର ଟ୍ରେନିଂଟା କାଣା ହେବା ଆଜ୍ଞା, ସେଥିରେ ତାମାନେ ଅଧିକା କମ୍ପୋଷ୍ଟ ବନାବା ଟାଇମ୍ ଲାଗୁଛି, ସେଟା ତାମାନେ ଚାଷୀମାନେ ରହିକରି ସେମାନେ ତାମାନେ କମ୍ପୋଷ୍ଟଟା ଶିଖିବାକେ ତାଙ୍କୁ ପଡ଼ବା।
0: ଆଜ୍ଞା, ଆପଣ ଯେନ୍ କହିଲେ ବଟମ କ୍ଷତି କରବାର ଲାଗି ଅଧିକା ଟାଇମ୍ ଲାଗୁଛି, ବେଲେ କେତେ ଟାଇମ୍ ଲାଗୁଛି ଆମକୁ କମ୍ପୋଷ୍ଟ ବନାବା ଲାଗି? କେତେ ଦିନ ଲାଗୁଛି ଆପଣଙ୍କୁ? ଫେର ମଞ୍ଜି ବୁନି କରି କେତେ ଦିନ ଲାଗୁଛି? ଆମର ତାର ମାନେ ବଟମ କ୍ଷତି ଉତ୍ପାଦନଟା ହାରାହାରି କେତେ ଦିନ ଭିତରେ ହେଇପାରୁଛି ସେଟା ଟିକେ ବତେଇ?
1: ଦେଖୁନ୍, ଆମର ପୁଆଲ କ୍ଷତିଟା କମ୍ ଟାଇମ୍ ଭିତରେ ହେଇଯାଉଛି, 15 ଦିନ ଭିତରେ ହେଉଛି, ତାପରେ ଫେର ଆମେ ସେଥିରେ ପକଉଛୁ, କଣ୍ଟିନ୍ୟୁ ସେଟା ଚାଲୁଥିବା, ଡେଲି ଡେଲି ପଡୁଥିବା, ଡେଲି ବାହାରୁଥିବା, 15 ଦିନରେ ବାହାରି ତେଲିବା। କିନ୍ତୁ ଆମର ବଟମ କ୍ଷତିଟା ଥରେ ଆମେ ମାନୁଆଲ ଯେନ୍ କମ୍ପୋଷ୍ଟଟା ଆମେ ଯେନ୍ କରୁଛୁ ପାଇପ୍ ବିଧିରେ, ସେଟା ଆମେ ଇନେ 18 ଦିନରେ ଆମର ତାମାନେ କମ୍ପୋଷ୍ଟଟା ରେଡ଼ି ହେଇଯିବା। 18 ଦିନ ପରେ ଆମେ 2 ଦିନ ଟାଇମ୍ ରହିଲା ଯେନ୍ଟାକି 20 ଦିନ କହୁଛୁ, ସେଟାକି ତାମାନେ ଟିକେ ଥଣ୍ଡା ରଖମା ସେଇଟାକି କମ୍ପୋଷ୍ଟକେ, ତାପରେ ପ୍ୟାକିଂ ଫେକିଂ କଲାବେଳେ ଆମର 2 ଦିନ ଟାଇମ୍ ପଳେଇ ଯାଉଛି, ମାନେ 20 ଦିନ ଲାଗିଯାଉଛି ଆମର କମ୍ପୋଷ୍ଟ
0: ବନାବା ଲାଗି।
1: ତାପରେ ସେଥିରେ ମଞ୍ଜି ଦେଇକରି, ମଞ୍ଜି ଦେଲା ପରେ ସେ 12-15 ଦିନ ଭିତରେ ମାଇସିଲିୟମଟା ଗ୍ରୋଥ ହେଇ

0: ଯେନ୍ଟା କି ଆମର ମକରା ଜାଲ ଟାଇପ୍ର ସେଥିରେ ହେଇଗଲା ପରେ ସେଥିରେ ତାପରେ ଏତକେ ଚାଷୀମାନେ ଗୋଟେ କେସିଂ କରାଯିବା, ଆଉ ଯେନ୍ ଟାଇମ୍ ତକ ଆମେ କେସିଂ ନେଇ କରବା ସେ ଟାଇମ୍ ତକ ଆମକେ 15 ଦିନ ତକ ଆମକେ ବେଡ଼ର କିଛି ଯତ୍ନ ନେବାର ଦରକାର ନାଇଁ। ତାପରେ ଯେତେବେଳେ କେସିଂ କରିଦିଆଯିବା ସେ କେସିଂଟା ତ ସାଧାରଣ ଆମେ ତ ଇହାଦେ ଚାଷୀମାନେ କମ୍ ଖର୍ଚ୍ଚରେ ଯେହେତୁ କରବାର ଅଛି ଆଉ କମ୍ କମ୍ ବେଡ଼ କରବାର ଅଛି, ସେମାନେ କୋକୋପିଟ୍ ଯେନ୍ଟା ମିଳୁଛେ ମାର୍କେଟରେ କୋକୋପିଟ୍ ସେମାନେ ତାର ଉପରେ ଷ୍ଟେରିଲାଇଜ କରିକି କୋକୋପିଟ୍ ଆମେ ସେଇଟା ବି ବତେଇ ଦେମୁ। ସେଇ କୋକୋପିଟ୍ 1.5 ଇଞ୍ଚ ଦେଇଦେଲା ପରେ ତାପରେ ପାଣି ଟିକେ ଟିକେ ଦେବେ, ତାପରେ 6-7 ଦିନ ପରେ ସେ ଅଟୋମେଟିକ ତାମାନେ କୋଢ଼ ବାହାରି ବସବା, ଆଉ 15 ଦିନ ହେଲା ବେଲେକେ 6-6ଟା ତାମାନେ ପ୍ରଡକ୍ସନ ହେଇଯିବା। ମାନେ ଏଇଟା ହେଲା 15-15-30 ଦିନ, ଆଉ 30-40-45 ଦିନ ଭିତରେ ଆମର 6ଟା ବାହାରି ଯାଉଛି। ଆଉ ସେ ଟାଇମ୍ ଭିତରେ ଯେନ୍ ହଉଛି ଆମକେ କିଛି ପରିଶ୍ରମର କିଛି ନାଇଁ ନ ତାମାନେ।
1: ଆଜ୍ଞା, ବେଲେ ଆପଣ ଯେନ୍ କହିଲେ ଆମର ଏଇଟା 45 ଦିନ ଭିତରେ ବାହାରି ଯାଉଛେ, ବେଲେ ଆମକୁ ଯେନ୍ ଖାଲି ଥରେ କମ୍ପୋଷ୍ଟ ବନେଇଦେଲା ମଞ୍ଜି ବୁନିଦେଲା ଆଉ ଆପଣ ଯେନ୍ କହିଲେ ସେଥିରେ ଉପରେ ଗୋଟେ କିଛି ଉତ୍ପାଦନ ବି କରିପାରିବେ। ଆଜ୍ଞା, ଆପଣ ଯେନ୍ କହିଲେ ଆମର ଚାଷୀ ଭାଇ ବହିନ ମାନଙ୍କୁ ଆପଣ ଟ୍ରେନିଂ ବି ଦେବାର ମୂଲ କରିବେ ଏଇଟା, ବେଲେ ଆମେ ଯଦି ଦୁରିଆ ନୁ ଜଣେ ଥିବା ଆଉ ସେ ଶିଖିବାର ଲାଗି ଚାହିଁଲା, ଯେନି ବରଗଡ଼ ଝାରସୁଗୁଡ଼ା କି ବଲାଙ୍ଗୀର ସୋନପୁର ନୁ ହେଲା, ସେ ଯଦି ବଟମ ଯଦି କେନ୍ତା ହଉଛେ ବୋଲିକିରି ଶିଖିବାର ଲାଗି ଚାହିଁଲା ବେଲେ ଆପଣଙ୍କର ନୁ କେନ୍ତା କରି ଶିଖିପାରବା?
0: ଦେଖୁନ୍ ଆଜ୍ଞା, ଇଟା ଯେନ୍ ବଟମ ଛତିଟା ଗୋଟେ ନୂଆ ହେଇକରି ଆରମ୍ଭ ହେଇଛେ, ଯେହେତୁ ଆମର ପଶ୍ଚିମ ଓଡ଼ିଶାରେ ଟ୍ରେନିଂ ତ କେହି ନାଇଁ ଖୋଲବାର।
1: ଆଜ୍ଞା,
0: ତ ଚାଷୀମାନେ ଯେନ୍ମାନେ କରବାର ଲାଗି ଚାହୁଁଛନ୍ ସେମାନେ ସମସ୍ତେ ମୋତେ କଣ୍ଟାକ୍ଟ କରିଛନ୍, ଯେନ୍ଟାକି ଝାରସୁଗୁଡ଼ା ଆପଣ କହୁଛନ୍, ଝାରସୁଗୁଡ଼ାର 2 ଜଣ ଚାଷୀ ସେମାନେ ଗହମ ପୁଆର ରଖିଛନ୍, ତାଙ୍କର ଜାଗାରେ ଟ୍ରେନିଂ କରାଯିବା, ତାଙ୍କର କମ୍ପୋଷ୍ଟ ଯେତେବେଳେ ବନାଯିବା ପାଖର ଆଖର ଯେନ୍ ଚାଷୀମାନେ ଥିବେ ସେମାନେ ଆସିକି ସେନେ ଆରାମରେ ଶିଖିପାରିବେ। ବଲାଙ୍ଗୀର କଥା ଆପଣ କହୁଛନ୍, ବଲାଙ୍ଗୀରରେ ଆମର ଜଣେ ଚାଷୀ ରଖିଛନ୍, ସେ ତାମାନେ ନିଜେ କମର୍ସିଆଲ କରବା ଲାଗି ସେ ରଖିଛନ୍, ସେ ଓଡ଼ିଶା ବାହାରେ ଯାଇକି ଟ୍ରେନିଂ କରବା ଲାଗି ଚାହୁଁଥିଲେ, ଯେତେବେଳେ ସୋର ପାଇଲେ ଯେ ଇନା ହେଇପାରବା, ଆଉ ସେ ତାମାନେ ନିଜେ ଗହମ ପୁଆର ରଖିଛନ୍, ଆଉ ସେ ଯେତେବେଳେ କମ୍ପୋଷ୍ଟ ବନାବେ ମୁଇଁ ବି ଯିମି ସେଇ ଜାଗାକେ କମ୍ପୋଷ୍ଟ ବନାଲା ବେଲେ, ସେଇ କମ୍ପୋଷ୍ଟ ବନାଲା ଟାଇମ୍କେ ଆଉ ପାଖର ଆଖର ଯେନ୍ 10-20 ଜଣ ଚାଷୀ କରବା ଲାଗି ଚାହୁଁଥିବେ ସେ ଚାଷୀମାନଙ୍କୁ ବି ସେଣିକି ଆମେ ଡାକିଦେଲେ ସେମାନେ ବି ଆରାମସେ ସେନେ ଶିଖିପାରିବେ। ଆଉ ସମ୍ବଲପୁର ପାଖେ ଯେନ୍ମାନେ ରହୁଛନ୍ ତ ଇନା ମୁଇଁ
1: ମଧୁପୁର
0: ପାଖେ ସେମାନେ ଆରାମରେ ଶିଖିପାରିବେ, ଯେନ୍ ମୁହୂର୍ତ୍ତରେ ଚାହିଁବେ ଆମର ଇନେ ତାମାନେ ଆମର ପାଖର ଚାଷୀମାନେ କରିପାରିବେ, ମାନେ ଚାଷୀମାନଙ୍କର କିଛି ଅସୁବିଧା
1: ନାହିଁ, ବନେ ସୁବିଧାଟି କରିଛନ୍। ଆଜ୍ଞା, ଯେନ୍ ଆସିଲେ ଆମର ବୈଠକିକେ ଆଉ ଚାଷୀ ଭାଇ ବହିନ ମାନଙ୍କୁ କେନ୍ତା କରି ବଟମ ଛତି ଚାଷ କରିବେ ତାର ବିଷୟରେ ଅନେକ କଥା କହିଲେ, ତାର ସଙ୍ଗେ ସଙ୍ଗେ ଆମର ଯେନ୍ ଚାଷୀ ଭାଇ ବହିନ ମାନେ ଶିଖିବାର ଲାଗି ଚାହୁଁଛନ୍ ବଟମ ଛତି ଚାଷ କେନ୍ତା କରବାର ଲାଗି ଶିଖିବାର ଲାଗି ଚାହୁଁଛନ୍, ଆଜ୍ଞା କନୁ ସେଟା ଶିଖି ବି ପାରବେ। ଆଜ୍ଞା, ନିଜେ କମ୍ପୋଷ୍ଟ ବନେଇକରି ଆପଣଙ୍କୁ ଦେଖେଇ ବି ପାରବେ, ଆଉ ତାକନ୍କେ ଯଦି ପାଖେ ପାଖେ ଆପଣଙ୍କର ବେଶୀ କମ୍ପୋଷ୍ଟ ବନବାର ସୁବିଧା ଅଛେ, ନଡ଼ା ପୁଆଲ ବାହାରୁଛେ, ତ ଆପଣଙ୍କ ନିକେ ଯାଇକରି ବି ଆଜ୍ଞା ବତେଇ ଦେଇ ପାରିବେ। ତ ଆଜ୍ଞା, ଆପଣ ଆମର ବୈଠକିକେ ଆସିକରି ଏତିକି କଥା କହିଥିବାର ଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜ୍ଞା, ଜୁହାର।
0: ଆଜ୍ଞା, ଜୁହାର।
2: ବନେ କଥାଟେ ଶୁଣାଲୁ ଇଟା ବୋଲ ତ,
3: ହେଥିଲାଗି ତ ଆଜି ସମକୁ ସାଉଟି କରି ଆଇଛେ ଏନୁ କି ଆମେ ଆମେ ମା ବହିନ ମାନେ ଭି କେନ୍ତି କିନା ଘରେ 2 ପଇସା କମେଇ ପାର।
2: ମୁଁ ଦେଖୁଥିଲି ଯେ ସଭେ ମନ୍ତନ ଦେଇକରି ଶୁଣୁଥିଲେ, ଆରୁ କେତେ ବଢିଆ ଜିନିଷ ଭାଇ କହିଛନ୍, ଆଉ ଟ୍ରେନିଂ ବି ଦଉଛନ୍, ଆଉ ସବକେ ବତଉଛନ୍ ବି ବଢିଆ, ଆଉ ବଟନ ଛତୁ କର, ହଁ ବଟନ ଛତୁ କର ବୋଲିକିରି ବି କହୁଛନ୍, ଯେନ୍ତିରୁ ଲାଭ ବି ଅଧିକା ମିଳୁଛେ,
3: ଆଉ ଘରେ ବି ଖାଇ ପାରମା,
2: ଜହଜ ମିଳୁଛେ ନେଇ କେ।
3: ଯେ ମୁଇଁ ତ ବଢିଆ ଜିନିଷଟେ ଆଜି ଶୁଣାଲି, ତମେ ଗୀତ ପଦେ ନାଇ ଶୁନ ନାନୀ,
2: ଦେଖୁଥିଲି ତୋର ମୁହଁକେ କେତେବେଳେ କହିବୁ ବୋଲି
3: ଠକିକେ ଆମା, ଆର ଗୀତ ପଦେ ପରେ ନାଇ ଶୁନ
2: ନାଇ ନାଇ ହେନ୍ତା କେନ୍ତା ହବା, ଚାଲ ଶୁନୁ ହେନ୍ତା ଲାଗି ଗୀତଟା। ଏ ଗୀତଟାକେ ଗାଇଛନ୍ ଗୋପାଳ କୃଷ୍ଣ ଦାସ, ଆଉ ଲେଖିଛନ୍ ଥବିର ସାହୁ।

0: ଶୁଣିଲୁ ତ
1: ହଏ ବଢିଆ ଗୀତଟେ ଶୁଣାଲ ତ।
0: ଇ ବୁଆ ଇ ଗୀତ ଶୁଣୁଥିମା କେଁ? ଘର ଆଡ଼େ ନାଇଁ ଯାଉଁ?
1: ଯିମା ଯେ, ସମୟ ତ ହେଲା ନ, ଆରେ ଘଡ଼ି ଦେଖୁଛେ।
0: ହଏ ବୋଲେ ଯିମା କେ ବୋଲଛେ?
1: ଚାଲ
0: ଚାଲ ଯା।
2: ଶୁଣନ୍ତୁ ଦୈନିକ ବଜାର ପରିସ୍ଥିତି ସମ୍ପର୍କରେ ସୂଚନା। ସମ୍ବଲପୁର ବଜାରରେ ମୋଟା ଚାଉଳର ପାଇକାରୀ ମୂଲ୍ୟ କ୍ୱିଣ୍ଟାଲ ପ୍ରତି 3,000 ଟଙ୍କାରୁ 3,600 ଟଙ୍କା, ସରୁ ଚାଉଳ 4,800 ଟଙ୍କାରୁ 5,500 ଟଙ୍କା, ଚିନାବାଦାମ 8,500 ଟଙ୍କାରୁ 9,500 ଟଙ୍କା, ସୋରିଷ 10,000 ଟଙ୍କାରୁ 11,000 ଟଙ୍କା, ସୋରିଷ ତେଲ 16,466 ଟଙ୍କାରୁ 22,564 ଟଙ୍କା, ଗୁଡ଼ 4,800 ଟଙ୍କାରୁ 5,400 ଟଙ୍କା ଏବଂ ଆଳୁ 840 ଟଙ୍କାରୁ 1,110 ଟଙ୍କା। ଏଥର ଶୁଣନ୍ତୁ ସମ୍ବଲପୁର ବଜାରରେ ମୋଟା ଚାଉଳର ଖୁଚୁରା ମୂଲ୍ୟ କିଲୋଗ୍ରାମ ପ୍ରତି 35 ଟଙ୍କାରୁ 40 ଟଙ୍କା, ସରୁ ଚାଉଳ 53 ଟଙ୍କାରୁ 60 ଟଙ୍କା, ସୋରିଷ ତେଲ 170 ଟଙ୍କାରୁ 230 ଟଙ୍କା, ଆଳୁ 15 ଟଙ୍କାରୁ 20 ଟଙ୍କା, ଅଟା 33 ଟଙ୍କାରୁ 48 ଟଙ୍କା, ମୁଗ ଡାଲି 95 ଟଙ୍କାରୁ 108 ଟଙ୍କା, ହରଡ଼ ଡାଲି 103 ଟଙ୍କାରୁ 125 ଟଙ୍କା, ବନସ୍ପତି ଘିଅ 150 ଟଙ୍କାରୁ 155 ଟଙ୍କା, ପିଆଜ 30 ଟଙ୍କାରୁ 40 ଟଙ୍କା ଏବଂ ଚିନି 50 ଟଙ୍କାରୁ 55 ଟଙ୍କା। ଏଇଥିଲା ଦୈନିକ ବଜାର ପରିସ୍ଥିତି ସମ୍ପର୍କରେ ସୂଚନା।

0: ଶେଷ ହେଲା କୃଷି ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କ ସହିତ ସାକ୍ଷାତକାର ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ମନ୍ଦିର ପ୍ରଶାସନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହ ଶୁଣନ୍ତୁ ଆଲୋଚନା।
2: ଆସନ୍ତା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯାହା ସବୁ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସମ୍ୟକ ସୂଚନା ଦେବା ପାଇଁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ମହାଶୟ। ପ୍ରଥମେ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ, ନମସ୍କାର।
3: ନମସ୍କାର, ଜୟ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ।
2: ଆକାଶବାଣୀର ଶ୍ରୋତା ବନ୍ଧୁମାନଙ୍କୁ ଏଥରର ରଥଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯାହା ସବୁ ବିଶେଷ ପଦକ୍ଷେପ ନିଆଯାଇଛି ନୀତି ନିର୍ଘଣ୍ଟ ଆଉ ଶୃଙ୍ଖଳିତ ଦର୍ଶନ ରଥଟଣା ସେ ସମସ୍ତ ସମ୍ପର୍କରେ ଆପଣ ଟିକେ ସମ୍ୟକ ସୂଚନା ଦିଅନ୍ତୁ।
3: ନିଶ୍ଚିତ ଭାବରେ, ପ୍ରଥମେ ଅଲ୍ ଇଣ୍ଡିଆ ରେଡିଓକୁ ଆମେ ଧନ୍ୟବାଦ ଜଣାଉଛୁ। ଆପଣଙ୍କ ଜରିଆରେ ଅଗଣିତ ଜଗନ୍ନାଥ ପ୍ରେମୀ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ପାଖରେ ଆମର ସୂଚନା ଆମେ ପହଞ୍ଚାଇବା ପାଇଁ ଚାହିଁବୁ, ତେଣୁ ଏହି ସୁଯୋଗ ପାଇଁ ଆପଣଙ୍କୁ ଆଉଥରେ ଧନ୍ୟବାଦ। ଚଳିତ ବର୍ଷର ଘୋଷଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଅନେକ ଦିନ ହେଲା ଚାଲିଛି ଏବଂ ସମସ୍ତ ସେବାୟତ ନିଯୋଗ ଏବଂ ଅନ୍ୟାନ୍ୟ ସମସ୍ତ ଅଧିକାରୀ ସୁରକ୍ଷା ପାଇଁ ଆମର ପୁଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ବିଶେଷ କରି ଶ୍ରୀମନ୍ଦିର ପ୍ରଶାସନର ସମସ୍ତ କର୍ମଚାରୀ ଅଧିକାରୀ ଆମେ ସମସ୍ତେ ସେଥିରେ ଲାଗିଛୁ ଏବଂ ମହାପ୍ରଭୁଙ୍କ କୃପାରୁ ଯାହା ବି ନୀତି ନିର୍ଘଣ୍ଟ ହେବା କଥା, ବ୍ୟବସ୍ଥାବଳୀ ହେବା କଥା ତାହା ଇତିମଧ୍ୟରେ ସରିଛି। ଆମେ ଛତିଶା ନିଯୋଗର ବୈଠକ କରି ସେହି ବୈଠକରେ ତାଙ୍କର ପରାମର୍ଶ ଅନୁଯାୟୀ ସେହି ନୀତି ନିର୍ଘଣ୍ଟ ଏବଂ ବ୍ୟବସ୍ଥାବଳୀ ଅନୁମୋଦିତ ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟିର ଯେଉଁ ଉଚ୍ଚସ୍ତରୀୟ ପ୍ରଶାସନିକ କମିଟି ରହିଛି ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ତାହା ମଧ୍ୟ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ଏବଂ ସେଥିରେ ବି ଏହି ଯେଉଁ ନୀତି ନିର୍ଘଣ୍ଟ ଏବଂ ବ୍ୟବସ୍ଥାବଳୀ ଗୃହୀତ ହୋଇଛି ଏବଂ ଏହା ପୂର୍ବରୁ ଏବେ ସ୍ନାନଯାତ୍ରା ମଧ୍ୟ ଠିକ୍ ହିସାବରେ ସମାପିତ ହୋଇସାରିଛି। ରଥଯାତ୍ରା ବାହୁଡ଼ା ଯାତ୍ରା ପାଇଁ ଯେଉଁ ନୀତି ନିର୍ଘଣ୍ଟ ହେବା କଥା ଏବଂ ବ୍ୟବସ୍ଥାବଳୀ ହେବା କଥା ତାକୁ ସେଥିରେ ଆମେ ଛତିଶା ନିଯୋଗରେ ଅନୁମୋଦିତ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ମ୍ୟାନେଜିଂ କମିଟିର ଯେଉଁ ଉଚ୍ଚସ୍ତରୀୟ ପ୍ରଶାସନିକ କମିଟି ଅଛି ସେଠି ଗୃହୀତ କରିସାରିଛୁ ଏବଂ ସେହି ନିର୍ଘଣ୍ଟ ଅନୁଯାୟୀ ବିଭିନ୍ନ ଦେବନୀତିଗୁଡ଼ିକ ଚାଲିଛି ଏବଂ ଯାହା ବି ବ୍ୟବସ୍ଥାବଳୀ ହୋଇଛି ବିଭିନ୍ନ ସମୟରେ ଯେଉଁ ବିଭିନ୍ନ ନୀତିକାନ୍ତି ଏବେ ହେବ ରଥଯାତ୍ରା ପାଇଁ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା, ନୀଳାଦ୍ରି ବିଜେ ସବୁ ଯାହା ବ୍ୟବସ୍ଥାବଳୀକୁ ସମସ୍ତଙ୍କୁ ମାନିବା ପାଇଁ ଆମେ ସବୁ ନିଯୋଗମାନଙ୍କୁ ଆପଣଙ୍କ ଜରିଆରେ ନିବେଦନ କରୁଛୁ।
2: ତେବେ ରଥଯାତ୍ରା ତାପରେ ବାହୁଡ଼ା ଯାତ୍ରା ପହଣ୍ଡିକୁ ଶୃଙ୍ଖଳିତ କରିବା ପାଇଁ କ'ଣ ସବୁ ବିଶେଷ ବ୍ୟବସ୍ଥା କରାଯାଇଛି?
3: ଘୋଷଯାତ୍ରାର ପହଣ୍ଡି ନୀତି ହେଉଛି ସବୁଠାରୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ନୀତି ଏବଂ ବିଭିନ୍ନ ସମୟରେ ଯେତେବେଳେ ପହଣ୍ଡି ହେଉଛି ଯେମିତିକି ସ୍ନାନ ପୂର୍ଣ୍ଣିମାରେ ପହଣ୍ଡି ହୋଇସାରିଛି ଏବଂ ଏବେ ରଥଯାତ୍ରାରେ ଯେଉଁ ପହଣ୍ଡି ହେବ, ତାପରେ ଆଡ଼ପ ମଣ୍ଡପ ପହଣ୍ଡି ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ବାହୁଡ଼ା ଯାତ୍ରା ପାଇଁ ପହଣ୍ଡି ହେବ ଏବଂ ପରେ ନୀଳାଦ୍ରି ବିଜେରେ ଯେତେବେଳେ ପହଣ୍ଡି ହେବ, ସବୁଯାକ ପହଣ୍ଡି ପାଇଁ ଗୋଟେ ନିର୍ଦ୍ଦିଷ୍ଟ ଭାବରେ ଆମର ବ୍ୟବସ୍ଥାବଳୀ କରାଯାଇଛି। ସମସ୍ତଙ୍କ ପରାମର୍ଶ କ୍ରମେ ସେହି ହିସାବରେ ବ୍ୟବସ୍ଥାବଳୀ କରାଯାଇଛି। ପହଣ୍ଡିରେ କେଉଁ ସେବକମାନେ ରହିବେ, କେଉଁ ଅଧିକୃତ ସେବକମାନେ ରହିବେ ତା ଉପରେ ଆମେ ତାଲିକା ପ୍ରସ୍ତୁତ କରିଛୁ। ଇତିମଧ୍ୟରେ ସେବା ସମ୍ପୃକ୍ତ ନିଯୋଗମାନଙ୍କ ସାଙ୍ଗରେ ଆମେ ଆଲୋଚନା କରିଛୁ। ବିଶେଷ କରି ରଥଯାତ୍ରାରେ ଆପଣ ଜାଣିଛନ୍ତି ଦୈତାପତି ନିଯୋଗର ବିଶିଷ୍ଟ ଭୂମିକା ରହିଥାଏ, ତାଙ୍କ ସାଙ୍ଗରେ ବି ବିସ୍ତୃତ ଭାବରେ ଆମେ ଆଲୋଚନା କରିଛୁ ଏବଂ ସମସ୍ତ ପାଳିଆ ସେବକ ଏବଂ ସେବା ନିଯୋଗଙ୍କର ପୂର୍ଣ୍ଣ ସହଯୋଗ ଆମେ କାମନା କରିଛୁ। ପହଣ୍ଡି ନୀତି ଠିକ୍ ହିସାବରେ ହେବ ବୋଲି ଆମେ ମହାପ୍ରଭୁଙ୍କର ଅପେକ୍ଷା ଆଶା କରୁଛୁ ଏବଂ ଯେଉଁଦିନ ଶ୍ରୀଗୁଣ୍ଡିଚା ଯାତ୍ରା ଅଛି ଆମର ଯାହା ନୀତି ନିର୍ଘଣ୍ଟ ହୋଇଛି ସେହି ହିସାବରେ ବିଭିନ୍ନ ନୀତି ସରିଲା ପରେ ମଙ୍ଗଳାରତୀ ଏବଂ ଅନ୍ୟାନ୍ୟ ନୀତି ମଙ୍ଗଳାର୍ପଣ ସରିଗଲା ପରେ ପହଣ୍ଡି ଆରମ୍ଭ 9:30 ବେଳକୁ ହେବ ବୋଲି ଆମେ ମହାପ୍ରଭୁଙ୍କ ଆଶୀର୍ବାଦକୁ କାମନା କରିବୁ ଏବଂ ପହଣ୍ଡି ପାଖାପାଖି 3 ଘଣ୍ଟା ଲାଗିଥାଏ। ପହଣ୍ଡି ଶେଷ ପାଖାପାଖି 12:30 ମଧ୍ୟାହ୍ନରେ ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀ ମଦନ ମୋହନ ଏବଂ ଶ୍ରୀକୃଷ୍ଣଙ୍କ ବିଜେ ପରେ ଚିତାଲାଗି ଏବଂ ବେଶ ଶେଷ ହେଲା ପରେ ଗଜପତି ମହାରାଜଙ୍କ ଦ୍ୱାରା ଛେରା ପହଁରା କାର୍ଯ୍ୟକ୍ରମ ରହିଛି। ପାଖାପାଖି 2:30 ରୁ 3:30 ଭିତରେ ହେବ ଏବଂ ଚାରମାଳା ଫିଟା ଘୋଡ଼ା ଓ ସାରଥି ଲାଗିବା ପରେ ରଥଟଣା ଆରମ୍ଭ କାର୍ଯ୍ୟକ୍ରମ ପାଇଁ ଅପରାହ୍ନ 4:00 ନିର୍ଘଣ୍ଟ ରଖାଯାଇଛି। ଆମେ ଆଶା କରୁଛୁ ମହାପ୍ରଭୁଙ୍କ କୃପାରୁ ଯେଉଁ ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି ସେହି ହିସାବରେ ହେବ ବୋଲି ଆମେ ଆଶା ଏବଂ ପ୍ରାର୍ଥନା କରୁଛୁ।
2: ଅନେକ ସମୟରେ ଦେଖାଯାଇଛି ପହଣ୍ଡି ସରିଲା ରଥଟଣା ଆରମ୍ଭ ହେଲା କିନ୍ତୁ ରଥ ଉପରେ ସଂଖ୍ୟାଧିକ ସେବାୟତଙ୍କର ଉପସ୍ଥିତି ବେଳେବେଳେ ଦର୍ଶନରେ ଅସୁବିଧା ସୃଷ୍ଟି କରେ ଭକ୍ତଙ୍କ ଗହଣରେ, ସେଥିପାଇଁ କ'ଣ ଏଥର ବ୍ୟବସ୍ଥା କରାଯାଇଛି?
3: ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ କେହି ନ ଆସନ୍ତୁ ସେଟା ଆମେ ସବୁବେଳେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଚାହିଁଛୁ ଏବଂ ଆପଣ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଏବଂ ଗୋଟିଏ ସେନ୍ସିଟିଭ ପ୍ରଶ୍ନ କରିଛନ୍ତି। ଯେତେବେଳେ ବି ସୁନାବେଶ ହେଉ କିମ୍ବା ରଥଟଣା ବେଳକୁ ବି ହେଉ, ଯଦି କୌଣସି ସେବକ ମହାପ୍ରଭୁ ଶ୍ରୀଜୀଉମାନଙ୍କ ଆଗରେ ଠିଆ ହେଉଛନ୍ତି, ଭକ୍ତମାନେ ସେଥିରେ ନିରାଶ ହୁଅନ୍ତି ଏବଂ ସେହି କ୍ରମରେ ଆମେ ବ୍ୟବସ୍ଥାବଳୀରେ ସ୍ୱଷ୍ଟ ଭାବରେ ଉଲ୍ଲେଖ କରୁଛୁ ଏବଂ ଆମର ଯେତେବେଳେ ଆଲୋଚନା ହୋଇଛି ଦୈତାପତି ନିଯୋଗ ଏବଂ ଅନ୍ୟାନ୍ୟ ନିଯୋଗ ସାଙ୍ଗରେ ଆମେ ତାଙ୍କୁ ବିନମ୍ର ନିବେଦନ କରୁଛୁ ଯେ କୌଣସି ହିସାବରେ ସେମାନେ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଛିଡ଼ା ହେବେ ନାହିଁ ଏବଂ କୌଣସି ପ୍ରକାର ଅନ୍ତରାୟ ସୃଷ୍ଟି କରିବେ ନାହିଁ। ଆମେ ଆଶା କରିବା ସମସ୍ତେ ଆମର ଯେଉଁ ଏପିଲ୍ ଆମେ କରିଛୁ ସେଥିରେ ସେମାନେ ସହମତି ରଖିବେ ଏବଂ ଯଦି କୌଣସି ପ୍ରକାର ବିଶୃଙ୍ଖଳା କେହି ବି କରନ୍ତି ଆମେ ବିଶୃଙ୍ଖଳକାରୀ ସେବକମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତାଙ୍କୁ କହିଛୁ ଯେ ସେମିତି କିଛି ସିଚୁଏସନ୍ ନ ଆସୁ।
2: ଏ ପହଣ୍ଡି ସମୟରେ ଶ୍ରୀମନ୍ଦିର ମଧ୍ୟରେ ଦର୍ଶନ ପାଇଁ ଯଦି କିଛି ଶ୍ରଦ୍ଧାଳୁ ଚାହାନ୍ତି ଟିକେଟ୍ ବ୍ୟବସ୍ଥା ବା କୌଣସି ଦର୍ଶନ କରିବାର କିଛି ବ୍ୟବସ୍ଥା କରାଯାଇଛି କି ଏଥର ପ୍ରଶାସନ ତରଫ?
3: ପ୍ରତିବର୍ଷ ଭଳି ପହଣ୍ଡି ପାଇଁ ଗୋଟେ ଟିକେଟ୍ କରାଯାଏ, କିନ୍ତୁ ସେଟା ଲିମିଟେଡ୍ ଟିକେଟ୍ ଥାଏ। ଯୋଉ ଭକ୍ତ କିମ୍ବା ଶ୍ରଦ୍ଧାଳୁ ସେଥିରେ ଭାଗ ନେବା ପାଇଁ ଚାହାନ୍ତି ତାଙ୍କ ପାଇଁ ବିକ୍ରିର ବ୍ୟବସ୍ଥା କରାଯାଏ, କିନ୍ତୁ ଯେହେତୁ ସଂଖ୍ୟାଧିକ ଭକ୍ତ ଚାହିଁବେ ଯିବା ପାଇଁ ତେଣୁ ସେଟା ବହୁତ ଲିମିଟେଡ୍ ନମ୍ବର୍ସରେ ଥାଏ। ତେଣୁ ଯୋଉମାନେ ଆସିବେ ନିଶ୍ଚିତ ଭାବରେ ସେମାନେ ମହାପ୍ରଭୁଙ୍କ କୃପା ଭିକ୍ଷା ଲାଭ କରିପାରିବେ, କିନ୍ତୁ ଯଦି ବି କେହି ଆସିପାରୁ ନାହାନ୍ତି ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଏବଂ ସିଂହଦ୍ୱାର ଚକଡ଼ାରେ ଏବଂ ଅନ୍ୟାନ୍ୟ ଜାଗାରେ ସୁରକ୍ଷା ଦୃଷ୍ଟିକୋଣରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରଶାସନ ତରଫରୁ ମଧ୍ୟ ବ୍ୟବସ୍ଥିତ ଢଙ୍ଗରେ ଦର୍ଶନ ହେବ ତା ଉପରେ ବ୍ୟବସ୍ଥା କରାଯାଇଛି। ତେଣୁ ଆମେ ସମସ୍ତଙ୍କୁ ଏପିଲ୍ କରିବା ପାଇଁ ଚାହିଁବୁ, ସମସ୍ତେ ଯାହା ବି ବ୍ୟବସ୍ଥାବଳୀ ରହିଛି ବା ପ୍ରଶାସନର ଯାହା କଟକଣା ବି ରହିଛି ତାକୁ ସମସ୍ତେ ମାନି ଚଳିବା, କାରଣ ବହୁତ ଲୋକ ଆଜିକା ଦିନରେ ବାହାରୁ ଗାଡ଼ିରେ ଆସୁଛନ୍ତି, ମୋଟରସାଇକେଲ କିମ୍ବା କାର୍ କିମ୍ବା ବସ୍ରେ ଆସୁଛନ୍ତି, ତେଣୁ କିଛିଟା ଟ୍ରାଫିକ୍ କଟକଣା ବି ରହିବ। ଯାହା ବି କଟକଣା ବା ପୁଲିସ ପ୍ରଶାସନ ହେଉ କିମ୍ବା ପ୍ରଶାସନ ତରଫରୁ ଯାହା ବି କିଛି ଆକଟ ରହିବ ତାକୁ ସମସ୍ତେ ମାନିବା ଏବଂ ସ୍ୱଚ୍ଛତା ମଧ୍ୟ ବଜାୟ ରଖିବା। ଯେତେବେଳେ ବି କୌଣସି ଆମର ଏତେ ବଡ଼ ଯାତ୍ରା ହେଉଛି ଆମେ ସହରର ସ୍ୱଚ୍ଛତା ମଧ୍ୟ ବଜାୟ ରଖିବା ଏବଂ କୌଣସି ହିସାବରେ ସୁରକ୍ଷା ଦୃଷ୍ଟିକୋଣରୁ ଯାହା ବି ପରାମର୍ଶ ଦିଆଯାଉଛି, ଯେମିତିକି ମୁଁ ଆପଣଙ୍କୁ ଗୋଟେ ଛୋଟ ଉଦାହରଣ ଦେଇ କହିବି, ଯଦି କୌଣସି ଶ୍ରଦ୍ଧାଳୁ ଭକ୍ତ ଅଛନ୍ତି ରଥଯାତ୍ରାରେ ସାମିଲ ହେବା ପାଇଁ ସେତେବେଳେ ଆମେ ଗହଣା କିମ୍ବା ପଇସା ଠିକ୍ ହିସାବରେ ରଖିବା, ତେଣୁ ଯଦ୍ୱାରା କି ଆମେ କୌଣସି ଅସାମାଜିକ ତତ୍ତ୍ୱକୁ ସେଥିରେ ସୁଯୋଗ ଦେବା ନାହିଁ, ତା'ର ଫାଇଦା ନେବା। ତେଣୁ ଆପଣଙ୍କ ଜରିଆରେ ଆମେ ସମସ୍ତଙ୍କୁ ଅନୁରୋଧ କରିବୁ ଯାହା ବି ସରକାରଙ୍କ ତରଫରୁ ବା ପ୍ରଶାସନ ତରଫରୁ ବା ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯାହା ବି ବ୍ୟବସ୍ଥାବଳୀରେ ପରାମର୍ଶ ରହିଛି ସମସ୍ତେ ତାଙ୍କୁ ମହାପ୍ରଭୁଙ୍କର କୃପା ଭାବି ସମସ୍ତେ ମାନି ଚଳିବା ଏବଂ ଘୋଷଯାତ୍ରାର ସଫଳତା କାମନା କରିବା।
2: ସାର୍, ଏଥର ଆମେ ଦେଖୁଛୁ ଯେ ଗୁଣ୍ଡିଚା ମନ୍ଦିର ଯାହା ପ୍ରଭୁଙ୍କର ଜନ୍ମବେଦୀ ତାହା ଦେହରେ ବହୁତ ନବକଳେବର ହେଉଛି, କିଭଳି ଭାବରେ ସେ ଭକ୍ତଙ୍କୁ ଆଉ ଜଗନ୍ନାଥଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ?
3: ଶ୍ରୀ ଗୁଣ୍ଡିଚା ମନ୍ଦିର ଆମ ଘୋଷଯାତ୍ରା କାହିଁକି ଆମ ଶ୍ରୀକ୍ଷେତ୍ରର ମହିମା ଏବଂ ଯାହା ବି ତାର ତତ୍ତ୍ୱ ଅଛି ସେଥିରେ ଅଙ୍ଗାଙ୍ଗୀ ଜଡ଼ିତ, ଏବଂ ଶ୍ରୀଗୁଣ୍ଡିଚା ମନ୍ଦିରରେ ହିଁ ହେଉଛି ଆଡ଼ପ ମଣ୍ଡପ ବିଜେ ହେବେ ଠାକୁରମାନେ ଯେତେବେଳେ ଘୋଷଯାତ୍ରା ସମୟରେ, ଏବଂ ତାହା ହେଲା ଶ୍ରୀଜୀଉମାନଙ୍କର ଜନ୍ମବେଦୀ। ଆଡ଼ପ ମଣ୍ଡପରେ ଦର୍ଶନ କରିବା ପାଇଁ ଅନେକ ଶ୍ରଦ୍ଧାଳୁ ଭକ୍ତ ଆସିଛନ୍ତି, ତାଙ୍କର ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି ପୁରା ସିଂହଦ୍ୱାର ସାମ୍ନାରୁ ଶ୍ରୀଗୁଣ୍ଡିଚା ମନ୍ଦିରର। ଏବଂ ଆପଣଙ୍କୁ ସୂଚନା ନିମନ୍ତେ କହିବି ଯେ ଚଳିତ ବର୍ଷ ଆମେ ଶ୍ରୀଗୁଣ୍ଡିଚା ମନ୍ଦିରର ଯାହା ବି କିଛି ଉନ୍ନତିକରଣ କରିବା କଥା ଆମେ ପରିକଳ୍ପନା କରୁଥିଲେ ତାକୁ ଗତ ବର୍ଷଠାରୁ ଆରମ୍ଭ କରାଯାଇଛି। ଗତ ବର୍ଷ ଘୋଷଯାତ୍ରାର ପୂର୍ବରୁ ଆପଣ ଦେଖିଥିବେ ଯାହା ତାର ପଶ୍ଚିମ ପାର୍ଶ୍ୱ ଅଛି, ତାର ନାକଚଣ ଦ୍ୱାର ହେଉ, ସିଂହଦ୍ୱାର ହେଉ, ସୂଚନା କେନ୍ଦ୍ର ହେଉ, ଅଭ୍ୟର୍ଥନା କେନ୍ଦ୍ର ହେଉ, ବାକି ଯାହା ବି ପାରିପାର୍ଶ୍ୱିକ ଉନ୍ନତିକରଣ କରାଯାଇଥିଲା, ଚଳିତ ବର୍ଷ ଆମେ ଆଉ ଟିକେ ତାକୁ ବ୍ୟାପକ କରିଛୁ। ଉତ୍ତର ପାର୍ଶ୍ୱରେ ଯେଉଁ ଗୁମୁଟ ଅଛି, ଯେଉଁ ନୃସିଂହ ମନ୍ଦିର ପାଖରେ, ତାର ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି ଆମ କଳିଙ୍ଗ ସ୍ଥାପତ୍ୟରେ, ଏବଂ ବାକି ତିନୋଟି ପାର୍ଶ୍ୱ ଯେଉଁ ରହିଯାଇଥିଲା ପ୍ରାଚୀରର, ବାହ୍ୟ ପ୍ରାଚୀରର, ତାର ଖଣ୍ଡଲାଇଟ୍ ପ୍ରସ୍ତର ଆଚ୍ଛାଦନ ଏବଂ ମନ୍ଦିର ଭିତରେ ମଧ୍ୟ ଯେଉଁ ଚଟାଣ ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି। ନୂଆ ହିସାବରେ ଆମେ ତାକୁ ପ୍ରସ୍ତର ଚଟାଣ ଗୁଡ଼ିକ ନୂଆ କରୁଛେ, ଏବଂ ବଲ୍ଲଭ ଘର, ଟୁଣିଆ ମହଲ ଏବଂ ଆଉ ଯେଉଁ ଆମର ଯଶଶାଳାର ଯେଉଁ ଏନ୍ଏକ୍ସି ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନୂଆ କରାଯାଉଛି। ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଆମେ ଯେଉଁ ସେବାୟତ ବନ୍ଧୁମାନେ ଅଛନ୍ତି, ଆମ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଯେଉଁମାନେ ସେବକ ସଦସ୍ୟ ଅଛନ୍ତି ଏବଂ ସେବକ ସମ୍ପୃକ୍ତ ସେବାର ଯେଉଁମାନେ ସେବକମାନେ ଅଛନ୍ତି ତାଙ୍କ ପରାମର୍ଶ ଆମେ ନେଉଛୁ। ଗୁଣ୍ଡିଚା ମନ୍ଦିରର ଯେଉଁ ନାଟମଣ୍ଡପ ଅଛି, ଜଗମୋହନ ଅଞ୍ଚଳ ଅଛି, ତାକୁ ମଧ୍ୟ ବାତାନୁକୂଳିତ କରାଯାଉଛି। ଏଲ୍ଇଡି ସ୍କ୍ରିନ୍ରେ ଆମେ ବିଭିନ୍ନ ସୂଚନା ଦେବା ପାଇଁ କରିଛୁ, ତେଣୁ ଆମେ ଚାହିଁବୁ ସମସ୍ତେ ସେଥିରେ ନିଶ୍ଚିତ ଭାବରେ ଭଲ ଅନୁଭୂତି ନେଇପାରିବେ। ଏବଂ ବାହୁଡ଼ା ଯାତ୍ରା ତା ପୂର୍ବ ଦିନ ଅର୍ଥାତ୍ ନବମୀ ଦିନ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହୋଇଥାଏ, ଏବଂ ସନ୍ଧ୍ୟା ଦର୍ଶନ ପାଇଁ ଆମର ଯେହେତୁ ଅନେକ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ଦର୍ଶନ କରନ୍ତି, ସେହିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ଆମେ ତାକୁ କଟକଣା ଲଗାଇଥାଉ, କାରଣ ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ ଆମର ନୀତିକାନ୍ତି ଥାଏ ଏବଂ ସେହି ନୀତିକାନ୍ତିକୁ ଠିକ୍ ହିସାବରେ କରିବା ପାଇଁ ଯଦ୍ୱାରା କି ପରବର୍ତ୍ତୀ ଦିନର ବାହୁଡ଼ା ଯାତ୍ରା ଠିକ୍ ହିସାବରେ ସମାପିତ ହେବ। ଯାହା ବି ସୂଚନା ଥିବ ଆମେ ଆପଣମାନଙ୍କ ଜରିଆରେ, ଗଣମାଧ୍ୟମ ଜରିଆରେ ଭକ୍ତ ଶ୍ରଦ୍ଧାଳୁମାନଙ୍କ ପାଖରେ ସେହି ସୂଚନା ଦେବୁ, କାରଣ ବାହୁଡ଼ା ଯାତ୍ରା ପରଦିନ ସୁନା ବେଶ ବା ବଡ଼ ଚଢ଼ାଉ ବେଶ ଶ୍ରୀଜୀଉମାନଙ୍କର ହେବ, ଶ୍ରୀହରିଶୟନ ନୀତି ହେବ, ତା ପାଇଁ ଆମକୁ ଆଗତୁରା ନିର୍ଦ୍ଦିଷ୍ଟ ଭାବରେ ବ୍ୟବସ୍ଥା କରିବାକୁ ହୁଏ, ଯଦ୍ୱାରା କି ଭକ୍ତମାନେ ଖୁବ୍ ସୁନ୍ଦର ଭାବରେ ସୁନା ବେଶ ଦର୍ଶନ କରିପାରିବେ।
2: ଗତଥର ଗୋଟିଏ ଦୁର୍ଘଟଣା ଘଟିଥିଲା ଗୁଣ୍ଡିଚା ମନ୍ଦିର ପାଖରେ, ଏସବୁ ବ୍ୟବସ୍ଥା ଭିତରେ ଜନଗହଳିକୁ ନିୟନ୍ତ୍ରଣ କରିବା ଆଉ ତାଙ୍କର ବି ସୁରକ୍ଷାକୁ ଜଗିବା ପାଇଁକା ଏଥରକ କ'ଣ ସବୁ ପ୍ରସ୍ତୁତି କରାଯାଇଛି ଶ୍ରୀମନ୍ଦିର ପ୍ରଶାସନ ଆଉ ଜିଲ୍ଲା ପ୍ରଶାସନ ମିଳିତ ଭାବରେ?
3: ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଅବଗତ ଅଛୁ, ସଚେତନ ଅଛୁ, ଆମେ ସବୁବେଳେ ଚାହିଁବୁ ଯେତେ ବି ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସନ୍ତୁ ସମସ୍ତଙ୍କର ସୁବିଧା ହେଉ, ଦର୍ଶନ ବ୍ୟବସ୍ଥା ଠିକ୍ ହିସାବରେ ହେଉ, ଏବଂ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଯୋଗସୂତ୍ର ରକ୍ଷା କରୁ ଅନ୍ୟାନ୍ୟ ଯେଉଁ ସଂସ୍ଥା ଅଛି ରାଜ୍ୟ ସରକାରଙ୍କର। ଯେମିତି ଆପଣ ଜାଣିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ନୀତିକାନ୍ତି ସମ୍ପାଦନ ପାଇଁ ବିଶେଷ କରି ଆମେ ଦାୟିତ୍ୱ ବହନ କରୁ, କିନ୍ତୁ ଘୋଷଯାତ୍ରା ଯେହେତୁ ଏକ ଏଭଳି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ବା ପର୍ବ ଯେଉଁଥିରେ କି ଲକ୍ଷାଧିକ ଲୋକ ବି ଆସିବେ ଏବଂ ତା ପାଇଁ ଲକ୍ଷାଧିକ ଆମର ଯେଉଁ ବ୍ୟବସ୍ଥା ଯେଉଁ ଅଛି ସେଥିରେ ସଂଖ୍ୟାଧିକ ଆମର ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନେ ମଧ୍ୟ ସେଥିରେ ନିୟୋଜିତ ହୋଇଥାନ୍ତି। ତେଣୁ କୌଣସି ପ୍ରକାର ଦୁର୍ଘଟଣା ବା ଘଟଣାକୁ ରୋକିବା ପାଇଁ ଯାହା ବି ପ୍ରସ୍ତୁତି କରିବା କଥା ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯୋଗସୂତ୍ର ରକ୍ଷା କରୁଛୁ, କାରଣ ବାହାରେ ଯାହା ବି ଜିଲ୍ଲା ପ୍ରଶାସନ ବା ପୁଲିସ ପ୍ରଶାସନ ବା ଅନ୍ୟାନ୍ୟ ଯେଉଁ ସଂସ୍ଥାଗୁଡ଼ିକ ଅଛନ୍ତି ତାଙ୍କର ବି ଦାୟିତ୍ୱ ରହୁଛି। ତେଣୁ ଆମେ ଯୋଗସୂତ୍ର ରକ୍ଷା କରୁଛୁ ଏବଂ ଆମେ କହିବୁ ଯେ କେଉଁ ସମୟରେ ନୀତିକାନ୍ତି ହେଉଛି, କେଉଁ ସମୟରେ ନୀତି ବହୁଳତା ଅଛି, କେଉଁ ସମୟରେ ଅଧିକ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସିବେ, ସେହି ସୂଚନା ଆମେ ପୁଲିସ ପ୍ରଶାସନକୁ ଦେବୁ, ଜିଲ୍ଲା ପ୍ରଶାସନ ମାଜିଷ୍ଟ୍ରେଟ୍କୁ ଦେବୁ। ଏବଂ ଚଳିତ ବର୍ଷ ଶରଧାବାଲି ଏବଂ ଯେଉଁ

0: ରଥ ଚକଡ଼ା ଅଛି ସେହି ଭିତରେ ଯେମିତି କି ଯାହା ବି ଅଲଗା ଆନୁଷଙ୍ଗିକ ବ୍ୟବସ୍ଥା କରିବା କଥା ତାର ଆମେ ପ୍ରଶାସନ ସହିତ ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯେଉଁ ସଂସ୍ଥା ଗୁଡ଼ିକ ଅଛି ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁଛୁ। ଆମେ ଆଶା କରିବା ପ୍ରାର୍ଥନା କରିବା ମହାପ୍ରଭୁଙ୍କୁ ଯେ ଚଳିତ ବର୍ଷର ଘୋଷଯାତ୍ରା ମଧ୍ୟ ଶୃଙ୍ଖଳିତ ଭାବରେ ସମାପନ ହେବ।
1: ଏବେ ଗୋଟେ ସମସ୍ୟା ହୁଏ ରଥଯାତ୍ରା ସମୟରେ ଆଡ଼ବ ମଣ୍ଡପରେ ମହାପ୍ରସାଦ ସେବନ ପାଇଁ ଆସିଥାନ୍ତି ଟିକିଏ ତାର ଦର ଗୁଡ଼ିକ ଆକାଶ ଛୁଆଁ ହେଇଯାଏ ତେଣୁ ଭକ୍ତମାନେ ପାଇବାରୁ ରହିତ ହୁଅନ୍ତି ଯେ ସେଥିପାଇଁ କିଛି ବ୍ୟବସ୍ଥା କରାଯାଇଛି କି?
0: ଆଡ଼ବ ମଣ୍ଡପରେ ଜନ୍ମବେଦୀରେ ବହୁତ ଲୋକଙ୍କର ଆକାଂକ୍ଷା ଥାଏ ଏବଂ ଆଶା ଥାଏ ଶ୍ରୀଜୀଉମାନଙ୍କ ଦର୍ଶନ କରିବା ପାଇଁ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ଆନନ୍ଦ ବଜାରରେ ଯାଇକି ମହାପ୍ରସାଦ ସେବନ କରିବା ପାଇଁ ଏବଂ ଆମେ ସମ୍ପୃକ୍ତ ସ୍ୱର ମହାସ୍ୱର ନିଯିବ ଏବଂ ଅନ୍ୟାନ୍ୟ ସେବକମାନଙ୍କୁ ଅନୁରୋଧ କରିଛୁ ବ୍ୟବସ୍ଥିତ ଢଙ୍ଗରେ ତାକୁ ବିକ୍ରିବଟା କରିବା ପାଇଁ ଏବଂ କୌଣସି ହିସାବରେ କୌଣସି ଶ୍ରଦ୍ଧାଳୁ ବା ଭକ୍ତଙ୍କୁ ଯେମିତି ଅସୁବିଧାରେ ନ ପଡ଼ନ୍ତି ତା ଉପରେ ଦୃଷ୍ଟି ଦେବା ପାଇଁ।
1: ପରବର୍ତ୍ତୀ ପର୍ଯ୍ୟାୟରେ ସୁନାବେଶ ଅଧରପଣା ନୀତି ଏବଂ ନୀଳାଦ୍ରି ବିଜେ ଏସବୁକୁ ସୁବ୍ୟବସ୍ଥିତ କରିବା ପାଇଁ ସମସ୍ତ ନିଯୋଗ ଆଉ ସେବକଗଣଙ୍କର କିଭଳି ସହାୟତା ଆପଣ ଲୋଡ଼ୁଛନ୍ତି?
0: ସମସ୍ତ ନୀତିକାନ୍ତି ବା ଦେବନୀତି ଯାହା ବି ଅଛି ଆପଣ ଯେମିତି କହିଲେ ବାହୁଡ଼ା ପରେ ସୁନାବେଶ ଅଧରପଣା ନୀଳାଦ୍ରି ବିଜେ ଇତ୍ୟାଦି ସହିତ ଅନ୍ୟାନ୍ୟ ଯେତେ ବି ଦେବନୀତି ଅଛି ସବୁଯାକ ଶୃଙ୍ଖଳିତ ଭାବରେ ଏବଂ ବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ଆମେ ଆମ ସ୍ତରରେ ଆମର ନୀତି ପ୍ରଶାସକ ଏବଂ ଅନ୍ୟାନ୍ୟ ପ୍ରଶାସକ ମହୋଦୟଗଣ ଏବଂ ଜିଲ୍ଲାପାଳ ଆମର ଉପମୁଖ୍ୟ ପ୍ରଶାସକଙ୍କ ସ୍ତରରେ ଆମେ ସେବକ ନିଯୋଗମାନଙ୍କ ସହିତ ଇତିମଧ୍ୟରେ ଆଲୋଚନା କରିସାରିଛୁ ଏବଂ ଯେତେ ବି ପାଳିଆ ସେବକ ଅଛନ୍ତି ସେବକ ନିଯୋଗ ଅଛନ୍ତି ସେମାନଙ୍କର ପୂର୍ଣ୍ଣ ସହଯୋଗ ଆମେ କାମନା କରୁଛୁ ଏବଂ ଆମେ ଆଶା କରିବୁ ବିଗତ ବର୍ଷ ଭଳି ସେମାନେ ତାଙ୍କର ସହଯୋଗର ହାତ ବଢ଼େଇବେ ଏବଂ ଯେତେ ବି ଦେବନୀତି ଅଛି ଠିକ୍ ହିସାବରେ ସମାପିତ ହେବ।
1: ସମସ୍ତ ଭକ୍ତଗଣଙ୍କର ଏବଂ ଯେଉଁମାନେ ସବୁ ପୁରୀ ଆସିବେ ସେ ସମସ୍ତଙ୍କୁ ଆପଣ କ'ଣ ଶେଷ ବାର୍ତ୍ତା ଦେବେ ଏବଂ ଜଗନ୍ନାଥଙ୍କର କିପରି ଆଶିଷ ଭିକ୍ଷା କରିବେ?
0: ମହାପ୍ରଭୁଙ୍କ ନିର୍ଦ୍ଦେଶରେ ସବୁ କାର୍ଯ୍ୟ ସମାପିତ ହୋଇଥାଏ ଏବଂ ଆମେ ବି ମହାପ୍ରଭୁଙ୍କର କୃପା ଭିକ୍ଷା ଆମେ କରୁଛୁ ଯେ ଚଳିତ ବର୍ଷର ଘୋଷଯାତ୍ରା ସୁଚାରୁ ରୂପେ ସମ୍ପାଦନ ହେଉ। ସମସ୍ତ ଅଗଣିତ ଶ୍ରୋତାମାନଙ୍କୁ ଆମେ ଆପଣଙ୍କ ଜରିଆରେ ଆମେ ତାଙ୍କର ମଙ୍ଗଳ କାମନା କରୁଛୁ ଏବଂ ମହାପ୍ରଭୁ ସମସ୍ତଙ୍କୁ ସହାୟ ହୁଅନ୍ତୁ ଏବଂ ଚଳିତ ବର୍ଷର ଘୋଷଯାତ୍ରା ଠିକ୍ ହିସାବରେ ସମାପିତ ହେଉ। ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ।
1: ଆପଣଙ୍କର ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
2: ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହ ଶୁଣୁଥିଲେ ଆଲୋଚନା। ଉପସ୍ଥାପନାରେ ଥିଲେ ସନ୍ତୋଷ କୁମାର ଲେଙ୍କା। ଏହାକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ।

0: ମୁଖ୍ୟଦର୍ଶୀ ଧାରାବିବରଣୀ ଶୁଣିପାରିବେ। ଜୁଲାଇ 16 ତାରିଖ ସକାଳ 17:30ରୁ ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକ ସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ ନବ ଉନ୍ମାଦନା ଓ ନବତ।

0: ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବ ଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷ ଦର୍ଶୀ ଧାରା ବିବରଣୀ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଆପଣମାନେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ହେଲେ ଗୀତା ପଟ୍ଟନାୟକ। ସଙ୍ଗୀତ ପରିଚାଳନା କରିଛନ୍ତି ଓମ୍ ପ୍ରକାଶ ମହାନ୍ତି। କାର୍ଯ୍ୟକ୍ରମର ପ୍ରଥମ ଗୀତ ରଚନା ବିଜୟ ମଲ୍ଲ।

ଶେଷ ହେଲା ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ଥିଲେ ଗୀତା ପଟ୍ଟନାୟକ। ସଙ୍ଗୀତ ପରିଚାଳନା କରିଥିଲେ ଓମ୍ ପ୍ରକାଶ ମହାନ୍ତି। ଗୀତଗୁଡ଼ିକ ରଚନା କରିଥିଲେ ବିଜୟ ମଲ୍ଲ ଏବଂ ଅରୁଣ ମନ୍ତ୍ରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପଣ୍ଡିତ ସିଆରମ୍ ତିୱାରୀଙ୍କ କଣ୍ଠରେ ଧମାର ତାଲରେ ନିବଦ୍ଧ ଖମାସ୍ ଥାଟ୍ରୁ ଉତ୍ପନ୍ନ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଏକ ଅତ୍ୟନ୍ତ ଲୋକପ୍ରିୟ ଏବଂ ସୁମଧୁର ପଞ୍ଚାଟନିକ ରାଗ କଳାବତୀ ବୋଲ ଖେଲତ ହୋରି ଶ୍ୟାମ ବିହାରୀ।

0: ଆପଣମାନେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ନାଟକ ଅନ୍ମୁନ୍ସିଆ। ରଚନା ସରୋଜ କୁମାର ଦାସ, ନିର୍ଦ୍ଦେଶନା ପଞ୍ଚାନନ ମିଶ୍ର, ପରିବେଷଣ କରିଛନ୍ତି ସ୍ୱର ସମ୍ବଲପୁରର କଳାକାରମାନେ। ଶୁଣନ୍ତୁ ସମ୍ବଲପୁରୀ ନାଟକ ଅନ୍ମୁନ୍ସିଆ।
1: प्रज्ञातमलक्षणम् अप्रतक्यं विज्ञेयं प्रस्तुतमिदं सर्वतः ततः स्वयंभूर्भगवान् व्यक्तो व्यञ्जयनिदं महाभूतानि बभूजाः प्रादुरासित् मोनुवः। ଗୋଟେ ସମୟ ଥିଲା ଯେତେବେଳେ ଏଇ ସଚରାଚର ସଂସାରେ ପରସ୍ପର ବହଲ ଅନ୍ଧାର ଛାଇ ହେଇଯାଇଥିଲା, ଆର୍ ତାର ସ୍ଥିତି ବାବଦେ ଗୋଚର କରବାରଟା କେହସି ଲକ୍ଷଣ ଦ୍ୱାରା ସହଜ ନାଇଥାଏ। ତର୍କ ଆଉ ଜ୍ଞାନର ଅତୀତ ହେଇକରି ଏଇଟା ପୁରାପୁରି ଭାବେ ନିଦ୍ରିତାବସ୍ଥା ନଥିଲା। ପ୍ରକୃତି ପ୍ରେରକ ବିଶ୍ୱ ନିୟନ୍ତା ଭଗବାନ ଇତାକେ କହିଲା ସୂକ୍ଷ୍ମ, ଆର୍ ତାରୁ ତାରୁ ସ୍ଥୂଳ ଭାବେ ପ୍ରକାଶ କରୁନ୍ ସାର୍ ଆକାଶ, ପାଏଲ, ପବନ, ଜୁଏ ଆଦି ପଞ୍ଚମହାଭୂତର ପ୍ରାଦୁର୍ଭାବ ହେଲା। ଆର୍ ସୃଷ୍ଟି ହେଲେ ପ୍ରଜା, ଯେନ୍ ପ୍ରଜା କି ଇଚ୍ଛନୀର ସମୟାତି ମନୁଷ ନା ବି ପରିଚିତ। ପହଲା ମନୁଷ, ମନୁଷ୍ୟରୁ ସମାଜ, ସମାଜରୁ ରାଷ୍ଟ୍ର, ହେଲେ ମନୁଷ୍ୟର ଏଇ ସମାଜ ଇହାଦେ ସମୟାଥି ଜନା କେତେ ଅନ୍ମୁନ୍ସିଆ ମାନଙ୍କର ଲାଗି ନ ଆଏ। ମନୁଷ୍ୟ ଭିତରେ ଯେତେବେଳେ ଅନ୍ମୁନ୍ସିଆ ଭାବ ସିର୍ଜିନା ହେସି ସେତେବେଳେ ତାର ପ୍ରଭାବଟି ସନ୍ତ୍ରସ୍ତ ହେସି ସାଧାରଣ ମନୁଷ୍ୟର ଜୀବନ, ପ୍ରଭାବିତ ହେସି ତାର ମନୁଷ୍ୟ ପାଞ୍ଚ ମନ ପଚିଶ ପ୍ରକୃତି ସବୁ ମନୁଷ୍ୟ ଭିତରେ ଦେବତା ଆର ପଶୁ କାହାର ବି ପ୍ରକାଶ ଘଟିପାରେ। ମନୁଷ୍ୟ ଭିତର ଶୋଇଲା ପଶୁ ଯେତେବେଳେ ଯାଉଛି ବଲବାନ ହେସି ଆର ବାହାରକେ ବାହାରସି ଅନ୍ମୁନ୍ସିଆ ହେଇଯାଇସି ମନୁଷ୍ୟ, ଛାରଖାର ହେଇଯାଇସି ସମାଜ ରାଷ୍ଟ୍ର ଆରୁ କେତେଜନ ସାଧାରଣ ମନୁଷ୍ୟର ସଂସାର। ଆରୁ ସେ ସାଧାରଣ ମନୁଷ୍ୟ ଭିତରୁ ଜନେ ହଉଛି ଚୌଧୁରୀ ବୁଢ଼ା।

0: ତୁପରେ କାଲି ଆବାର କଥା
1: ଟ୍ରେନ କାଲି 3 ଘଣ୍ଟା ଲେଟ୍ ଥିଲା 9 ବଜେ ଜାଗା ଥି ରାତି 12 ବଜେ ପହଞ୍ଚିଲା ରିକ୍ସା ନାଇଁ ପାଇଲି ଯେ ଚାଲି ଚାଲି ଆଉଥିଲି ଖଣ୍ଡେ ଦୂର ଆଇଛି କି ନାଇଁ ତ ଲାତ ବିଧା ଥାପଡ଼ ବେଶୀ ନାହିଁ 2 ମିନିଟ୍ ଭିତରେ ମାରି ପିଟି କରି ମୁଁ ସବୁ ଲୁଟି ନେଇଗଲେ ଅନ୍ଧାରେ କିଏ କିଏ ଥିଲେ ଯେ ଚିହ୍ନି ବି ନାଇଁ ପାରିଲି
0: ଓହୋ ସାଙ୍ଗେ ସାଙ୍ଗେ କେନ୍ସି ନୁ ଖବର ଟିକେ କରିଦେଇଥିଲୁ
1: ହୋସ୍ ଥିଲେ ତ ଖବର ଦେଇଥିତି ସେମାନଙ୍କର ମାଡ଼େ ମୋର ଆଖି କାନ ଅନ୍ଧାର ପଡ଼ିଗଲା ମୁଁ ହେ ପାସର ଗୋଟେ ଗଲିରେ ଢୁକିଗଲି ସେନୁ ଗୋଟେ ବୁଢ଼ାର ହାତୁ ପାଏନ୍ ଥୁପେ ପିଇଛେ କି ମୋ ଚେତା ବୁଡ଼ିଗଲା ଆର୍ ଚେତା ହେଲା ବେଲକେ ମୁଇଁ ହସ୍ପିଟାଲ ବେଡ୍ ଥି ଥିଲି ନର୍ସ ନୁ ଶୁଣିଲି ଯେ ସେ ବୁଢ଼ା ରାତି ସାରା ମୋର ବହୁତ ସେବା କରିଛେ ଆଉ ତାର ପୁଅ ସେ ମୋତେ ବ୍ଲଡ୍ ବି ଦେଇଛେ ଇହାଦେ ବି ଡକ୍ଟର ନାଇଁ ଛାଡ଼ୁଥାଏ ବହୁତ କହିଲା ପରେ ଉଷ କଷା ଲେଖି ଛାଡ଼ିଦେଲା
2: ହସ୍ପିଟାଲ ତୁ ହେଲେ ଖବର ଟିକେ ନାଇଁ ଦେଇ ଦେଇଥିତି ଆଜ୍ଞା ଆମେ ସାଙ୍ଗେ ସାଙ୍ଗେ ପହଞ୍ଚି ଯାଇଥିତୁ
1: ଆର୍ ଖବର କାଣା ଦେମି ଯାହାର ଲାଗି ମୋର ଜୀବନ ବଞ୍ଚିଲା ସେମାନେ ମୋତେ ଜାଣି ନାହିଁ ଖବର କାହାକେ କରବେ ଯାହା ବି ହଉ ବୋବ୍ରାଙ୍କ ଲାଗି ମୋର ଜୀବନ ବଞ୍ଚିଗଲା ନା ତ ସକାଳୁ ରାସ୍ତା ଦି ମୋର ମୁର୍ଦ୍ଦାର ପଡ଼ିଥିତା
0: ଆଚ୍ଛା ସମୀର ସେ ଚୋର ଠେଣ୍ଟ ମାନଙ୍କୁ ଦେଖିଲେ ତୁ ଚିହ୍ନି ପାରିବୁ
1: ଅନ୍ଧାର ରାତି କାହାର ମୁଁ ଦେଖି ଯେ ଚିହ୍ନି ପାରମି
0: ହଉ ଠିକ ଅଛେ ସମୀର ତୁ ଘରକେ ଯା ତୋର ମା ଘବରାଉଥିବା
1: ହଁ ବାପା
0: ମୋର ଟିକେ ଜଲ୍ଦି ଅଛେ ଏସ୍ପିକର୍ ନୁ ଫିରିଲେ ମୁଇଁ ଷ୍ଟେସନ ଏରିଆକେ ଟିକେ ଯିମି ଫାଟକ ଷ୍ଟେସନ ନ ଥୁଡ଼େ ବଢ଼ା ଉତ୍ପାତ ହଉଛନ୍ ଗୋଟେ ଅଧେକେ ଧରିକିରି ଯଦି 3rd degree ୟୁଜ୍ କରାଯାଏ ନାହିଁ ସବୁ ଜଣା ପଡ଼ିଯିବା
1: ଆଉ ବାପା ଆଉ ଡରେଇ ଧମକେଇ କରି ଲାଭ କାଣ ଯେନ୍ଟା ହେଲା ଆର୍ ଫିରି ଆଇବା ହେନ୍ତେ ବି ଜହ ପଇସା ପତର ନାଇଁ ଥାଇ
0: ଆଚ୍ଛା ତୁ ଯା ସେ ଯା ବି ହଉ ମୋର ଡ୍ୟୁଟି ତ ମୋତେ କରବାର୍କେ ପଡ଼ବା ବୁଝିଲ ସୁଖରାମ
3: ସାର୍
0: ମୋର ନାଁ ଇନ୍ସପେକ୍ଟର ଅଂଶୁମାନ ଜୟସ୍ୱାଲ ଆଏ ଆର୍ ଇନ୍ସପେକ୍ଟର ଅଂଶୁମାନ ଜୟସ୍ୱାଲ ର ନାଁ ଶୁଣିଲେ ମୁର୍ଦ୍ଦାର ବି ରୁଠି ବସି ଆର୍ ଫାଟକ ଷ୍ଟେସନ ର ଦାଦା ମାନଙ୍କୁ ମୁଇଁ ସାବାର ଯଦି ନାଇଁ କରିଦେଇଛେ ନାଇଁ ମୋର ନାଁ ଅଂଶୁମାନ ଜୟସ୍ୱାଲ ନୁହେ ଆଏ ଦେଖମି ଦେଖମି ସାଲେ କେତେ ଦାଦାଗିରି କରୁଛନ୍ ଯେ
3: ୟେସ୍ ସାର୍
0: ସାଲେ ଆଚ୍ଛା ମୁଁ ଟିକେ ଆଉଛେ
3: ସାର୍
0: ତୁମେ ରେଡି ଥ ଫାଟକ ଷ୍ଟେସନ ଏରିଆକେ ଯିମା
3: ଠିକ୍ ଅଛି ସାର୍

0: মুগাড়ু মুগাড়ু ধরো
1: ওজন হয়ে গেল না কেউ
0: পড়া মাছানো

0: ଭଲ କଲ ଥାନା ବାବୁ, ମୁରଲିର ବିନା ବଞ୍ଚି କରି କା କରିଥିତି ଥାନା ବାବୁ।
1: ନାଇଁ ନାଇଁ ମଉସା, ମୁଇଁ ଅଛେ, ତୁମର କିଛି ନାଇଁ ହୁଏ। ମୁଇଁ ତୁମକୁ ହସ୍ପିଟାଲ କେ ନେଇଯିମି, ତମେ ଭଲ ହେଇଯିବ। ହଁ ମଉସା, ତମେ ଭଲ ହେଇଯିବ।
0: ନାଇଁ ବାବୁ, ନାଇଁ ମାଛ ନ ପାରୁଛ ବୋଇଲେ ମଲା ପର ବହୁ ଟିକେ ମତେ।
1: ହଁ ମଉସା
0: ଦେଖାଇ ଦିଅ।
1: ହଁ ମଉସା ନିଶ୍ଚୟ, ମୁରଲିର ଚେହେରା ତମେ ନିଶ୍ଚୟ ଦେଖିବ। ସୁଖରାମ
2: ଆଜ୍ଞା,
1: ମୁରଲିର ଲାସ୍ କେନ ଅଛେ, ଚାଲ ହେନ କେତେ।
2: ଆଜ୍ଞା
0: ବାବୁ, ଆର ନାଇଁ ପାରେ ନାଇଁ ପାରେ ବାବୁ।
3: ଓହୋ, ଏଇଟା ଥାନା ଏ ଥାନା, ଏଇଟା ତୁମର ଘର ନୁହେଁ, ସେ ଘର ନୁହେଁ, ସେ ତୁମର ତୁମର ଏଇ କନା ରଡ଼ା, ଏ ଖିଲା ଗୋଗା, ଏ ଅଫିସ ଭିତରେ ନାଇଁ ଚଲେ, ଏ ଥାନା ଭିତରେ ସବୁ ଭଲ ନୁହେଁ। ସେ ଘରକେ ଯାଅ, ଘରକେ ଯାଅ, ଚୁପଚାପ ଘରକେ ଯାଅ। ସୁଖରାମ, ଏ ସୁଖରାମ, ଏମାନଙ୍କୁ ବାହାର କର, ଏନୁ ବାହାର କର, ଏମାନଙ୍କୁ ଏନୁ।
4: ବାପା
3: ସମୀର, ଏ ସମୀର,
1: ସେମାନଙ୍କ ଲାଗ ମୁଇଁ ସୁଝି ନାଇଁ ପାରିଲି ବାପା, ମୋର ଲାଗ କେ ତୁମେ ଆହୁରି ବଢ଼େଇ ଦେଲ। ଯେନ୍ ମାନଙ୍କର ମୁଇଁ ଲାଗ ସୁଝବାର କଥା, ସେମାନଙ୍କୁ ତ ତୁମେ ବହୁତ ଦୂରକେ ପଠେଇ ଦେଲ, ହେଲେ ହେଲେ ସେମାନଙ୍କ ଲାଗ ସୁଝବାର ଲାଗି ତୁମକେ ନା ତ ମତେ ଯାହାକେ ହେଲେ ଜନ୍କେ ଯିବାରକେ ପଡ଼ବା। ହଁ ହଁ, ଜନ୍କେ ଯିବାରକେ ପଡ଼ବା। କହ କହ, କିଏ ଯିବା ବାପା, ତୁମେ ନା ମୁଇଁ?
3: ସମୀର,
1: ମୋର କଥା ଜବାବ ଦିଅ ବାପା, ତୁମେ ଯିବ କି ମୁଇଁ ଯିମି?
3: ସମୀର, ସମୀର ଦେଖ, ସମୀର ତୁଇ ମୋର ପୁଅ, ଆଉ ତୁଇ ମୋର ପୁଅ ସମୀର, ଆର ମୁଇଁ ମିତ୍ର ବାପା।
1: ବାପା
3: ମିତ୍ର ବାପା
1: କେନ୍ସି ଅନ୍ ମୁନସିଆ ମୋର ବାପା କେବେ ହେଇ ନାଇଁ ପାରେ।
3: ସମୀର, ତୁଇ ସବୁ କାଣ କହୁଛୁ? ହେ ସମୀର,
1: କଣ୍ଟା ଗଳିଲେ ଛେତ୍କି ଚିଆସି, କଣ୍ଟା ଘିଚିଲା ବେଲେ ତାନୁ ଜହ ଚିଆସି ବାପା, ହେଲେ ତୁମେ ଜନକର କଲଜା ଘିଞ୍ଚି ଆଣିଲ, କେନ୍ତା ଲାଗିଥିବା ତାକି, ତାର କଲଜାଟି ତୁମର ମନ ଶାନ୍ତ ନାଇଁ ହେଲା ଯେ ସେସ୍କେ ତାକେ ବିଲ, ସେମାନେ କାଇଁ ଦୋଷ କରିଥିଲେ ବାପା, କାଇଁ ଦୋଷ କରିଥିଲେ? ନିରୀହ ମନୁଷ ଦୁଇଟାକେ ମାରିକରି ପୋଲିସ ୟୁନିଫର୍ମର ପାୱାର ଦେଖଉଛ? ହଁ, ଯଦି ପାୱାର ଦେଖାବାର ଅଛେ କି ମାରବାର ଅଛେ, ତ ପହିଲା ତୁମର ଭିତର ଅନୈତିକ ଭାବ ଅନ୍ମନୁଷ୍ୟ ପ୍ରକୃତିକେ ମର।
3: ସମୀର, ଏ ସମୀର ଦେଖ, ଦେଖ ଯାହା ହେଇଗଲା, ନାଇଁ ଯାହା ହେଇଗଲା ହେଇଗଲା, ହେଇଗଲାଟା ବୋହିଲା ପାଣି ଲେଖେନ, ଆର ନାଇଁ ଫେରେ, ଆର ଫେରେଇ ବି ନାଇଁ ହୁଏ। ସମୀର, ଏ ସମୀର, କାଁ କର୍ମା କାଁ କର୍ମା କହ ତ, ହେବାରଟାକେ କିହେ ଅଟକେଇ ନାଇଁ ପାରନ୍। ସମୀର ଭାବିନେ ଭାବିନେ, ମୋର ହାତେ ଭୁଲଟେ ହେଇଗଲା, ମୋର ହାତେ ଭୁଲଟେ ହେଇଗଲା ସମୀର, ଭୁଲଟେ ହେଇଗଲା, କାଁ କର୍ମା କାଁ କର୍ମା କହ ତ, ଭୁଲଟେ ହେଇଗଲା।
1: ଭୁଲ ତମେ କର୍ବ ଆର ଫଲ ଭୋଗୁଥିବା ଦୁସରା ଲୋକ, ତୁମର ବାକି କେତେ ଉନ୍ମୁନସିଆ ମାନଙ୍କ ଲାଗି ଆଜ ପୋଲିସ ଡିପାର୍ଟମେଣ୍ଟ ବଦନାମ ହେଉଛି। ଖାଲି ଗୋଟେ ଡିପାର୍ଟମେଣ୍ଟ କି ଅଫିସ ନୁହେଁ, ତୁମର ମାନଙ୍କ ଲାଗି ଇ ସମାଜ, ଇ ଦେଶ, ଇ ମନୁଷ୍ ଜାତ ଆଜି କଳଙ୍କିତ ହେଉଛେ। ତୁମେ ଇ ସମାଜର କଳଙ୍କ, ତୁମର ବଞ୍ଚିବାର ଅଧିକାର ନାଇଁନ, ତମେ ବଞ୍ଚି ରହିଲେ ଦୁସରା ମାନେ ମରିଯିବେ, ଆର ହେଥିର ଲାଗି ତୁମକୁ ମରବାକେ ପଡ଼ବା।
3: ସମୀର,
1: ହଁ ହଁ, ତୁମକେ ମରବାକେ ପଡ଼ବା।
3: ସମୀର
1: ବାବୁ, ତୁମକେ ମରବାକେ ପଡ଼ବା ବାବା,
3: ତୁମର ବାପାକେ ଛାଡ଼ି ଦିଅ, ଛାଡ଼ି ସମୀର,
1: ତୁମକେ ମରବାକେ ପଡ଼ବା।
3: ସମୀର,
1: ଏ ବାବୁ, ତୁମର ବାପା ମରିଯିବେ, ଏ ବାବୁ ଛାଡ଼ି ଦିଅ, ତୁମକେ ମରବାକେ ପଡ଼ବା।

ଆମ ମୁଁ ଜାଣି ଦିଅ ତମେ ମୋର ପାଖେ ପଡ଼ବ ସବୁ ବାବୁ ତମକେ ମୋର ପାଖେ ପଡ଼ବ ସବୁ ବାବୁ ତମକେ ସବୁ ବାବୁ ସବୁ ବାବୁ।

ଶୁଣୁଥିଲେ ସମ୍ବଲପୁରୀ ନାଟକ ଅନ୍ମୁନ୍ସିଆ, ରଚନା ସରୋଜ କୁମାର ଦାସ, ନିର୍ଦ୍ଦେଶନା ପଞ୍ଚାନନ ମିଶ୍ର, ପରିବେଷଣ କରିଥିଲେ ସ୍ୱର ସମ୍ବଲପୁରର କଳାକାରମାନେ। ନାଟକର ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଚୌଧୁରୀ ବୁଢ଼ା ପଞ୍ଚାନନ ମିଶ୍ର, ପୋଲିସ ଇନ୍ସପେକ୍ଟର ସତ୍ୟରଞ୍ଜନ ବେହେରା, ସମୀର ପ୍ରଦ୍ୟୁମ୍ନ ମୋହନ ଦାସ, ମୁରଲୀ ମଙ୍ଗଳ କୁମାର ମହାକୁର, ପୋଲିସ କନଷ୍ଟେବଳ ଜ୍ୟୋତିପ୍ରକାଶ ତ୍ରିପାଠୀ, ଏସ୍ପି ପ୍ରିୟବ୍ରତ ବାବୁ ମାନୁ ଏବଂ ଗୁଣ୍ଡା ମକରଧ୍ୱଜ ମିର୍ଦ୍ଧା, ପ୍ରଥମ ଗୁଣ୍ଡା ମୋହିତ କୁମାର ସ୍ୱାଇଁ ଏବଂ ତପ ସାଧନା କମଳ ବହିଦାର। ଆପଣମାନେ ଶୁଣୁଥିଲେ ସମ୍ବଲପୁରୀ ନାଟକ ଅନ୍ମୁନ୍ସିଆ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି କଣ୍ଠଦାନ କରିଛନ୍ତି, ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ସନ୍ଦୀପ ପଣ୍ଡା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ୍, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ବୈଦ୍ୟନାଥ ଦାସ।

ଆପଣମାନେ ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଥର ଶୁଣନ୍ତୁ, କଣ୍ଠଦାନ କରିଛନ୍ତି ହୁମା ନିଶାକର, ଗୀତ ରଚନା ସନ୍ଦୀପ ସାହୁ ଏବଂ ସଙ୍ଗୀତ ଜ୍ଞାନ ବେହେରା।

କାର୍ଯ୍ୟକ୍ରମ ଶେଷରେ କଣ୍ଠଦାନ କରିଛନ୍ତି ସ୍ୱର୍ଣ୍ଣପ୍ରଭା ମହାନ୍ତି, ଅଲେଖ ବିଶ୍ୱାଳଙ୍କର ଗୀତ ରଚନା, ସଙ୍ଗୀତ ପୂର୍ଣ୍ଣ ଖୁଣ୍ଟିଆ।